ଆକାଶବାଣୀ ଜୟପୁର ଆଜି ସୋମବାର 1948 ଶତାବ୍ଦ ଆଶ୍ୱିନ 15 ଦିନ 2026 ମସିହା ସେପ୍ଟେମ୍ବର ମାସର 28 ତାରିଖ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

ସେ ହେଉଛନ୍ତି ଭକ୍ତର ଭଗବାନ, ସେ କାଳିଆ ଠାକୁର, କୃପା କରୁଣାର ସାଗର, ଭକ୍ତର ଭାବରେ ବନ୍ଧା, ଭକ୍ତ ପାଇଁ ବନ୍ଧୁ, ସଖା, ସହୋଦର ସବୁକିଛି। ଭକ୍ତଟି ଅନ୍ତରର ସହିତ ଡାକୁଥାଏ ତାର କାଳିଆ ଠାକୁରଙ୍କୁ, ଆଉ ଭକ୍ତବତ୍ସଳ କାଳିଆ ଠାକୁର ସବୁବେଳେ ତତ୍ପର ତାଙ୍କ ପ୍ରାଣପ୍ରିୟ ଭକ୍ତର ସହାୟତା ପାଇଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଭିକାରୀଚରଣ ବଳ ଗାଇଛନ୍ତି ଲକ୍ଷ୍ମୀଧର ସାହୁଙ୍କ ରଚନାରୁ।

ସକଳ ସୃଷ୍ଟିର ଆଧାର ଭଗବାନ ସବୁବେଳେ ଆମ ସହିତ ଆମ ହୃଦୟରେ ବିରାଜମାନ କରୁଛନ୍ତି। ହୃଦୟର ଦ୍ୱାର ଖୋଲି ତାଙ୍କୁ ଅନ୍ତରରେ ପ୍ରାର୍ଥନା କଲେ ସେ ନିଶ୍ଚୟ ଆମର ସହାୟକ ହେବେ। ପ୍ରଭୁଙ୍କର ଚରଣ କମଳରେ ଶରଣ ପଶିଲେ ଆମ ଜୀବନରେ ଆସୁଥିବା ବାଧାବିଘ୍ନ ଆପେ ଆପେ ଦୂରେଇଯିବ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଜ୍ୟୋତ୍ସ୍ନାରାଣୀ ଦାସ ଗାଇଛନ୍ତି ଅଚ୍ୟୁତାନନ୍ଦଙ୍କ ରଚନାରୁ।

ଭଗବାନଙ୍କ ଛଡ଼ା ଅନ୍ୟ କାହାଠାରୁ ସୁଖ ସନ୍ତୋଷ ଲାଭ କରାଯାଇ ନପାରେ। ସ୍ୱଚ୍ଛ ମନରେ ପବିତ୍ର ଭାବନା ସହ ତାଙ୍କର ଆରାଧନା କଲେ ଦୟାମୟ ଠାକୁର ଖୁବ୍ ସହଜରେ ମିଳିଥାନ୍ତି। କାର୍ଯ୍ୟକ୍ରମର ଶେଷରେ ଲକ୍ଷ୍ମୀନାରାୟଣ ବେହେରା ଗାଇଛନ୍ତି ଧର୍ମାନନ୍ଦ ବେହେରାଙ୍କ ରଚନାରୁ।

0: ସୃଷ୍ଟିର ପ୍ରତି କୋଣ ଅନୁକୋଣରେ ପରମାତ୍ମାଙ୍କ ସତ୍ତା ବିରାଜମାନ। ସେହି ପରମାତ୍ମାଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ସଂସାରର ମଙ୍ଗଳ କାମନା ସହ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁହାସିନୀ ମୁଲଗାଓନକର, ଭିକାରୀ ଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ଲକ୍ଷ୍ମୀ ନାରାୟଣ ବେହେରା। ଗୀତଗୁଡ଼ିକ ଥିଲା ଭଗବତ ଗୀତାରୁ, ଲକ୍ଷ୍ମୀଧର ସାହୁ, ଅଚ୍ୟୁତାନନ୍ଦ ଏବଂ ଧର୍ମାନନ୍ଦ ବେହେରାଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 152ତମ ଭାଗ।
1: ଏପିସୋଡ୍ ନମ୍ବର 152।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 152ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅମିତା ଦାସ।

ସୁଧୀବୃନ୍ଦ, ଆମ ପାଇଁ ସୁଖର ପରିଭାଷା କ'ଣ? ଗୋଟେ ବଢ଼ିଆ ଘର, ଗାଡ଼ି, କିଛି ବ୍ୟାଙ୍କ ବାଲାନ୍ସ, ପୁଣି ତାପରେ ପିଲାଙ୍କ ପାଠପଢ଼ା ଆଉ ତାଙ୍କ ଭବିଷ୍ୟତ। ଥରେ ଭାବିଲେ, ସୁଖ ପାଇବାର ଏଇ ଯେଉଁ ତାଲିକାର ଅନ୍ତ ଅଛି କି? ନା, ଆମେ ସବୁଦିନ କିଛି ଗୋଟାଏ ନୂଆ ତାଲିକା କରୁଥାଉ। ଅମକଟା ହେଇଗଲେ ମୁଁ ଭାରି ଖୁସି ହୁଅନ୍ତି, ହେଲେ ସେଇଟା ହେଇଗଲେ ସୁଖର ଅନନ୍ତ ଆନନ୍ଦ ମିଳେ କି? ନା, ପୁଣି ଅଲଗା କିଛି ଚାହିଁବା ଓ ପାଇବାର ଇଚ୍ଛା ଜାଗ୍ରତ ହୁଏ। ତେବେ କହିଲେ, ଯେଉଁ ସୁଖ ଚିରସ୍ଥାୟୀ ନୁହଁ, ପ୍ରତି ମୁହୂର୍ତ୍ତରେ ଯେଉଁ ସୁଖଜନିତ ଆନନ୍ଦ ବଦଳୁଥାଏ, ସେ ସୁଖ କ'ଣ ପରମ ସୁଖ? ପରମ ଆନନ୍ଦ ବା ସୁଖର ସଂଜ୍ଞା ସମ୍ପୂର୍ଣ୍ଣ ଭିନ୍ନ। ସେ ଏମିତି ଆନନ୍ଦ ଯାହା ପାଇଗଲା ପରେ ଆଉ କିଛି ପ୍ରାପ୍ତିର ଆଶା ରହେ ନାହିଁ। ଆନନ୍ଦର ସେ ଏକ ଅଲଗା ଅନୁଭବ, ଯାହା ଆମ ନିଜ ଭିତରର ଅନ୍ତଃସତ୍ତାକୁ ଛୁଇଁବ। ସେ ଆନନ୍ଦ ହେଉଛି ସତ୍ୟ ଆଉ ଚିରନ୍ତନ। ତେବେ କୁହନ୍ତୁ, ଯାହା ଆମକୁ ପରମ ସୁଖ ଦିଏ ନାହିଁ, ବରଂ ବେଳେବେଳେ କିଛି

କର୍ମ ଓ ଅପ୍ରାପ୍ତି ଯୋଗୁଁ ଆମକୁ ଦୁଃଖ ମିଳିଥାଏ, ସେ ସୁଖ ପାଇଁ ଆମେ ଏତେ ଦୌଡ଼ୁଥାଉ କାହିଁକି? ଯାହା ଚିରନ୍ତନ ନୁହେଁ ତାହା କ୍ଷଣସ୍ଥାୟୀ, ଯାହା ସତ୍ୟ ନୁହେଁ ତାହା ଅସତ୍ୟ। ତେବେ ଏହି ଅସତ୍ୟକୁ ଆମେ ଛାଡ଼ିପାରୁନାହୁଁ କାହିଁକି? ଏକ ସମୟରେ ଆମେ ଅସତ୍ୟ, ମୋହ, ମାୟାକୁ ବୁଝିଥାଉ, କିନ୍ତୁ ପରକ୍ଷଣରେ ଆମେ ସେଇଥିରୁ ହିଁ ଆନନ୍ଦ ଖୋଜିଥାଉ, ସେହି ଅଳିକ ସୁଖକୁ ଆମେ ଉପଭୋଗ କରିଥାଉ। ଏହି ଉପଭୋଗର ମନୋବୃତ୍ତିରୁ ହିଁ ଆମେ ଏହି ତେଲ ଲୁଣ ସଂସାରରୁ ମିଳୁଥିବା କ୍ଷଣିକ ଅସ୍ଥାୟୀ ସୁଖର ଆସକ୍ତିରୁ ମୁକୁଳି ପାରୁନାହୁଁ। ଗୀତରେ କୁହାଯାଇଛି, ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖ ଯୋନୟ ଏବତେ ଆଦ୍ୟନ୍ତବନ୍ତ କୌନ୍ତେୟ ନ ତେଷୁ ରମନ୍ତେ ବୁଧଃ। ଯାହାର ଅର୍ଥ ହେଲା, ହେ କୁନ୍ତି ନନ୍ଦନ, ଇନ୍ଦ୍ରିୟଗଣ ଓ ବିଷୟଗୁଡ଼ିକର ସଂଯୋଗରୁ ଯେଉଁ ଭୋଗ ଉତ୍ପନ୍ନ ହୋଇଥାଏ ତାହା ଆଦିଅନ୍ତଯୁକ୍ତ ଏବଂ ଦୁଃଖର କାରଣ, ତେଣୁ ବିବେକୀ ମଣିଷ ସେଥିରୁ ସୁଖ ଗ୍ରହଣ କରନ୍ତି ନାହିଁ। ସୁଧୀବୃନ୍ଦ, ମନୁଷ୍ୟ ତାର ବିବେକକୁ, ବିବେକର ନିର୍ଦ୍ଦେଶକୁ ମାନି ଚଳିବା ଉଚିତ। ବିବେକକୁ ଅନାଦର କରିବାରୁ ମଣିଷ ଭୋଗର ପରିଣାମକୁ ନ ଦେଖି ଆରମ୍ଭକୁ ଦେଖେ। ସୁଖ ଭୋଗର ପରିଣାମରେ ଦୁଃଖ ମିଳିବା ସୁନିଶ୍ଚିତ ଏବଂ ଏହା ସଂସାରର ଅକାଟ୍ୟ ନିୟମ। ଏହି ଜଡ଼ଜଗତର ଯାବତୀୟ ଜଞ୍ଜାଳକୁ ନିର୍ବାହ କରି ପରମ ସୁଖ ଆଡ଼କୁ ନିଜ ଅନ୍ତରକୁ ଜାଗ୍ରତ କରେଇବା ଆମର ମୂଳ କର୍ତ୍ତବ୍ୟ। ଏହା କିପରି ହୋଇପାରିବ? ସାଧାରଣ ଜୀବନଟିଏ ବିତେଇ ଏହା କରିବା କ'ଣ ସମ୍ଭବ? ସନ୍ଥ ସନ୍ନ୍ୟାସୀ ଏହାର ଉପାୟ ଆମକୁ କହିଛନ୍ତି। କେବଳ ଅନ୍ୟମାନଙ୍କୁ ସୁଖ ଦେବାର ଭାବନା ଜାଗ୍ରତ ହୋଇଗଲେ ସୁଖ ପ୍ରତି ଆସକ୍ତି ଦୂର ହେବା ସହଜ ହେବ। ସଂସାରୀ ସାଧକର କାର୍ଯ୍ୟ ଏପରି ହେବା ଉଚିତ। ସାଧକ ତାର ସ୍ୱଭାବକୁ ଦୃଢ଼ ପ୍ରତିଷ୍ଠିତ କରିବା ପାଇଁ ଯତ୍ନଶୀଳ ହେବା ନିହାତି ଆବଶ୍ୟକ। ଗୀତାରେ କୁହାଯାଇଛି, ଭଜନ୍ତେ ମାଂ ଦୃଢ଼ବ୍ରତାହା। ଅତି ସାଧାରଣ କଥାରେ ମଧ୍ୟ ମଣିଷ ଦୃଢ଼ ପ୍ରତିଜ୍ଞା ରହିଲେ ତାଠାରେ ଅସତ୍ୟ ଅସ୍ଥାୟୀ ସୁଖକୁ ତ୍ୟାଗ କରିବା ଶକ୍ତି ଆସିଯିବ ଏବଂ ତାଦ୍ୱାରା ଜୀବନର ସାଧନା ଧୀରେ ଧୀରେ ସତ୍ ଚିତ୍ ଆନନ୍ଦମୁଖୀ ହେବ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ଅମିତା ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ବନ୍ଧାକୋବି ଚାଷ ବିଷୟରେ। ଓଡ଼ିଶାରେ ବନ୍ଧାକୋବି ଏକ ପ୍ରମୁଖ ଓ ଲାଭଜନକ ଶୀତଦିନିଆ ପନିପରିବା ଚାଷ। ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ଏହାର ତଳି ପକାଇବା ଓ ରୋପଣ ପାଇଁ ସବୁଠାରୁ ଉତ୍ତମ ସମୟ। ବନ୍ଧାକୋବିରୁ ଭଲ ଅମଳ ପାଇବା ପାଇଁ ଆମେ କେତେକ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା ଉଚିତ। ପାଣିପାଗ ଓ ମାଟି। ପାଣିପାଗ ବନ୍ଧାକୋବି ଚାଷ ପାଇଁ ଥଣ୍ଡା ଓ ଆର୍ଦ୍ର ପାଣିପାଗ ଅନୁକୂଳ। ଏଥିପାଇଁ ଜଳ ନିଷ୍କାସନ ସୁବିଧା ଥିବା ଦରକାର ଏବଂ ଉର୍ବର ଦରସା ମାଟି ଏହି ଚାଷ ପାଇଁ ସବୁଠାରୁ ଭଲ। ମାଟିର ପିଏଚ୍ ସ୍ତର 5.5-6.5 ମଧ୍ୟରେ ରହିବା ଆବଶ୍ୟକ। ଉନ୍ନତ କିସମ ଓଡ଼ିଶାରେ ଜଳବାୟୁ ଉପଯୋଗୀ କିଛି ନୂତନ ବିହନ କିସମଗୁଡ଼ିକ ହେଲା ଆଗୁଆ କିସମ, ଗୋଲ୍ଡେନ୍ ଏକର, ପ୍ରାଇଡ୍ ଅଫ୍ ଇଣ୍ଡିଆ, ମଧ୍ୟମ ଓ ନାଭି କିସମ, ପୁଷା ମୁକ୍ତା, ପୁଷା ଡ୍ରମ୍ହେଡ୍, ହାଇବ୍ରିଡ୍ କିସମ। ବଜାରରେ ଅନେକ ଭଲ ହାଇବ୍ରିଡ୍ କିସମର ବିହନ ମଧ୍ୟ ଉପଲବ୍ଧ ହେଉଛି, ଯାହା ଅଧିକ ଅମଳ ଦେଇଥାଏ। ଏଥିପାଇଁ ତଳି ପ୍ରସ୍ତୁତି, ବିହନ ପରିମାଣ, ଏକ ଏକର ଜମି ପାଇଁ ପ୍ରାୟ 150-200 ଗ୍ରାମ ହାଇବ୍ରିଡ୍ ବିହନ କିମ୍ବା 300 ଗ୍ରାମ ସାଧାରଣ ବିହନ ଆବଶ୍ୟକ ହୋଇଥାଏ। ତଳି ଘେରା ମାଟିରୁ 15 ସେଣ୍ଟିମିଟର ଉଚ୍ଚା ପଟି କରି ସେଥିରେ ଗୋବର ଖତ ମିଶାଇ ମଞ୍ଜି ବୁଣିବା। ରୋପଣ ସମୟ ତଳିଗୁଡ଼ିକୁ 25-30 ଦିନ ହେଲେ ସେଗୁଡ଼ିକୁ ମୂଳ ଚାଷ ଜମିକୁ ସ୍ଥାନାନ୍ତର କରିବା। ଏଥିପାଇଁ ଜମି ପ୍ରସ୍ତୁତି ଓ ବ୍ୟବଧାନ ଜମିକୁ 3-4 ଥର ଭଲ ଭାବରେ ଚାଷୀ ମାଟି ଗୁଣ୍ଡ କରିବା ଏବଂ ଶେଷ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଡ଼ା ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବରେ ମିଶାଇବା। ଧାଡ଼ିକୁ ଧାଡ଼ି ବ୍ୟବଧାନ 45-50 ସେଣ୍ଟିମିଟର ରହିବା ଦରକାର। ଗଛକୁ ଗଛ ବ୍ୟବଧାନ 30-45 ସେଣ୍ଟିମିଟର ବ୍ୟବଧାନ।

0: ଆଧାରରେ ତଳି ରୋପଣ କରିବା। ଖତ ଓ ସାର ପରିଚାଳନା ବନ୍ଧାକୋବି ଏକ ଅଧିକ ସାର ଗ୍ରହଣ କରୁଥିବା ଫସଲ। ଏକର ପ୍ରତି ସାଧାରଣତଃ 40 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ସ୍ପୁରଦ ଏବଂ 20 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୁଏ। ସ୍ପୁରଦ ଓ ପଟାସର ସମ୍ପୂର୍ଣ୍ଣ ମାତ୍ରା ଏବଂ ଯବକ୍ଷାରଜାନର ଅଧା ମାତ୍ରା ତଳି ରୋପଣ ସମୟରେ ଦେବା। ବାକି ଅଧା ଯବକ୍ଷାରଜାନ ସାରକୁ ତଳି ରୋପଣର 30 ଦିନ ପରେ ଗଛ ମୂଳରେ ଦେଇ ମାଟି ଟେକିଦେବା। ଜଳସେଚନ ଓ କୋଡ଼ା ଖସା ତଳି ରୋପଣ ପରେ ତୁରନ୍ତ ହାଲୁକା ପାଣି ଦେବା। ମାଟିର ଆର୍ଦ୍ରତା ଦେଖି 8-10 ଦିନ ବ୍ୟବଧାନରେ ଜଳସେଚନ କରିବା। ଗଛ ମୂଳରୁ ଘାସ ସଫା ରଖିବା ପାଇଁ 2 ଥର କୋଡ଼ା ଖସା କରିବା ଜରୁରୀ। ରୋଗ ଓ ପୋକ ପରିଚାଳନା ସାମ୍ବାଳୁଆ ପୋକ ଏମାନେ କୋବିପତ୍ର ଏବଂ ବିଭିନ୍ନ ଅଂଶକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ନିୟନ୍ତ୍ରଣ ପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ପ୍ରାକୃତିକ ଉପାୟ ବ୍ୟବହାର କରିବା। ଅଧିକ ହେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଇମାମେକ୍ଟିନ ବେଞ୍ଜୋଏଟ୍ ସ୍ପ୍ରେ କରିବା। ତଳିସଢ଼ା ରୋଗ ନର୍ସରୀରେ ପାଣି ଜମିଲେ ଏହି ରୋଗ ହୁଏ। ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଉଚିତ। ଅମଳ କିସମ ଅନୁସାରେ ତଳି ରୋପଣର 60-90 ଦିନ ମଧ୍ୟରେ କୋବି ଅମଳ ହୋଇଥାଏ। କୋବିର ଅଗ୍ରଭାଗ ଶକ୍ତ ହେଲେ ଏହାକୁ କାଟି ଅମଳ କରାଯାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଆନି ମାଣ୍ଡିକା ଏବଂ ସାଥୀମାନେ।
1: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ। ଏହି କନ୍ଧମାନେ ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ସାଧାରଣତଃ ଦେଖାଯାଇଥାନ୍ତି। ଏମାନେ ଜଙ୍ଗଲର ଆଭ୍ୟନ୍ତର ଅଞ୍ଚଳରେ ବସବାସ କରନ୍ତି। ସାଧାରଣତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି। ସେମାନେ ଶିକ୍ଷା କିଭଳି ଭାବରେ ପାଇପାରିବେ ସେ ସମ୍ପର୍କରେ ପ୍ରଥମେ ଗୀତଟିଏ ଶୁଣିବା। ଏହି ଗୀତଟିକୁ ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ସାନ ଗତିଗୁଡ଼ା ଗ୍ରାମର ଆନି ମାଣ୍ଡିକା ଏବଂ ସାଥୀମାନେ।

8:30 ବାଜି 15 ମିନିଟ୍ରେ ଶୁଣିବେ ପଲ୍ଲୀ ଗୀତ। ଶିଳ୍ପୀମାନେ ହେଲେ ବୃନ୍ଦାବନ ଖଣ୍ଡୁଆଳ ସୁଧା ମିଶ୍ର ଏବଂ ଧରଣୀଧର ମଲ୍ଲିକ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ। ରାତି 9:30 ଶୁଣିବେ ନାଟକ ନୋଷ୍ଟାଲଜିଆ, ରଚନା ନିର୍ମଳା ଅଗ୍ରୱାଲ, ବେତାର ରୂପାନ୍ତର ପ୍ରୀତି କଶ୍ୟପ, ଓଡ଼ିଆ ଅନୁବାଦ ତ୍ରିବିକ୍ରମ ରଥ, ପ୍ରଯୋଜନା ଅଶୋକ ମିଶ୍ର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05 ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15 ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟ ସରକାର ପ୍ରତ୍ୟେକ ସୋମବାରକୁ ଅଣବୈଠକ ଦିବସ ଭାବେ ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅତି ଆବଶ୍ୟକ ନଥିଲେ ସୋମବାର କୌଣସି ପ୍ରକାର ସରକାରୀ ବୈଠକ ଆୟୋଜନ ନ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନ ଅଭିଯୋଗ ଶୁଣାଣିକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବ୍ୟାଙ୍କ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜିଠାରୁ ଆରମ୍ଭ ହେବାକୁ ଥିବା ତିନିଦିନିଆ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି। ମଞ୍ଚ ପକ୍ଷରୁ ଏ ସଂକ୍ରାନ୍ତ ଘୋଷଣାନାମା ଜାରି କରାଯାଇଛି। ଭାରତୀୟ ବ୍ୟାଙ୍କ ସଂଘ ସହ ମିଳିତ ମଞ୍ଚର ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ କାର୍ଯ୍ୟକାରୀ କରିବା ଉପରେ ବିଚାର ବିମର୍ଶ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ସୁବର୍ଣ୍ଣରେଖା ଜଳକା ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ସ୍ଥିତି ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ 6ଟା ସୁଦ୍ଧା ଜଳଭଣ୍ଡାରର 28ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଜଳଭଣ୍ଡାରର ଜଳସ୍ତର 6.08 ଫୁଟ ରହିଛି। କଟକ ମୁଣ୍ଡଳୀଠାରେ ଆଜି ପୂର୍ବାହ୍ନରେ 8 ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଆଜି ଆଉ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଗତକାଲି ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ କ୍ଷମତା ପାଖାପାଖି ରହିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ୟା ପରିସ୍ଥିତି ନେଇ

ରାଜ୍ୟ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ କଳିଙ୍ଗ ଘାଟିରେ ହୋଇଥିବା ଭୂସ୍କଳନ ସ୍ଥାନର ସ୍ଥିତି ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସମୀକ୍ଷା କରିଛନ୍ତି। କନ୍ଧମାଳ ଜିଲ୍ଲାକୁ ଗତକାଲି ଗସ୍ତରେ ଯାଇ ଶ୍ରୀ ସିଂହ ଦୁଇଟିଯାକ ଭୂସ୍କଳନ ସ୍ଥାନର

0: ରଖିବାକୁ ଶ୍ରୀ ସିଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଐତିହାସିକ ସ୍ଥଳୀ ଖଣ୍ଡଗିରିଠାରେ ଆଲୋକ ଶବ୍ଦ ବ୍ୟବସ୍ଥା ଗତକାଲିଠାରୁ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆଲୋକ, ଶବ୍ଦ ଓ କାହାଣୀ ଗଠନ ଶୈଳୀ ମାଧ୍ୟମରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫାର ବୈଚିତ୍ର୍ୟକୁ ପର୍ଯ୍ୟଟକଙ୍କ ନିକଟରେ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଦୈନିକ ସନ୍ଧ୍ୟାରେ ଦୁଇଟି ଶୋ'ର ଆୟୋଜନ କରାଯିବ। ଶହୀଦ ଏ ଆଜମ ଭଗତ ସିଂଙ୍କ 119ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1907 ସେପ୍ଟେମ୍ବର 28 ତାରିଖରେ ପଞ୍ଜାବର ଲ୍ୟାଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରକ୍ତତୀର୍ଥ ଇରମଠାରେ 84ତମ ଶହୀଦ ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ପୁଲିସ୍ ପକ୍ଷରୁ ତୋପ ସଲାମୀ ଏବଂ ଶହୀଦଙ୍କ ଉଦ୍ଦେଶ୍ୟରେ ସମାଜର ବିଭିନ୍ନ ବର୍ଗର ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1942 ଆଜିର ଦିନରେ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ ଅବସରରେ 29 ଜଣ ଇରମଠାରେ ଶହୀଦ ହୋଇଥିଲେ। ଜଳାନ୍ତକ ରୋଗର ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ଏକ ଭୂତାଣୁଜନିତ ରୋଗ। ଜଳାନ୍ତକ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍କୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍କରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦୃଢ଼ ଏକତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ଭାପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଲକ୍ଷ୍ୟ ନେଇ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଜଳାତଙ୍କ ରୋଗର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଦେବାଶିଷ ଜେଠୀ।
2: ଜଳାତଙ୍କ ରୋଗ ବା ରେବିସ୍ ହେଉଛି ଏକ ମାରାତ୍ମକ ଭୂତାଣୁଜନିତ ରୋଗ। ପଶୁମାନଙ୍କଠାରୁ ସଂକ୍ରମିତ ହେଉଥିବାରୁ ଏହାକୁ ଜୁନୋଟିକ୍ ରୋଗରେ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱସ୍ତରରେ କୁକୁର, ବାଦୁଡ଼ି, ବିଲୁଆ, ନେଉଳ, ବିଲେଇ, ମୂଷା ତଥା ଅନ୍ୟ ଜଙ୍ଗଲୀ ଓ ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷକୁ ଜଳାତଙ୍କ ରୋଗ ସଂକ୍ରମିତ ହୋଇଥାଏ। ଭାରତରେ 96% କ୍ଷେତ୍ରରେ କୁକୁରମାନଙ୍କଠାରୁ ସଂକ୍ରମିତ ହୋଇଥାଏ ଏବଂ ଏଥିପାଇଁ ପ୍ରତିବର୍ଷ 20,000 ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। ଜଳାତଙ୍କ ରୋଗ ହେଲେ କୌଣସି ଚିକିତ୍ସା ନଥିବାରୁ ଏହା 100% ମାରାତ୍ମକ, କିନ୍ତୁ ସୌଭାଗ୍ୟବଶତଃ କୁକୁର କାମୁଡ଼ିବା ପରେ ତୁରନ୍ତ ଟିକା ନେଲେ ସଫଳତାର ସହିତ ଏହି ରୋଗକୁ ପ୍ରତିରୋଧ କରାଯାଇପାରେ। ସଂକ୍ରମିତ ପ୍ରାଣୀମାନଙ୍କର ଲାଳ ସହିତ ମଣିଷର ସ୍ନାୟୁ ପ୍ରଣାଳୀର ସିଧାସଳଖ ଯୋଗାଯୋଗ ହେତୁ ଏହାର ଭୂତାଣୁ ସଂକ୍ରମିତ ହୁଏ। କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୁଏ ବୋଲି ସମସ୍ତେ ଜାଣନ୍ତି। ଏହାଛଡ଼ା ପ୍ରାଣୀ ନ କାମୁଡ଼ି ମଧ୍ୟ ଜଳାତଙ୍କ ରୋଗ ସଂକ୍ରମିତ ହୋଇପାରେ। ଯେମିତିକି ପ୍ରାଣୀମାନେ ମଣିଷକୁ ଜିଭରେ ଚାଟିବା, ନଖରେ ରାମ୍ପୁଡ଼ିବା କିମ୍ବା ଖୋଲା କ୍ଷତ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ଏହି ରୋଗ ସଂକ୍ରମିତ ହୋଇଥାଏ। ଅନ୍ୟ ପ୍ରକାରର ଯୋଗାଯୋଗ ଯେପରିକି ଜଳାତଙ୍କ ରୋଗରେ ଆକ୍ରାନ୍ତ ପଶୁଙ୍କର ରକ୍ତ, ପରିସ୍ରା, ମଳ ହେତୁ ସଂକ୍ରମଣର ବିପଦ ନଥାଏ। କୁକୁର କାମୁଡ଼ିବା ପରେ ଟିକା ନ ଦେଲେ ଏହି ଭୂତାଣୁ ମଣିଷର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ସଂକ୍ରମିତ କରିଥାଏ। ଏହାପରେ ମଣିଷର ମସ୍ତିଷ୍କରେ ରୋଗ ସୃଷ୍ଟି କରେ ଏବଂ ରୋଗୀର ମୃତ୍ୟୁ ହୁଏ। ଆକ୍ରାନ୍ତ ରୋଗୀମାନଙ୍କଠାରେ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ଥଣ୍ଡା, ଛିଙ୍କ, କାଶ ଇତ୍ୟାଦି, ଯାହା କିଛିଦିନ ପର୍ଯ୍ୟନ୍ତ ରହିପାରେ। ପରବର୍ତ୍ତୀ ଚିହ୍ନ ଓ ଲକ୍ଷଣଗୁଡ଼ିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ଅସ୍ଥିରତା, ଆବେଗ, ଉତ୍ତେଜନା, ବିରକ୍ତିବୋଧ, ମୃତ୍ୟୁଭୟ ଇତ୍ୟାଦି। ଏଥିସହିତ ଖାଦ୍ୟ ଗିଳିବାରେ ଅସୁବିଧା ହୁଏ, ଅତ୍ୟଧିକ ଲାଳ ଗଡ଼େ ଏବଂ ପାଣି ଢୋକିବାରେ ଅସୁବିଧା ହୁଏ। ଜଳ ପିଇବାରେ ଆତଙ୍କ ସୃଷ୍ଟି ହୁଏ ବୋଲି ଏହି ରୋଗର ନାମ ଜଳାତଙ୍କ ବା ହାଇଡ୍ରୋଫୋବିଆ। ଏହାପରେ ଉଚ୍ଚଧ୍ୱନି, ଉଜ୍ଜଳ ଆଲୋକ ଓ ବାୟୁ ପ୍ରବାହ ଇତ୍ୟାଦି ଅସହ୍ୟ ହୁଏ। ପ୍ରାଣୀଠାରୁ ମଣିଷକୁ ରୋଗ ସଂକ୍ରମିତ ହେବା ପରେ ଲକ୍ଷଣ ପ୍ରକାଶ ପାଇବା ପାଇଁ କିଛି ଦିନରୁ କିଛି ମାସ ସମୟ ଲାଗିଯାଏ, କିନ୍ତୁ ଥରେ ଜଳାତଙ୍କ ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ଆଉ ମାତ୍ର ସପ୍ତାହକ ମଧ୍ୟରେ ରୋଗୀଙ୍କର ମୃତ୍ୟୁ ଘଟିଥାଏ। ଯଦିଓ ଜଳାତଙ୍କ ରୋଗ ଥରେ ହେଲେ ଏଥିପାଇଁ କୌଣସି ଚିକିତ୍ସା ନାହିଁ, ତେଣୁ ମୃତ୍ୟୁହାର 100% ହୋଇଥାଏ, କିନ୍ତୁ କୁକୁର କାମୁଡ଼ିବା ପରେ ତୁରନ୍ତ ଟିକା ନେବା ଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଇପାରେ। କୌଣସି ପ୍ରାଣୀ କାମୁଡ଼ିଲେ, ରାମ୍ପୁଡ଼ିଲେ ବା ଚାଟିଲେ ଜଳାତଙ୍କ ରୋଗ ହେବାର ଆଶଙ୍କା ଥାଏ, ତେଣୁ ପ୍ରାଣୀ ସଂସ୍ପର୍ଶରେ ଆସିଥିବା ସେହି ମଣିଷଙ୍କର ସୁରକ୍ଷା ପାଇଁ ଜଳାତଙ୍କ ଟିକାକରଣ ବା ଭ୍ୟାକ୍ସିନେସନ୍ ଅପରିହାର୍ଯ୍ୟ ଓ ବାଧ୍ୟତାମୂଳକ। ଯଦି କାମୁଡ଼ିଥିବା କୁକୁର ପୂର୍ବରୁ ଜଳାତଙ୍କ ପ୍ରତିଷେଧକ ଟିକା ନେଇଥାଏ ତେବେ

0: ବିପଦ ଆଶଙ୍କା ନଥାଏ। ଅନେକ ସମୟରେ କୁକୁର କାମୁଡ଼ିଛି କି ନାହିଁ ରୋଗୀ ନିଶ୍ଚିତ ନଥାନ୍ତି। ସେପରି ଦ୍ୱନ୍ଦ୍ୱ ଥିଲେ ଲକ୍ଷଣ ଆରମ୍ଭ ହେବାକୁ ଅପେକ୍ଷା ନ କରି ନିଶ୍ଚିତ ରୂପେ ଟିକା ନେବା ଉଚିତ। ଗୃହପାଳିତ ପଶୁମାନଙ୍କର ଟିକାକରଣ ଦ୍ୱାରା ଜଳାନ୍ତକ ରୋଗକୁ ରୋକାଯାଇପାରିବ। ବନ୍ୟଜନ୍ତୁମାନଙ୍କଠାରୁ ଆମେ ଦୂରେଇ ରହିବା ଉଚିତ। ଏବେ ସରକାରୀ ଚିକିତ୍ସାଳୟରେ ଜଳାନ୍ତକ ରୋଗର ଆଧୁନିକ ଟିକା ମାଗଣାରେ ଦିଆଯାଉଛି। ଏହି ଟିକା ଅଧିକ ଶକ୍ତିଶାଳୀ, ନିରାପଦ ଓ ପ୍ରତିରକ୍ଷା ଯୋଗାଇବା ସକ୍ଷମ। ଟିକାର ଗୋଟିଏ ମାତ୍ରା ରୋଗକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରେ ନାହିଁ, ତେଣୁ ଅତି କମ୍ରେ ପାଞ୍ଚଟି ମାତ୍ରା ବା ଡୋଜ୍ ନେବାକୁ ହୁଏ। କୁକୁର କାମୁଡ଼ିଆ ଦିନ ହିଁ ପ୍ରଥମ ମାତ୍ରାକୁ ତୁରନ୍ତ ନେବା ଉଚିତ, ତେଣୁ ଏହାକୁ ଶୂନ୍ୟ ଦିନ ବୋଲି କୁହାଯାଏ। ପ୍ରଥମ ଟିକାକରଣ ପରେ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଅତିରିକ୍ତ ମାତ୍ରା ନେବା ଜରୁରୀ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଥିଲେ ଜଳାତଙ୍କ ରୋଗର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଦେବାଶିଷ ଜେଠୀ। ଶ୍ରୋତା ବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଏସୀୟ କ୍ରୀଡ଼ା 2026 ଅନ୍ତର୍ଗତ 27 ତାରିଖ ଦିନ ଖେଳାଯାଇଥିବା ଇଭେଣ୍ଟର ଦୈନିକ ବିବରଣୀ ଶୁଣିବେ ଆଜି ଦିନ 10:00।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମନ୍ କି ବାତ୍ରେ 2016 ସର୍ଜିକାଲ୍ ଷ୍ଟ୍ରାଇକ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଗତ ଏକ ଦଶନ୍ଧି ମଧ୍ୟରେ ଆତଙ୍କବାଦର ମୁକାବିଲା ଲାଗି ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି ସର୍ଜିକାଲ୍ ଷ୍ଟ୍ରାଇକ୍ର ବହୁ ସମୟ ପରେ ଭାରତ ଆତଙ୍କବାଦର ଉଚିତ ଜବାବ ଦେବାରେ ସକ୍ଷମ ହୋଇଥିଲା। 2008 ଦିଲ୍ଲୀରେ ହୋଇଥିବା ବୋମା ବିସ୍ଫୋରଣ ଏବଂ 26/11 ଆତଙ୍କବାଦୀ ଆକ୍ରମଣକୁ ସ୍କରଣ କରି ଶ୍ରୀ ମୋଦି କହିଛନ୍ତି ଏବେ ଆତଙ୍କବାଦ ପ୍ରତି ଭାରତର ନୀତି ହେଉଛି ଏହାର ଦୃଢ଼ ଜବାବ ଦେବା।
1: 10 ବର୍ଷ ପହେଲେ 28-29 ସେପ୍ଟେମ୍ବର 2016 ଭାରତୀୟ ସେନା ନେ ପାକିସ୍ତାନ ମେ ଆତଙ୍କୀ ଠିକାନୋ ପର ସର୍ଜିକାଲ ଷ୍ଟ୍ରାଇକ୍ କି ଥି। ସର୍ଜିକାଲ ଷ୍ଟ୍ରାଇକ୍ ନେ ଡଙ୍କେ କି ଚୋଟ ପର ପୁରୀ ଦୁନିଆ କେ ସାମନେ ଭାରତ କି ଆତଙ୍କବାଦ ବିରୋଧୀ ନୀତି କା ଏକ ନୟା ଉଦାହରଣ ପ୍ରସ୍ତୁତ କିଆ ଥା। ବିତେ ଏକ ଦଶକ ମେ ବାଲାକୋଟ କି ଏୟାର ଷ୍ଟ୍ରାଇକ୍ ସେ ଲେକର ଅପରେସନ ସିନ୍ଦୁର ତକ ଭାରତ ନେ ବାର ବାର ୟେ ସ୍ପଷ୍ଟ ସନ୍ଦେଶ ଦିଆ ହେ କି ଅଗର ଆତଙ୍କବାଦୀ ଭାରତ ପର ଆଖ ଉଠାଏଗେ ତୋ ଉସକା କରାରା ଜବାବ ଦିଆ ଯାଏଗା। ଅବ ଆଜ କା ଭାରତ ଆତଙ୍କବାଦ କେ ଖିଲାଫ ଜିରୋ ଟଲରେନ୍ସ ପଲିସି ଲେକର ଚଲ ରହା ହେ।
0: ମହାନ ବିପ୍ଳବୀ ଶହୀଦ ଆଜମ ଭଗତ ସିଂଙ୍କ ଆଜି 119ତମ ଜନ୍ମବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1907 ମସିହା ସେପ୍ଟେମ୍ବର 28 ତାରିଖରେ ପଞ୍ଜାବର ଲୀଳାପୁର ଅନ୍ତର୍ଗତ ବଙ୍ଗା ଗ୍ରାମରେ ଭଗତ ସିଂ ଜନ୍ମଗ୍ରହଣ କରିଥିଲେ। ରାଜଗୁରୁଜୀ ଏବଂ ସୁଖଦେବଜୀଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭଗତ ସିଂ ପ୍ରାଣବଳି ଦେଇଥିଲେ। ଆଜି ଜନ୍ମବାର୍ଷିକୀ ଅବସରରେ ଲୁଧିଆନା କୃଷି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମିଶନ ଲାଇଫ୍ ପରିବେଶ ପାଇଁ ଜୀବନଶୈଳୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ହେଉଥିବା ଆନ୍ତର୍ଜାତୀୟ ଆଲୋଚନାରେ ସାଧାରଣତଃ ସରକାର ଓ ଶିଳ୍ପ ଜଗତର ଭୂମିକା ଉପରେ ଗୁରୁତ୍ୱ ଦିଆଯାଉଥିଲା, କିନ୍ତୁ ଜଣେ ବ୍ୟକ୍ତି ପ୍ରତିଦିନର ଜୀବନରେ କିପରି ବ୍ୟବହାର ଉପଭୋଗ କରୁଛନ୍ତି ତାହା ଜଳବାୟୁ ସମ୍ପର୍କିତ ଆଲୋଚନାରେ ପ୍ରମୁଖ ଭାବେ ସ୍ଥାନିତ ହେଉନଥିଲା। 2021ରେ ଗ୍ଲାସ୍କୋଠାରେ ଅନୁଷ୍ଠିତ COP26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ଲାଇଫ୍ ପରିବେଶ ପାଇଁ ଜୀବନଶୈଳୀ ପ୍ରସ୍ତାବ ଦେଇଥିଲେ।
1: क्लाइमेट चेंज में लाइफस्टाइल की एक बहुत बड़ी भूमिका है। LIFE यानी लाइफस्टाइल फॉर एनवायरमेंट। आज जरूरत है कि हम सभी लोग एक साथ आकर कलेक्टिव पार्टिसिपेशन के साथ लाइफस्टाइल फॉर एनवायरमेंट यानी लाइफ को एक अभियान की तरह आगे बढ़ाएं। ये एनवायरमेंटल कॉन्शियस लाइफस्टाइल का एक मास मूवमेंट बन सकता है। आज आवश्यकता है माइंडलेस और डिस्ट्रक्टिव कंजम्पशन के बजाय माइंडफुल और डेलिबरेट यूटिलाइजेशन की।
0: ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ ସୁରକ୍ଷା ପାଇଁ କେବଳ ଉତ୍ପାଦନ ପ୍ରଣାଳୀରେ ପରିବର୍ତ୍ତନ ନୁହେଁ, ବରଂ ଆବଶ୍ୟକତା ଓ ଉପଭୋଗ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା। ଭାରତୀୟ ପରମ୍ପରାରେ ସଚେତନ ଉପଭୋଗ ଉପରେ ଗୁରୁତ୍ୱ ଦିଆଯାଇଛି, ତେଣୁ ପରିବେଶ ଅନୁକୂଳ ଜୀବନଶୈଳୀକୁ ତ୍ୟାଗ ଭାବେ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ଜୀବନର ଏକ ଅଂଶ ଭାବେ ମିଶନ ଲାଇଫ୍ରେ ପ୍ରୋତ୍ସାହିତ କରାଯାଉଛି। 2023ର G20 ନୂଆଦିଲ୍ଲୀ ଘୋଷଣାପତ୍ରରେ ମଧ୍ୟ ମିଶନ ଲାଇଫ୍ର ଧାରଣାକୁ ସ୍ଥାନ ଦିଆଯାଇଥିଲା। ଏହା ମାଧ୍ୟମରେ ଜଳବାୟୁ କାର୍ଯ୍ୟକୁ କେବଳ ସରକାର ଓ ଶିଳ୍ପ ସଂସ୍ଥାର ଦାୟିତ୍ୱ ମଧ୍ୟରେ ସୀମିତ ନ ରଖି ବ୍ୟକ୍ତିବିଶେଷଙ୍କ ଦୈନନ୍ଦିନ ଜୀବନଶୈଳୀ ସହ ଯୋଡ଼ାଯାଇଛି। ପୃଥିବୀମାତା ପ୍ରତି ସେବା ଓ ସଚେତନତାର ଭାବନା ସହ ମିଶନ ଲାଇଫ୍ ଲୋକଙ୍କୁ ସଚେତନ ଉପଭୋକ୍ତା ହେବାକୁ ପ୍ରେରିତ କରୁଛି। ବିଦ୍ୟୁତ୍ ଓ ଜଳର ସଞ୍ଚୟ, ଅପଚୟ ହ୍ରାସ, ପୁନଃ ବ୍ୟବହାର ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଭଳି ଛୋଟ ଛୋଟ ପଦକ୍ଷେପ ମିଳିତ ଭାବେ ବଡ଼ ପରିବର୍ତ୍ତନ ଆଣିପାରୁଛି। ଅର୍ଥାତ୍ ଜଳବାୟୁ ସୁରକ୍ଷା ଆଉ କେବଳ ସରକାର କିମ୍ବା ଶିଳ୍ପର ବିଷୟ ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀ ମଧ୍ୟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଭାରତ ମାନବୀୟ ସହାୟତା ସ୍ୱରୂପ ଆଫଗାନିସ୍ତାନସ୍ଥିତ କାବୁଲ ସରକାରୀ ଡାକ୍ତରଖାନାକୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଓ ମେଡିକାଲ ଉପକରଣ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଆଫଗାନ ଲୋକଙ୍କୁ ମାନବୀୟ ସହାୟତା ପ୍ରଦାନ କରିବା ସହ ଭାରତ ସେମାନଙ୍କ ସ୍ୱାସ୍ଥ୍ୟକୁ

0: ଗୁରୁତ୍ୱ ଦେଉଛି। ନେପାଳରେ ଗତ ଚାରିଦିନ ଧରି ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍କଳନ ଯୋଗୁଁ 21 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 5 ଜଣ ନିଖୋଜ ଅଛନ୍ତି। ନେପାଳର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂସ୍କଳନ ଯୋଗୁଁ 14 ଜଣଙ୍କ ମୃତ୍ୟୁ ହେବା ସହ 5 ଜଣ ନିଖୋଜ ଅଛନ୍ତି। ବନ୍ୟାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ 3 ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସମସ୍ତ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଏବଂ ଡିଜିଟାଲ ସ୍ୱାସ୍ଥ୍ୟସେବା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର କିରଣ ଗୋପାଳ ବାସ୍କା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 01132317111 2331 4441 2331 1481 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରି ପାରିବେ। ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଗତକାଲି ଥିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 50 ଓଭରରେ 7 ୱିକେଟ୍ ହରାଇ 295 ରନ୍ ସ୍କୋର କରିଥିଲା। 296 ରନ୍ ପିଛା କରି ଭାରତ 41 ଓଭର 4 ବଲ୍ରେ 2 ୱିକେଟ୍ ବିନିମୟରେ 300 ରନ୍ ସ୍କୋର କରିଥିଲା। ବିରାଟ କୋହଲି ଓ ଶୁଭମନ୍ ଗିଲ୍ ଶତକ ହାସଲ କରିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ ତିନିଦିନିଆ ଧର୍ମଘଟ ସ୍ଥଗିତ। ନୂଆଦିଲ୍ଲୀରେ ଆଜି ରବି ଅଭିଯାନ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ। ପାକିସ୍ତାନର ଆତଙ୍କବାଦୀ ଆବାସସ୍ଥଳୀ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି 10 ବର୍ଷ ପୂର୍ତ୍ତି ଏବଂ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବନ୍ୟା ବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସୁରଭି କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର, ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ଆଜି ଏଥିରେ ଶୁଣନ୍ତୁ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ସହ ଅନ୍ତରଙ୍ଗ ଆଳାପର ଦ୍ୱିତୀୟ ଭାଗ।

0: ନମସ୍କାର, ସୁରଭିକୁ ଆପଣଙ୍କୁ ସ୍ୱାଗତ। ଶୁଭେଚ୍ଛା ଓ ସୁମନା ସହ ମୁଁ ଦମୟନ୍ତୀ ବୈକାର। ସୁରଭିର ଗତ ଅଧ୍ୟାୟରେ ଆପଣ ମନ୍ମଥ ମିଶ୍ରଙ୍କୁ ଶୁଣୁଥିଲେ। ସମୟ ଅଭାବ ହେତୁ ଆହୁରି ଅନେକ କଥା ତାଙ୍କର ବାକି ରହିଯାଇଥିଲା, ଆଉ ଆମେ କଥା ଦେଇଥିଲୁ ଆପଣଙ୍କୁ ତାହା ଆଜିର ଅଧ୍ୟାୟରେ ଶୁଣିବା ପାଇଁ। କଣ ମନେ ଅଛି? ହଁ, ମନେ ଥିବ ନିଶ୍ଚୟ। ତ କାଳ ବିଳମ୍ବ ନକରି ଯିବା ଶୁଣିବା ଜଣେ ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଆଉ ଗୀତିକାର ମନ୍ମଥ ମିଶ୍ରଙ୍କୁ ଆଜିର ସୁରଭିରେ।
1: ସୁରଭି
0: ସାର୍, ସେତେବେଳେ ଯୋଉ ଗୀତ ଗୁଡାକ ତିଆରି ହଉଥିଲା, ଆପଣମାନେ ଯୋଉ ରେକର୍ଡିଂ କରୁଥିଲେ, ଓଡ଼ିଶା ବାହାରକୁ ନେଇକି ସିଙ୍ଗର୍ସ ମାନଙ୍କୁ ଆପଣମାନେ ରେକର୍ଡିଂ କରୁଥିଲେ, କାହିଁକି ନା ଓଡ଼ିଶା ଭିତରେ ଷ୍ଟୁଡିଓ ନଥିଲା, ରେକର୍ଡିଂର ସୁବିଧା ନଥିଲା। କିନ୍ତୁ ବର୍ତ୍ତମାନ ସେ ନଜାରା ଆଉ ଦେଖିବା ପାଇଁ ମିଳୁନି। ବହୁତ ଗୁଡ଼ିଏ ଷ୍ଟୁଡିଓ ହେଲାଣି, ସୁନ୍ଦର ସୁନ୍ଦର ଗୀତ ବର୍ତ୍ତମାନ ତିଆରି ହେଉଛି। ଏ ଯୋଉ ପରିବର୍ତ୍ତନ, ତାକୁ କେମିତି ଦେଖନ୍ତି ଆପଣ?
2: ପରିବର୍ତ୍ତନ ଏଟା ଗୋଟେ କଥା ହେଉଛି ଯେ ଓଡ଼ିଶାରେ ମଧ୍ୟ ଭଲ କଣ୍ଠଶିଳ୍ପୀ ଥିଲେ, ଆଜି ବି ଅଛନ୍ତି,

0: ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ଯେଉଁ ସୁଯୋଗଟା ମୋତେ ମିଳିଲା, ରାଜ୍ୟସ୍ତରୀୟ କଣ୍ଠଶିଳ୍ପୀ ଏବଂ ଜାତୀୟ ସ୍ତରୀୟ କଣ୍ଠଶିଳ୍ପୀ, ସେମାନଙ୍କ ପାଖରେ ବି କାମ କରିବାର ମଜା ଅଛି। ଏଠି କିଛି ଡିଫରେନ୍ସ ନାହିଁ, ଗୋଟେ ମାନେ ଆଞ୍ଚଳିକତା ଜାତୀୟତା ଏମିତି କିଛି ଭାବ ନଥାଏ, କଳାର ସେ ଭାବ କିଛି ନଥାଏ। ତ ସେଟା ସେତେବେଳେ ପ୍ରଯୋଜକମାନେ ନିର୍ଦ୍ଦେଶକମାନେ ଯେଉଁ ଗୀତର ଗ୍ରାଞ୍ଜିଓର ବଲିଉଡ୍ର ଯେଉଁ ଗ୍ରାଞ୍ଜିଓରନେସ୍ଟା ମିଳୁଥିଲା, ସିଆଡ଼କୁ ଟେଣ୍ଡି ହେଲେ। ଆମର ହିନ୍ଦୀ ସିନେମା ଭଳିଆ ବି ଗୀତ ହେବା ଦରକାର, ହିନ୍ଦୀ ସିନେମା ଭଳିଆ ଭଏସ୍ ବି ଆମକୁ ଶୁଭିବା ଦରକାର। ତ ସେତେବେଳେ ସମସ୍ତଙ୍କ ହାତରେ ଗୋଟେ ସୁଯୋଗ ଥିଲା ବମ୍ବେ ଯିବା ପାଇଁ, ମୁଁ ଯାଇଥିଲି ବମ୍ବେ। ଆଣ୍ଡ ଇଟ୍ ୱାଜ୍ ଏ ନାଇସ୍ ଏକ୍ସପିରିଏନ୍ସ, ସେମାନଙ୍କ ସହିତ କାମ କରିବାର ମଜା ବି ଅଲଗା। ଅନେକ ଓଡ଼ିଶା କଳାକାରଙ୍କ ସହିତ କାମ କରିଛି ଏବଂ ମଜା ନେଇଛି।
1: ଆଜ୍ଞା, ପ୍ରଥମେ ଆପଣ ନିର୍ଦ୍ଦେଶନା ଦେଲେ ନା ପ୍ରଥମେ ଗୀତ ଗାଇଲେ, କୋଉଟା ପ୍ରଥମେ କଲେ?
2: ଗାଉଥିଲି, ଗାଉ ଗାଉ ନିର୍ଦ୍ଦେଶନା ଆସିଲା, ଗାଉଥିଲି, ଗୀତ ଗାଉଥିଲି ମୁଁ ଆକ୍ଚୁଆଲି। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ମୋର ସଙ୍ଗୀତ କ୍ୟାରିୟର ଆରମ୍ଭ ହେଲା ଆଶା ରାକେଶ ଚଳଚ୍ଚିତ୍ର। ସଙ୍ଗୀତ ନିର୍ଦ୍ଦେଶନାରେ କୌଣସି କୋର୍ସ ନଥାଏ, ଗୀତ ଗାଇବା ପାଇଁ କୋର୍ସ ଅଛି। ଆପଣ ବ୍ୟାକରଣ ଶିଖିବେ, ସାରେଗାମା ପାଧାନିସା କଣ୍ଠ ସାଧନ କରିବେ, ଆଉ ସବୁଗୁଡାକର ଗ୍ରାମାର ଅଛି। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶନା ଗୋଟେ କ୍ରିଏସନ୍ର କିଛି ସେମିତି କିଛି ଗୋଟେ ଫିଲ୍ଡ ନାହିଁ କି କିଛି ଗୋଟେ ପାଠ ନାହିଁ, ତାର ଇଟ୍ସ କମ୍ପ୍ଲିଟଲି ଗଡ୍ ଗିଭେନ୍। ନ୍ୟାଚୁରାଲି ଆଗ ନିର୍ଦ୍ଦେଶନାର ସୁଯୋଗ ମୋତେ ମିଳିଲା, ଆଉ ତେଣୁ ଯୋଉ ନିର୍ଦ୍ଦେଶନାର ସୁଯୋଗ ମିଳିଲା ସେଥିପାଇଁ ତ ମୁଁ ଆଜି ସବୁକିଛି ତ୍ୟାଗ କରିକି ସଙ୍ଗୀତରେ ଯାହା ହଉ ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି, ଆପଣମାନଙ୍କ ହୃଦୟରେ ନାଁ ଟିଏ ରଖିପାରିଛି, ସେତିକି ବଡ଼ କଥା ମୋ ପାଇଁ।

0: କୋଉଥିରେ ଆପଣ ବହୁତ ପବ୍ଲିସିଟି ପାଇଛନ୍ତି ଏଜ୍ ଏ ମ୍ୟୁଜିକ୍ ଡାଇରେକ୍ଟର, ଏଜ୍ ଏ ସିଙ୍ଗର୍ ଅର୍ ରାଇଟର୍?
1: ନାଇଁ, ରାଇଟିଂଟା ମୁଁ ଗୋଟେ ସାମୂହିକ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନେଇଛି, ଓଡ଼ିଶାର ବଡ ବଡ ଗୀତିକାର ଶ୍ରୀସାନନ୍ଦ ଦାସ କାନନଙ୍କୁ, ଅଲେଖ ବିଶ୍ୱାଳ, ନିଜାମ ଭାଇ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ, ଶ୍ରୀକାନ୍ତ ଗୌତମ, ସମସ୍ତଙ୍କୁ ନେଇକି ମୁଁ କାମ କରୁଛି। ଆଉ ସମସ୍ତଙ୍କୁ ନେଇ କାମ କରିବାର ଗୋଟେ ନିଆରା ଆନନ୍ଦ ଥାଏ, ଟିମ୍ ୱାର୍କ। ମୁଁ ନିଜେ ଲେଖି ଜାଣେ ଆଉ ସମସ୍ତେ ମଧ୍ୟ ଖୁସି ହୁଅନ୍ତି ମୋ ସାଙ୍ଗରେ କାମ କରିବା ପାଇଁ, କାରଣ ଗୋଟେ ଇଜି ହେଇଯାଏ ସେମାନଙ୍କ ପାଇଁ, ଯେହେତୁ ଆଇ ଏମ୍ ଏ ଲିରିସିଷ୍ଟ, କୋଉଠି କ'ଣ ଟିକେ ଅଟକି ଗଲେ ସେଠି ସାଙ୍ଗେ ସାଙ୍ଗେ ମୁଁ ବୁଷ୍ଟ ଅପ୍ ଦେଇଦିଏ, ସେଟା ଗୋଟେ ଗୀତିକାର ମାନଙ୍କ ସାଙ୍ଗରେ ହୁଏ। ବଟ୍ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ପ୍ରଥମେ ବହୁତ ମଜା ନଉଥିଲି, ତାପରେ ଯେତେବେଳେ କଣ୍ଠଶିଳ୍ପୀ ହିସାବରେ, ବିଶେଷ କରି ଭାଗ୍ୟ ବିଧାତାରୁ ମୋର କଣ୍ଠଶିଳ୍ପୀର ମାନ୍ୟତା ମତେ ମିଳିଗଲା, ତାପରେ ଅଲ୍ ଇଣ୍ଡିଆ ରେଡିଓରେ ମଧ୍ୟ ବିହାଇ ଗ୍ରେଡ୍ ଏବଂ ପାସ୍ କଲି କଣ୍ଠଶିଳ୍ପୀ ହିସାବରେ। ତେଣୁ ଏସବୁ କଣ୍ଠଶିଳ୍ପୀ ହିସାବରେ ବି ଗୋଟେ ଆନନ୍ଦ ଆସିଲା, କିନ୍ତୁ ପ୍ରଥମେ ଆନନ୍ଦଟା ମୁଁ ପାଇଥିଲି ସଙ୍ଗୀତ ନିର୍ଦ୍ଦେଶନାରେ।

0: ସାର୍ ବର୍ତ୍ତମାନ ଯେଉଁ ଟ୍ରେଣ୍ଡ ଚାଲିଛି ନାଗଝି ନାକଡ଼ି ଗୀତ କମର୍ସିଆଲ ଟ୍ରେଣ୍ଡ ଚାଲିଛି, ଭାଷାର ବାଲାନ୍ସ ନାହିଁ, ଗୋଟିଏ ଶୁଦ୍ଧ ଓଡ଼ିଆ ଗୀତ ହଉଛି ବହୁତ ରେୟର ହଉଛି,
1: ବହୁତ ରେୟର ହଉଛି,
0: ହଁ କଣ କହିବେ ଏନେଇକି କଣ ମତ ରଖିବେ?
1: କହିବି କଣ, ଯୁଗ ପରିବର୍ତ୍ତନଶୀଳ, ସବୁବେଳେ ଯିଏ ବି ପବ୍ଲିକଙ୍କ ଡିମାଣ୍ଡ ବୋଲି ଯୋଉ କୁହା ହଉଛି, ନାଗି ନାକିଡି ଆମର ଗୋଟେ ଡୁମ୍ପା ତାଳ ଆକ୍ଚୁଆଲି, ସେଟା ଆମର ଗୋଟେ ଟିପିକାଲ ତାଳ, ସେ ତାଳଟା ଗୋଟେ ଚିରାଚରିତ ପ୍ରଥାରେ ଚାଲି ଆସିଛି, ଆଉ ସେଟା ଇନ୍ଷ୍ଟାଣ୍ଟଲି କ୍ୟାଚ୍ କରୁଛି ଲୋକମାନଙ୍କୁ, ଆମ ଓଡ଼ିଆ ଶ୍ରୋତା ବନ୍ଧୁମାନଙ୍କୁ ଇନ୍ଷ୍ଟାଣ୍ଟଲି କ୍ୟାଚ୍ କରୁଛି, ତ ସେ ଯୋଉ ରିଦିମ୍ଟା କ୍ୟାଚ୍ କରୁଛି ସେଥିପାଇଁ

0: ସମସ୍ତେ ସିଆଡ଼କୁ ସେଇ ଧାରାକୁ କିଛି ଗୀତ କରିବା ପାଇଁ ପ୍ରଚେଷ୍ଟିତ ଅଛନ୍ତି ଏବଂ ତାହା ମଧ୍ୟ ସଫଳତା ଲାଭ କରୁଛି, ଯଦିଓ ବେଶୀ ଦିନ ତିଷ୍ଠୁନି କିନ୍ତୁ ଇନଷ୍ଟାଣ୍ଟଲି ହିଟ୍ ହଉଛି, ଲୋକମାନଙ୍କ ପାଖରେ ପହଞ୍ଚି ଯାଉଛି, ଲୋକମାନେ ଆନନ୍ଦ ନଉଛନ୍ତି। କିନ୍ତୁ ମେଲୋଡି ଯୋଉ ଗୀତ ଆମର ଯାହା ଯେମିତି କଥା ଥିଲା ପୁରାତନ ଗୀତ ଆଜି ବି ନୂଆ ଲାଗୁଛି, ସେଇ ବାଳକୃଷ୍ଣ ସାରଙ୍କ ଗୀତ ହଉ, ଅକ୍ଷୟ ମହାନ୍ତିଙ୍କ ଗୀତ ହଉ, ପ୍ରଫୁଲ୍ଲଙ୍କ ଗୀତ ହଉ, ସେ ଯୋଉ କାଳଜୟୀ ଗୀତ, କାଳଜୟୀ ଗୀତ ଏପର୍ଯ୍ୟନ୍ତ ଏଇ ଟ୍ରେଣ୍ଡରେ ବର୍ତ୍ତମାନ ଟିକେ ଖସି ଯାଇଛି। ବର୍ତ୍ତମାନ ଟିକେ ଯୋଉ କହନ୍ତି ୟୁଜ୍ ଆଣ୍ଡ ଥ୍ରୋ, ମାନେ ଆଣ ୟୁଜ୍ କରିଦିଅ ତାପରେ ଭୁଲି ଯାଅ।
1: ଆଜି ରେକର୍ଡିଂ ହେଲା, କାଲି ଲୋକ ଶୁଣିଲେ ପରଦିନ ଭୁଲିଗଲେ,
0: ପରଦିନ ଭୁଲିଗଲେ, ସବୁ ଅବସ୍ଥା ମଧ୍ୟ ସେଇଆ ବର୍ତ୍ତମାନ ଚାଲିଛି।
1: ସେଇ ସମୟରେ ଆପଣ ତ ସେମାନଙ୍କ ସହିତ କାମ କରିଛନ୍ତି, ଆମର ଯୋଉ ଦିଗ୍ଗଜ ମାନେ ଥିଲେ ଅକ୍ଷୟ ମହାନ୍ତି ହେଲେ ପ୍ରଫୁଲ୍ଲକର, ସେମାନେ ବି ଏଇଭଳିଆ ଗୀତ ବନାଉଥିଲେ,
0: କିନ୍ତୁ
1: ସେଥିରେ ମାନେ ଗୋଟେ ଶୁଦ୍ଧତା ଥିଲା, ପବିତ୍ରତା ଥିଲା, ଶାଳୀନତା ଥିଲା, ସେଇଥିପାଇଁ ସେଇଟା ଏଯାଏ ରହିଛି, ଏଭରଗ୍ରୀନ ନେଇକି ରହିଛି।
0: ନିଶ୍ଚିତ,
1: ହଁ ହଁ।

ବର୍ତ୍ତମାନ କଣ ହଉଛି ମାନେ ଗୋଟେ କଣ ଗୋଟେ ଟ୍ରେଣ୍ଡ ଚାଲିଛି ଓଡିଆରେ ହିନ୍ଦୀ ଇଂଲିଶ ସବୁ ଅବଶ୍ୟ ହିନ୍ଦୀ ଗୀତରେ ବି ଇଂଲିଶ ମିଶୁଛି ତେଣୁ ସେଟା ଗୋଟେ ଫ୍ୟୁଜନ ହଉଛି ଆଉ ବର୍ତ୍ତମାନ ଗୋଟେ ଫ୍ୟୁଜନ ହଉଛି ୟାକୁ ୟାକୁ ୟାକୁ ଖରାପ କହିହବନି କିନ୍ତୁ କାଳଜୟୀ କହିହବ ନାହିଁ ନିଶ୍ଚିତ ଭାବରେ କାଳଜୟୀ କହିହବନି ଯେ 20 ବର୍ଷ ପରେ ସେ ଗୀତ ଭଲ ଲାଗିବ ସେଇଟା କହିହବନି କିନ୍ତୁ ଫର ଦି ଟାଇମ୍ ବିଙ୍ଗ୍ ଗୋଟେ ଫ୍ୟୁଜନାଲ ଫ୍ୟୁଜନର ଯୋଗ ସେଠି ଗୋଟେ ତ ସେଇଟା ଗୋଟେ ଚାଲିଛି ଲୋକମାନେ ଗ୍ରହଣ କରୁଛନ୍ତି ଯୋଉମାନେ ବୃତ୍ତି କରୁଛନ୍ତି ଲୋକମାନଙ୍କ ପାଖରେ ପହଞ୍ଚଉଛନ୍ତି ପ୍ରଯୋଜକ ମାନେ ପଇସା ଖର୍ଚ୍ଚ କରୁଛନ୍ତି ସେମାନଙ୍କ ପଇସା ବି ଉଠୁଛି ତ ଏଇଟା ଚାଲିଛି।

0: ଏଇ ଯେ ମ୍ୟୁଜିକ୍ ଡାଇରେକ୍ଟର ଜଣେ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ନିହାତି ଭାବରେ ଗୋଟେ ଭଲ ମାନେ ମନକୁ ହୃଦୟକୁ ଛୁଇଁଲା ଭଳିଆ ଗୋଟେ ଉତ୍ତର ଆଶା କରିବି ଯେ କପି ପେଷ୍ଟକୁ ନେଇ ଆପଣ କଣ ରାୟ ଦେବେ?
1: କପି ପେଷ୍ଟକୁ ନେଇକି ମୁଁ ଆଦୌ ତା ସପକ୍ଷରେ ନୁହେଁ, କାରଣ ମୁଁ ଆଜି ପର୍ଯ୍ୟନ୍ତ ବଞ୍ଚିଛି ମୋ ନିଜସ୍ୱ କ୍ରିଏସନରେ, ଯାହା ସୃଜନଶୀଳତା ଜଗନ୍ନାଥ ମହାପ୍ରଭୁ ମୋତେ ଦେଇଛନ୍ତି ସେଇ ସୃଜନଶୀଳତାରେ ମୁଁ ବଞ୍ଚିଛି। ଆଜି ପର୍ଯ୍ୟନ୍ତ ମୁଁ କୌଣସି ଗୀତ ଆଟଲିଷ୍ଟ କପି କରିନାହିଁ ବା ମୁଁ କାହାକୁ ଫଲୋ କରିନି କୋଉ ଗୀତ କୋଉଠୁ କପି ହେଲା ପେଷ୍ଟ ହେଲା, ମୁଁ ସେତିକି ମୋ ପାଖରେ ସେତିକି ସମୟ ନାହିଁ ସେଇ ଗବେଷଣା କରିବା ପାଇଁ, ବା ମୋ ପାଖକୁ ଯେତିକି କାମ ଆସିଛି ସେ କାମକୁ ମୁଁ ଯଥାସମ୍ଭବ ନିଷ୍ଠାର ସହିତ ସମ୍ପାଦନ କରିଛି। ଆଉ ମୋର ମଧ୍ୟ ଅନେକ ଗୀତ ଆପଣ ଚଳଚ୍ଚିତ୍ରର ଅନେକ ଗୀତ ଶୁଣିଥିବେ ଯୋଉଟାକି ତାକୁ ଆଜି ବି ଲୋକ କହୁଛନ୍ତି, ମୁଁ କହୁନାହିଁ କାଳ ବୋଲି, ଯେମିତିକି ସୁହାଗ ସିନ୍ଦୁରର

0: ବର୍ତ୍ତମାନ ଗୋଟେ ଚାଲିଛି ସୁଫି ସଙ୍ଗ ସୁଫିଆନା ସଙ୍ଗ
1: ସୁଫିଆନା
0: ହଁ ତାକୁ ନେଇକି କ'ଣ କରିବେ
1: ସୁଫିଆନା ଏକ ଶୈଳୀ ଆମର ଯେମିତି
0: ଗଜଲ
1: ଆମର ଯେମିତି ଠୁମରି ଗଜଲ କବାଲି ସେମିତି ଗୋଟେ ସୁଫିଆନା ଗୋଟେ ଷ୍ଟାଇଲ ଯେମିତି ଆମର ଆରବିଆନ ର ଗୋଟେ ଷ୍ଟାଇଲ ଅଛି ଇଣ୍ଟରନ୍ୟାସନାଲି ଆରବିଆନ ଷ୍ଟାଇଲ ଅଛି ପପ୍ ମ୍ୟୁଜିକ ର ଗୋଟେ ଷ୍ଟାଇଲ ଅଛି ସୁଫିଆନା ଇଜ୍ ଷ୍ଟାଇଲ ସେ ସୁଫିଆନା ତାକୁ ଉଚ୍ଚାଙ୍ଗ ବୋଲାଯାଏ ଉଚ୍ଚାଙ୍ଗ ବୋଲାଯାଏ କାରଣ ସେ ବି ରାଗରାଗିଣୀରେ ଆମର ଇଣ୍ଡିଆନ ମେଲୋଡିରେ ତିଆରି ହଉଛି କିନ୍ତୁ ତାର ଗୋଟେ ପିଚ୍ ଏବଂ ତାର ଗୋଟେ ଲହର ଶୈଳୀ ଗୋଟେ ଲହରିଆ ଲହରିଆ ଉପରେ ଉପରେ ଗାଇକିରି ଗୋଟେ କିଛି ଟିପିକାଲ ଯେମିତି କୈଳାସ ଖେର ଅଛନ୍ତି ସିଂ ଅଛନ୍ତି ସେମାନେ ସୁଫିଆନା ଗାଉଛନ୍ତି ବହୁତ ଚମତ୍କାର।

0: ସବୁ ଭାରତୀୟ ଶୈଳୀ ଆମର ଓଡ଼ିଶୀ ଶିଳ୍ପୀ ମଧ୍ୟ ଜାତୀୟ ସ୍ତରରେ ପ୍ରେଜେଣ୍ଟ କରିବା ଉଚିତ, କାରଣ ଆମ ଓଡ଼ିଶାର ଯୋଉ ମାଧୁର୍ଯ୍ୟ ଅଛି ସେ ମାଧୁର୍ଯ୍ୟ ବି ଲୋକମାନଙ୍କ ପାଖରେ ପହଞ୍ଚିନି, ଜାତୀୟ ସ୍ତରରେ ପହଞ୍ଚିନି, ବେଙ୍ଗଲୀ ପହଞ୍ଚିଗଲାଣି, ପଞ୍ଜାବୀ ପହଞ୍ଚିଗଲାଣି, ଦକ୍ଷିଣ ଭାରତ ମଧ୍ୟ ପହଞ୍ଚି ଯାଇଛି, କିନ୍ତୁ ଆମ ଓଡ଼ିଶାର ସ୍କୋପ ଦରକାର ହଉଛି, ସୁବିଧା ଆସିଲେ ହବ ହୁଏତ ଆଗାମୀ ଦିନରେ। ସବୁ ଶୈଳୀ ଭାରତରେ ପ୍ରଚଳିତ ଯେତେ ଶୈଳୀ ଅଛି, ସଙ୍ଗୀତର ଶୈଳୀ ସବୁଗୁଡାକର ମାଧୁର୍ଯ୍ୟ ଅଛି ନିଶ୍ଚିତ।
1: ନିହାତି ନିହାତି ସାର୍।

0: ଆପଣଙ୍କର ଏଇ କଥାରୁ ମନେ ପଡିଲା ଯେ ଓଡ଼ିଶାରେ ବହୁତ ଗୁଡ଼ିଏ ଫୋକ୍ ଅଛି, ସୁମଧୁର ଫୋକ୍ ଅଛି, ଆପଣଙ୍କ ଗୀତରେ ଆପଣ କେବେ ଚେଷ୍ଟା କରିଛନ୍ତି ଦେବା ପାଇଁ?
1: ବହୁତ ସମୟରେ ମୁଁ ଫୋକ୍ ମୁଁ ୟୁଜ୍ କରିଛି, ବିଶେଷ କରି ଚଳଚ୍ଚିତ୍ରରେ, ଗୋଟେ ଚଳଚ୍ଚିତ୍ରର ଗୋଟେ ଥାଏ, ଗୋଟେ ଫର୍ମାଟ୍ ଥାଏ, ସେ ଫର୍ମାଟ୍ରେ କରିଛି, କିଛି କରିଛି, ଏକ୍ଜାକ୍ଟଲି ଜଷ୍ଟ ନାଓ ମନେ ପଡ଼ୁନି କଣ କରିଛି,
0: କିନ୍ତୁ
1: ଅନେକ ଗୀତ ମୁଁ ଯୋଉ ଡିଭୋସନାଲ ଭଜନ ଯାହା କରିଛି ମୁଁ, ସେଥିରେ ବହୁତ ବ୍ୟବହାର କରିଛି ମୁଁ ଓଡ଼ିଆ ଫୋକ୍ କୁ, ମାଠିଆରେ ପାଣି ଡାବୁ ଡାବୁ କୁନ୍ ମାଠି।

0: ସାର୍ ଆପଣ ରେଡିଓରେ ଅଡିସନ୍ ଦେଇଛନ୍ତି ବି ହାଇ ଗ୍ରେଡ୍ ଆର୍ଟିଷ୍ଟ ରେଡିଓର, ସେ ଅନୁଭୂତି କୁହନ୍ତୁ କେମିତି ଦେଲେ ଅଡିସନ୍?
1: ସବୁବେଳେ ଗୋଟେ ଲକ୍ଷ୍ୟ ଥାଏ ପିଲାଦିନୁ, ରେଡିଓ ଶୁଣି ଶୁଣି ତ ମଣିଷ କଳାକାର ହେଇଛି ନା। ମୁଁ ଯେତେବେଳେ ପିଲାଦିନୁ ରେଡିଓ ହିଁ ମୋର ପ୍ରେରଣା ଥିଲା, ରେଡିଓ ହିଁ ସବୁବେଳେ ମୁଁ ଶୁଣୁଥିଲି। ତ ଧୀରେ ଧୀରେ ଯେତେବେଳେ ସଙ୍ଗୀତ ଜଗତକୁ ମୁଁ ଆସିଲି ସଙ୍ଗୀତ ମହାବିଦ୍ୟାଳୟ ମାଧ୍ୟମରେ, ନ୍ୟାଚୁରାଲି ମନ ଭିତରେ ଗୋଟେ ଆଶା ରହିବା ଥିଲା, ଆଶା ରହିଥିଲା ଯେ ଗୋଟେ କେତେବେଳେ ମୁଁ ଗୋଟେ ରେଡିଓ ଆର୍ଟିଷ୍ଟ ହେବି। କିନ୍ତୁ ରେଡିଓ ଗୋଟେ ଫର୍ମାଟ ଏମିତି, ସେଠି ସାଧାରଣ ବର୍ତ୍ତମାନ କଣ, ବର୍ତ୍ତମାନ ଯୁଗରେ ଯେକୌଣସି ବ୍ୟକ୍ତିଗତ ଭାବରେ ସମସ୍ତେ କଣ୍ଠଶିଳ୍ପୀ, ତ ୟୁଟ୍ୟୁବରେ ତ ବର୍ତ୍ତମାନ ଏକ୍ସ ୱାଇ ଜେଡ୍ ବର୍ତ୍ତମାନ କଣ୍ଠଶିଳ୍ପୀ, କିନ୍ତୁ ରେଡିଓ ଏକମାତ୍ର ମାଧ୍ୟମ, ରେଡିଓ ଏକମାତ୍ର ପ୍ଲାଟଫର୍ମ ଯୋଉଠି ଗୋଟେ ପରୀକ୍ଷା ଦେବାକୁ ପଡେ। ଆଉ ବିଧିବଦ୍ଧ ଭାବରେ ସଙ୍ଗୀତ ସାଧନା କରିଥିବା କଳାକାର ହିଁ ସେଠି ପାସ୍ କରିବାର ସୁଯୋଗ ପାଇଥାଏ, ଆଉ ସେଇଟା ବଜାୟ ରଖି ଆଜି ପର୍ଯ୍ୟନ୍ତ ରେଡିଓରେ, ସେଥିପାଇଁ ରେଡିଓକୁ ଧନ୍ୟବାଦ। ଯୋଉ ବଛା କଳାକାର କୁହାଯାଏ ସେ ଗୋଟେ ଦରକାର ନା, ପାଠର କଥା, ତ ସେଟା ରେଡିଓ ଅଲ୍ ଇଣ୍ଡିଆ ରେଡିଓରେ ଆପଣଙ୍କର ନିହାତି ଭାବରେ ପାଠଟାକୁ ପରୀକ୍ଷା କରିବା ଆଉ କୋଉଠି ନାହିଁ, କେବଳ ରେଡିଓ ହିଁ କେବଳ ଅଛି, ସେଟା ବଞ୍ଚି ରହିବା ଆବଶ୍ୟକ ରହୁଛି। କାରଣ କୋଉ କଳାକାରର କେତେ ଜ୍ଞାନ ଗାରିମା ମାପିବା, ଯେମିତି ପିଏଚ୍ଡି ଥେସିସ୍ କରାଯାଏ ବା ଯୋଉ ଇଏ କରାଯାଏ, ସେତେବେଳେ ଯେମିତି ଗୋଟେ ଜ୍ଞାନ ଗାରିମାର କଥା, ସେମିତି ଅଲ୍ ଇଣ୍ଡିଆ ରେଡିଓ ଷ୍ଟେସନ ହିଁ ଏକମାତ୍ର କଣ୍ଠଶିଳ୍ପୀ ମାନଙ୍କୁ ପରୀକ୍ଷା କରିବାର ଗୋଟେ ପ୍ଲାଟଫର୍ମ, ଯୋଉଠି ନିହାତି ଭାବରେ ଏକଦମ ପରଫେକ୍ଟ କଣ୍ଠଶିଳ୍ପୀ ଯାହାକୁ କୁହାଯାଏ ସେ ହିଁ କେବଳ ସେଠି ସୁଯୋଗ ପାଇବ ଗୀତ ଗାଇବା ପାଇଁ। ଯୋଉଥିପାଇଁ ବହୁତ ଖୁସି ଲାଗିଲା ଯେ ଅଲ୍ ଇଣ୍ଡିଆ ରେଡିଓରେ ପ୍ରଥମ ପଦକ୍ଷେପରେ କଣ୍ଠଶିଳ୍ପୀ ହିସାବରେ ବି ପାଇଲି, ତାପରେ ବି ହାଇ ପାଇଲି। ଗର୍ବ ଅନୁଭବ ହୁଏ ଯେ ଅଲ୍ ଇଣ୍ଡିଆ ରେଡିଓରେ ମୁଁ ପାସ୍ କରିଛି।
0: ନିହାତି ଭାବରେ ମାନେ ବଡ ବଡ ଦିଗ୍ଗଜ କଳାକାର ମାନେ ଯୋଉମାନେ ଅଛନ୍ତି ଆମର ପୂର୍ବଜ ମାନେ, ସେମାନେ ଅଲ୍ ଇଣ୍ଡିଆ ରେଡିଓରେ ପାଦ ଦେଇକି ହିଁ ଉପରକୁ ଉଠିଛନ୍ତି, ଅଲ୍ ଇଣ୍ଡିଆ ରେଡିଓରୁ ହିଁ ଶିଖିଛନ୍ତି ସେମାନେ।

0: ଯଦି ଆମେ ଦେଖିବା ଏକମାତ୍ର ବିକଳ୍ପ ଥିଲା, ଆଉ ତ
1: କିଛି ନଥିଲା। ନିଜକୁ ହାଇଲାଇଟ୍ କରିବା ପାଇଁ କେବଳ ଆକାଶବାଣୀ ହିଁ ଗୋଟେ ମାଧ୍ୟମ ଥିଲା ସମସ୍ତଙ୍କ ପାଇଁ।
0: କଲିଡ଼ିଆ ରେଡିଓ ଆଜି ବି ବଞ୍ଚି ରହିଛି, ଆଉ ଅନେକ ଲୋକଙ୍କର ଯୋଉମାନେ ରେଡିଓ ପ୍ରେମୀ ସେମାନେ ମୁଁ ଶୁଣିଛି ସକାଳୁ ରେଡିଓ ଅନ୍ କରିଦେଇକିରି ତାଙ୍କର ନିତ୍ୟଚର୍ଯ୍ୟା ଚାଲିଥିବ, ଘର ଭିତରେ ତାଙ୍କର ଚାଲିଥିବ। କିନ୍ତୁ ଟେଲିଭିଜନ ମୋବାଇଲ ଆସିଗଲା ପରେ ନ୍ୟାଚୁରାଲି ଟିକେ ଆସିବ ନିହାତି ଭାବରେ, ହାତରେ ହାତରେ ସମସ୍ତଙ୍କର ମୋବାଇଲ।

0: ଆପଣଙ୍କ ପ୍ରଫେସନାଲ କଥା ହେଲେ ଚର୍ଚ୍ଚା କଲେ, ଆପଣଙ୍କ ପର୍ସନାଲ କଥା ଟିକେ ବର୍ତ୍ତମାନ ହବ, ଆପଣଙ୍କ ଫ୍ୟାମିଲି
1: ଫ୍ୟାମିଲି ମିସେସ୍ କ୍ରିଷ୍ଣା ମିଶ୍ର ଗୀତ ଗାଆନ୍ତି, ଚଳଚ୍ଚିତ୍ର ସାତସୁରେ ବନ୍ଧା ଏ ଜୀବନରେ ସେ ତାଙ୍କର ଗାୟିକା ଜୀବନ ଆରମ୍ଭ କଲେ, ଆଜି ବି ତୁ ରହିଛୁ ମୋ ଛାତି ତଳେ ଘର କରି ଏ ଗୀତ ଗାଇକିରି ଲୋକମାନଙ୍କ ହୃଦୟରେ ଗାୟିକା ହିସାବରେ ରହିଲେ ସିଏ
0: ନିହାତି ଭାବରେ ଆପଣଙ୍କଠୁ ଇନସ୍ପାୟାର ହେଇଥିବେ ମ୍ୟାଡାମ
1: ନିହାତି ମୋର ଗୋଟେ ସଙ୍ଗୀତ ସ୍କୁଲ ଅଛି ସାଧନା ସଙ୍ଗୀତ ଏକାଡେମୀ, ସିଏ ଆଜ ଷ୍ଟୁଡେଣ୍ଟ ଦେୟାର ସୁପ୍ରଭାତ
0: କିନ୍ତୁ ପ୍ରକୃତି ମ୍ୟାମ ଅଭିନୟ ଦୁନିଆକୁ ଗଲେ ସେଇଠି ନା ଗଲେ
1: ଅଭିନୟ ଦୁନିଆ ସେ ଗଲା, କିନ୍ତୁ ବର୍ତ୍ତମାନ ଆପଣ ଶୁଣି ଖୁସି ହେବେ ଯେ ସେ ପାରାଲାଲି ବର୍ତ୍ତମାନ ଗୀତ ଗାଇବା ଆରମ୍ଭ କରିଛି ବୋଲି।
0: ନିହାତି ଆମେ ସବୁ ଭାବୁଥିଲୁ ମନ୍ମଥ ମିଶ୍ର ସାର୍ଙ୍କର ଗୋଟିଏ ମାତ୍ର ସୁପୁତ୍ରୀ ସେ ବି ଜଣେ ସିଙ୍ଗର ସେବେ ମୋଟାମୋଟି ଆପଣଙ୍କର ଫ୍ୟାମିଲି ହଉଛନ୍ତି ଆର୍ଟିଷ୍ଟ ଫ୍ୟାମିଲି କଳାକାର ଫ୍ୟାମିଲି
1: ପୁଅକୁ ଆମେ ଡିଭିଏଟ କରିଦେଲୁ କାହିଁକିନା ଯୋଉ ଷ୍ଟ୍ରଗଲଟା ମୁଁ କରିଛି ମୁଁ କହିଲି ଆଉ ଏଥିରେ ରିସ୍କ ନେବାଟା ବହୁତ କଷ୍ଟ ହବ ତ ତାକୁ ଆମେ ମାଟ୍ରିକ ପରେ ପରେ ସିଏ କୋର୍ସ କରିବା ପାଇଁ ପଠେଇଲୁ ଅଛି ସିଏ ଜଲ୍ ରାଇଟ ଆଉ ଯିଏ ରହିଲା ଆମ ଲାଇନରେ ରହିଲା ଆଉ ଅଭିନୟରେ ସିଏ ସୁନାମ କଲା ପରେ ଯୋଉଟା ମୋର ବ୍ୟକ୍ତିଗତ ଇଚ୍ଛା ଥିଲା ଯେ ଗୀତଟା ଏତେ ସୁନ୍ଦର ଗାଉଛି ତା ଜିନ୍ରେ ଅଛି ଗୀତଟା ଗାଁଟା କି ଆଣ୍ଡ ସି ହାଜ୍ ଷ୍ଟାର୍ଟେଡ ଆଉ ତାର ଏବେ ସାରେଗାମା ଅଫିସିଆଲରେ ତାର ରିଲିଜ ହେଇଛି ତାର ପ୍ରଥମ ଗୀତ ରିଲିଜ ହେଇଛି ବହୁତ ଭଲ ଏବେ ସାରେଗାମା ସହିତ ସେ କଣ୍ଟ୍ରାକ୍ଟରେ ଅଛି ଗୁଡାଏ ଗୀତ ତାର ଗାଇବ ସେ ଚମତ୍କାର ଗାଉଛି ଟ୍ରେଣ୍ଡି ଗାଉଛି ଆମକୁ କଷ୍ଟ ହବ ସେ ଗୀତ ଗାଇବା ପାଇଁ

0: ଓଲିଉଡ ଦୁନିଆର ସେ ଗୋଟେ ଆଗଧାଡିର ଅଭିନେତ୍ରୀ, କେତେ ଖୁସି ଆପଣ, କେତେ ସାଟିସ୍ଫାଏ ତାଙ୍କର ଆକ୍ଟିଙ୍ଗରେ?
1: ବହୁତ କିଛି ପିଲାମାନଙ୍କର ଉନ୍ନତିରେ, ପିଲାମାନଙ୍କର ସୁନାମରେ ନିଶ୍ଚିତ ଭାବରେ ଆମେ ଖୁସି ହେବାଟା ବାସ୍ତବିକ କଥା, ଏବଂ ଆମେ ଉଭୟ ବହୁତ ଖୁସି। ତା ପାଇଁ ବହୁତ ସ୍ୱପ୍ନ ଦେଖିଥିଲୁ ଗୋଟେ କଳାକାର ହିସାବରେ ବଲିଉଡରେ ଯାଇକି ସେ ଏଷ୍ଟାବ୍ଲିଶ ହେଲା, ବଡ ବଡ ଚ୍ୟାନେଲରେ ମେନ୍ କାଷ୍ଟରେ ଆସିଲା, ବିଟି ବିଜନେସ ବାଲିରେ ସେ ମେନ୍ କାଷ୍ଟ ବିଟି ହେଇକି ଆସିଲା, ହିରୋଇନ ହେଇକି ଆସିଲା। ଅନେକ ଚଳଚ୍ଚିତ୍ର ମଧ୍ୟ ତା ଭିତରେ ସେ କରିଛି, ଗୁଡ଼ାଏ ରିଏଲିଟି ଶୋରେ ମଧ୍ୟ ସେ ସକ୍ସେସ ହେଇଛି। ଏସ୍ ଅଫ୍ ସ୍ପେସ୍ କୁହନ୍ତୁ, ଏବେ ତାଙ୍କର ତାର ଗୋଟେ ଚଳଚ୍ଚିତ୍ର ନାନା ପାଟେକରଙ୍କ ସାଙ୍ଗରେ ଆସୁଛି, ଆହୁରି ଗୋଟେ ପ୍ରଚଣ୍ଡ ବୋଲି ଗୋଟେ ହିନ୍ଦୀ ମୁଭି ଆସୁଛି, ତାର ଦୁଇ ତିନିଟା ଚାରିଟା ମୁଭି ଆସୁଛି। ତା ଭିତରେ ମୁଁ ବହୁତ ଖୁସି, ସେ ମୁଭି ତ ମୁଭି ତାର ମୁଭିରେ ତାର ଲକ୍ଷ୍ୟରେ ଯାଇଥିଲା, ବଟ୍ ତାରେଙ୍ଗାମାରେ ତାର ଗୀତ ରିଲିଜ ହେଇଗଲା।
0: ଛୋଟବେଳଠୁ ଆମେ ତାଙ୍କୁ ଦେଖୁଛୁ, ଛୋଟବେଳଠୁ ସେ ଚାଇଲ୍ଡ ଆର୍ଟିଷ୍ଟ
1: ଚାଲିଗଲା। ସେ ଗାଉଥିଲା, ଗୀତ ଗାଉଥିଲା, କିଛି ଷ୍ଟେଜ୍ ପ୍ରୋଗ୍ରାମ କରିଥିଲା ମୋ ସାଙ୍ଗରେ, ଗୋଟେ ଦୁଇଟା କ୍ୟାସେଟ୍ ମଧ୍ୟ ଗାଇଥିଲା, ତାର କୃଷ୍ଣ ପୂଜା ବୋଲି ଗୋଟେ କ୍ୟାସେଟ୍ରେ ଗାଇଥିଲା ଗୀତ। ବଟ୍ ଯାହାକୁ ଯେମିତି ଭଗବାନ ଜଗନ୍ନାଥ ମହାପ୍ରଭୁ ବାଟ ଦେଇଛନ୍ତି, ସେ ବାଟରେ ଯିବ, ଆଉ ତାକୁ କିଛି କରିହବନି।

0: ସାର୍, ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ଆଶା ଥାଏ, ସ୍ୱପ୍ନ ଗୁଡ଼ାଏ ଥାଏ, ବିଶେଷ କରି କଳାକାରମାନଙ୍କର। ମୁଁ ଏମିତି କରିବି, ସେମିତି କରିବି, ଏମିତି ହେଇପାରିଲାନି, ସେମିତି ହେଇପାରିଲାନି, ଏମିତି ଅନେକ କଥା ତାଙ୍କ ଭିତରେ ଥାଏ। ମନ୍ମଥ ମିଶ୍ର ସାର୍ଙ୍କର କ'ଣ ସ୍ୱପ୍ନ ରହିଛି, କ'ଣ ଆଶା ରହିଛି, ବିଶେଷ କରି ସଙ୍ଗୀତକୁ ନେଇକି?
1: ସଙ୍ଗୀତକୁ ନେଇକି ଯଥାରୀତି କେବେ ଏମିତି ଗୋଟେ ଲୋକପ୍ରିୟ ହେଇଯିବି, ଏମିତି ଗୋଟେ ଜାଗାରେ ମୁଁ ପହଞ୍ଚିଯିବି, ଲୋକମାନେ ମତେ ଭଲ ପାଇବେ, ଘରେ ଘରେ ଓଡ଼ିଶାରେ ମତେ ଚିହ୍ନିବେ, ଏମିତି ତ କେବେ କଳ୍ପନା ନଥିଲା। ବଟ୍ ପାଇଗଲା ପରେ ଅଦ୍ଭୁତ ଲାଗୁଛି। ନିଜର ସ୍ଥିତିକୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେଇଛି ଯେ ଯାହା ହଉ ଏତେ କଥା, ଗୋଟେ ଚାକିରି, ମୁଁ କମ୍ପିଟେଟିଭ ଓପିଏସ୍ସି ପ୍ରିପେୟାର କରୁଥିଲି, ଓଏସ୍ ହବା ପାଇଁ ମଧ୍ୟ ଚାନ୍ସ ଥିଲା, କିନ୍ତୁ ସିଆଡ଼େ ଯାଇଥିଲେ ଗୋଟେ ଅଲଗା କଥା ହେଇଥାନ୍ତା। କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା, ତାଙ୍କ ପରିମାଣ ଶେଷ ଜୀବନ ଆଡକୁ ତାଙ୍କରି ନାମ ବାଣ୍ଟିବାର ଗୋଟେ ସୁଯୋଗ ମିଳିଲା, ସେଥିପାଇଁ ବହୁତ ଆତ୍ମତୃପ୍ତି ମିଳୁଛି ମତେ। ସ୍ୱପ୍ନ ସ୍ୱପ୍ନ ଥାଏ, ଆଶା ଥାଏ, ସେ ଆଶା ଧୀରେ ଧୀରେ ଯେତିକି ବାଟ ହବା କଥା ଯାହାର, ସେ ଜଗନ୍ନାଥ ମହାପ୍ରଭୁ ହିଁ ନେଇଯାନ୍ତି ସେଇ ଜାଗାରେ ପହଞ୍ଚିବା ପାଇଁ। ବହୁତ ଲୋକ ମୋ ଭଳି ଥିଲେ ଯେଉଁମାନେ ଆସିପାରିଲେନି, ମୋ ଭଳି ମଧ୍ୟ ଟ୍ୟାଲେଣ୍ଟେଡ ଥିଲେ, ସେମାନେ ମଧ୍ୟ ସୁଯୋଗ ପାଇଲେନି ଆସିବା ପାଇଁ। ବହୁତ ଭଲ ଭଲ ଟ୍ୟାଲେଣ୍ଟ ଅଛନ୍ତି, ଆପଣ ମଧ୍ୟ ଅନୁଭବ କରିବେ, ଭଲ ଭଲ ଟ୍ୟାଲେଣ୍ଟ ଥାନ୍ତି, କିନ୍ତୁ ସୁଯୋଗ ମିଳେନି। ମତେ ସୁଯୋଗ ମିଳିଗଲା, ସେଥିପାଇଁ ଧନ୍ୟ।

0: ଆପଣ କୋରାପୁଟ ଆସିଛନ୍ତି, ଜୟପୁର ରେଡିଓରେ ଆସିକି ମଞ୍ଚରେ ପରଫର୍ମ କରିଛନ୍ତି, କଣ ଅନୁଭୂତି ସାର, କେମିତି ଲାଗିଛି?
1: ଅଦ୍ଭୁତ, ମାନେ ମୁଁ କହିଲି ନା, ଜୟପୁର ରେଡିଓରେ ରେଡିଓ କନସର୍ଟ ପାଇଁ ଯାଇଥିଲି, ସେ ପ୍ରୋଗ୍ରାମ ଆପଣଙ୍କର ସେଠି କରିଥିଲି, ସେଠିକାର ଆପଣମାନଙ୍କର ଆତିଥ୍ୟ, ଆପଣମାନଙ୍କର ଭଲ ପାଇବା ଆଜି ବି ସ୍ମୃତି ପଟରେ ବାରମ୍ବାର ମନେ ପଡେ, ବାରମ୍ବାର ମନେ ପଡେ। ଆଉ ବର୍ଷରେ ତ ନିହାତି ଭାବରେ ଥରେ ଦୁଇଥର କୋରାପୁଟର ଯିବାର ସୁଯୋଗ ଆଜି ବି ମିଳୁଛି ମଞ୍ଚ କାର୍ଯ୍ୟକ୍ରମ କରିବାକୁ ଯିବା ପାଇଁ। ଜୟପୁର ହେଲା, ସୁନାବେଡ଼ା ହେଲା, ନବରଙ୍ଗପୁର ହେଲା, ଉମରକୋଟ ହେଲା, ଏସବୁ ଜାଗାକୁ କୁମ୍ବୁଲି ଯାଇଥିଲି। ତ କୋରାପୁଟର ଲୋକମାନଙ୍କର ଭଲ ପାଇବା ବହୁତ ଜଗନ୍ନାଥ ମତେ ଦେଇଛନ୍ତି, ଆଉ ସେ ଭଲ ପାଇବା ଆଜି ପର୍ଯ୍ୟନ୍ତ ରହିଛି, ଆଉ ସ୍ମୃତି ହେଇକି ରହୁଛି। ଆଉ କୋରାପୁଟର ପ୍ରାକୃତିକ ପରିବେଶ ଆଉ ତା ବିଷୟରେ ଲାଜବାବ।

ଜଗତର ନାଥ ପ୍ରଭୁ ଜଗନ୍ନାଥ ଭକ୍ତର ଭଗବାନ ସେ ଆଉ ତାଙ୍କରି ଭକ୍ତି ଭଣ୍ଡାରର ଜଣେ ମୁକ୍ତିଦାତା କୈବଲ୍ୟ କଣିକା ହେଉଛନ୍ତି ମନ୍ମଥ ମିଶ୍ର, ଜଣେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଏବଂ ଗୀତିକାର। ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ତାଙ୍କ ତମାମ ଜୀବନ। ଶ୍ରୀଜଗନ୍ନାଥଙ୍କୁ ନେଇ କ'ଣ ତାଙ୍କର ଭାବ, ଶ୍ରୀଜଗନ୍ନାଥଙ୍କୁ ନେଇ କ'ଣ ତାଙ୍କର ଅନୁଭବ, ଏମିତି ଅନେକ କଥା ତାଙ୍କୁ ଆମେ ପଚାରିଥିଲୁ। ଆଉ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ନେଇ କ'ଣ ତାଙ୍କର ଭାବ, କ'ଣ ତାଙ୍କର ଅନୁଭବ, ସେ କଥା ସେ କହିଛନ୍ତି ଆମ ଆସନ୍ତା ସୁରଭିରେ। ଆସନ୍ତା ସୁରଭିକୁ ଅବଶ୍ୟ ଅପେକ୍ଷା କରନ୍ତୁ। ରହୁଛୁ, ନମସ୍କାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସୁପ୍ରଭା ପାଢ଼ୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର।

କାର୍ଯ୍ୟକ୍ରମର ଶେଷରେ ପଙ୍କଜ ବେହେରା ଏବଂ ସୁପ୍ରଭା ପାଢ଼ୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପଙ୍କଜ ବେହେରା ଏବଂ ସୁପ୍ରଭା ପାଢ଼ୀ। ଗୀତଗୁଡ଼ିକ ଥିଲା ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କୁମାର ମିତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦିତ ନାରାୟଣ ଗାଇଛନ୍ତି ସୌମେନ୍ଦ୍ର ମିଶ୍ରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ସଞ୍ଜୟ।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁ ଆର୍ କୋଡ୍ ସ୍କାନ୍ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ।
4: ଆରେ ରାମୁ, ଏ ପଙ୍ଖା କାହିଁ ଚାଲିଛି? ବିଜୁଳି ବିଲ୍ କଣ ତ ବାପା ଦବ?
3: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରାଲାଲ୍ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
5: PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର.gov.in।
6: TPSO ଡିଏଲ ଦ୍ୱାରା ଜନହିତରେ ଜାରି।
7: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼େଇବାକୁ ଚାହୁଁଛନ୍ତି କି?
8: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼େଇବାର ଦାୟିତ୍ୱ ନେବ।
7: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
8: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
7: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
8: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
9: କାର୍ଯ୍ୟକ୍ରମର ଶେଷରେ ସସ୍ମିତା ବିଶ୍ୱାଳ ଗାଇଛନ୍ତି ବାପୁ ଗୋସ୍ୱାମୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଦେବୀତୋଷ ଆଚାର୍ଯ୍ୟ।

ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ସସ୍ମିତା ବିଶ୍ୱାଳ। ଗୀତଗୁଡ଼ିକ ଥିଲା ସୌମେନ୍ଦ୍ର ମିଶ୍ର ଏବଂ ବାପୁ ଗୋସ୍ୱାମୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ସଞ୍ଜୟ ଏବଂ ଦେବୀତୋଷ ଆଚାର୍ଯ୍ୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଦ ଅନ୍ଟୋଲ୍ଡ ଷ୍ଟୋରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଅର୍ମାନ୍ ମଲ୍ଲିକ ଗାଇଛନ୍ତି ମନୋଜ ମୁନ୍ତାସିରଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବତୀ ଗୁଲ ମିଟର ଚାଲୁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଏତିଫ୍ ଅସଲମ, ମନୋଜ ମୁନ୍ତାସିରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରୋଚକ କୋହଲି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଶୁଣନ୍ତୁ ସଂଘାଇ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ନନ୍ଦିନୀ ଶିର୍କର ଏବଂ ଅରିଜିତ ସିଂ। କୁମାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବିଶାଲ ଏବଂ ଶେଖର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହେଡ୍ ଷ୍ଟୋରି ଟୁ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

ଏଥର ଶୁଣନ୍ତୁ ଜନ୍ନତ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ କେ କେ ଗାଇଛନ୍ତି ସୟିଦ କ୍ୱାଦ୍ରୀଙ୍କ ରଚନାରୁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବଡିଗାର୍ଡ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ସବିର ଅହମ୍ମଦ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମେଲା ଜୈନ। ଗୀତ ରଚନା ଦେବଦାସ ଛୋଟରାୟ। ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ପ୍ରେମରେ ପ୍ରେମରେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ନିବେଦିତା। ଗୀତ ରଚନା ବାପ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଏଥର ଶୁଣନ୍ତୁ ମୁଁ ଦିବାନା ତୋ ପାଇଁ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅନ୍ତରା। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଗ୍ନିରାଜ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ନିଝୁମ ରାତିର ସାଥୀ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା ଅରୁଣା ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଏଥର ଶୁଣନ୍ତୁ ମୋ ଗୋଟେ ଦୁଷ୍ଟ ପିଲା ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ମାନିଲେ ସୌରଭ ନାୟକ ଏବଂ ମୋନାଲିସା। ଆଲୋକ ଦେବଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବିଦ୍ୟାଧର ସାହୁ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ପାଗଳ କରିଛୁ ତୁ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ବିନୋଦ ରାଠୋଡ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନାଁ ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆପ୍କେ ଖାତିର ଚଳଚ୍ଚିତ୍ରରୁ। ଗୀତ ରଚନା ସମୀର, ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ହିମେଶ ରେଶମିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଶୁଣନ୍ତୁ ବନ୍ଧନ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ କୁମାର ସାନୁ ଗାଇଛନ୍ତି ଦେବ କୋହଲିଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ରାଜ ଆନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦଲାଲ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଅଞ୍ଜନଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପାପି ଲେହେରୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, କେମିତି ଅଛନ୍ତି? ଭଲରେ ତ ଥିବେ ନିଶ୍ଚୟ। କିଛିଦିନର ଲଗାତାର ବର୍ଷା ପରେ ଟିକିଏ ଆଶ୍ୱସ୍ତି ଲାଗୁଛି ନା? କ'ଣ ଠିକ୍ କହିଲି? ଗ୍ରୀଷ୍ମ, ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶରତ, ଶରତ ପରେ ହେମନ୍ତ, ହେମନ୍ତ ପରେ ଶୀତ, ଆଉ ଶୀତ ପରେ ବସନ୍ତ। ସୃଷ୍ଟିର ଏହି ଋତୁଚକ୍ରରେ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ହସଖୁସିରେ ବଞ୍ଚିବା, ଏହା ହିଁ ତ ଜୀବନ ଜୀଇଁବାର ସଠିକ୍ କୌଶଳ ନା? ପ୍ରତ୍ୟେକଟି ଋତୁ ଠିକ୍ ସମୟରେ ଆସୁଛି ଆଉ ଠିକ୍ ସମୟରେ ଯାଉଛି, ଆଉ ଏମିତି ଚାଲିଥିବ ନିଶ୍ଚୟ। କଥା ରହିଲା ଆମେ ଆମ ନିଜକୁ ପରିସ୍ଥିତି ସହିତ କେମିତି ଖାପ ଖୁଆଇ ଚଳିବା। ତେବେ ଏହି ଋତୁଚକ୍ରରେ ଶରତର ଆଗମନ ସହିତ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି, କିଶୋର ପଟ୍ଟନାୟକ।

ଶ୍ରୋତାବନ୍ଧୁ, କୁହାଯାଏ ଏଣ୍ଡୁ କାଳେ ଆତ୍ମରକ୍ଷା ପାଇଁ ରଙ୍ଗ ବଦଳାଏ, କିନ୍ତୁ ସମାଜରେ ଏମିତି କିଛି ସ୍ୱାର୍ଥପର ମଣିଷ ଥାନ୍ତି ଯେଉଁମାନେ କି ଅନ୍ୟକୁ ଶିକାର କରିବା ପାଇଁ ହେଉ କିମ୍ବା ନିଜର କିଛି ଲାଭ ପାଇଁ ହେଉ ସୁଯୋଗ ଦେଖି ନିଜର ରଙ୍ଗ ବଦଳାଇ ଦେଇଥାନ୍ତି। ଆପଣମାନେ ଦେଖିଥିବେ ଏପରି ଲୋକଙ୍କର କିଛି ଅଲଗା ଅଲଗା ମାପକାଠି ଥାଏ। ନିଜ ପାଖରେ କ୍ଷମତା ଥିବାବେଳେ ବାଣୀ ଶୁଣୁଥିବେ ସମସ୍ତେ ସମାନ ବୋଲି, କିନ୍ତୁ ନିଜ ସ୍ୱାର୍ଥ ଉପରକୁ ଆଞ୍ଚ ଆସିଲେ ନିୟମ ବଦଳାଇ ଦେଉଥିବେ। କାହାର ସଫଳତା ସମୟରେ ପାଖକୁ ଆସି ଆପଣାପଣିଆ ଦେଖାଉଥିବେ, କିନ୍ତୁ ବିପଦ ସମୟରେ ଅଚିହ୍ନା ପରି ଆଖି ଫେରାଇ ନେଉଥିବେ। ବାହାରେ ସଂସ୍କାରୀ ଆଚରଣର ମୁଖା ପିନ୍ଧି ଭିତରେ ଭିତରେ ସଂକୀର୍ଣ୍ଣତାର ଚାଲ ଚଳାଉଥିବେ, କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ହାଣ୍ଡି ତଳେ କାଠ ଥରେ ମାତ୍ର ଚୁଲିରେ ବସେ, ଆଉ କୃତ୍ରିମ ରଙ୍ଗ ଯେତେ ଚମକିଲେ ବି ଗୋଟିଏ ଝଟକାରେ ସବୁଜ ହୋଇଯାଏ। କଣ ଠିକ୍ କହିଲି ନା? ତେବେ ଚାଲନ୍ତୁ ମନକୁ ଟିକେ ହାଲକା କରିବା ଆଉ ଶୁଣିବା ଏ ସୁନ୍ଦର ଗୀତଟିଏ।

ଶ୍ରୋତାବନ୍ଧୁ, ସଂସାରର ସବୁଠାରୁ ପବିତ୍ର ଏବଂ ନିଃସ୍ୱାର୍ଥପର ସମ୍ପର୍କ ଯଦି କିଛି ଥାଏ, ତାହା ହେଉଛି ବନ୍ଧୁତା। ରକ୍ତର ସମ୍ପର୍କ ନଥାଏ ଯିଏ ହୃଦୟର, ତାହା ହେଉଛି ବନ୍ଧୁତା। ରକ୍ତର ସମ୍ପର୍କ ନଥାଏ ଯିଏ ହୃଦୟର ସବୁଠାରୁ ନିକଟତର ହୋଇଯାଏ, ସିଏ ହିଁ ପ୍ରକୃତ ବନ୍ଧୁ। କିନ୍ତୁ ବିଡ଼ମ୍ବନା କଥା ହେଉଛି, ଯେତେବେଳେ ଏହି ପବିତ୍ର ବନ୍ଧୁତାର ମୁଖା ତଳେ ଲୁଚି ରହେ ସ୍ୱାର୍ଥପରତା ଏବଂ ପ୍ରତାରଣାର ବିଷୟ, ଯେତେବେଳେ ହୃଦୟ ଭାଙ୍ଗି ଚୁର୍ମାର ହୋଇଯାଏ। କଥାରେ ଅଛି ନା, ଜଣାଶୁଣା ଶତ୍ରୁଠାରୁ ଛଳନାକାରୀ ମିତ୍ର ଅଧିକ ବିପଜ୍ଜନକ। କାରଣ ଶତ୍ରୁ ସାମ୍ନାରୁ ଆକ୍ରମଣ କରେ, କିନ୍ତୁ ପ୍ରତାରକ ପଛପଟୁ ଛୁରୀ ଫୁସି ଦିଏ। ବେଳେବେଳେ ଆମ ଜୀବନରେ ଏମିତି ଅନେକ ଘଟଣା ଘଟୁଛି ଯେଉଁଠି ଆପଣାର ଭାବି ନିଜର ମନ କଥାକୁ କହିଥିବା ମଣିଷଟା ହିଁ ସମୟ ଆସିଲେ ବିଶ୍ୱାସର ଗଳା କାଟିଦିଏ।

ଶ୍ରୋତାବନ୍ଧୁ, ଆଜିକାର ଦିନରେ ସୂଚନା ପାଇବାର ମାଧ୍ୟମ ଅତି ଅନେକ, ଯେମିତିକି ରେଡ଼ିଓ, ଟେଲିଭିଜନ, ସମ୍ବାଦପତ୍ର, ଇଣ୍ଟରନେଟ୍, ସରକାରୀ ୱେବସାଇଟ୍ ଆଉ ଡିଜିଟାଲ ପ୍ଲାଟଫର୍ମ। କିନ୍ତୁ ସୂଚନା ଯେତେବେଳେ ଆମ ପାଖରେ ପହଞ୍ଚେ, ତାହା ସତ୍ୟ, ବିଶ୍ୱସନୀୟ କି ନୁହେଁ ତାହା ଦେଖିବା ମଧ୍ୟ ଆମର ଦାୟିତ୍ୱ। କାରଣ ଭୁଲ ସୂଚନା ଭ୍ରମ ସୃଷ୍ଟି କରିପାରେ, କିନ୍ତୁ ସଠିକ୍ ସୂଚନା ଜୀବନ ବଦଳାଇ ଦେଇପାରେ। ତେଣୁ ସୂଚନାର ସାର୍ବଜନୀନ ପ୍ରବେଶ ଅଧିକାରର ଲକ୍ଷ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ସଠିକ୍, ସମୟୋପଯୋଗୀ ଏବଂ ବିଶ୍ୱସନୀୟ ସୂଚନା ପହଞ୍ଚାଇବା। ଶ୍ରୋତା ବନ୍ଧୁ, ଥରେ ଜଣେ ଗ୍ରାମୀଣ ମହିଳା ସରକାରଙ୍କ କୌଣସି ମହିଳା କଲ୍ୟାଣ ଯୋଜନା ବିଷୟରେ ଜାଣିନଥିଲେ, ଅର୍ଥାତ୍ ଅଜ୍ଞ ଥିଲେ। ଫଳତଃ ସେ ମହିଳା ଜଣକ ସେହି ଯୋଜନାର ସୁବିଧାରୁ ବଞ୍ଚିତ ହୋଇପାରନ୍ତି। କିନ୍ତୁ ଠିକ୍ ସୂଚନା ମିଳିଲେ ସେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ତଥା ଆବଶ୍ୟକ କାଗଜପତ୍ର ବିଷୟରେ ଜାଣି ସୁବିଧା ପାଇପାରିବେ। ଠିକ୍ ସେହିପରି ଛାତ୍ରଛାତ୍ରୀ ଯଦି ଠିକ୍ ସମୟରେ ଛାତ୍ରବୃତ୍ତି, ଏଜୁକେସନ୍ ଲୋନ୍ ବା ଶିକ୍ଷା ଋଣ କିମ୍ବା ଉଚ୍ଚ ଶିକ୍ଷା ପାଇଁ ଉପଲବ୍ଧ ସୁଯୋଗ ସମ୍ପର୍କରେ ଜାଣିପାରନ୍ତି, ତେବେ ତାଙ୍କ ଶିକ୍ଷା ଜୀବନରେ ଏହା ଏକ ନୂଆ ଦ୍ୱାର ଖୋଲିପାରେ। କ'ଣ ଠିକ୍ କହିଲି ନା? ଯଦି ଜଣେ ମା ଶିଶୁର ଟିକାକରଣର ସଠିକ୍ ତାରିଖ ତଥା

ଆବଶ୍ୟକତା ବିଷୟରେ ସଠିକ୍ ସୂଚନା ପାଇଲେ ସେ ଠିକ୍ ସମୟରେ ଶିଶୁକୁ ଟିକା ଦେଇପାରିବେ। ଅର୍ଥାତ୍ ଏଠାରେ ସୂଚନା ହୋଇଯାଏ ଯେ ସୁରକ୍ଷାର ଏକ ମାଧ୍ୟମ। ଏହି ଯେମିତି ନିକଟରେ ଆମେ ବନ୍ୟା ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କଲେ ଏଠାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୂଚନାର ଭୂମିକା ଆହୁରି ବଢ଼ିଯାଏ। ଠିକ୍ ସମୟରେ ଯଦି ବାତ୍ୟା ବନ୍ୟା କିମ୍ବା ପ୍ରବଳ ବର୍ଷା ସମ୍ପର୍କରେ ସଠିକ୍ ତଥା ସତର୍କ ସୂଚନା ମିଳିଲେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇପାରନ୍ତି ଏବଂ ଜୀବନ ସମ୍ପତ୍ତିର କ୍ଷୟକ୍ଷତି କମେଇ ପାରନ୍ତି। ଶ୍ରୋତା ବନ୍ଧୁ, ଏସବୁ କହିବାର ମାନେ ହେଉଛି ଆଜି ସେପ୍ଟେମ୍ବର ମାସର 28 ତାରିଖ ଅର୍ଥାତ୍ ଇଣ୍ଟରନ୍ୟାସନାଲ ଡେ ଫର ୟୁନିଭର୍ସାଲ ଆକ୍ସେସ୍ ଟୁ ଇନ୍ଫର୍ମେସନ୍, ଅର୍ଥାତ୍ ଆଜି ସୂଚନାର ସାର୍ବଜନୀନ ପ୍ରବେଶ ଅଧିକାର ପାଇଁ ଆନ୍ତର୍ଜାତୀୟ ଦିବସ।

ଶ୍ରୋତାବନ୍ଧୁ, କେତେକ କଣ୍ଠ କେବଳ ଗୀତ ଗାଏ ନାହିଁ, ସେମାନେ ଭାବନାକୁ ସ୍ୱର ଦିଅନ୍ତି, ସ୍ମୃତିକୁ ଜୀବନ୍ତ କରନ୍ତି ଏବଂ ପିଢ଼ି ପରେ ପିଢ଼ି ହୃଦୟରେ ବଞ୍ଚି ରହନ୍ତି। ଶୈଶବରୁ ସମାଜ ସଙ୍ଗୀତ ପ୍ରତି ଆକର୍ଷଣ ହୋଇ ଦୀର୍ଘ ଦଶନ୍ଧି ଧରି ହିନ୍ଦୀ ତଥା ଅନେକ ଭାରତୀୟ ଭାଷାରେ ତଥା ସିନେମାରେ ନିଜର ମଧୁର କଣ୍ଠର ଯାଦୁରେ ଶ୍ରୋତାଙ୍କ ହୃଦୟ ଜିତିପାରନ୍ତି। ପ୍ରେମ, ବିରହ, ଦେଶପ୍ରେମ, ଭକ୍ତି ତଥା ଜୀବନର ବିଭିନ୍ନ ଭାବନା ତାଙ୍କ କଣ୍ଠରେ ପାଇଥିଲା ଏକ ଅନନ୍ୟ ଅଭିବ୍ୟକ୍ତି। ଯେମିତିକି ଏ ମେରେ ୱତନ କି ଲୋଗ, ଏଭଳି ଦେଶପ୍ରେମର ଗୀତଠାରୁ ଆରମ୍ଭ କରି ଅସଂଖ୍ୟ ଚଳଚ୍ଚିତ୍ର ଗୀତ ପର୍ଯ୍ୟନ୍ତ ତାଙ୍କରି କଣ୍ଠ ଭାରତୀୟ ସଙ୍ଗୀତର ଏକ ଅମର ଅଧ୍ୟାୟ ରହିଛି। ଆଉ ସେହି ମହିଷୀ ମହିଳାଙ୍କ ଅସାଧାରଣ କଳା ସାଧନ ପାଇଁ ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ ତଥା ଦାଦାସାହେବ ଫାଲକେ ପୁରସ୍କାର ସମେତ ଅନେକ ଭାରତୀୟ ତଥା ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ଆଉ ସେ କେହି ନୁହନ୍ତି, ଆଜିର ଦିନରେ 1929 ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିବା ଭାରତର କୋକିଳକଣ୍ଠୀ ଲତା ମଙ୍ଗେସ୍କର। ତାଙ୍କ ସ୍ୱରର ମାଧୁର୍ଯ୍ୟ ଏବଂ ସଙ୍ଗୀତ ସାଧନା ଭାରତୀୟ ସଙ୍ଗୀତ ଜଗତକୁ ଯେଉଁ ଉଚ୍ଚତା ଦେଇଛି ତାହା ସଦାସ୍ମରଣୀୟ। ତାଙ୍କ ଜନ୍ମ ଜୟନ୍ତୀରେ ସେହି ମହାନ କଣ୍ଠଶିଳ୍ପୀକୁ ଆମର ଅନେକ ଅନେକ ଶ୍ରଦ୍ଧାଞ୍ଜଳି।

ଶ୍ରୋତବନ୍ଧୁ, ବୟସ ଥିଲା ମାତ୍ର 23, କିନ୍ତୁ ସ୍ୱପ୍ନ ଥିଲା ଏକ ସ୍ୱାଧୀନ ଭାରତର। ଦେଶପ୍ରେମ ଥିଲା ତାଙ୍କ ଜୀବନର ପରିଚୟ, ଆଉ ସାହସ ଥିଲା ତାଙ୍କର ଶକ୍ତି। ଖୁବ୍ କମ୍ ବୟସରୁ ମନରେ ଦେଶପ୍ରେମ ଏବଂ ସ୍ୱାଧୀନତାର ଭାବ ଦୃଢ଼ ହୋଇଥିଲା।

ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ସେ ଅନ୍ୟ ବିପ୍ଳବୀମାନଙ୍କ ସହ ସ୍ୱାଧୀନତାର ଆନ୍ଦୋଳନରେ ଯୋଗ ଦେଇଥିଲେ। ଚନ୍ଦ୍ରଶେଖର ଆଜାଦ, ସୁଖଦେବ ଏବଂ ରାଜଗୁରୁଙ୍କ ସହ ତାଙ୍କ ନାମ ଭାରତୀୟ ବିପ୍ଳବୀ ଆନ୍ଦୋଳନର ଇତିହାସରେ ସ୍ମରଣୀୟ। ସେ କେବଳ ଜଣେ ସାହସୀ ବିପ୍ଳବୀ ନୁହେଁ, ସେ ଜଣେ ଚିନ୍ତନଶୀଳ ପାଠକ, ଲେଖକ ଏବଂ ସମାଜ ପରିବର୍ତ୍ତନର ସ୍ୱପ୍ନଦ୍ରଷ୍ଟା ମଧ୍ୟ ଥିଲେ। ତାଙ୍କ ଜୀବନ ଯୁବପିଢ଼ିକୁ ଦେଶ, ସମାଜ ଏବଂ ନ୍ୟାୟ ପାଇଁ ସଚେତନ ଦେବାର ପ୍ରେରଣା। ପଞ୍ଜାବର ଲାୟଲପୁର ଜିଲ୍ଲାର ବଙ୍ଗା ଗ୍ରାମ, ଯାହାକି ଆଜି ପାକିସ୍ତାନରେ ଅବସ୍ଥିତ, ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଆଉ ସେ କେହି ନୁହନ୍ତି ଶହୀଦ ଆଜମ ଭଗତ ସିଂହ।

শ্রোতা বন্ধু, ଜୀବନକୁ ସୁରକ୍ଷିତ ରଖିବା ଏବଂ ସଚେତନ ପାଇଁ ହେଉଛି ସବୁଠାରୁ ବଡ଼ ପ୍ରତିରୋଧ। ଧରିନିଅନ୍ତୁ, ଯଦି କୌଣସି ବ୍ୟକ୍ତିବିଶେଷଙ୍କୁ କୁକୁର କାମୁଡ଼ିଦିଏ, ତେବେ ଘରୋଇ ଉପଚାର ବା ଚିକିତ୍ସା ଅର୍ଥାତ୍ ଫାଷ୍ଟ ଏଡ୍ର ଅବହେଳା କରିବା ଅର୍ଥାତ୍ ଆଗକୁ ବିପଦକୁ ବରଣ କରିବା, ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା, ଆବଶ୍ୟକତା ଅନୁସାରେ ଡାକ୍ତର ରେବିସ୍ ପ୍ରତିରୋଧୀ ଟିକା କିମ୍ବା ଅନ୍ୟ ଚିକିତ୍ସା ଦେଇପାରନ୍ତି। ଶ୍ରୋତାବନ୍ଧୁ, ଏସବୁ କହିବାର ମତଲବ ହେଉଛି, ଆଜି ସେପ୍ଟେମ୍ବର 28 ତାରିଖ ଆଉ ଆଜିର ଦିନକୁ ୱାର୍ଲ୍ଡ ରେବିସ୍ ଡେ ଭାବରେ ପାଳନ କରାଯାଏ। ରେବିସ୍ ଏକ ଗୁରୁତର ତଥା ସାଂଘାତିକ ଭାଇରାଲ୍ ରୋଗ, ଯାହା ସାଧାରଣତଃ ସଂକ୍ରମିତ ପ୍ରାଣୀର କାମୁଡ଼ା ତଥା ଲାଳ ମାଧ୍ୟମରେ ମଣିଷକୁ ସଂକ୍ରମିତ କରିପାରେ। ରେବିସ୍ ଏକ ଗୁରୁତର ରୋଗ ହୋଇଥିଲେ ମଧ୍ୟ ସମୟୋପଚିତ ପ୍ରତିରୋଧ ଏବଂ ଉପଯୁକ୍ତ ତଥା ସଠିକ୍ ଚିକିତ୍ସା ମାଧ୍ୟମରେ ଏହାକୁ ରୋକାଯାଇପାରେ। ତେଣୁ ଆସନ୍ତୁ ବିଶ୍ୱ ରେବିସ୍ ଦିବସରେ ଆମେ ନିଜେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ଆମର ପୋଷା ପ୍ରାଣୀମାନଙ୍କର ନିୟମିତ ଟିକାକରଣ ବା ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦେବା।

ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଗୋଟିଏ ଛୋଟିଆ କଥାରୁ ଆରମ୍ଭ କରିବା। ଧରନ୍ତୁ ପଡ଼ୋଶୀ ଘରର ଜଣେ ବୟସ୍କ ବ୍ୟକ୍ତି ଏକାକୀ ରହୁଛନ୍ତି। ଧରିନିଅନ୍ତୁ ତାଙ୍କର ମେଡ଼ିସିନ ଆଣିବା ଦରକାର ହେଲା ଆଉ ସେତେବେଳେ ତାଙ୍କୁ ସାହାଯ୍ୟ କରିବା ହେଉଛି ପଡ଼ୋଶୀଙ୍କ ଧର୍ମ। କହିବାର ମାନେ ହେଉଛି କୌଣସି ପଡ଼ୋଶୀ ପରିବାରର ଅସୁବିଧାରେ ତାଙ୍କୁ ସହଯୋଗ କରିବା, ଆମମାନଙ୍କ ତଥା ସୁରକ୍ଷା ଦେବା, ଅସୁସ୍ଥ ପଡ଼ୋଶୀଙ୍କ ଖବର ନେବା କିମ୍ବା ଆପଦ ବିପଦ ସମୟରେ ପରସ୍ପରକୁ ସାହାଯ୍ୟ କରିବା। ପଡ଼ୋଶୀ କେବଳ ଆମ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତି ନୁହନ୍ତି, ଆବଶ୍ୟକ ସମୟରେ ଯିଏ ଆମ ପାଖରେ ଛିଡ଼ା ହୁଅନ୍ତି ସେ ହେଉଛନ୍ତି ପ୍ରକୃତ ପଡ଼ୋଶୀ। ପଡ଼ୋଶୀ ହେଉଛନ୍ତି ସେହି ମଣିଷ ଯିଏ ଆମ ଘର ପାଖରେ ରହିବା ସହିତ ଆମ ଜୀବନର ଛୋଟ ବଡ଼ ମୁହୂର୍ତ୍ତର ସାକ୍ଷୀ ମଧ୍ୟ। ବିପଦବେଳେ ଯେଉଁ ହାତଟି ପ୍ରଥମେ ସାହାଯ୍ୟ ପାଇଁ ବଢ଼ିଆସେ ତାହା ହୁଏତ ଜଣେ ପଡ଼ୋଶୀଙ୍କର। ଆଉ ଆଜି ହେଉଛି ଜାତୀୟ ଭଲ ପଡ଼ୋଶୀ ଦିବସ, ମାନେ ନ୍ୟାସନାଲ୍ ଗୁଡ୍ ନେଇବର୍ ଡେ।

ଏଥିରେ ଜିନିଷ ଶୁଣୁଥିଲେ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଲାଇଭ ଫୋନ୍ ଇନ୍ କଥା ଆପଣଙ୍କର ଗୀତ ଆମର। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ମୁଁ ପଚାରୁଥିଲି ଆପଣ ମାନେ ରେଡିଓ ଦେଖିଛନ୍ତି କି ନାହିଁ, ସେଇଥିପାଇଁ ପଚାରିଲି କେତେଟା ରେଡିଓ ଅଛି। ଆରେ ବା, ତ ବହୁତ ଆଗରୁ ଆପଣ ମାନେ ଶୁଣି ଆସୁଥିବେ, ଆପଣଙ୍କର ବାବା ଶୁଣୁଥିବେ, ତାଙ୍କ ବାବା ଶୁଣୁଥିବେ ନା?
1: ଆମର ଯେତେବେଳେ ଛତିଶଗଡ଼ ହେଇଥିଲୁ ସେତେବେଳେ ପ୍ରାୟ ଆମ ଗାଁରେ ସେତେବେଳେ ରେଡିଓ ବାଜୁଥିଲା। ଆଉ ଆମେ ରେଡିଓ
0: ଆଚ୍ଛା, ବହୁତ ବଢିଆ। ଏମିତି ରେଡିଓ
1: ଦଶଟା ଶୁଣୁଥିଲୁ, ଦଶଟା ଜୟପୁର ବମ୍ବେ ଜୟପୁର ଲାଗିଗଲା।
0: ବହୁତ
1: ଜୟପୁର ଯାଇଥିଲି ମଝିରେ, ଆଉ କୋଉଠି ସେଣ୍ଟର ବୋଲି ଜାଣିଥିଲି ସିଡିଓଟା ଆସୁ ବୋଲି ଯାଇଥିଲୁ ଇଣ୍ଡିଆକୁ।
0: ମିସ୍ କରିଗଲେ ଆପଣ। ଆଚ୍ଛା, କେବେ ଆସିଲେ ପଚାରି ଦିଅନ୍ତୁ, ରେଡିଓ ଷ୍ଟେସନ କୋଉଠି ଅଛି ସମସ୍ତେ କହିଦେବେ। ଆଜ୍ଞା ଆଜ୍ଞା, ତ ଆପଣଙ୍କର ଯୋଉ ଆପଣଙ୍କର ପୁଅ ଆପଣଙ୍କର ଝିଅ ଏମାନେ ସବୁ ରେଡିଓ ଶୁଣୁଛନ୍ତି କି ନାହିଁ? ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ। ହଁ, ତ ପ୍ରଫୁଲ୍ଲ ବାବୁ ଆପଣଙ୍କ ପାଇଁ ସୁନ୍ଦର ଭଜନ ଆମେ ବଜାଉଛୁ, ଶୁଣନ୍ତୁ। ଆଜ୍ଞା।

0: हेलो
1: कथा आपणकर गीत अमर लाइव फोन इन कार्यक्रम आकाशवाणी जयपुर
0: भावनी नमस्कार जय जगन्नाथ
1: जय जगन्नाथ नमस्कार
0: मु गौदली राजेश नायक फ्रॉम चर्चिका बाजार जगतसिंहपुर
1: आपन को वेलकम करू छु आजर कार्यक्रम को
0: आज्ञा
1: हां आ सब कोन खबर आपनकर जगतसिंहपुर
0: खबर कोन पूरा हाल तो बेहाल वर्तमान जो वर्षा लगातार 8-10 दिन हला
1: हां
0: राहीर बाड़ा सब बुढ़ी गला पूरा बिल बाड़ी धोई गला सब आता बर्तमान महानदी में 20-21 गेट खोला अच्छी जगतसिंहपुर जिले तो बनार भी संभावना रही देवी कंदल ये सब नदी एपट जा कलिकुदा एरसमा ये सब पूरा बुड़ जबार संभावना अच्छी लोक जी तलिया अंचल लोक टे भयभीत अवस्था अच्छा आम तो डिस्ट्रिक्ट हेडक्वार्टर अच्छे टिके गोटे प्रकार भल
1: अच्छा बर्तमान सुधा वर्षा लग रही
0: ନାଇଁ ନାଇଁ ଗତ କାଲି ଠାରୁ ଛାଡି ଯାଇଛି କିନ୍ତୁ ଯୋଉ 10 ଦିନ ହେଲା ବର୍ଷା ହଉଥିଲା ଲଘୁଚାପ ଗୋଟାଏ ପରେ ଗୋଟାଏ ତ ବର୍ତ୍ତମାନ ଛତିଶଗଡ଼ ଆପଣଙ୍କ ଉତ୍ତରପ୍ରଦେଶ ଆଡକୁ ଚାଲି ଯାଇଛି ତେଣୁ ପାଣି ଯେ ପୁରା ଭରା ହେଇଯାଇଛି ସବୁଆଡେ ଗଳିକନ୍ଦି ପାଣି ଆଉ
1: ନିହାତି ଯୋଉମାନେ ଅସୁବିଧାରେ ଅଛନ୍ତି ଜଳବନ୍ଦୀ ହେଇକି ଅଛନ୍ତି ଗାଁ ଗହଳି ଆପଣ ଆମର ଏପଟେ ବି ବହୁତ ଗୁଡେ ଗାଁ ବୁଡିଛି ପାଣିରେ ଆଉ ବହୁତ ହଇରାଣ ହରକତ ହେଇକି ଲୋକେ ଅଛନ୍ତି ବନ୍ୟା ପୀଡିତ ପୀଡିତାମାନଙ୍କୁ କଣ କରିବାକୁ ହେବ ଏବେ ସେମାନେ ଉପସ୍ଥିତ ବୁଦ୍ଧି
0: ଆମର ଗୋଟେ ଭଉଣୀ କଥା ନା ଜଳ ଗହଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ ତେଣୁ ବର୍ତ୍ତମାନ ତ ଆପଣ ଦେଖୁଥିବେ ମାନେ ନ୍ୟୁଜ୍ ଫ୍ୟୁଜ୍ ସବୁ ଦେଖଉଛି ମାନେ ଆପଣ ଦେଖିବେ ବେଡ୍ ପର୍ଯ୍ୟନ୍ତ ପାଣି ଲାଗିଛି ଘର ଭିତରେ ଖଟ ପର୍ଯ୍ୟନ୍ତ ଲାଗିଛି
1: ସେମାନେ
0: କଣ ନା ଆପଣ ଦେଖିବେ ସାପ ଫାପ ଏସବୁ ଜିନିଷ କୁମ୍ଭୀର ଏସବୁ ପଶି ଆସୁଛନ୍ତି ଘର ଭିତରକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହଉଛି
1: ଏଇ ସମୟରେ
0: ବର୍ତ୍ତମାନ ମୋ କହିବାର ମତଲବ ଯେଉଁଠି ବାତ୍ୟା ଆଶ୍ରୟସ୍ଥଳୀ ଅଛି ଯେମିତି ବଡ ବଡ ସ୍କୁଲ ଅଛି ଉଚ୍ଚ ଜାଗା ଅଛି ଏସବୁ ଜାଗାରେ ଆଶ୍ରୟ ନେବା ଦରକାର ବୁଢା ବୁଢୀ ଯୋଉମାନେ ରହିଲେ ବୃଦ୍ଧ ଲୋକ ପଶୁପକ୍ଷୀ ଏମାନଙ୍କୁ ସିଫ୍ଟ କରିଦେବା ଦରକାର ଆଉ ଇମର୍ଜେନ୍ସି ଜିନିଷ ଦରକାର ଯୋଉଟା ଯେମିତି ଚୁଡା ଚାଉଳ ମାନେ ଡାଲି ଆଳୁ ଏସବୁ କିରୋସିନ ଆପଣଙ୍କର ଡିଆସିଲି ମହମବତୀ ଏସବୁ ଜିନିଷ ଏସେନ୍ସିଆଲ କମୋଡିଟି ଏଗୁଡା ଦରକାର ପାଖରେ ନିହାତି ରଖିବା ଦରକାର ଟର୍ଚ୍ଚ ରଖିବା ଦରକାର ଆଉ ରେଡିଓ ବି ପାଖରେ ରଖିବା ଦରକାର ଆପଣ କରେଣ୍ଟ ପଳେଇଲେ ରେଡିଓରେ ବି ସବୁ ଇନଫରମେସନ ସମସ୍ତେ ପାଇପାରିବେ
1: ନିହାତି ସେ କଥା ମୁଁ କହିବା ପାଇଁ ଚେଷ୍ଟା କରୁଛି ସେତେବେଳଠୁ ଯୋଉମାନେ ବନ୍ୟାରେ ପ୍ରଭାବିତ ହେଇଛନ୍ତି ସେମାନେ କଣ

0: କରିବେ, କେମିତି ଉପସ୍ଥିତ ବୁଦ୍ଧି ଘଟେଇବେ ଯାହାଫଳରେ ସେମାନେ ସୁରକ୍ଷା ପାଇପାରିବେ, ଠିକ୍ରେ ଦୁଇଉଳି ଖାଇବାକୁ ଦୁଇ ମୁଠା ପାଇପାରିବେ, ସେସବୁ କରନ୍ତୁ। ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ବନ୍ୟାଞ୍ଚଳ ମାନଙ୍କରେ, ତାର ଫାଇଦା ଉଠାନ୍ତୁ।
1: ଗୋଟେ କଥା ହଉଛି, ସରକାର ତ କିଛି ଜାଗା ରନ୍ଧା ଖାଦ୍ୟ ଦଉଛି, କେତେ ଜାଗା ଶୁଖିଲା ଖାଦ୍ୟ ଦଉଛି, ତେଣୁ ସେଇ ସବୁ ଖାଦ୍ୟକୁ ଖାଇକି କାମ ଚଳେଇବା ଦରକାର ଏବଂ ପାଣିକି ବିଶୋଧନ କରି ପିଇବା
0: ଦରକାର।
1: ବର୍ତ୍ତମାନ ଦେଖିବେ ସବୁ ପାଣି ସବୁ ଅପରିଷ୍କାର ହେଇଯିବ, ବନ୍ୟା ପାଣି ଯୋଉ ଗୋଳିଆ ପାଣି ପଶିକିରି
0: ସିଝେଇବେ କୋଉଠି, ଚୁଲି ନଥିବ, ଘର ନଥିବ, ମାନେ
1: ସମ୍ଭାବନା
0: ନାଇଁ।
1: ମଶା ସାପ ଏସବୁ ଦାଉରୁ ରକ୍ଷା ପାଇବା ପାଇଁ କିଛି ମାତ୍ରାରେ ଉପସ୍ଥିତ ବୁଦ୍ଧି ଖଟାଇବା ଦରକାର, ସରକାର ସାହାଯ୍ୟ ପଛରେ ପହଞ୍ଚିବ। ଆମ ନିଜେ ତ କେମିତି ବଞ୍ଚିକି ରହିବା ସେ ଚିନ୍ତା କରିବା ଉଚିତ।
0: ନାଇଁ ଆପଣ କହିଲେ ପାଣି ସିଝେଇକି ଫୁଟେଇବେ, ଫୁଟେଇକି ପିଇବେ, କିନ୍ତୁ କେମିତି ଫୁଟେଇବେ, ତାଙ୍କର ଘର ନଥିବ, ଚୁଲି ନଥିବ, ପାଣି ଦିଆଯିବ ସେମାନଙ୍କୁ, ପ୍ୟାକେଟ ପାଣି ହଉ କିମ୍ବା ବଟଲ ପାଣି ହଉ।
1: ନାଇଁ ଆମର ଏପଟେ ଭଉଣୀଗୁଡ଼ାରେ ଆମର ଗୋଟେ ଅଛି ବାତ୍ୟା ଆଶ୍ରୟସ୍ଥଳୀ ଅଛି, ଡିଗ୍ରୀ ସ୍କୁଲ ଅଛି, ଆପଣ ଶ୍ରୀକୃଷ୍ଣ ଏକାଡେମୀ ଅଛି, ସବୁ ସେଠି ସବୁ ଉଚ୍ଚ ଜାଗା ନା, ସେଠି ସରକାର ଯୋଗେଇ ଦଉ ସବୁ, ମାନେ ପାଣି ଫୁଟିବା ପାଇଁ ଗରମ ପାଣି ଯୋଗେଇ ଦଉଛି, ତା ସହିତ ଗ୍ୟାସ ଯୋଗେଇ ଦଉଛି, ସବୁକିଛି ଏପଟେ ଯୋଗେଇ ଦଉଛି, କିନ୍ତୁ ଅନ୍ୟ କୋଉ ଏରିଆରେ କଣ ସେଟା ତ ମୁଁ କହିପାରିବିନି।
0: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ରାଜେଶ, ଆପଣ କଲ୍ କରିଛନ୍ତି ଆମ ସହିତ, କିଛି ସମୟ କଥାବାର୍ତ୍ତା କରିଛନ୍ତି, କିଛି ଗୋଟେ ମାନେ ଇମ୍ପୋର୍ଟାଣ୍ଟ ଟପିକ ଉପରେ ଆପଣ କହିଛନ୍ତି, ବହୁତ ଧନ୍ୟବାଦ ଦଉଛୁ ଆପଣଙ୍କୁ।
1: ଆପଣଙ୍କୁ ମା ଶ୍ରଣା ଘଣ୍ଟ ଉଡେଇଥାନ୍ତୁ, ଏମିତିଆ ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ। ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଆଜ୍ଞା।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା,
1: ମୁଁ ସମୀର ପଣ୍ଡା କହୁଛି, ତେଲିଗା ପେଣ୍ଠ କଟକ।
0: ସମୀର ଆଜି ଆପଣଙ୍କୁ ମାନେ ଫ୍ରି କରି ଦିଆଗଲା, ଆପଣ ଯେକୌଣସି ବିଷୟବସ୍ତୁ ଉପରେ ଆମ ସହିତ ଆଲୋଚନା କରିପାରିବେ। ଆପଣଙ୍କୁ ବର୍ତ୍ତମାନ ଆମେ ଫ୍ରି କରିଦେଇଛୁ, କୌଣସି ଗୋଟେ ସୀମିତ ବିଷୟବସ୍ତୁରେ ଆମେ ଆପଣଙ୍କୁ ବାନ୍ଧି ନାହୁଁ। ହ୍ୟାଲୋ
1: ବିଷୟବସ୍ତୁ ଆଜ୍ଞା, ଦେଖନ୍ତୁ ମୁଁ ଆରମ୍ଭରୁ ସେ କଥା ଭାବୁଥିଲି। ବିଷୟବସ୍ତୁ କଣ, ଆମେ ଦୈନନ୍ଦିନ ଜୀବନରେ ବା ଆଜି ସକାଳୁ କଥାର କିଏ ଆରମ୍ଭ ହବ କହୁଛୁ, ଆପଣ କଣ ପଚାରିବେ, ମୁଁ କିଛି ଉତ୍ତର ଦେବି, ସେଟା ତ ଗୋଟେ ବିଷୟବସ୍ତୁ ହେଇଯିବ ନା।
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ଗାଁରେ କିଛି କାହା ଘରକୁ ପାଣି ପଶିଛି କିମ୍ବା ଏ ଯୋଉ ବନ୍ୟା ଆସିଛି ଗାଁରେ, ଆପଣଙ୍କ ଗାଁ ପାଖରେ ତ ନଦୀ ଅଛି, ମହାନଦୀ ଅଛି, ତ କିଛି ସେଇ ଖବର ବର୍ତ୍ତମାନ କୁହନ୍ତୁ ଶ୍ରୋତାମାନଙ୍କୁ ଗାଁ ଭିତରର।
1: ନିଶ୍ଚିନ୍ତ ଭାବରେ ଗତ ସପ୍ତାହଟା ଯାକ ଆମେ

0: ଅଗ୍ରପୂଜ୍ୟ ଗଜାନନ ଗଣେଶଙ୍କର ଭସାଣୀ ଉତ୍ସବ,
1: ଆଜ୍ଞା,
0: ତ ଆମେ ଯୋଉଠି ମନସ୍ଥ କରିଥିଲୁ ମହାପ୍ରଭୁଙ୍କୁ ସେଠୁ ନେଇ ବିସର୍ଜନ କରିବୁ, ଦେଖାଗଲା ସେଠି ପାଣି ଶୁଖିଯାଇଛି, ଅଳ୍ପ ଅଳ୍ପ ମାନେ ପାଦେ ପାଦେ ବା ପାଦରୁ ଟିକେ ଅଧିକା ଯୋଉଠିକି ଠାକୁରଙ୍କୁ ବିସର୍ଜନ କରିବା, ପୂଜା କରୁଥିଲେ ଏତେ ଶ୍ରଦ୍ଧାରେ, ବିସର୍ଜନ ମଧ୍ୟ ଶ୍ରଦ୍ଧାର ସହିତ କରିବା, ତ ସେ ଜାଗାରେ ଦେଖାଗଲା ପାଣି କମିଯାଇଛି, ତ ଆମେ ଅନ୍ୟତ୍ର ଆଉ ଗୋଟେ ଜାଗା ଯୋଉଠି ସଫିସିଏଣ୍ଟ ପାଣି ଅଛି ସେଠି ଠାକୁରଙ୍କୁ ବିସର୍ଜନ କଲୁ। ତାପରେ ପରେ ସୋମବାର ଠୁ ବର୍ଷା ଆରମ୍ଭ ହେଇଗଲା, ମାନେ ଅବିଶ୍ରାନ୍ତ ବର୍ଷା, ଆପଣଙ୍କ ଆଡେ ତ ଆମଠୁ 10-50 ଗୁଣ ଅଧିକା ବର୍ଷା ହେଇଛି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ଆମେ ମଧ୍ୟ ସଫିସିଏଣ୍ଟ ବର୍ଷା ହେଇଛି, ଘରୁ ବାହାରି ହେଲାନି, ସବୁ କାମ କାର୍ଯ୍ୟ ସବୁ ଫେଲ ହେଇଗଲା ବା କାମ କାର୍ଯ୍ୟ କିଛି କରି ହେଲା ନାହିଁ। କିନ୍ତୁ କଣ କରି ଆମେ ପ୍ରକୃତିର ଯାହା ନିଧାର୍ଯ୍ୟ ଅଛି ତାକୁ ତ ମାନିକି ଚଳିବାକୁ ପଡିବ, ପ୍ରକୃତି ପାଇଁ କାହାର ହାତ ନାହିଁ। ହଁ, ଆମେ ପ୍ରିକସନ ନେଇପାରିବା, ପ୍ରିକସନ ଇଜ୍ ବେଟର ଦେନ୍ କ୍ୟୁର। ଆମେ ଯଦି ଜାଣୁଛନ୍ତି ବର୍ଷା ଆମକୁ ତ ସବୁ ମାଧ୍ୟମରୁ ଜଣେଇ ଦିଆଯାଉଛି, ତ ସେଇ ହିସାବରେ ଆମକୁ ପ୍ରସ୍ତୁତ ରହିବାକୁ ପଡିବ, ଏବଂ ଆମେ ସେଇଭଳି ଭାବରେ ଧରି ନିଅନ୍ତୁ ବର୍ଷା ମାତ୍ରାଧିକ ବର୍ଷା ହଉଛି, ନିହାତି ଆବଶ୍ୟକ ନଥିଲେ ଘରୁ ବାହାରିବାନି, ଆବଶ୍ୟକ ଅଛି ଯଦି ରାସ୍ତାରେ ଗାଡି ନେଇକି ଗଲା ବେଳେ ସତର୍କତାର ସହିତ ଯିବାକୁ ପଡିବ, ଏଇସବୁ ଜିନିଷକୁ ନିହାତି ଧ୍ୟାନ ଦେବାକୁ ପଡିବ। ଏବଂ ଏବେ ଯେତେବେଳେ ପାଗ ହେଇଯାଇଛି ଭାରି ଭଲ ଲାଗୁଛି, ଖୁସି ଖୁସି ଲାଗୁଛି, ନହେଲେ ଚୁହା କୁଥିବା ବର୍ଷା ପହର ଦିନ ଭାଗବତ ଜନ୍ମ ପୂର୍ଣ୍ଣମୀ ଥିଲା, ଚୁହା କୁଥୁଆ ଆଜ୍ଞା ପ୍ରତି 5-10 ମିନିଟରେ ପାଗ ହେଇଯାଉଥିବା ପୁଣି ବର୍ଷା ପଳେଇ ଆସେ, ତେଣୁ ବର୍ଷା ତ ଗୋଟେ ନିରନ୍ତର ପ୍ରକ୍ରିୟା, ଆମ ପାଇଁ ମଧ୍ୟ ଆବଶ୍ୟକ ବି, ଅଧିକା ହେଇଗଲେ ଟିକେ କଷ୍ଟ ଲାଗେ, ଆମେ ସେ ବାବଦରେ ଆଲୋଚନା କରନ୍ତି।
1: ଏହି ବର୍ଷା ଆଗରୁ କିଛି ମାସ ଆଗରୁ ଆମେ ଗରମରେ ହନ୍ତସନ୍ତ ହଉଥିଲେ, ଗରମ ବିଷୟରେ ଚର୍ଚ୍ଚା କରୁଥିଲେ, କେମିତି ଅଂଶୁଘାତ ନ ହେବ ସେଥିପାଇଁ ଆମେ ଆଗୁଆ ପଦକ୍ଷେପ ସବୁ ନେଉଥିଲେ, ପାଣି ପିଉଥିଲେ, ଟୋପି ପିନ୍ଧୁଥିଲେ, ଛତା ନେଉଥିଲେ। ଏବେ ବର୍ଷାରେ ଆମେ ବେହାଲ, ମନୁଷ୍ୟମାନଙ୍କୁ ଯାହା ବି ଅତ୍ୟଧିକ ହେଇଯାଏ ତାକୁ ସେଇଟା ଭଲ ଲାଗେନି, ତା ପାଇଁ ଗୋଟେ ସନ୍ତୁଳିତ ପରିସ୍ଥିତି ସବୁବେଳେ ଦରକାର। ସନ୍ତୁଳିତ ମାନେ ଗୋଟେ ପ୍ରକାର ଆରାମ ବି ଆମେ କହିପାରିବା, ଯୋଉଟା ଟିକେ ଅଧିକ ହେଇଯିବ ତାକୁ ଆମେ ସହ୍ୟ କରିପାରୁନା, ତା ବିଷୟରେ ଚର୍ଚ୍ଚା କରୁ, ବହୁତ କଥା ହଉ ତା ବିଷୟରେ।
0: ଦେଖନ୍ତୁ ଆପଣ ଏଇ ଯୋଉ ଗରମ କଥା କହୁଥିଲେ, ଏତେ ବର୍ଷା ହେଇଗଲା, ମୁଁ ଏବେ ରାସ୍ତାରେ ଅଛି, ବର୍ଷା ଜଷ୍ଟ ଛାଡି ଯାଇଛି 2 ଦିନ ହେଲା, କିନ୍ତୁ ଗରମ ଆଜ୍ଞା କମିନି, ଗରମ ସେଇଭଳି ହଉଛି, ଏଇ ଯୋଉ ଜୈବ ବିବର୍ତ୍ତନ ବା ପ୍ରକୃତିର ସେଥିପାଇଁ ସବୁ ଆମେ ମାନେ ଦାୟୀ, ଏବଂ ସମୟ ପୂର୍ବରୁ ସଜାଳି ନେଲେ ନହେଲେ ପରିସ୍ଥିତି ଆହୁରି ମଧ୍ୟ ଭୟଙ୍କର ହବ, ଏ ବାବଦରେ ଆମକୁ ସଚେତନ ହେବାକୁ ପଡିବ, ଗଛ ଲଗେଇବାକୁ ପର୍ଯ୍ୟାପ୍ତ ପରିମାଣର ଗଛ ଲଗେଇବାକୁ ପଡିବ, ଯେତିକି ତୋଟା ଆମେ ପିଲାଦିନେ ଦେଖିଥିଲେ ଏବେ ତୋଟା କାହିଁ, ଆମ୍ବ ଡାଳଟେ ଆଜ୍ଞା ଘରେ ପୂଜା ହେଲେ ଯିବାକୁ ପଡୁଛି ଦୂର ସ୍ଥାନରୁ, ଆମର ସିନା ବାଡି ଘରେ ଅଛି, ଆମେ ଦେଖିଛୁ ଆମ୍ବ ଡାଳ ପାଇଁ ଲୋକମାନେ କେତେ ଜାଗାକୁ ଯାଉଛନ୍ତି କିମ୍ବା କାହା ହାତରେ ମଗଉଛନ୍ତି, ଆମ୍ବ ଡାଳ ଟିକେ ଦୁବ ଆଉ ବରକୋଳି ପତ୍ର ଆମେ ପାଣି ଟିକେ ଦେଲେ ହୁଅନ୍ତାନି,
1: ବର୍ତ୍ତମାନ ବିକ୍ରି ହେଉଛି, ଆମ ବର୍ତ୍ତମାନ ବଜାରରେ ଏସବୁ ସାମଗ୍ରୀ ବିକ୍ରି ହେଉଛି, ଆମ୍ବ ଡାଳ, ଦୁବ, ବରକୋଳି ପତ୍ର, ଯୋଉଟାକି ସହଜରେ ଆଗରେ ମିଳିଯାଉଥିଲା, ଆମର ହାତ ପାହାନ୍ତାରେ ଥିଲା ସେଗୁଡ଼ାକ, ବର୍ତ୍ତମାନ ବିକ୍ରି ବଟା ଚାଲିଛି ଏଇସବୁ ପୂଜା ସାମଗ୍ରୀର। ତେବେ ସମୀର, ବହୁତ ବଢ଼ିଆ, ସମସ୍ତେ ବୁଝିଯାଇଥିବେ ଯେତେବେଳେ ପର୍ଯ୍ୟନ୍ତ ଆମର ଜଳବାୟୁ ସନ୍ତୁଳିତ ରହିବନି, ଆମର ପରିବେଶ ସନ୍ତୁଳିତ ରହିବନି, ଏଇଭଳିଆ ବନ୍ୟା ବାତ୍ୟା ଆଉ ଗ୍ରୀଷ୍ମର ପ୍ରଭାବ, ଶୀତର ପ୍ରଭାବକୁ ଆମେ ସହିବାକୁ ପଡିବ, ଦେଖାଯାଉ ଆଗକୁ କଣ ହଉଛି।
0: ନିହାତି ଆଜ୍ଞା, ଆଜି ଶେଷରେ ଏତିକି କହିବି, ଆଜି ହଉଛି ଲତା ମଙ୍ଗେଶଙ୍କର ଜନ୍ମଦିନ, କାର୍ଯ୍ୟକ୍ରମରେ ଲତା ଦିଦିଙ୍କର ଯଦି ମ୍ୟାକ୍ସିମମ ଗୀତ ଦାଢିଏ ଦାଢିଏ ହଉ ବାଜୁ ଭଲ ଲାଗିବ, ଏବଂ ଆଜି ମାନେ ଓଡିଆ ଭାଷା କୋଷର ଜନକ ଗୋପାଳ ଚନ୍ଦ୍ର ପ୍ରହଲାଦ ତାଙ୍କର ମଧ୍ୟ ଶୁଭ ଜନ୍ମଦିନ, ଆଜି ଗୋଟେ ମଧ୍ୟ ଭଲ ଦିନ, ସେପ୍ଟେମ୍ବର 28
1: 1928ରେ ଲତା ମଙ୍ଗେଶକର ଜନ୍ମ ଗ୍ରହଣ କରିଥିଲେ। ତେବେ ବହୁତ ଧନ୍ୟବାଦ ଆପଣଙ୍କୁ ସମୀର, ଆପଣ ବହୁତ ସମୟ ଆମ ସହିତ ଗପିଲେ, ଆମ ଶ୍ରୋତାଙ୍କୁ ସୁନ୍ଦର ସୁନ୍ଦର ସୂଚନା ଦେଲେ, ଧନ୍ୟବାଦ ଆପଣଙ୍କୁ,
0: ଧନ୍ୟବାଦ ଆଜ୍ଞା, ନମସ୍କାର।

0: ଦୀର୍ଘ କାମନା ପାଇଁ ପୁଅର ସବୁ ସୁଖରେ କଟୁ, ମଙ୍ଗଳ ହଉ, ଏଥିପାଇଁ ମା ମାନେ ମଙ୍ଗଳାଙ୍କୁ ସ୍ମରଣ କରିକି ପୂଜା କରନ୍ତି ଏକାଠି। ହଁ, ତ ଏଇ ପର୍ବ ବାଘ ବାବୁ ଗୋଟେ ସନ୍ଦେଶ ଦିଏ ଆମକୁ ଯେ ଯେତେବେଳେ ଏକାଠି ମାସ ପ୍ରେୟାର ହୁଏ, ଏକାଠି ସମସ୍ତେ ପ୍ରାର୍ଥନା କରନ୍ତି, ସେଇ ପ୍ରାର୍ଥନା ବହୁତ ଶକ୍ତିଶାଳୀ। ଆମେ ଜଣେ ଜଣେ ପୂଜା କରିବା ଅପେକ୍ଷା ଯେତେବେଳେ ଆମେ ଭଜନ ସଂକୀର୍ତ୍ତନ କରୁ, ସେଇଟା ହଉଛି, ସେଇ ପ୍ରାର୍ଥନା ହଉଛି ଗଭୀର ଆଉ ସେଇଟା ଶକ୍ତିଶାଳୀ। ତ ବହୁତ ବଢିଆ, ବହୁତ ସୁନ୍ଦର କଥା ଆପଣ କହିଲେ। ପୁଅ ଜୁଅନ୍ତିଆ, ଭାଇ ଜୁଅନ୍ତିଆ, ଭାଇ ଆଉ ମା ମଙ୍ଗଳାଙ୍କୁ ପୂଜା ଯାଏ।
1: ଆଜ୍ଞା,
0: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ।
1: ନମସ୍କାର। ହଁ।

0: হ্যালো
1: হ্যালো
0: কথা আপনার গীত আমার লাইভ ফোন ইন কার্যক্রম আকাশবাণী জয়পুর ୱେଲକମ୍ କରୁଛୁ ଅନିଲ ବାବୁ କୁହନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ କେମିତି ଅଛି ଆପଣଙ୍କର ସ୍ୱାସ୍ଥ୍ୟ କେମିତି ଅଛି ପ୍ରଥମେ କୁହନ୍ତୁ ଆପଣ କାହିଁକି ଭାବୁଛନ୍ତି ଯେ ବହୁତ ହେଲା ବୋଲି ଏଇଠୁ ଜୀବନଟା ଆରମ୍ଭ ହୁଏ
1: ଜୀବାନନ୍ଦ ବାବା ତ 128 ବର୍ଷରେ ମରିଥିଲେ
0: ସେଇଠି ଆପଣଙ୍କର ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡାକ କେମିତି ସବୁ ସୁବିଧା ଅଛି କି ଗାଁରେ
1: ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡାକ ଅସୁବିଧା ଅଛି ମ୍ୟାଡାମ
0: ଅସୁବିଧା ହଠାତ କଣ ହେଇଗଲେ ଆପଣ କୋଉଠିକି ଯାଆନ୍ତି
1: ସ୍ୱାସ୍ଥ୍ୟ କେନ୍ଦ୍ର ଅଛି
0: ଆଚ୍ଛା ଆଚ୍ଛା ସେଇଠି ସବୁ
1: କୁନ୍ଦ୍ରା ଯାଉ ଆଉ କୁନ୍ଦ୍ରା ବ୍ଲକ ଆମର
0: ବହୁତ ବଢିଆ କରନ୍ତି ତ କଣ କହିବେ ୟାରି ଭିତରେ ଆପଣ ରେଡିଓରେ ସବୁ କଣ କଣ ଶୁଣିଲେ କୁହନ୍ତୁ ଆମକୁ
1: ମ୍ୟାଡାମ ମୁଁ କଣ ଶୁଣିଲି ବୋଲି କଣ କହିପାରିବି ମ୍ୟାଡାମ ମୁଁ ତ ରେଡିଓ ମୋର ଜୀବନ ହଉଛି ରେଡିଓ
0: ସେଇଥିପାଇଁ ପଚାରୁଛୁ
1: ମୋର ବାବା ଯେତେବେଳେ ଛୋଟବେଳେ ରେଡିଓ ବ୍ୟବହାର କରୁଥିଲେ ନାଇଁକି ମ୍ୟାଡାମ
0: କୁହନ୍ତୁ
1: ଦିଅନ୍ତୁ ସେତେବେଳକୁ ଯତୀନ ଦାସ ନ୍ୟୁଜଟା କହୁଥିଲେ କି ନାଇଁ ତାପରେ ଉପେନ୍ଦ୍ର କୁମାର ପାଳ ସିଂ ସେତେବେଳେ କି ବୁଝିପାରେ କି ନପାରେ ସେଟା କିଛି ନାହିଁ ଛୋଟ ବୟସରେ ମୋର ବାପା ଶୁଣୁଥିଲେ ରେଡିଓ
0: ଆଜ୍ଞା ବହୁତ ସୁନ୍ଦର ଭାବରେ କୁହନ୍ତି ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ ସିଂ
1: ଉପେନ୍ଦ୍ର କୁମାର ପାହାଡ ସିଂ ତାପରେ ମୁଁ ଜୟପୁରରେ ମୁଁ ବି ଛାତ୍ର ଥିଲି ମ୍ୟାଡାମ
0: ଆଚ୍ଛା ଆଚ୍ଛା ଆଚ୍ଛା ମୋଟା ମୋଟି ଆପଣ ରେଡିଓ ସହିତ ପୁରା ଜଡିତ
1: ମୋର ଛୋଟ ଜୀବନରେ ଜୟପୁର ସେତେବେଳକୁ ନବକିଶୋର ବତ୍ରା ଇନ୍ଦୁରାମ ମୁଣ୍ଡା ଆଉ ଇଏ ମିଶ୍ର
0: ଆଜ୍ଞା
1: ଅଶୋକ କୁମାର ମିଶ୍ର
0: ବହୁତ ବଢିଆ ବହୁତ ଭଲ ଭଲ ସମୟରେ ଆପଣ ରେଡିଓ ଶୁଣିଛନ୍ତି ବହୁତ ଭଲ ଭଲ ଆମର କର୍ମକର୍ତ୍ତା ଥିଲେ ସେତେବେଳକୁ
1: ରେଡିଓ ନହେଲେ ମୋର ରେଡିଓକୁ ମୁଁ ଖେଳ ମଧ୍ୟ ମୁଁ ଛାଡିପାରିବି
0: ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ ଜାଣିକି ଖୁସି ଲାଗିଲା ମାନେ
1: ମତେ କଣ ଗୋଟେ ଅବଶେଷ ଗୋଟେ ରହିଗଲା ମ୍ୟାଡମ
0: ଅବଶେଷ କଣ ରହିଛି
1: ଅବଶେଷ ରହିଗଲା ଶ୍ରୋତା ମାନେ ପ୍ରଥମେ କାର୍ଯ୍ୟକ୍ରମଟା ଏଇଟା ଆରମ୍ଭ ହେଲା କଥା ମଙ୍ଗଳ ଗୀତ ଆମର ଦୁବୁଲିରୁ ବାରଶପନଟା ଆସିଥିଲା
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଏଇଟା ବି ମନେ ଅଛି
0: ଆଚ୍ଛା ଆଚ୍ଛା ଆଚ୍ଛା ବହୁତ
1: ତାପରେ ସାଥୀ ମାନେ ଆମର ଲକ୍ଷ୍ମୀନାରାୟଣ ଭାଇ ଆମର ଇଏ ମୁନା ପଣ୍ଡା ଭାଇ ସମସ୍ତେ ଫୋନ କରୁଛନ୍ତି ଦୀକ୍ଷା ଭଉଣୀ ସେ ଡଲି ନାନୁ ସମସ୍ତେ ସବୁ ଶୁଣୁଛି ମୁଁ
0: ବହୁତ ବଢିଆ ଆପଣ ସବୁ ଶ୍ରୋତାଙ୍କର ନାଁ ମନେ ରଖିଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ ଆପଣ ସୁସ୍ଥ ରୁହନ୍ତୁ ଆଉ

0: ସବୁବେଳେ
1: ଆମର ଯୋଗାଯୋଗଟା ଯଦି ଠିକ ରହିଥାନ୍ତା ରେଡିଓ ସଂସ୍ଥା ମାନଙ୍କର ନାହିଁ କି ନମ୍ବରଟା ଯଦି ଆମେ ଯଦି ନମ୍ବର ପାଇକରି କାଲିକି କେମିତି କଥା ହବା କଣ ହବା ବୋଲିଥିଲେ
0: ଆପଣଙ୍କୁ ସୁଯୋଗ ନିଶ୍ଚୟ ମିଳିବ, ଚେଷ୍ଟା କରୁଥାନ୍ତୁ। ଆଉ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ ସୁସ୍ଥ ରୁହନ୍ତୁ, ରେଡିଓ ସହିତ ଏମିତି ଜଡିତ ହେଇକି ରୁହନ୍ତୁ, ଆମ କାର୍ଯ୍ୟକ୍ରମ ଶୁଣିକି ଏମିତି ମତାମତ ଦଉଥାନ୍ତୁ। ଧନ୍ୟବାଦ ଆଜ୍ଞା।
1: ଆଜ୍ଞା ଆଜ୍ଞା।

0: नमस्कार
1: नमस्कार कथा आपनकर गीत हमर लाइव फोन इन कार्यक्रम आकाशवाणी जयपुर
0: आज्ञा
1: कोंतु
0: ए मन्ना होची के मन प्रवासर जे सुन सर कोचे
1: आज्ञा वेलकम करू छु आचार्य बाबू
0: आई नमस्कार
1: हां आमे तो सब बेले सुस्थ थाउ भलरी थाउ आपनक सेवा रे थाउ आपन मनकर खबर कोंतु किमिति अछंती आपन माने
0: आई ठीक भल मन
1: हां टिके आजि भल अछंती माने काली खराब नथिले कि भल नथिले कि
0: काली
1: अच्छा आपण होचंती हमरो नियमित श्रोता बहुत पुराना श्रोता रेडियो को चिन्हितिबा जानितिबा जणे पोखत श्रोता आपण
0: आज्ञा
1: कोंतु एबर कार्यक्रम आपण को केमति लागुची
0: कोजे कार्यक्रम
1: आज्ञा
0: कार्यक्रम बन लागुची मान
1: हां
0: हां हमर सकाळ 4टा रो
1: हां
0: ରାତି ଏଗାରଟା ପର୍ଯ୍ୟନ୍ତ ସିନା ପଡୁଛେ ଆମର ଯୋଉଟା କି ଆମର ଚୈତନ୍ ମାନେ ଚୈତନ୍ ପ୍ରୋଗ୍ରାମ ପ୍ଲସ ଇଏ ଆସିଲା ଯୋଗାଣୀ ତାପରେ ଆସିଲା ଆମର ଏମିତି ଅନେକ ଗୁଡିଏ ପ୍ରୋଗ୍ରାମ ଗୁଡାକ ଅଛି ମ୍ୟାଡମ୍
1: କି
0: ମ୍ୟାଡମ୍ ଏ ଭିତରେ ଆମର ଯୋଉଟା କି ଆପଣ ଆଜି ଏମିତିଟା ସେଇଆକୁ ଭଲ ଲାଗୁଛି
1: ଆଉ
0: ଗୋଟେ ଆମର ଯୋଉଟା କି ସମସ୍ତଙ୍କର ଗୋଟେ ଗୋଟେ
1: ବହୁତ ବଢିଆ ତେବେ ଆପଣ ଆଜିର ଅନୁଚିନ୍ତା ବି ଶୁଣୁଛନ୍ତି ଆସନ୍ତାକାଲିର ଅନୁଚିନ୍ତା ନିଶ୍ଚୟ ଶୁଣିବା ପାଇଁ ଅନୁରୋଧ କରିବୁ
0: ହଁ
1: ବହୁତ ବଢିଆ ବହୁତ ଖୁସି ଲାଗେ ଆପଣଙ୍କ ସହିତ କଥା ହେଇକି ଆପଣ ମାନେ ମନେ ପକେଇକି ଫୋନ କରନ୍ତି ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ ବହୁତ ଖୁସି ଲାଗୁଛି ଆପଣ ମାନେ ଏସବୁ ସୁନ୍ଦର ସୁନ୍ଦର କଥା ଏ କାର୍ଯ୍ୟକ୍ରମରେ କହୁଛନ୍ତି ତେବେ ଆଶା କରିବୁ ଯେ ଏମିତି ହିଁ ରେଡିଓ ସହିତ ଯୋଡି ହେଇକି ରୁହନ୍ତୁ ଆପଣମାନେ ଆପଣମାନେ ଅଛନ୍ତି ରେଡିଓ ଅଛି
0: ଆଜ୍ଞା
1: ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ ସାର୍ ବହୁତ ଧନ୍ୟବାଦ

0: ଭଲ ଲାଗୁନି ରାସ୍ତାରେ, କାରଣ ଦଶ ଧୂଳି ଭୁଡ଼ି ଉଡୁଛି, ଯିବା ପାଇଁ ଇଚ୍ଛା ଲାଗୁନି।
1: ଆଚ୍ଛା, ଯେତେବେଳେ ବସନ୍ତି ସମୁଦ୍ର କୂଳରେ, ସମୁଦ୍ର ବାଲିରେ ହାତ ବୁଲାନ୍ତି, କଣ ସବୁ ବିଚାର ଆସେ ଆପଣଙ୍କ ମନକୁ? କିଛି ପୁରୁଣା ଦିନ ଆଜ୍ଞା, ସେଇ ସ୍ମୃତି ସବୁ ଆମ ସହିତ ବି ଟିକେ ଚାହୁଁଛନ୍ତୁ, ଆମକୁ ଭଲ ଲାଗିବ।
0: ଆଗରୁ ଆମେ ଯେତେବେଳେ ଏବେ ଅନମ୍ୟାରିଡ ବେଳେ ସାଙ୍ଗମାନେ ସବୁ ଯାଉ ବାଲିଯାତ୍ରା ଟାଇମ୍ରେ, ସେଇ ଟାଇମ୍ରେ ଯାଇକି ବସି ବେଶୀ ସମୟ ବସା ବସି କରୁ ସମୁଦ୍ର କୂଳ, ଜବ୍ ବି ନଥିଲା।
1: ଆଜ୍ଞା,
0: ତ ସାଙ୍ଗ ପିଲାମାନେ ସବୁ ବାଲିଯାତ୍ରା ଟାଇମ୍ରେ ରାତିରେ ସନ୍ଧ୍ୟାବେଳେ ଯାଇକି ବସୁ ବେଶୀ ସମୟ,
1: ଆଉ
0: ସେତେବେଳେ ବି ଏତେ ଇଏ ନଥିଲା, ଆମେ ସବୁ ସାଇକେଲ ନେଇ ନହେଲେ କାହାର ଗାଡି ଫାଡ଼ି ଯାଉ।
1: ଆଚ୍ଛା,
0: ଏବେ କିନ୍ତୁ ଆଉ ଯାଇ ହଉନି।
1: ଆଜ୍ଞା, ସମୁଦ୍ର ଏବେ ଯେତେବେଳେ ବର୍ଷା ହୁଏ, ବହୁତ ବର୍ଷା ହୁଏ, ଏ ବର୍ଷ ଏଇ ଟିକିଆ କେତେ ଦିନ ଆଗରୁ ବହୁତ ବର୍ଷା ହେଲା, ସମୁଦ୍ର ପାଣି ମାଡି ଆସେ କି ଆପଣଙ୍କ ଘର ଆଡେ କିମ୍ବା ଆପଣଙ୍କ ସହର ଆଡେ?
0: ନା ନାଇଁ, ଏତେ ପାଣି ଆସୁନି, କାରଣ ବହୁତ ଦୂର ହେଇଯାଉଛି, ତାପରେ ଆମର ଘରଟା ଏମିତି ଟାଇପ୍ର ଅଛି ଯୋଉଟା ଦୁଇପଟ ସାଇଡ୍ ରୋଡ୍ ସାଇଡ୍ ହେଇଯାଉଛି।
1: ଆଜ୍ଞା ଆଜ୍ଞା,
0: ରୋଡ୍ ହେଇଯାଉଛି, ତାପରେ ଇଣ୍ଡଷ୍ଟ୍ରି ହେଲାଣି, ବାଟ ଫଟ ଗୁଡା ବହୁତ ଗୁଡା ସେପଟେ ପାରାଦୀପ ରହୁଛି, ଆଉ ପାଣି ଆସିବ ଟିକେ ଅଧିକ ଅଧିକା ହୁଏ ତାହେଲେ ଆସିବ ଆସିପାରେ, କିନ୍ତୁ ଏବେ କିନ୍ତୁ କିଛି ଆସୁନି ଏବେ।
1: ଆଜ୍ଞା, ତ ବର୍ତ୍ତମାନ ଆପଣଙ୍କ ଘରେ ସବୁଆଡେ ମାହୋଲ ପିତୃପକ୍ଷ ଚାଲିଛି, ସମସ୍ତେ ନିଜର ପୂର୍ବଜଙ୍କୁ ପୂଜାପାଠ, ସେମାନଙ୍କୁ ସମ୍ମାନ ଦେବାରେ, ସେମାନଙ୍କୁ ତର୍ପଣ କରିବାରେ ସବୁ ବ୍ୟସ୍ତ ଅଛନ୍ତି, ଆପଣଙ୍କ ଘରେ କଣ ଚାଲିଛି ଆପଣଙ୍କ ପରିବାରରେ?
0: ପରିବାର ତ ମୁଁ ଆଗେ ଗୋଟେ ଜଣେ ଭଉଣୀ ବାହାର ହେଇଛି, ମୁଁ ଜଣେ।
1: ଆଜ୍ଞା ଆଜ୍ଞା,
0: ସେମିତି ଚାଲିଛି ଆଉ।
1: ଆଜ୍ଞା, ଠିକ ଅଛି, ବହୁତ ବହୁତ ଧନ୍ୟବାଦ, ଆପଣ ମନେ ପକେଇକି କଲ କରିଛନ୍ତି, ଆମ ସହିତ କଥା ହେଇଛନ୍ତି। ଠିକ ଅଛି, ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ, ନମସ୍କାର।

0: ନମସ୍କାର।
1: ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ସ୍ୱର୍ଣ୍ଣ ପ୍ରଭାକର, କଣ ଖବର ଆପଣଙ୍କର?
1: ଆଜ୍ଞା, ଆମ ଖବର ତ ସବୁ ଭଲ ଅଛି। ଆମ ବରଗଡ଼ ଅଞ୍ଚଳର ସବୁ ଖବର ଭଲ ଅଛି। ପାଗ ତ ବର୍ତ୍ତମାନ ଗରମ ହଉଛି, ଆଗରୁ ବି ମୁଁ ଶୁଣୁଛି, ଭାଇମାନେ କହୁଛନ୍ତି ସବୁଆଡେ ଗରମ। ବର୍ତ୍ତମାନ ବର୍ଷା ଛାଡି ଯାଇଛି, ଆଉ ଖରା ପ୍ରବଳ କରୁଛି, ତାପରେ ଗରମ ବି ହଉଛି, ଆଉ ସେମିତି ତ ଜଳବାୟୁ ପରିବର୍ତ୍ତନରେ ସବୁ କିଛି ହଉଛି। ସେମିତି ଆଉ କଣ କରିବା, ଆଉ ସେଇଟା ଆମେ ବି ଦାୟୀ, ଆମେ ମନୁଷ୍ୟ ମାନେ ହିଁ ବି ଦାୟୀ ସେଥିପାଇଁ।
0: ତ ସ୍ୱର୍ଣ୍ଣ ପ୍ରଭାକର ହଉଛନ୍ତି ରେଡିଓର ସେହଜାଦି।
1: ଆଜ୍ଞା,
0: ରେଡିଓକୁ ଭଲ ପାଉଥିବା ଜଣେ ଶ୍ରୋତା ତା ମାନେ କୋଉ କୋଉ ରେଡିଓକୁ ଆପଣ ଫୋନ କରନ୍ତି ସ୍ୱର୍ଣ୍ଣପ୍ରଭା?
1: ମୁଁ ତ ଆମ ପ୍ରାୟ ସବୁ ଆମ ଓଡ଼ିଶାର ସବୁ କରେ। ତାପରେ ଆମର ଯାହା ଅଛି, ଆମର ଆପଣଙ୍କର ଜୟପୁର, ଆମର ତ ସମ୍ବଲପୁର ସବୁବେଳେ ବାଜୁଛି, ତାପରେ ବଲାଙ୍ଗୀର, ତାପରେ ଆମର କଟକ, ପୁରୀ, ବାରିପଦା, ଆଉ କେନ୍ଦୁଝର, ଜଗତସିଂହପୁର। ତା ବାହାରେ ମ୍ୟାମ୍ ମୁଁ କରେ ଦରଭଙ୍ଗା, ବିହାର, ରାୟଗଡ଼, ଆଉ ତାପରେ ଛିନ୍ଦବାଡ଼ା, ତାପରେ ମଧ୍ୟପ୍ରଦେଶର ଗୁନା, ଏମିତି ମୁଁ କରେ।
0: ଆଚ୍ଛା ସ୍ୱର୍ଣ୍ଣପ୍ରଭା, ଆପଣ ସମ୍ବଲପୁରର ଷ୍ଟେସନ ସହିତ ବହୁତ ଜଡ଼ିତ, ତ ସେଇ ଭାଷାରେ କୌଣସି ଏକ କାର୍ଯ୍ୟକ୍ରମର ଉପସ୍ଥାପନା ଆପଣଙ୍କର ମନରେ ଅଛି? ଟିକେ ଦି ଲାଇନ୍ ଶୁଣାନ୍ତୁ ଆମ ଶ୍ରୋତାମାନଙ୍କୁ ସେଇ ଭାଷାରେ, ସମ୍ବଲପୁରୀ ଭାଷାରେ।
1: ସମ୍ବଲପୁରୀ ଭାଷାରେ ଆମ ଉପସ୍ଥାପନା, ସମ୍ବଲପୁରୀ ଭାଷାରେ ତ ଆମ ଉପସ୍ଥାପନା ତ ସେମିତି ତ ଅଛି କାର୍ଯ୍ୟକ୍ରମ ମାନେ, ତ ଆମର ସେଇଟା ତ କୃଷି ସଂସାରେ ଆମର ସମ୍ବଲପୁରୀ ଭାଷାର କାର୍ଯ୍ୟକ୍ରମ ହୁଏ।
0: ସେଇଠି ଦୀପଦ କୁହନ୍ତୁ
1: ସମ୍ବଲପୁରୀ କଣ କହିବି। ହଁ, ତ ଆମର ତ ସମ୍ବଲପୁରୀ ଭାଷା ତ ସମ୍ବଲପୁର କୃଷି କାର୍ଯ୍ୟକ୍ରମରେ ସେମିତି କହନ୍ତି ଉପସ୍ଥାପକ ଉପସ୍ଥାପିକ ମାନେ, କୃଷି ଆମର ଗୋଟେ ଡାଏଲ କୃଷି ସଂସାର ଅଛି, ଆମେ ଡାଏଲ କରୁ ସେଠି, ଆଉ ଆକାଶବାଣୀକୁ ଆମେ କୃଷି ବିଷୟରେ କିଛି କଥା ହଉ, ତ କୃଷି ସେମିତି କହନ୍ତି ଉପସ୍ଥାପିକ ମାନେ ଡାଏଲ କୃଷି ସଂସାରକୁ ଆପଣ ମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଡାଏଲ ଆକାଶବାଣୀ ଅଛି, ଆପଣ ମାନେ ଏଇ ନମ୍ବରରେ ଫୋନ କରିପାରିବେ, ଆମମାନଙ୍କ ସହିତ କଥା ହେଇପାରିବେ।
0: ନା ନା,
1: ଯାହା ଚାଷବାସ ବିଷୟରେ ଆପଣ କିଛି ପ୍ରଶ୍ନ ପଚାରିବେ ଚାହିଁବେ, ତ ଏଇନୁ ଯୋଡ଼ି ହେଇପାରିବେ। ଆମର ନମ୍ବର ହେଲା 06332411231।
0: ଟିକେ ପୁରା ସମ୍ବଲପୁରୀ ଆପଣ କହୁନାହାନ୍ତି, ଟିକେ ଟିକେ ମିଶଉଛନ୍ତି, ପିଓର ସମ୍ବଲପୁରୀ। କେତେ ସୁନ୍ଦର ଲାଗେ ଶୁଣିବା ପାଇଁ, ନାଇଁ?
1: ସମ୍ବଲପୁରୀ ଭାଷାରେ ଆମର କବିତା ମାନକେ ବି ଆମର ହିନ୍ଦୀ ଭାଷା ବି ସେ ଭିତରେ ପଶେଇ ଦଉଛନ୍, ଇଂଲିଶ ବି ପଶେଇ ଦଉଛନ୍, ତ ସେଟା ଭଲ ନୁହେଁ। ମୁଁ ଶୁଣୁଛେ କବିତା ମାନେ ତ ସେଥିରେ ବି ଆମ ସମ୍ବଲପୁରୀ ଭାଷାରେ ବି ହିନ୍ଦୀ ଭାଷା ପ୍ରୟୋଗ କରିଦଉଛନ୍ତି,
0: ବହୁତ ବଢିଆ।
1: କେମିତି କରିବା କଥା ନା, ଖାଲି ସମ୍ବଲପୁରୀ କରିବା
0: କଥା। ହଁ, ବହୁତ ବଢିଆ, ବହୁତ ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା କଲ୍ କରିଥିବାରୁ।
1: ଧନ୍ୟବାଦ, ନମସ୍କାର।
0: ହଁ, ନମସ୍କାର।

0: ହ୍ୟାଲୋ
1: ନମସ୍କାର
0: ନମସ୍କାର ଆଜ୍ଞା
1: ଆଜ୍ଞା ନମସ୍କାର
0: ନମସ୍କାର କୁହନ୍ତୁ
1: ମୁଁ ନରେନ୍ଦ୍ର କୁମାର ସାହୁ ଆରକପଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଛି
0: ଆଜ୍ଞା କଣ ଖବର କଣ କହିବା ପାଇଁ ଚାହିଁବେ ଆମକୁ କୁହନ୍ତୁ ଆପଣଙ୍କର ଆଠଗଡ଼ର କଣ ସବୁ ଖବର ପାଣିପାଗ କେମିତି
1: ଆଠଗଡ଼ ତ ବର୍ଷା ଏବେ ଦୁଇ ଦିନ ହେଲା ଛାଡ଼ିଛି ଖରା ହଉଛି ପୁଣି ଆଉ ଗୋଟେ ଲଘୁଚାପ କଣ ଆଗକୁ ଆସୁଛି ବୋଲି ଶୁଣାଯାଉଛି
0: ସମସ୍ତେ ଡରିକି ଅଛି ଦୁର୍ଗା ପୂଜା ପାଇଁ ଯୋଉ ମେଢ ପ୍ରସ୍ତୁତି ଟିକେ ଟିକେ ଆରମ୍ଭ ହେଲାଣି କି
1: ହଁ ଦୁର୍ଗା ପୂଜା ମେଢ ସବୁ ବାଉଁଶ ପୋତା ହେଇଗଲାଣି ଆସ୍ତେ ଆସ୍ତେ
0: କେତେ ଦିନ ଆଗରୁ ପୂଜା ଆରମ୍ଭ ହୁଏ ମେଢରେ
1: ଆଜ୍ଞା ସେମାନେ ସବୁ ଆଗୁଆ ସବୁ ଇଏ କରିଦିଅନ୍ତି ପ୍ରସ୍ତୁତ ହେଇଯାନ୍ତି
0: ହଁ ଆଗୁଆ ନାଇଁ ବର୍ତ୍ତମାନ ଗୋଟେ ଖୁସିର

0: ହୋଲ୍ ପୂଜା ଆସୁଛି, ମା ଆସୁଛନ୍ତି, ମା ଧରାବତରଣ କରୁଛନ୍ତି, ଗୋଟିଏ ଦିନ ନୁହଁ, ଦୁଇ ଦିନ ନୁହଁ, ବହୁତ ଦିନ ଧରିକି ଚାଲିବ ଏଇ ଦୁର୍ଗା ପୂଜା, ସମସ୍ତେ ଏନ୍ଜୟ କରିବା। ତ ଏଇ ବର୍ଷା ପାଇଁ ଟିକେ ଟିକେ ଡର ଲାଗୁଛି, ନାଇଁ ବର୍ଷା ହେଇଗଲେ ଆଉ କିଛି କରିହବ।
1: ଆଜିକାଲି ଯୋଉ ଡିଜେ ସାଉଣ୍ଡ ବାଜୁଛି, ଡିଜେ ସାଉଣ୍ଡରେ ସବୁ ମରିଯାଉଛନ୍ତି। ଏବେ ଜଟଣୀରେ ଜଣେ ମୃତ, 15 ଜଣ ଗୁରୁତର ଆହତ ଏଇ ଡିଜେ ସାଉଣ୍ଡ ଯୋଗୁଁ।
0: ଆରେ ଆରେ ଆରେ ଆରେ ଆରେ ବହୁତ ସାଉଣ୍ଡ ସେଇ ଜାଗାରେ ହଉଛି, ଶବ୍ଦ ପ୍ରଦୂଷଣ। ବର୍ତ୍ତମାନ ତାକୁ ବେନ୍ କରାହେଇଥିଲା, ହେଲେ ବି କେହି ମାନୁନାହାନ୍ତି, ସମସ୍ତେ

0: ଆଜିକାଲି ଯୁବପିଢ଼ି ସଚେତନ ହଉନାହାନ୍ତି।
1: ଗୋଟେ ବିରାଟ ସାଉଣ୍ଡ, କର୍କଶ ସାଉଣ୍ଡ କରିକି ଆମେ ଯଦି ରୋଡ ରାସ୍ତାରେ ନାଚିବା ତେବେ ନିହାତି ଭାବରେ ଅନ୍ୟମାନଙ୍କର ଅସୁବିଧା ହେବ, ଏହି ଚିନ୍ତା କାହା ଭିତରକୁ ଆସୁନି। ଧନ୍ୟବାଦ ଆପଣ କଲ୍ କରିଥିବାରୁ, ଆମେ ଗୀତ ଶୁଣାଉଛୁ।

0: बहुत बढ़िया, बहुत बहुत धन्यवाद। एत सुंदर सुंदर कथा आज हेले एकदम दिल खुश कर देले, धन्यवाद
1: आपको। शैली कहवा शैली ढंगी अलग, ତାପରେ ଆମର ରଞ୍ଜନ ସାର୍ ଯେମିତି ପ୍ରୋଗ୍ରାମ କରନ୍ତି ତାଙ୍କର ବି କହିବା ଶୈଳୀ ଅଲଗା, ସେଇଟା ମତେ ବହୁତ ଭଲ ଲାଗେ। ଜାନି ସାର୍ ବି ଏମିତି ପ୍ରୋଗ୍ରାମ କରୁଥିଲେ ବହୁତ ଭଲ ଲାଗୁଥିଲା।
0: ବହୁତ ବଢିଆ, ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା,
0: ଗୀତ ଶୁଣଉଛୁ।
1: ଆଜ୍ଞା, ହଁ।

0: ଆଜ୍ଞା ନମସ୍କାର।
1: ନମସ୍କାର,
0: ମୁଁ ଲୋକନାଥ ସାଇ କହୁଥିଲି କୋରାପୁଟ।
1: ଆଚ୍ଛା, କଣ କହିବେ ଲୋକନାଥ ବାବୁ କୁହନ୍ତୁ।
0: କଣ କରିବି ଆଜ୍ଞା, ଏଠି ବସିଛି, ମୁଣ୍ଡ ଭଲ ଲାଗୁନି, କଣ କରିବି।
1: ଆପଣ ସବୁବେଳେ ରେଡିଓଟା ଅନ୍ କରିକି ଫୋନ କରନ୍ତି?
0: ହଁ, ସବୁବେଳେ ଫୋନ କରୁଛି, ସବୁବେଳେ ସବୁ ଶୁଣୁଛି। ରେଡିଓ କେତେବେଳେ ବନ୍ଦ ନାହିଁ।
1: ଟିକେ ବର୍ତ୍ତମାନ ରେଡିଓ କମ କରିଦିଅନ୍ତୁ, ଭଲ୍ୟୁମ ଇକୋ ଆସୁଛି।
0: ରେଡିଓ ଅଛି କେତେ ବାଟରେ ବାଜୁଛି ଜାଣେ।
1: ହଁ, ବର୍ତ୍ତମାନ ପିତୃପକ୍ଷ ଚାଲିଛି, କଣ କହିବେ ଆପଣ ଏ ବିଷୟରେ?
0: କଣ ଆଜ୍ଞା, ପିତୃପକ୍ଷ ଚାଲିଲେ ଏବେ ଚାଲିବ, ଆମର ଯାଇକିରି ଲାଷ୍ଟକୁ କରିବୁ, ଆଉ ଆମର ଫାଷ୍ଟ ନାହିଁ। ଆମର ଲାଷ୍ଟ କରିବୁ।
1: ଆଚ୍ଛା, ଆପଣଙ୍କର କାଷ୍ଟରେ ନାହିଁ, ପୁଣି ଲାଷ୍ଟରେ କରିବୁ ବୋଲି କହୁଛନ୍ତି, କଥା ବୁଝି ହେଲାନି। ଆପଣଙ୍କ କାଷ୍ଟରେ ନାହିଁ, ପୁଣି କହୁଛନ୍ତି ଲାଷ୍ଟରେ କରିବୁ, ବୁଝି ହେଲାନି କଥାଟା, ସେଇଟା ପଚାରୁଛୁ।
0: କଣ କରିବା, ଆମର ହୁଏନି, ମାସିକିଆ ହୁଏନି।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତାପରେ ଆମେ ତ ଆଉ କେହି ନାହାନ୍ତି, ସେଇଦିନ କରିଦିଅ, ଆଉ କଣ କରିବୁ।
1: ହଁ, ଏମିତି ବିଶ୍ୱାସ ରହିଛି ନା ଆମର ଲୋକନାଥ ବାବୁ ଯେ ପିତୃ ଲୋକରେ ଆଲୋକ ନଥାଏ, ଜଳ ନଥାଏ, କି ଅନ୍ନ ନଥାଏ, ଖାଦ୍ୟ ନଥାଏ,
0: ଏଇ ଯୋଉ ସମସ୍ତଙ୍କୁ ମନେ ନ ପକେଇଲେ ହବ।
1: ହଁ, ଏଇ ଯୋଉ ଏବେ ଆମେ ମନେ ପକାଉ, ତାଙ୍କୁ ଜଳ ତର୍ପଣ କରୁ, ପିଣ୍ଡ ବାଢୁ, ଆଲୁଅ ଦେଖାଉ ଦୀପାବଳିରେ, ଏଇଟା ସେମାନେ ବର୍ଷକ ପାଇଁ ପାଇଯାନ୍ତି। ଏଇ ସବୁ ରହିଛି ବିଶ୍ୱାସ ଆମ ସଂସ୍କୃତିରେ।
0: ବିଶ୍ୱାସ ନଥିଲେ ହବ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଚାଲିଛି ଆଉ କଣ।
1: ହଁ, ତ ବହୁତ ବଢିଆ। ଆପଣ ଆପଣ ଆଜି ସକାଳୁ ରେଡିଓ କେତେବେଳେ ଲଗେଇଲେ?
0: ମୁଁ କେତେବେଳେ ଲଗଉଛି ଲାଗୁନି, ହଉ ଚାଲି ଶୁଣୁଛି ତ ଆଉ କଣ।
1: ଆଚ୍ଛା, ଠିକ ଅଛି, ଧନ୍ୟବାଦ ଧନ୍ୟବାଦ, ଆପଣ ଫୋନ କରିଛନ୍ତି, କଥା ହେଇଛନ୍ତି ଆମ ସହିତ।
0: ଆପଣ କଣ ଆଗରୁ ସମ୍ବଲପୁର ଥିଲେ?
1: ସମ୍ବଲପୁରରେ ନାହିଁ ଆଜ୍ଞା, ମୁଁ ଜୟପୁରରେ ହିଁ ଅଛି। ମୁଁ ଜୟପୁରରେ ଅଛି, ଆପଣମାନଙ୍କ ପାଖରେ ଅଛି।
0: ନାଇଁ,
1: ଧନ୍ୟବାଦ ଆପଣଙ୍କୁ, ଆମେ ଗୀତ ଶୁଣଉଛୁ।
0: ହଁ ଆଜ୍ଞା, ନମସ୍କାର
1: ନମସ୍କାର।

0: ନମିତା ନମିତା ନମିତା ସମୟ ସରି ଆସିଲାଣି ଆମ ସାମ୍ନାରୁ, ଲାଷ୍ଟକୁ ଲାଗିଲା ନା ଲାଷ୍ଟକୁ ଲଗେଇଲେ ଆପଣ? ଆଚ୍ଛା, କଣ ଖବର ସବୁ କୁହନ୍ତୁ, ଆଜି ସବୁ କଣ ରୋଷେଇ ହେଇଛି, ଏଇ ଦିନ ମାନଙ୍କରେ କଣ ଚାଲୁଛି ଆପଣଙ୍କ ଲାଇଫରେ କୁହନ୍ତୁ ଆମକୁ।
1: ଭଲ ଲାଗୁଛି ଯେ ବର୍ଷା ତ ହେଇକିରି ଆଉ ଘର ଦ୍ୱାର ଅବସ୍ଥା ନାହିଁ,
0: ବର୍ଷା ପାଇଁ ଆପଣ ବ୍ୟସ୍ତ ଅଛନ୍ତି, କାମ ବଢି ଯାଉଥିବ ଆପଣଙ୍କର, କାମ ବଢି ଯାଉଥିବ ନାଇଁ, ଘର
1: ଶୁଖା ଶୁଖି କରିବା ପଡିଲା,
0: ହଁ, ଗରମ ଗରମ ଖାଇବାକୁ ପିଲାମାନଙ୍କୁ ଦେବାକୁ ପଡୁଥିବ, ହଁ, ସେମାନଙ୍କର ଧ୍ୟାନ ରଖିବାକୁ ପଡୁଥିବ, ବର୍ଷାରେ ଯେମିତି ନ ଭିଜନ୍ତି, ସେମାନଙ୍କର ପୋଷାକ ପତ୍ର,
1: ବାହାରକୁ ଯାଉନାହାନ୍ତି,
0: ସ୍କୁଲ ଯାଉନାହାନ୍ତି କି? ଯେତେବେଳେ ବର୍ଷା ବେଶୀ ହୁଏ ଘର ଅପରିଷ୍କାର ହୁଏ, ତାକୁ ସଫା କରିବା, ଘରକୁ ଉଷୁମ ରଖିବା, ଘରେ ବୟୋଜ୍ୟେଷ୍ଠ ମାନେ ଥିଲେ ସେମାନଙ୍କର ସେବା କରିବା, ସେଇ କଥା ମୁଁ ପଚାରୁଛି, ଏକ୍ସଟ୍ରା କାମରେ କିଛି ମାନେ ଇଏ ହେଇନାହାନ୍ତି ତ, ଚିଡ଼ଚିଡ଼ା ହେଇଯାଇ ନାହାନ୍ତି ତ? ସବୁ ସହିଲେ ହିଁ ଘରଟା ଚାଲେ, ସଂସାରଟା ଚାଲେ ନା, ସେଇଥିପାଇଁ ଆମ ବଡ଼ ଆଇ ଅଜା ଆମ ମା ମାନେ କୁହନ୍ତି, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ, ତ ସେଇଟା ସମସ୍ତେ ସବୁ ଗୃହିଣୀଙ୍କୁ ମାନିବାକୁ ପଡିବ, ଯଦି ଆମେ ହଁ ମୁଁ ହିଁ ଖାଲି କାଇଁ କରିବି, ଅନ୍ୟମାନେ ବି ତ ଅଛନ୍ତି, ଆଉ ଘର ଚାଲିବ କେମିତି, ରୋଷେଇ ହବ କେମିତି, ଲୋକ ଖାଇବେ କେମିତି, ନୁହଁ? ସେଇଥିପାଇଁ ଲୋକମାନେ କାହିଁକି ଝିଅକୁ ଘୃଣା କରନ୍ତି କେଜାଣି, ଝିଅଟିଏ ଘରେ ଥିଲେ କେତେ ସୁନ୍ଦର ଲାଗେ ନାଇଁ,
1: କେତେ ଭଲ ଲାଗେ,
0: କେତେ ସୁବିଧା ହେଇଯାଏ, କେତେ
1: ହେଲ୍ପ ହେଇଯାଏ।
0: ଆଜ୍ଞା ଆଜ୍ଞା, ତ ବହୁତ ନମିତା ସମୟ ହେଇ ଆସିଲାଣି, ଆଗକୁ ଟିକ୍ ଟିକ୍ ଟିକ୍ ଟିକ୍ କଣ୍ଟା ଗଡି ଚାଲୁଛି, ହଁ, ଫୋନ ରଖୁଛୁ, ବହୁତ ଧନ୍ୟବାଦ ଆପଣଙ୍କୁ। ଶ୍ରୋତା ବନ୍ଧୁ, ଏ ଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର, ଆଉ ଏଜଲିଜ ଆପଣଙ୍କ ପାଖେ ଥିଲି ମୁଁ ଦମୟନ୍ତୀ ବୈକାର। ଆସନ୍ତା ସୋମବାର ଠିକ୍ ଏହି ସମୟରେ ପୁଣି କଥା ହେବା ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ, ରେଡି ରୁହନ୍ତୁ। ଆମ ଫୋନ୍ ନମ୍ବର କହି ରଖୁଛୁ 0685423060। ନମସ୍କାର।
2: ଏଯାବେଳେ ଯାଇ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର, ଉପସ୍ଥାପନା ଦମୟନ୍ତୀ ବୈକାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ ଗୋଟାଏ ହେବା ପାଇଁ ଯାଉଛି, ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ପ୍ରିୟଙ୍କା ଅରୋଡା। भारत आज सर्जिकल स्ट्राइक की 10वीं वर्षगांठ मना रहा है। 28 और 29 सितंबर 2016 की रात सेना ने नियंत्रण रेखा के पार आतंकवादी ठिकानों पर लक्षित कार्रवाई की थी। 18 सितंबर को उरी आतंकी हमले के बाद ये कार्रवाई की गई थी, इसमें 18 जवान शहीद हुए थे। आकाशवाणी से कल मन की बात कार्यक्रम में प्रधानमंत्री नरेंद्र मोदी ने वर्ष 2016 के सर्जिकल स्ट्राइक को एक महत्वपूर्ण पड़ाव बताया। प्रधानमंत्री ने कहा कि पिछले एक दशक में आतंकवाद से निपटने के भारत के तरीके में बदलाव आया है।
4: बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आग उठाएंगे तो उसका करारा जवाब दिया जाएगा। आतंकवादी हमलों ने भारत को लंबे समय तक चोट पहुंचाई है। पहले भी हर आतंकी हमले के बाद पाकिस्तान पर कार्रवाई की मांग होती थी। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
3: वित्त मंत्री निर्मला सीतारामन एशियाई अवसंरचना निवेश बैंक की 11वीं वार्षिक बैठक और निवेशक संवाद 2026 में भाग लेने के लिए कतर की राजधानी दोहा पहुंच गई हैं। इस वार्षिक बैठक में सदस्य प्रतिनिधिमंडल, नीति निर्माता और अन्य संबंधित पक्ष बैंक की रणनीतिक दिशा, संचालन प्राथमिकताओं और भविष्य के मुद्दों पर चर्चा करेंगे। रक्षा सचिव राजेश कुमार सिंह ने अमरीकी संसद की प्रतिनिधि सभा के विदेश मामलों की समिति के अध्यक्ष ब्रायन मास्ट के नेतृत्व में एक शिष्टमंडल से मुलाकात की। रक्षा मंत्रालय ने बताया कि बैठक में

ଏହାର ଜିକ୍ର ହେବାର ଶେଷରେ ବେହେଲା ଏବଂ ମେଣ୍ଡୋଲିନ୍ରେ ଧୁନ ଶୁଣନ୍ତୁ, ଶିଳ୍ପୀ ଅନିଲେ ସତ୍ୟକମ୍ ବେହେରା ଏବଂ କେ ଈଶ୍ୱର ସେରାଓ।

0: ଶେଷ ହେଲା ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଆଜିର ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ବାଇଗଣ ଚାଷ ବିଷୟରେ। ଆମ ରାଜ୍ୟରେ ବାଇଗଣ ଚାଷ ବର୍ଷ ସାରା କରାଯାଉଛି। ଏଥିପାଇଁ ନିଗିଡ଼ା ଉର୍ବର, ଦରସା ଏବଂ ଅମ୍ଳତା 5.5-6.5 ଥିବା ମାଟିରେ ଅଧିକ ଅମଳ ହୋଇଥାଏ। ପୂର୍ବ ବର୍ଷ ଲଙ୍କା, ବାଇଗଣ, ସିମଳା ଲଙ୍କା, ଆଳୁ କିମ୍ବା ବିଲାତି ବାଇଗଣ ହୋଇଥିବା ଜମିରେ ଫସଲ ପର୍ଯ୍ୟାୟ ଅନୁସରଣ କରିବା। ଏହି ବାଇଗଣ ଚାଷ କରିବା ପାଇଁ କିସମଗୁଡ଼ିକ ସବୁଜ ଧଳା, ଯାହାକି ଉନ୍ନତ କିସମ, ରୟାଲ ଗ୍ରୀନ, ମହାରଥୀ, ଶଙ୍କର କିସମ, ହର୍ଷିତା ପ୍ରୀତି, ଗ୍ରୀନ ମତି, ସବୁଜ କିସମ ହେଲା ଆର୍କା ସିରିସ, ପୂର୍ଣ୍ଣିମା, ବିଲ 925 ଆଉ ରଭିନା। ବାଇଗଣୀ କିସମ PPL ମୁକ୍ତ କେଶୀ, ସେଥିପାଇଁ ଶଙ୍କର କିସମ ଛାୟା, କାଜଲ, ସୁମୋ, ପୁଷା ହାଇବ୍ରିଡ 9, ପୁଷା ଅନମୋଲ। ବାଇଗଣୀ ଧଳା, ବାଇଗଣୀ ଧଳା କିସମ ପାଇଁ ଶଙ୍କର କିସମ ହେଲା କାମିନୀ, ମହିନୀ, କଲ୍ୟାଣ। ଝାଉଁଳା ରୋଗ ସହଣୀ କିସମ ଉତ୍କଳ ତାରିଣୀ, ଉତ୍କଳ ମୁଧୁରୀ, ଉତ୍କଳ କେଶରୀ, ପିଙ୍କି, ସ୍ୱର୍ଣ୍ଣଶ୍ରୀ, ଛାୟା, ହର୍ଷିତା, ପୂର୍ଣ୍ଣିମା, ମହାରଥୀ, ସୁଧା, ଏହିପରି ବାଇଗଣ ଚାଷ ପାଇଁ ବିଭିନ୍ନ କିସମ ରହିଛି। ଏଥିପାଇଁ ବିହନ ଏକର ପ୍ରତି ଉନ୍ନତ କିସମ 200 ଗ୍ରାମ ବିହନ ଦରକାର। ବିହନ ବିଶୋଧନ, ସାଧାରଣତଃ 1 କିଲୋଗ୍ରାମ ବିହନ ପାଇଁ 1.5 ଗ୍ରାମ କାର୍ବକ୍ସିନ, 37.5% ଏବଂ ଥିରମ 37.5% ଏବଂ କାର୍ବନଡିଜମ 1 ଗ୍ରାମ ଏବଂ ଥିରମ 1.5 ଗ୍ରାମ ଫିମ୍ପିନାଶକ ଆବଶ୍ୟକ। ଚାରା ରୋପଣ, ଏଥିପାଇଁ ଚାରା ରୋପଣ ତ ନିହାତି।

0: ଆବଶ୍ୟକ। କିସମ ଓ ଋତୁ ଅନୁସାରେ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ଏବଂ ଗଛକୁ ଗଛ 40-75 ସେଣ୍ଟିମିଟର ବ୍ୟବଧାନରେ କରାଯାଇଥାଏ। ସାର ପ୍ରୟୋଗ ଯବକ୍ଷାରଜାନ ଫସ୍ଫରସ୍ ଏବଂ ପଟାସିୟମ୍ ଆବଶ୍ୟକ। ଯବକ୍ଷାରଜାନକୁ 3 ଥର ତୃତୀୟ ଥର ସାର ଦେବାର 15 ଦିନ ପରଠାରୁ 7-10 ଦିନ ବ୍ୟବଧାନରେ 3-4 ଥରରେ ସ୍ପ୍ରେ କରିବା। ଏହା ବ୍ୟତୀତ ଚାରା ଲଗାଇବାର 30, 40-60 ଏବଂ 60-75 ଦିନରେ ମିଶ୍ରିତ ଅଣୁସାର ସ୍ପ୍ରେ କରିବା ଉଚିତ। ଚାରା ଲଗାଇବାର 10 ଦିନ ମଧ୍ୟରେ ଖାଲି ଥିବା ସ୍ଥାନରେ ନୂତନ ଚାରା ଲଗାଇବା। ସାର ପ୍ରୟୋଗ ସମୟରେ କଡ଼ାକଷା କରି ଅନାବନା ଗଛ ସବୁ ସଫା କରିବା। ହୁଡ଼ା ଦେଇ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ରାସାୟନିକ ତୃଣନାଶକ ପେଣ୍ଡି ମେଥାଲିନ୍ ଲଗାଇବା ପୂର୍ବରୁ ମାଟିରେ ଦେଇ 25 ଦିନରେ କଡ଼ାକଷା କରି ଆଉ ଥରେ ସିଞ୍ଚନ କଲେ ଅନାବନା ଗଛ କମ୍ ଖର୍ଚ୍ଚରେ ନିୟନ୍ତ୍ରଣ ହୋଇଥାଏ। ଛାଦୀକରଣ କଲେ ଅଧିକ ଉପକାର ମିଳିଥାଏ। ଅନ୍ତଃ ଫସଲ ହିସାବରେ ମୂଳା ଲଗାଇବା। 2-4 ଡି କିମ୍ବା NAA ପ୍ରଥମ ଫୁଲ ଫୁଟିବା ପରଠାରୁ 60-70 ଦିନ ଯାଏ 1 ସପ୍ତାହ ବ୍ୟବଧାନରେ ସିଞ୍ଚନ କଲେ ବାଇଗଣରେ ମଞ୍ଜି କମ୍ ହୋଇ ଶୀଘ୍ର ଓ ଅଧିକ ଅମଳ ହୁଏ। କିସମ ଅନୁସାରେ ଚାରା ଲଗାଇବାର 45-60 ଦିନରେ ପ୍ରଥମ ଅମଳ ଆସିଥାଏ। ଫୁଲ ଫୁଟିବାଠାରୁ 20-25 ଦିନରେ ଫଳ ସମ୍ପୂର୍ଣ୍ଣ ଆକାର କଅଁଳ ଏବଂ ଆକର୍ଷଣୀୟ ରଙ୍ଗ ଥିବା ସମୟରେ ଅମଳ କରାଯାଏ। ହାତରେ ନ ଛିଣ୍ଡାଇ ଧାରୁଆ ଛୁରୀ କିମ୍ବା ଦା ଦ୍ୱାରା କାଟିଲେ ଡାଳ ଭାଙ୍ଗି ନଥାଏ। ଅମଳ ପରେ ଫଳରେ ପାଣି ଛିଞ୍ଚିବା ଦରକାର। ଏକର ପ୍ରତି ସହଜ କିସମଗୁଡ଼ିକ 100-125 କ୍ୱିଣ୍ଟାଲ, ବିଳମ୍ବ କିସମଗୁଡ଼ିକ 140-200 କ୍ୱିଣ୍ଟାଲ ଅମଳ ଦେଇଥାଏ।
1: ଶୁଣିଲେ ଚାଷବାସ କଥା।
2: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ,
3: ଆରେ ରାମୁ ଏ ପଙ୍ଖା କାହିଁ ଚାଲିଛି, ବିଜୁଳି ବିଲ୍ କଣ ତ ବାପା ଦବ।
2: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରେଲାଲ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
4: PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଡ଼ି।

0: ଆମ ଚାରିପାଖରେ ଏମିତି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ କଥା କହିପାରନ୍ତିନି କିନ୍ତୁ ଭାବ ବୁଝିପାରନ୍ତି, ଯେମିତି ଆମର ଅତି ପରିଚିତ କୁକୁର ଏବଂ ବିଲେଇ।
1: କୁକୁର ତାର ନିଷ୍ଠା ପାଇଁ ପରିଚିତ, ସବୁକିଛିରେ ତାର ଥାଏ ନିରବ ଦାୟିତ୍ୱବୋଧ। ବିଲେଇ ମଧ୍ୟ ତାର ନିଜସ୍ୱ ଢଙ୍ଗରେ ଆମ ଜୀବନରେ ମିଶିଯାଏ, କେବେ ଚୁପଚାପ ଆମ ପାଖରେ ବସି ରହେ ତ କେବେ ଖେଳି ଆମ ମନକୁ ଖୁସି କରେ।
0: ଏହି ସ୍ନେହର ସମ୍ପର୍କ ସହିତ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ରଖିବାକୁ ପଡ଼େ, ଯେମିତି ଜଳାତଙ୍କ ବା ରେବିସ। ଆମ ମଧ୍ୟରେ ଜଳାତଙ୍କର ଅଧିକାଂଶ ସଂକ୍ରମଣ କୁକୁର ଦ୍ୱାରା ହୋଇଥାଏ, ତେବେ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀ ଏବଂ ବିଲେଇ ମଧ୍ୟ ସଂକ୍ରମଣର ଉତ୍ସ ହୋଇପାରନ୍ତି। ସଂକ୍ରମିତ ପ୍ରାଣୀର କାମୁଡ଼ା କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୋଇଥାଏ।
1: ତେଣୁ କୁକୁର ବା ବିଲେଇ କାମୁଡ଼ିଲେ କି ଆଘାତ କଲେ ଅବହେଳା ନ କରି ଚିକିତ୍ସକଙ୍କ ପରାମର୍ଶ ନେବା, ଆବଶ୍ୟକତା ଅନୁସାରେ ରେବିସ୍ ଟିକା ଏବଂ ଅନ୍ୟ ପ୍ରତିରୋଧକ ଚିକିତ୍ସା କରାଇବା।
0: ଘରେ କୁକୁର କିମ୍ବା ବିଲେଇ ରଖିଥିଲେ ସେମାନଙ୍କର ନିୟମିତ ଟିକାକରଣ କରାଇବା ଏବଂ ଦାୟିତ୍ୱଶୀଳ ଭାବେ ପାଳନ କରିବା, ସ୍ନେହ ସହିତ ସତର୍କତା, ଏହା ହିଁ ଜଳାତଙ୍କ ପ୍ରତିରୋଧର ମୁଖ୍ୟ ଚାବି।
1: କୁକୁରର ନିଷ୍ଠାକୁ ସମ୍ମାନ ଦେବା, ବିଲେଇର ସ୍ନେହକୁ ବୁଝିବା ଏବଂ ପ୍ରତ୍ୟେକ ଜୀବନକୁ ମୂଲ୍ୟ ଦେବା ଆମର ମାନବିକତା, କିନ୍ତୁ ଭଲ ପାଇବା ସହିତ ସଚେତନତା ନିହାତି ଦରକାର।
0: ଗୋଟିଏ ଛୋଟ ସଚେତନତା ଜୀବନକୁ

0: ରକ୍ଷା ଦେଇପାରେ। ଆସନ୍ତୁ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା।
1: ଏହି ସଚେତନତା ବାର୍ତ୍ତା ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ।
0: ଆଜି ପାଇଁ ଉପସ୍ଥାପନାରେ ମୁଁ ଅନୁପମା ରାଜୁ
1: ଆଉ ମୁଁ କବିତା ମଞ୍ଜରୀ ପଲ୍ଲୀ।
0: ନମସ୍କାର।

0: ଅପା, କିଛି ସମୟ ପୂର୍ବରୁ ଆମେ ଆଲୋଚନା କରୁଥିଲେ ଜଳାତଙ୍କ ବିଷୟରେ, ଏକ ସଚେତନତା ଯାହା ଆମକୁ ଜୀବନର ମୂଲ୍ୟ ବୁଝାଏ। ଗୋଟିଏ ଛୋଟ ଅସାବଧାନତା କେତେ ବଡ଼ ବିପଦ ଆଣିପାରେ।
1: ହଁ, ଠିକ୍ କଥା କହିଲ କବିତା। ଜୀବନର ମୂଲ୍ୟ ବୁଝିଲେ ଜୀବନକୁ ସରସ ସୁନ୍ଦର କରିଥିବା ମଣିଷ ଏବଂ ତାଙ୍କର କଳା ମଧ୍ୟ ମନେ ପକାଇବାକୁ ଇଚ୍ଛା ହୋଇଥାଏ ନା।
0: ହଁ ଅପା, କେତେ ସୁନ୍ଦର କଥାଟିଏ କହିଲ। ଜୀବନକୁ ସୁରକ୍ଷିତ ରଖିବା, ତା ସହିତ ତାକୁ ଭଲ ପାଇବା, ଅନୁଭବ କରିବା ଏବଂ ସୁରରେ ସଜାଇବା, ଏହା ମଧ୍ୟ ଜୀବନର ଏକ ସୁନ୍ଦର ଦିଗ।
1: ଏହି ସୁରରେ ସଜାଇବା କଥାରୁ ମନେ ପଡ଼ିଲା ଏମିତି ଜଣେ କଣ୍ଠଶିଳ୍ପୀଙ୍କର କଥା, ଯାହାଙ୍କ ସ୍ୱର ଅସଂଖ୍ୟ ଲୋକଙ୍କ ଜୀବନରେ ଖୁସି, ଭାବନା ଏବଂ ସ୍ମୃତି ଭରି ଦେଇଥାଏ।
0: ହଁ ଅପା, ତମର କହିବାର ଉଦ୍ଦେଶ୍ୟ ହେଲା ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶ୍ୱରଙ୍କ କଥା ନା।
1: ତାଙ୍କରି ଜନ୍ମ ଆଜିର ଦିନରେ, ମାନେ ସେପ୍ଟେମ୍ବର ମାସର 28 ତାରିଖରେ ଏବଂ 1929 ମସିହାରେ ହୋଇଥିଲା। ତେଣୁ ଆଜିର ଦିନଟି ଆମ ପାଇଁ ଦୁଇଟି ଭିନ୍ନ କାରଣରୁ ସ୍ମରଣୀୟ।
0: ଗୋଟିଏ ପଟେ ଜୀବନର ସୁରକ୍ଷା ପାଇଁ ସଚେତନତା, ଅନ୍ୟପଟେ ଜୀବନକୁ ସୁରରେ ସମୃଦ୍ଧ କରିଥିବା ଜଣେ ମହାନ କଳାକାରଙ୍କୁ ସ୍ମରଣ।
1: ଆସନ୍ତୁ ଶ୍ରୋତା ଭଉଣୀ, ଧୀରେ ଧୀରେ ପ୍ରବେଶ କରିବା ସୁରର ଦୁନିଆକୁ, ଲତାଜୀଙ୍କ ସ୍ମୃତି ଏବଂ ତାଙ୍କ ଅମର ସଙ୍ଗୀତର ଦୁନିଆକୁ। ଶୁଣିବା କାର୍ଯ୍ୟକ୍ରମ ଆମରି ନାରୀ ଦେଶର ସିରି।

0: ଆମ ଜୀବନରେ ଅଛି ଏମିତି କିଛି ସ୍ମୃତି, ଏମିତି କିଛି ସୁର ଯାହା କେବେ ପୁରୁଣା ହୁଏ ନାହିଁ।
1: ଆଜି ଆମେ ସ୍ମରଣ କରୁଛେ ଭାରତୀୟ ସଙ୍ଗୀତ ଜଗତର ସେହି ସୁଲଳିତ କଣ୍ଠସ୍ୱରଙ୍କୁ, ଯାହାଙ୍କ ସ୍ୱର ବର୍ଷ ବର୍ଷ ଧରି ଆମ ମନକୁ ଛୁଇଁ ଆସିଛି। ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସ୍କର।
0: ସେ ଜନ୍ମ ନେଇଥିଲେ ଏକ ସଙ୍ଗୀତ ପରିବାରରେ। ପିତା ଦୀନନାଥ ମଙ୍ଗେସ୍କର ଥିଲେ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଏବଂ ରଙ୍ଗମଞ୍ଚ କଳାକାର ମଧ୍ୟ। ତେଣୁ ଘରୁ ହିଁ ସେ ପାଇଥିଲେ ସଙ୍ଗୀତର ପ୍ରଥମ ଶିକ୍ଷା।
1: ଶିଶୁବେଳୁ ସଙ୍ଗୀତ ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା। ତା ସହିତ ଥିଲା କଠିନ ଅଭ୍ୟାସ, ଶୃଙ୍ଖଳା ଏବଂ ଅସୀମ ପରିଶ୍ରମ। ଆଜି ଆମେ ଯେଉଁ ଲତା ମଙ୍ଗେସ୍କରଙ୍କର ଗୀତ ଶୁଣୁଛେ, ତା ପଛରେ ଥିଲା ବର୍ଷ ବର୍ଷର ସାଧନା।
0: ଜୀବନ ମଧ୍ୟ ସବୁବେଳେ ତାଙ୍କ ପାଇଁ ସହଜ ନଥିଲା। ପିତାଙ୍କ ଦେହାନ୍ତ ପରେ ଅତି କମ୍ ବୟସରେ ପରିବାରର ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଥିଲା। ଗୀତ ଗାଇବା ଏବଂ ଅଭିନୟ ମାଧ୍ୟମରେ ସେ ପରିବାରକୁ ସହଯୋଗ କରିଥିଲେ।
1: ଏହି ସଂଘର୍ଷ ହିଁ ତାଙ୍କୁ ଆହୁରି ଦୃଢ଼ କରିଥିଲା, ଆଉ ସେହି ସାଧନାର ଫଳ ଆମେ ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗୀତ ଜୀବନରେ ଦେଖିବାକୁ ପାଇଲୁ।

0: ଧୀରେ ଧୀରେ ଲତାଜୀଙ୍କ ସ୍ୱର ଚଳଚ୍ଚିତ୍ର ସଙ୍ଗୀତରେ ନିଜର ଏକ ଅଲଗା ପରିଚୟ ତିଆରି କରିଥିଲା। ତାଙ୍କ ସୁରର ସ୍ୱଚ୍ଛତା, ସ୍ୱର ଉପରେ ନିୟନ୍ତ୍ରଣ ଏବଂ ଗୀତର ଭାବକୁ ନିଜ କଣ୍ଠରେ ଜୀବନ୍ତ କରିଦେବାର କ୍ଷମତା ତାଙ୍କୁ ଅନନ୍ୟ କରିଦେଇଥିଲା।
1: କେବଳ ହିନ୍ଦୀ ନୁହେଁ, ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ସେ ଗୀତ ଗାଇଥିଲେ। ଭାଷା ବଦଳିଲା, ସମୟ ବଦଳିଲା, ପିଢ଼ି ବଦଳିଲା, କିନ୍ତୁ ଲତାଜୀଙ୍କ ସ୍ୱର ପ୍ରତି ଲୋକଙ୍କ ଭଲ ପାଇବା ବଦଳିଲାନି, ଆହୁରି ବଢ଼ି ବଢ଼ି ଗଲା।
0: କେବେ ତାଙ୍କ ଗୀତ ଆମକୁ ପ୍ରେମର କଥା କହିଛି, କେବେ ବିରହର ଅନୁଭବ ଦେଇଛି, କେବେ ଭକ୍ତିରେ ମନକୁ ଭରି ଦେଇଛି, ଆଉ କେବେ ଦେଶପ୍ରେମରେ ହୃଦୟକୁ ଉତ୍ସାହିତ କରିଛି।
1: ସେଇଥିପାଇଁ ବୋଧହୁଏ ଲତାଜୀଙ୍କ ଗୀତ ଗୋଟିଏ ପିଢ଼ିର ନୁହେଁ, ପିଢ଼ି ପରେ ପିଢ଼ିର।

0: ଲତାଜୀଙ୍କ ସ୍ୱରରେ ଦେଶପ୍ରେମର ଗୀତ ଶୁଣିବାର ଅନୁଭୂତି ହିଁ ଅଲଗା। ସେ ଗାଇଥିବା ଏ ମେରି ବତନ କେ ଲୋଗୋ ଆଜି ବି ଅନେକ ଭାରତୀୟଙ୍କ ମନରେ ଗଭୀର ଭାବନା ସୃଷ୍ଟି କରେ।
1: ଏହି ଗୀତ ଯେତେବେଳେ ମଧ୍ୟ ଶୁଣୁ, ଆମ ଦେଶ ପାଇଁ ବଳିଦାନ ଦେଇଥିବା ସୈନିକମାନଙ୍କୁ ସ୍ମରଣ କରୁ। ଲତାଜୀଙ୍କ କଣ୍ଠ ଏହି ଗୀତକୁ ଏକ ଅଲଗା ଭାବନା ଦେଇଥିଲା।
0: ତେବେ ଶ୍ରୋତା, ପୁଣି ଆସନ୍ତୁ ଦେଶପ୍ରେମର ସେହି ଭାବନାକୁ ଆଉଥରେ ଅନୁଭବ କରିବା ଏହି ଗୀତ ମାଧ୍ୟମରେ।

0: ଲତାଜୀଙ୍କ ପ୍ରତିଭାକୁ ସମଗ୍ର ଦେଶ ସମ୍ମାନ ଦେଇଥିଲା। ପଦ୍ମ ପୁରସ୍କାରଠାରୁ ଆରମ୍ଭ କରି ଦାଦା ସାହେବ ଫାଲକେ ପୁରସ୍କାର ଏବଂ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପର୍ଯ୍ୟନ୍ତ ତାଙ୍କ ନାମ ସହ ଅନେକ ସମ୍ମାନ ଯୋଡ଼ି ହୋଇଛି।
1: କିନ୍ତୁ ଏତେ ସମ୍ମାନ ପାଇବା ପରେ ମଧ୍ୟ ତାଙ୍କର ସଙ୍ଗୀତ ପ୍ରତି ସମର୍ପଣ କମିନଥିଲା। ତାଙ୍କ ପାଇଁ ସଙ୍ଗୀତ କେବଳ ପେଶା ନୁହେଁ, ଥିଲା ଏକ ସାଧନା।
0: ବୋଧହୁଏ ସେହି ସାଧନା ହିଁ ତାଙ୍କୁ ଏତେ ଉଚ୍ଚତାକୁ ନେଇଥିଲା। ତାଙ୍କ ଜୀବନରୁ ଆମେ ଗୋଟିଏ କଥା ଶିଖିପାରୁ, ପ୍ରତିଭା ସହିତ ପରିଶ୍ରମ ଏବଂ ନିଷ୍ଠା ଯୋଡ଼ାଗଲେ ସଫଳତା ନିଶ୍ଚିତ ଭାବରେ ଆସିଥାଏ।

0: 2022 ମସିହାରେ ଲତାଜୀ ଆମକୁ ଛାଡ଼ି ଚାଲିଗଲେ। ତାଙ୍କୁ ଆମେ ଦେଖିପାରିବା ନାହିଁ, ତାଙ୍କ ନୂଆ ଗୀତ ଶୁଣିପାରିବା ନାହିଁ, କିନ୍ତୁ ତାଙ୍କରି ଗୀତ, ତାଙ୍କରି ସ୍ୱର ଚିରଦିନ ଅମର ହୋଇ ରହିଛି ଏବଂ ରହିବ ମଧ୍ୟ।
1: ଆଜି ବି ଯେକୌଣସି ସ୍ଥାନରେ ଯେକୌଣସି ଜାଗାରେ ତାଙ୍କ ଗୀତ ପାଚିଲେ ଆମେ ଅଟକି ଶୁଣୁ। କୌଣସି ପୁରୁଣା ସ୍ମୃତି ମନେ ପଡ଼ିଯାଏ, କେବେ ମୁହଁରେ ହସ ଆସେ, ଆଉ କେବେ ଆଖିରେ ଲୁହ ଆସିଯାଏ।
0: ଏହା ହିଁ ତ ଜଣେ ମହାନ କଳାକାରଙ୍କ ସଫଳତା। ସମୟ ଚାଲିଯାଏ, କିନ୍ତୁ ତାଙ୍କ କଳା ମନରେ ରହିଯାଏ।
1: ଆସନ୍ତୁ ଶ୍ରୋତା ଭଉଣୀ, ଗୀତଟିଏ ଶୁଣିବା ଏବଂ ଅନୁଭବ କରିବା ସେହି କଣ୍ଠର ମାଧୁର୍ଯ୍ୟ।

0: ଲତା ମଙ୍ଗେସ୍କର। ତାଙ୍କ ସ୍ୱର ଥିଲା ତାଙ୍କ ପରିଚୟ, ତାଙ୍କ ଗୀତ ହେଉଛି ତାଙ୍କ ସ୍ମୃତି। ସେଥିପାଇଁ ସେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ସ୍ୱର ସବୁବେଳେ ଆମ ସହିତ ରହିବ, ଆମ ହୃଦୟରେ, ଆମ ମନ ମଧ୍ୟରେ।
1: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଜନ୍ମଦିନରେ ଆମର ଶତ ଶତ ପ୍ରଣାମ। ଶୁଣିଲେ ଆମରି ନାରୀ ଦେଶର ସିରିକ୍ରମରେ ଲତା ମଙ୍ଗେସ୍କରଙ୍କ ଉପରେ ଏକ ବିଶେଷ କାର୍ଯ୍ୟକ୍ରମ।

0: ଲତା ମଙ୍ଗେସ୍କରଙ୍କ ଭଳି କଳାକ୍ଷେତ୍ରରେ ଅନେକ ନାରୀ ନିଜର ସୃଜନଶୀଳତା ଏବଂ ପ୍ରତିଭାରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି। ଗୀତ, ନୃତ୍ୟ, ଅଭିନୟ, ଚିତ୍ରକଳା, ସାହିତ୍ୟ ପ୍ରତ୍ୟେକ କ୍ଷେତ୍ରରେ ନାରୀଙ୍କ ଅବଦାନ ଅନନ୍ୟ। ତାଙ୍କ କଳା କେବଳ ମନୋରଞ୍ଜନ କରେ ନାହିଁ, ଏହା ସମାଜ ଏବଂ ସଂସ୍କୃତିକୁ ମଧ୍ୟ ସମୃଦ୍ଧ କରେ।
1: ସେହି ସୃଜନଶୀଳ ନାରୀ ଆଜି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଦୌଡ଼, ବ୍ୟାଡ୍ମିଣ୍ଟନ, ବକ୍ସିଂ, ଭାରୋତ୍ତୋଳନ, ହକି, କ୍ରିକେଟ୍ ବିଭିନ୍ନ କ୍ରୀଡ଼ାରେ ନାରୀମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇଛନ୍ତି।
0: କଳାର ମଞ୍ଚ ହେଉ କି କ୍ରୀଡ଼ାର ମଇଦାନ, ନାରୀ ଆଜି ପ୍ରମାଣ କରିଛନ୍ତି ଯେ ପ୍ରତିଭାର କୌଣସି ଲିଙ୍ଗ ନାହିଁ। ସୁଯୋଗ ମିଳିଲେ ପ୍ରତ୍ୟେକ ନାରୀ ନିଜ ଆକାଶ

0: ନିଜେ ତିଆରି କରିପାରେ।
1: ଯେଉଁଠି ନାରୀର ପ୍ରତିଭାକୁ ସହଯୋଗ ମିଳେ ସେଠି ସଫଳତାର ଆକାଶ ଆହୁରି ବିସ୍ତୃତ ହୋଇଥାଏ। ତେବେ କବିତା, ଆଜି ତ ସମୟ ହିଁ ଆସିଲାଣି, ତାହେଲେ କ'ଣ କହୁଛ, ଶ୍ରୋତା ଭଉଣୀମାନଙ୍କ ଠାରୁ ବିଦାୟ ନେଇଯିବା?
0: ହଁ ଅପା, ବିଦାୟ ତ ନେବା, ତେବେ ତା ପୂର୍ବରୁ ଆଜିର ଆମର କାର୍ଯ୍ୟକ୍ରମ ଆମ ଶ୍ରୋତା ଭଉଣୀମାନଙ୍କୁ କେମିତି ଲାଗିଲା ସେ ସମ୍ପର୍କରେ ମତାମତ ପଠାଇବା ପାଇଁ ଆମ ଫୋନ୍ ନମ୍ବର ଦେବା।
1: ଆମ ଫୋନ୍ ନମ୍ବର ହେଲା 8252203280।
0: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 8252203280। ତେବେ ଶ୍ରୋତା ଭଉଣୀ, ଏହି ନମ୍ବରରେ ଆପଣମାନେ ଭଏସ୍ ମେସେଜ୍ କରିପାରିବେ, SMS କରିପାରିବେ ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ ଆମ କାର୍ଯ୍ୟକ୍ରମ ସମ୍ପର୍କର ସେତୁକୁ।
1: ତେବେ ଆପଣଙ୍କ ମତାମତ ଅପେକ୍ଷାରେ ରହିଲୁ ମୁଁ ଅନୁପମା ରାଜୁ
0: ଆଉ ମୁଁ କବିତା ମଞ୍ଜରୀ ପଲ୍ଲୀ।
1: ନମସ୍କାର।

0: ଏତେବେଳେ ଯାଇ ଶୁଣୁଥିଲେ ଘର ଘରଣୀ କାର୍ଯ୍ୟକ୍ରମ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ശുഭേന്ദുകുമാർ പണ്ഡ, മുഖ്യസമ്പാദ. ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ, ପ୍ରତିପକ୍ଷକୁ ଜବାବ ଦାଖଲ କରିବାକୁ ଦେଲେ ଚାରି ସପ୍ତାହ ସମୟ. ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇଛନ୍ତି ଦେଶର 100 କୋଟିରୁ ଉର୍ଦ୍ଧ୍ୱ ନାଗରିକ, କହିଲେ ଶ୍ରମ ଓ ନିୟୋଜନ ମନ୍ତ୍ରୀ. କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମରୁଡ଼ି ପରିସ୍ଥିତି ଆକଳନ କରିବେ କେନ୍ଦ୍ରୀୟ ଦଳ. ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ କ୍ରିକେଟରେ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ. ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି. ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏଥିରେ ଆଇନଗତ ବ୍ୟବସ୍ଥା ଅପେକ୍ଷା ବୈଷୟିକ ପ୍ରସଙ୍ଗ ଅଧିକ ରହିଛି. ସୁପ୍ରିମକୋର୍ଟ ଆବେଦନର ପ୍ରତିପକ୍ଷଙ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି. ସୂଚନାଯୋଗ୍ୟ, ଏମ୍ଡିଆର୍ ଶୁଳ୍କ ଆସନ୍ତା ମାସ 15 ତାରିଖରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି. 2000 ଟଙ୍କାରୁ ଅଧିକ ମୂଲ୍ୟର ନିର୍ଦ୍ଦିଷ୍ଟ ବ୍ୟକ୍ତି, ବ୍ୟବସାୟୀ, ୟୁପିଆଇ କାରବାର ଉପରେ ଏହି ଶୁଳ୍କ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନଗଣନା ପ୍ରକ୍ରିୟାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଥିଲେ ଜନଗଣନା ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଦେଶର ଭବିଷ୍ୟତ ସଠିକ୍ ଜନଗଣନା ଦ୍ୱାରା ହିଁ ସ୍ଥିରୀକୃତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ 3 ତଲାକ ଆଇନ ଏବଂ ଏହାଦ୍ୱାରା ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 3 ତଲାକ ପ୍ରଥା ଦ୍ୱାରା ଅସୁରକ୍ଷିତ ମଣୁଥିବା ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ଜୀବନରେ ଆଶା ଓ ସୁରକ୍ଷା ଆଣିପାରିଛନ୍ତି। ଏହା ବିରୁଦ୍ଧରେ ଆଇନ ପ୍ରଣୟନ କରି ସରକାର ପ୍ରତିପାଦନ କରିଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଆଧାରରେ ଲୋକଙ୍କୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ସାମାଜିକ ପ୍ରଥାଗୁଡ଼ିକୁ ଲୋପ କରାଯାଇପାରିବ। ଶ୍ରୀ ମୋଦି କହିଛନ୍ତି ଏହି ଆଇନ ଭାରତୀୟ ସମ୍ଭିଧାନ ଅନୁଯାୟୀ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ସମାଜରେ ସମାନ ଅଧିକାର ପ୍ରଦାନ କରୁଛି।
1: भारत के संविधान की भावना को बाबा साहब आम्बेडकर की भावना को आदर करते हुए हमारी मुस्लिम बहनों को भी समान अधिकार मिले, उनके अंदर भी एक नया विश्वास पैदा हो, भारत की विकास यात्रा में वो भी सक्रिय भागीदार बने, इसलिए हमने इस महत्वपूर्ण निर्णय को किया।
0: एक आईन कार्यकारी होने ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। 3 ତଲାକ ମାମଲା 80%ରୁ ଅଧିକ ହ୍ରାସ ପାଇଛି। ମୁସଲିମ ଆଇନ ବିଶେଷଜ୍ଞ ରାଜା ରିଜ୍ଭି କହିଛନ୍ତି ଏଭଳି ସଂସ୍କାରମୂଳକ ପଦକ୍ଷେପ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଅଧିକ ସଶକ୍ତ କରିପାରିଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଦେଶର 100 କୋଟିରୁ ଉର୍ଦ୍ଧ୍ୱ ଲୋକ ସାମାଜିକ ନିରାପତ୍ତା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। 60 କୋଟିରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଉଥିବାବେଳେ 25 କୋଟି ଲୋକ କର୍ମଚାରୀ ଭବିଷ୍ୟତ ନିଧି ଯୋଜନାର ଲାଭ ପାଉଛନ୍ତି। ସେହିପରି 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବାବେଳେ କୃଷକ ଏବଂ ମହିଳାମାନଙ୍କୁ ଅର୍ଥନୈତିକ ସହାୟତା ଯୋଗାଇ ଦିଆଯାଉଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଳ୍ପ ସମ୍ବନ୍ଧୀୟ ଶ୍ରମ ପୁରସ୍କାର ସମ୍ମିଳନୀରେ ଯୋଗଦେଇ ଡକ୍ଟର ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ତଥା ଶ୍ରମିକମାନଙ୍କ କଲ୍ୟାଣ ତଥା ପ୍ରଗତିକୁ ସରକାର ଗୁରୁତ୍ୱ ଦେଉଛନ୍ତି। 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: 25 କରୋଡ ଲୋକଙ୍କୁ ଏସ୍ଆଇସି କି ଏଲ୍ ସିକ୍ୟୁରିଟି ଦେ ରହେ ହେ, 80 କରୋଡ ଲୋକଙ୍କୁ ମୁଫ୍ତ ଅନାଜ ଦେ ରହେ ହେ, 10 କରୋଡ କିସାନ କେ ଆକାଉଣ୍ଟ ମେ ହର 4 ମହିନେ 2000 ରୁପିଆ ଡାଲତେ ହେ। ଆଜ ଦେଶ କେ 10 ଷ୍ଟେଟ ଏସେ ହେ ଯୋ ମହିଳା କେ ଆକାଉଣ୍ଟ ମେ ପ୍ରତି ମହିନେ କୋଇ ନା କୋଇ 2000, 1500, 1200 ଏସି ଆମାଉଣ୍ଟ ଡାଲତେ ହେ। तो मैंने कहा कि क्या सोशल सिक्योरिटी का पार्ट नहीं बन सकता, और कैलकुलेशन चालू करा तो उन्होंने स्वीकारा कि इंडिया आज 101 करोड़ यानी कि 68% लोगों को सोशल सिक्योरिटी देता है।
0: आपण माने संवाद सुनुछंती आकाशवाणी रो। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମରୁଡ଼ି ପରିସ୍ଥିତିର ଆକଳନ କରିବାକୁ କେନ୍ଦ୍ର ସରକାର ଏକ ଦଳ ପଠାଇବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ରବି ଅଭିଯାନ 2026 ଆଧାରିତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟ ସରକାର ସେଠାରେ କେତେକ ଅଞ୍ଚଳରେ ମରୁଡ଼ି ନେଇ ଘୋଷଣା କରିଛନ୍ତି। ଆସନ୍ତା ମାସ 3 ତାରିଖରେ ସ୍ଥିତି ଆକଳନ କରିବାକୁ କେନ୍ଦ୍ରୀୟ ଦଳ କର୍ଣ୍ଣାଟକକୁ ଯିବେ। କେନ୍ଦ୍ର ସରକାର ମରୁଡ଼ି ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏଲ୍ନିନୋ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି କୃଷିକ୍ଷେତ୍ର ପାଇଁ ଆହ୍ୱାନ ସୃଷ୍ଟି କରୁଥିଲେ ମଧ୍ୟ ଭାରତ ଖରିଫ୍ ଫସଲ ଲକ୍ଷ୍ୟ ପୂରଣ କରିପାରିଛି। ଜାତୀୟ ଏକତା ଯାତ୍ରାର ଅଂଶସ୍ୱରୂପ ଆଜି ଛାତ୍ରଛାତ୍ରୀଙ୍କ ଏକ ଦଳ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭାବ ବିନିମୟ କରିଛନ୍ତି। ସିକିମ୍ର ଗ୍ୟାଙ୍ଗଟକ୍ ଏବଂ ଅରୁଣାଚଳ ପ୍ରଦେଶର ତୌୱାଙ୍ଗର ଲୌଗମ୍ଫା ଅଞ୍ଚଳରୁ ଆସିଥିବା ଏହି ଛାତ୍ରଛାତ୍ରୀ ଦଳଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଛନ୍ତି। ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଏବଂ ଦେଶର ପ୍ରଗତି ଓ ବିକାଶରେ ଅଂଶୀଦାର ହେବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଦେଶର ସ୍ୱାୟତ୍ତ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ତଥା ବଦନାମ କରିବାକୁ ବିରୋଧୀ ଦଳଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ନଡ୍ଡା କହିଛନ୍ତି ବିରୋଧୀ ଦଳଗୁଡ଼ିକ

0: ସାଧାରଣଙ୍କୁ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି, ଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ସେମାନେ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ନଡ୍ଡା ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର ମାଧ୍ୟମରେ ଏକ ଖରାପ ପରିବେଶ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି।
1: ଭାରତ ଦେଶ କେ 140 କରୋଡ ଭାରତୀୟ କେ अथक परिश्रम से विकसित भारत के संकल्प को सिद्ध कर रहा है। वैश्विक मंच पर भारत का डंका बज रहा है, तब दुर्भाग्य से कांग्रेस और पूरी इंडी गठबंधन देश की इस प्रगति को देखकर कुंठित है और हताश है। चुनाव आयोग से लेकर देश की सर्वोच्च अदालतों तक इनके हर झूठ की हवा निकल चुकी है। जब इनके पास नीतियों और विजन का अभाव होता है तो ये अब देश में भ्रम और अराजकता फैलाने के नए नए प्रपंच रच रहे हैं।
0: ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସମସ୍ତ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର କିରଣ ଗୋପାଲ ବାସ୍କା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117-2331-4444-2331-0481 ଏବଂ 23717106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-940-44 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଖେଳ ଖବର। ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ 25 ମିଟର ମହିଳା ଏକକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଇଶା ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। 78 କିଲୋଗ୍ରାମ କୁରାସ ପ୍ରତିଯୋଗିତାରେ ଭାରତର ପିଙ୍କି ବଲହାର କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ କ୍ରିକେଟ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତ ଉନ୍ନୀତ ହୋଇଛି। ଆଫଗାନିସ୍ତାନ ସହ ଖେଳାଯିବାକୁ ଥିବା ଆଜିର କ୍ୱାର୍ଟର ଫାଇନାଲ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ। ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତାଙ୍କୁ ଭାରତ ସେମିଫାଇନାଲ୍ ପର୍ଯ୍ୟାୟରେ ଭେଟିବ। ଏପର୍ଯ୍ୟନ୍ତ ଭାରତ ମୋଟ 48 ପଦକ ହାସଲ କରି ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମ୍କୋର୍ଟଙ୍କ ଅଗ୍ରାହ୍ୟ ପ୍ରତିପକ୍ଷକୁ ଜବାବ ଦାଖଲ କରିବାକୁ ଦେଲେ 4 ସପ୍ତାହ ସମୟ। ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇଛନ୍ତି ଦେଶର 100 କୋଟିରୁ ଉର୍ଦ୍ଧ୍ୱ ନାଗରିକ କହିଲେ ଶ୍ରମ ଓ ନିୟୋଜନ ମନ୍ତ୍ରୀ। କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମରୁଡ଼ି ପରିସ୍ଥିତି ଆକଳନ କରିବେ କେନ୍ଦ୍ରୀୟ ଦଳ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ କ୍ରିକେଟ୍ରେ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Valsa Williams with the midday news. The headlines. Supreme Court refuses to stay center's decision to impose merchant discount rate on UPI transactions. Proposed 3-day nationwide bank strike, which was to begin today, deferred. India marks 10th anniversary of surgical strikes on terrorist hideouts in Pakistan. Nation remembers freedom fighter Shahid Bhagat Singh on his birth anniversary today. Sensex plunges nearly 1,000 points amid surge in crude oil prices. Nifty tanks 306 points. And in Asian Games, India bagged silver and bronze medals today in women's 25-meter pistol and under 78-kilogram kurash events. The Supreme Court today refused to stay the center's decision to impose merchant discount rate MDR on specified person-to-merchant UPI transactions above 2,000 rupees, with the charges set to come into effect from the 15th of next month. A bench comprising Chief Justice of India Surya Kant and Justice Joymalia Bagchi and Justice V. Mohana sought responses from the centre, the Reserve Bank of India and other respondents, directing them to file their counter-affidavits within 4 weeks. The Apex Court observed that the issue is less legal and more technical. Appearing for the centre, Additional Solicitor General N. Venkataraman told the bench that 96% of users of the payment gateway remain exempt. The public interest litigation challenging the move was filed by Advocate Anjan Datta. Earlier, the centre had announced its decision to impose MDR on specified person-to-merchant UPI transactions.

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ଦିନ 2:30 ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1,48,000 କୋଟିରେ ପହଞ୍ଚିବ, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 26 ଜିଲ୍ଲାର 7,834 ଗ୍ରାମ ପ୍ରଭାବିତ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସର୍ବୋତ୍ତମ ବ୍ୟବହାର ଉପରେ ରାଜସ୍ୱ ବିଭାଗର ଗୁରୁତ୍ୱ ଏବଂ ଦୃଢ଼ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ।

0: ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଲଗାତାର ପଞ୍ଚମ ଦିନରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଥମାର୍ଦ୍ଧରେ ଗୃହ ଆରମ୍ଭ ହେବା ମାତ୍ରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିଲେ। ବାଚସ୍କତି ସୁରମା ପାଢ଼ୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଚସ୍କତି ବିଧାନସଭାକୁ ପ୍ରଥମେ 10:36 ପୂର୍ବାହ୍ନ 11:30 ଓ ପରେ 12:17 ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସଦସ୍ୟ ସୌଭିକ ବିଶ୍ୱାଳଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ରଖି ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ବିରୁଦ୍ଧରେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ। ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳକୁ ଶାସକ ଦଳ ବିଧାୟକ ସମାଲୋଚନା କରି କହିଛନ୍ତି ସମଗ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଛି। ମୁଖ୍ୟମନ୍ତ୍ରୀ ସ୍ଥିତିର ମୁକାବିଲା ପାଇଁ ବିପନ୍ନଙ୍କ ନିକଟରେ ପହଞ୍ଚ ସୁବିଧା ଅସୁବିଧା ବୁଝୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ଲୋକଙ୍କ ପ୍ରସଙ୍ଗ ଉପରେ ଆଲୋଚନା ନ କରି ଉଦ୍ଦେଶ୍ୟମୂଳକ ଭାବେ ଗୃହ ଚଳାଇ ଦେଉନାହାନ୍ତି, ଯାହା ଦୁର୍ଭାଗ୍ୟଜନକ ବୋଲି ଶାସକ ଦଳର ସଦସ୍ୟ ଆକାଶ ଦାସ ନାୟକ, ସନାତନ ବିଜୁଳି, ଭାସ୍କର ମଢ଼େଇ, ପ୍ରତାପ ଚନ୍ଦ୍ର ନାୟକ, ଜଲେନ ନାୟକ, ଅମର ନାୟକ, ଜୟ ଢୋଲକିଆ ଓ ଦୁର୍ଗା ପ୍ରସନ୍ନ ପ୍ରମୁଖ କହିଥିଲେ। ରାଜ୍ୟର ଋଣଭାର 2027 ମାର୍ଚ୍ଚ ମାସ ଶେଷ ସୁଦ୍ଧା 1,48,187.82 କୋଟି ପହଞ୍ଚବ ବୋଲି ବଜେଟ୍ରେ ଆକଳନ କରାଯାଇଛି। ବିଧାନସଭାରେ ସଦସ୍ୟ ତୁଷାରକାନ୍ତି ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ 31,344.59 ହେବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର 2005-06 ଆର୍ଥିକ ବର୍ଷଠାରୁ ପ୍ରତ୍ୟେକ ବର୍ଷ କ୍ରମାଗତ ଭାବେ ରାଜସ୍ୱ ବଳକା ସୃଷ୍ଟି କରିଆସୁଛନ୍ତି। ପ୍ରତିବର୍ଷ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ କରାଯାଉଛି ଏବଂ ଏହି ଅର୍ଥରୁ କୌଣସି ଅର୍ଥ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ରାଜ୍ୟରେ ଗତ 2 ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ବିଭିନ୍ନ ବିଭାଗର 240 ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଫନ୍ଦି ମାମଲା ଏବଂ 130 ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମାମଲାଗୁଡ଼ିକରେ 306,47,00,000 ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। 285 ଜଣ ଦୋଷୀ ସାବ୍ୟସ୍ତ ହେବା ସହ 685 ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପନିର ଓ ଛେନା ଅପମିଶ୍ରଣକୁ ରୋକିବା ନେଇ 18 ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି। କଟକରେ ଚଢ଼ାଉ କରାଯାଇ 71 କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି। ସେହିଭଳି ନିଆଳିରେ ଅପମିଶ୍ରିତକାରୀଙ୍କ ଉପରେ ବିଏନ୍ଏସ୍ ଧାରା 275ରେ ଏତଲା ଦାୟର କରାଯାଇଛି। ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ 2 ବର୍ଷ ମଧ୍ୟରେ 95,91,000 ଜୋରିମାନା ଆଦାୟ କରାଯିବା ସହ 413 ମାମଲା ରୁଜୁ କରାଯାଇଛି ବୋଲି ଡକ୍ଟର ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ଜଳଙ୍ଗା, ବୁଢ଼ାବଳଙ୍ଗ ଏବଂ ଶାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି 26 ଜିଲ୍ଲାର 205 ବ୍ଲକ, 1,360 ପଞ୍ଚାୟତର 7,834 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏଥିସହିତ 38 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର 219 ୱାର୍ଡ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଯେଉଁ ଯେଉଁ ଜାଗାରେ ବନ୍ୟା ଜନିତ ସମସ୍ୟାର ସମାଧାନ ହୋଇନି ସେଠି ରନ୍ଧା ଖାଦ୍ୟ ସେତେଦିନ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ଯେତେବେଳେ ପର୍ଯ୍ୟନ୍ତ ଅବସ୍ଥା ସ୍ୱାଭାବିକ ହୋଇନାହିଁ। ଚାଷୀ ଚାଷ କରିବା ପାଇଁ ଚାହିଁବେ, ବିଭିନ୍ନ ପ୍ରକାର ବିହନ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ୱଳ୍ପ ମିଆଦୀ ଋଣଟାକୁ ଦୀର୍ଘ ମିଆଦୀ ଋଣ କରିବା, ଲିଫ୍ଟ ଇରିଗେସନ କ୍ଷତିଗ୍ରସ୍ତ ହୋଇଥିଲା ତାକୁ ମଧ୍ୟ ମରାମତି କରିବା ପାଇଁ ମଧ୍ୟ 33 କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜଳସମ୍ପଦ ବିଭାଗକୁ ମଧ୍ୟ ଦେଇଛୁ। ପିଆର୍ ଡିପାର୍ଟମେଣ୍ଟର ରାସ୍ତାଘାଟର କ୍ଷତି ପାଇଁ ମଧ୍ୟ ରିପୋର୍ଟ ଆସିଥିଲା, ସେମାନଙ୍କୁ ମଧ୍ୟ 137 କୋଟି ଟଙ୍କା ପ୍ରଦାନ କରିଛୁ।
0: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ 8,00,000 କ୍ୟୁସେକ୍ ଜଳ ପ୍ରବାହିତ ହେବ। ମହାନଦୀକୁ ଛାଡ଼ି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଓ ଶାଳନ୍ଦୀ ନଦୀରେ ପାଣି ହ୍ରାସ ପାଇଛି। ମହାନଦୀ ପାଇଁ ମୁଖ୍ୟତଃ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ତଳିଆ ଅଞ୍ଚଳରେ ଚାଷଜମି ଜଳମଗ୍ନ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

0: ମଧ୍ୟାହ୍ନ ବାରଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 629.52 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 5,30,246 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 30 ଗେଟ୍ ଦେଇ 4,92,060 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସୁବ୍ୟବସ୍ଥିତ ଓ ସର୍ବୋତ୍ତମ ବ୍ୟବହାର ନିଶ୍ଚିତ କରିବା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଗୁରୁତ୍ୱ ଦେଉଛି। ଏହି ପରିପ୍ରେକ୍ଷୀରେ ଦୀର୍ଘ ସମୟ ଧରି ଅବ୍ୟବହୃତ ରହିଥିବା କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲିଜ୍ ପ୍ରଦତ୍ତ ତଥା ହସ୍ତାନ୍ତରିତ ସରକାରୀ ଜମିର ସମୀକ୍ଷା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ପିଏମ୍ ସ୍ୱନିଧି ସମ୍ପର୍କରେ।
1: କ୍ଷୁଦ୍ର ଓ ରାସ୍ତାକଡ଼ ବିକ୍ରେତାଙ୍କୁ ସହଜ ଋଣ ଯୋଗାଇବା ଏବଂ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଅବଧିକୁ 2030 ମସିହା ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯୋଜନାରେ ବିନା ବନ୍ଧକରେ ପ୍ରଥମ ପର୍ଯ୍ୟାୟରେ 15,000, ଦ୍ୱିତୀୟ ପର୍ଯ୍ୟାୟରେ 25,000 ଏବଂ ତୃତୀୟ ପର୍ଯ୍ୟାୟରେ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। 2020 ମସିହା ଜୁନ୍ ମାସ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ମାସ 12 ତାରିଖ ସୁଦ୍ଧା 76,95,000 ଅଧିକ ଉଠା ଦୋକାନୀକୁ 1,15,00,000 ଋଣ ମଞ୍ଜୁର କରାଯାଇଛି। ଯୋଜନାରୁ ଝାରସୁଗୁଡ଼ା ସହର ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ଭାଦଦାତା ବସନ୍ତ ଜେନା।
2: ଛୋଟ ଛୋଟ ବ୍ୟବସାୟୀ ଓ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ସହଜ ଋଣ ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଏବେ ମାର୍ଚ୍ଚ 2030 ଯାଏ ଜାରି ରହିବ। ପୁନର୍ଗଠିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 15,000 ଟଙ୍କାର ଋଣ ବ୍ୟବସ୍ଥା ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 25,000 ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ 50,000 ଟଙ୍କା ଯାଏଁ ଋଣ ବ୍ୟବସ୍ଥା ରହିଛି। ଋଣ ପରିଶୋଧ କରିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଋଣ ବ୍ୟବସ୍ଥା କରାଯାଇଛି। ଯୋଜନାରେ ଡିଜିଟାଲ ପେମେଣ୍ଟକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ଋଣ ସଫଳତାର ସହିତ ପରିଶୋଧ କରିଥିବା ଯୋଗ୍ୟ ଭେଣ୍ଡରଙ୍କ ପାଇଁ ୟୁପିଆଇ ସହିତ ଯୋଡ଼ାଯାଇଥିବା ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ସମ୍ବନ୍ଧରେ ଝାରସୁଗୁଡ଼ା ଜିଲ୍ଲା ମର୍ଚେଣ୍ଟ ଆସୋସିଏସନ ସଭାପତି ହୀରାଲାଲ ଲୋକଚନ୍ଦାନୀ କହନ୍ତି,
3: ଛୋଟ ଛୋଟ ବେପାରୀ ବହୁତ ଖୁସିରେ ଅଛନ୍ତି ଆଉ ଏହାକୁ ଏବେ ସରକାର 2030 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ଏକ୍ସଟେଣ୍ଡ କରିଛନ୍ତି। ଏହା ପାଇଁ ସବୁ ବେପାରୀ ଖୁସି, ଆମର ଝାରସୁଗୁଡ଼ା ବି ଏଥିରେ ବହୁତ ଉପକୃତ ହୋଇଛେ।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଶହୀଦ ଆଜମ ଭଗତ ସିଂହଙ୍କ 119ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1907 ମସିହା ସେପ୍ଟେମ୍ବର ମାସ 28 ତାରିଖରେ ପଞ୍ଜାବର ଲାଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରଠାରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଆଶାକର୍ମୀ ଓ ହିତାଧିକାରୀଙ୍କ ସହ ସେବା ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିଶୁଙ୍କ ପ୍ରାଥମିକ ଯତ୍ନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳାନ୍ତକ ରୋଗର ପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନେଇ ଆଜି ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ଏକ ଭୂତାଣୁଜନିତ ରୋଗ। ଜଳାନ୍ତକ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କର ସ୍କୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍କରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦୃଢ଼ ଏକତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1,48,000 କୋଟିରେ ପହଞ୍ଚିବ, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 26 ଜିଲ୍ଲାର 7,834 ଗ୍ରାମ ପ୍ରଭାବିତ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସର୍ବୋତ୍ତମ ବ୍ୟବହାର ଉପରେ ରାଜସ୍ୱ ବିଭାଗର ଗୁରୁତ୍ୱ ଏବଂ ଦୃଢ଼ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ଭାଷଣୀଟି ରିଲେଗୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚଳିତ ଅଧିବେଶନର ପରିସମାପ୍ତି ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବାଣୀ କାର୍ଯ୍ୟକ୍ରମ, ଏତେ ଶୁଣିବେ ସମୟ ତ କେବେ ଫେରି ଚାହେଁ ନା, ଜାଣିବା କଥାରେ ଶୁଣିବେ ଲତା ମଙ୍ଗେସ୍କର ଏବଂ ଶହୀଦ ଭଗତ ସିଂଙ୍କ ସମ୍ପର୍କରେ। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ରହିଛି କୁକୁର କାମୁଡ଼ା ପରେ ଟିକାକରଣ, ଭେଟଘାଟରେ ଶୁଣିବେ କୁକୁର ଚାବଲେ କାଏ କରବାର, ଶେଷରେ ଶୁଣିବେ ସାଗଡାଲ ତାସ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10ରେ, ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ, ସନ୍ଧ୍ୟା 6:30ରେ ଶୁଣିବେ ଯୁବଶକ୍ତି, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ରାତି 8ରେ ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା, ରାତି 8:15ରେ ଶୁଣିବେ ପଲ୍ଲୀ ଗୀତ, ଶିଳ୍ପୀ ନେଲେ ବୃନ୍ଦାବନ ଖଣ୍ଡୁଆଳ, ସୁଧା ମିଶ୍ର ଏବଂ ଧରଣୀଧର ମଲ୍ଲିକ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ ଶୁଣିବେ କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ପଣ୍ଡିତ ଶିବ କୁମାର ଶର୍ମା। ରାତି 9:30ରେ ଶୁଣିବେ ନାଟକ ନୋଷ୍ଟାଲଜିଆ, ରଚନା ନିର୍ମଳା ଅଗ୍ରୱାଲ, ବେତାର ରୂପାନ୍ତର ପ୍ରୀତି କଶ୍ୟପ, ଓଡ଼ିଆ ଅନୁବାଦ ତ୍ରିବିକ୍ରମ ରଥ, ପ୍ରଯୋଜନା ଅଶୋକ ମିଶ୍ର। ରାତି 10:30ରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ 2:47:40। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋହର୍ ଯୋଗେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5ଟାରେ, ଅର୍ଥାତ୍ ଆଜିର ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 ମେଗାହର୍ଚ୍ଚ ଶୁଣିପାରିବେ ମୁମ୍ବାଇ।

0: की सहेली
1: कार्यक्रम की प्रस्तुतकर्ता अनुश्री पाठक।

0: ସାହିତ୍ୟ। ଆଚ୍ଛା ଶ୍ରୀୟା, ସାହିତ୍ୟ କହିଲେ ତମେ କଣ ବୁଝ?
1: ସାହିତ୍ୟ ମାନେ କବିତା, ଉପନ୍ୟାସ, ଗଳ୍ପ, ବାସ୍।
0: ହଁ ଠିକ କଥା, କିନ୍ତୁ ଏଗୁଡ଼ିକ ହଉଛି ସାହିତ୍ୟର ଗୋଟିଏ ଗୋଟିଏ ଅଂଶ। ପ୍ରକୃତରେ ସାହିତ୍ୟ କହିଲେ ଆମ ସମାଜ ଏବଂ ଆମ ଚାରିପାଖରେ ହେଉଥିବା ସବୁ ଘଟଣା ଏବଂ ଆମ ଭାବନା ଓ ମନର ବେଦନାକୁ କଲମ ମୁନରୁ କାଗଜରେ ପ୍ରକାଶ କରି ଲୋକମାନଙ୍କ ପାଖରେ ପହଞ୍ଚାଇବା, ବୁଝିଲ?
1: ତ ଆଜି ଏତେ ସାହିତ୍ୟ ଉପରେ କଣ ପାଇଁ ଚର୍ଚ୍ଚା?
0: ଆରେ ଭୁଲି ଯାଉଛ କି, ଆଜି ପୁରା ସୃଜନୀ କାର୍ଯ୍ୟକ୍ରମ।
1: ହଁ ଠିକ ଠିକ, ଆଜି ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ନା, ଚାଲ ଆରମ୍ଭ କରିବା। ତେବେ ଶ୍ରୋତା ବନ୍ଧୁ, ଆରମ୍ଭ କରିବା ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶ୍ରୀୟା ପଟ୍ଟନାୟକ
0: ଆଉ ମୁଁ ସୁଶୀଲ କୁମାର ସାହୁ। ନମସ୍କାର।

0: ଜୀବନ ଏବଂ ସମୟ ମଣିଷର ସର୍ବଶ୍ରେଷ୍ଠ ଗୁରୁ। ଜୀବନ ଆମକୁ ସମୟକୁ ଉପଯୋଗ କରିବାର ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ବତାଇଥାଏ।
1: ଠିକ କଥା କହିଲ ଶ୍ରୀୟା। ତେବେ ଚାଲ ଏହି ସୁନ୍ଦର ବିଚାରଟି ସହିତ ଆମେ କାର୍ଯ୍ୟକ୍ରମରେ ଆଗକୁ ବଢିବା ଏବଂ ଶୁଣିବା ଗୋଟିଏ।

0: ସମ୍ପାଦକୀୟ ଯାହାର ବିଷୟ ରହିଛି ଡିଜିଟାଲ ଯୁଗରେ ଓଡ଼ିଆ ସାହିତ୍ୟ।
1: ସମୟ ବଦଳିଛି, ବଦଳିଛି ମଣିଷର ଚିନ୍ତାଧାରା, ଜୀବନଶୈଳୀ ଏବଂ ଯୋଗାଯୋଗର ମାଧ୍ୟମ। ଦିନେ ଯେଉଁ ସାହିତ୍ୟ ଛାପାଖାନାରୁ ବାହାରି ପାଠକଙ୍କ ହାତରେ ପହଞ୍ଚୁଥିଲା, ଆଜି ସେହି ସାହିତ୍ୟ ମୋବାଇଲର ପରଦାରେ କେଇ ସେକେଣ୍ଡ ମାଧ୍ୟମରେ ସାରା ବିଶ୍ୱରେ ପହଞ୍ଚିପାରୁଛି। ଏହି ପରିବର୍ତ୍ତନ ଯୁଗ ହେଉଛି ଡିଜିଟାଲ ଯୁଗ ଏବଂ ଏହାର ପ୍ରଭାବରୁ ଓଡ଼ିଆ ସାହିତ୍ୟ ମଧ୍ୟ ଅଲଗା ରହିପାରିନାହିଁ।
0: ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସ ଅତ୍ୟନ୍ତ ସମୃଦ୍ଧ। ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହର, ଗୋପୀନାଥ ମହାନ୍ତି ଓ ଅନେକ ସ୍ରଷ୍ଟାଙ୍କ ସୃଜନଶୀଳତା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ଦିନେ ଏହି ସାହିତ୍ୟିକ ସୃଷ୍ଟିଗୁଡ଼ିକ ପତ୍ରପତ୍ରିକା ଓ ସାହିତ୍ୟ ସଭା ମାଧ୍ୟମରେ ପାଠକଙ୍କ ପାଖରେ ପହଞ୍ଚୁଥିଲା, କିନ୍ତୁ ଆଜି ଇବୁକ୍, ୱେବ୍ ପତ୍ରିକା, ବ୍ଲଗ୍, ସୋସିଆଲ ମିଡିଆ ଓ ବିଭିନ୍ନ ଡିଜିଟାଲ ମଞ୍ଚ ଏହାର ନୂଆ ଠିକଣା ହୋଇଛି।
1: ଡିଜିଟାଲ ମାଧ୍ୟମ ଓଡ଼ିଆ ସାହିତ୍ୟ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ଆଜି ଜଣେ ଯୁବ ଲେଖକ ନିଜ କବିତା, ଗଳ୍ପ କିମ୍ବା ପ୍ରବନ୍ଧ ପ୍ରକାଶ କରିବା ପାଇଁ କେବଳ ପାରମ୍ପରିକ ପ୍ରକାଶନ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ସେ ନିଜ ଲେଖାକୁ ଡିଜିଟାଲ ମଞ୍ଚରେ ପ୍ରକାଶ କରି ଅତି ସହଜରେ ଅନେକ ପାଠକଙ୍କ ପାଖରେ ପହଞ୍ଚାଇ ପାରୁଛି ଏବଂ ଏହା ନୂଆ ପିଢ଼ିର ଅନେକ ଲେଖକଙ୍କୁ ନିଜ ସୃଜନଶୀଳତା ପ୍ରକାଶ କରିବାର ଅବସର ଦେଇଛି।
0: ଏହା ସହିତ ଡିଜିଟାଲ ମାଧ୍ୟମ ଓଡ଼ିଆ ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବାର ଦ୍ୱାର ମଧ୍ୟ ଖୋଲିଛି। ଓଡ଼ିଶାରୁ ଦୂରେ ରହୁଥିବା ଓଡ଼ିଆମାନେ ମଧ୍ୟ ଅନ୍ଲାଇନ୍ରେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ ଓ ସାହିତ୍ୟିକ ଆଲୋଚନା ସହ ସହଜରେ ଯୋଡ଼ି ହୋଇପାରୁଛନ୍ତି। ଏହା ଭାଷାକୁ ଭୌଗୋଳିକ ସୀମାରୁ ମୁକ୍ତ କରିବାରେ ସାହାଯ୍ୟ କରିଛି।
1: ବାସ୍ତବରେ ଡିଜିଟାଲ ଯୁଗ ଓଡ଼ିଆ ସାହିତ୍ୟ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ। ପୁସ୍ତକର ଗନ୍ଧ ଏବଂ କାଗଜର ସ୍ପର୍ଶର ନିଜସ୍ୱ ଆକର୍ଷଣ ଯେପରି ରହିଛି, ସେହିପରି ଡିଜିଟାଲ ମାଧ୍ୟମର ଗତି ଏବଂ ବ୍ୟାପକତାକୁ ମଧ୍ୟ ଅସ୍ୱୀକାର କରାଯାଇପାରେ ନାହିଁ। କେବଳ ଆବଶ୍ୟକତା ଏତିକି ଅଛି ଯେ ପରମ୍ପରାକୁ ସୁରକ୍ଷିତ ରଖି ନୂତନ ପ୍ରଯୁକ୍ତିକୁ ଆପଣାଇବା। ଆଚ୍ଛା ସୁଶୀଲ, ମୋତେ ଗୋଟେ କଥା କହିଲ, ଆଜିକାଲି ଯୁଗରେ ଯୁବପିଢ଼ିମାନଙ୍କ ପାଇଁ ସମୟର ମୂଲ୍ୟ କିପରି ରହିଛି ଜାଣିଛ?
0: ସମୟ ତ ବହୁତ ମୂଲ୍ୟବାନ ଅଟେ, କାରଣ ନଦୀର ସୁଅ ଯେମିତି ଆଗକୁ ହିଁ ବଢ଼ିଥାଏ, ସେହିପରି ସମୟର ସୁଅ ମଧ୍ୟ ଆଗକୁ ହିଁ ବଢ଼ିଥାଏ। ସେ ସମୟ କାହା ପାଇଁ ଅପେକ୍ଷା କରେ ନାହିଁ କି କେବେ ମଧ୍ୟ ପଛକୁ ଫେରି ଚାହେଁ ନାହିଁ।
1: ହଁ, ଠିକ୍ କହିଲ। ତେବେ ଚାଲ ସମୟ ତ କେବେ ଫେରି ଚାହେଁ ନା ଧାରାରେ ଶୁଣିବା ଏକ ସାକ୍ଷାତକାର।

0: ନମସ୍କାର ଶ୍ରୋତା ବନ୍ଧୁ, ଯେପରି ଆପଣମାନେ ଜାଣିଛନ୍ତି, ଆଜି ଆମର ସମୟ ତ କେବେ ଫେରି ଚାହେ ନା ଧାରାରେ ଆମେ କଥା ହେଉଛେ ଜଣେ ଅତିଥିଙ୍କ ସହିତ। ତେବେ ଚାଲନ୍ତୁ ତାଙ୍କ ସହିତ କଥାବାର୍ତ୍ତା ହେବା ଏବଂ ସମୟ କେତେ ମୂଲ୍ୟବାନ ଆମ ପାଇଁ ସେ ସମ୍ପର୍କରେ ଜାଣିବା ଏବଂ ତାଙ୍କର କିଛି ଅନୁଭବ ଏବଂ ଅନୁଭୂତି ବିଷୟରେ କିଛି ଜାଣିବା ଏବଂ ଅଧିକା କିଛି ଶିଖିବା। ତେବେ ନମସ୍କାର ଆଜ୍ଞା, ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ନମସ୍କାର,
0: ପ୍ରଥମେ ଆପଣଙ୍କର ପରିଚୟଟା ଦେଇଦେବେ ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ।
1: ମୁଁ ପ୍ରଦୀପ ଶର୍ମା, ପାରାବେଡ଼ା ଜୟପୁର ବାସିନ୍ଦା। ଆଉ ଆପଣ ଯୋଉଟା ଚାହୁଁଛନ୍ତି ସମୟ ବିଷୟରେ, ଆମର କିଛି ଅନୁଭୂତି, ଆମର କିଛି ଅନୁଭବ ଅଛି ମୋ ପାଖରେ, ଯୋଉକି ଆଜିକାଲିର ଯୁବବର୍ଗ ଆଉ ଯେମାନେ ଆମର ରେଡିଓରେ ଶ୍ରୋତାମାନେ ଶୁଣୁଛନ୍ତି ତାଙ୍କ ପାଇଁ ଟିକେ ପ୍ରେରଣାଦାୟକ ରହିବ।
0: ତେବେ ଆଜ୍ଞା, ମୁଁ ପ୍ରଥମେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆମର ଯୁବପିଢ଼ି ବା ଆମର ନୂଆ ପିଢ଼ି ରହିଛନ୍ତି, ସେମାନଙ୍କ ପାଇଁ ସମୟଟା କେତେ ମୂଲ୍ୟବାନ?
1: ହଁ, ଆପଣ ଯୋଉଟା କହୁଛନ୍ତି ଭାଇ, ଆଜିକାଲି ଯୁବା ପିଢ଼ି ଯେତେ ଜରୁରୀ ଅଛି ସମୟ ଦେବା ପାଇଁ, ତାଙ୍କର ସେ ସମୟକୁ ସଦୁ

0: ପ୍ରୟୋଗ କରୁନାହାନ୍ତି ଡ୍ୟୁ ଟୁ କଣ୍ଡିସନ କ'ଣ ଯାଉଛି ଆଜିକାଲି ହେଇଯାଇଛି ଡିଜିଟାଲ ଯୁଗ। ଡିଜିଟାଲ ଯୁଗରେ କ'ଣ ହଉଛି ପ୍ରାୟ ମୁଁ ଦେଖୁଛି ଲେଖା ପଢ଼ା ଆଉ ସମାଜ ଭିତରେ ବୁଲିକିରି ଜାଣିବାରୁ ଯୁବ ପିଢ଼ିର ଟିକେ ଇଣ୍ଟରେଷ୍ଟ ତାଙ୍କର ଉତ୍ସାହ ଟିକେ କମ ହେଇଯାଉଛି। ତ ମୁଁ ଚାହୁଁଛି କି ଆମର ସମୟରେ ଯେମିତିକା ବୁଲାବୁଲି କରିକିରି ସମାଜ ପ୍ରତି ସଚେତନ ଆଉ ପିଲାମାନଙ୍କୁ ପାଠ ପଢ଼େଇବାର ତାପରେ ସେ ଟାଇମରେ ଯେ ପାଠ୍ୟକ୍ରମ ଥିଲା ସେଟା ଏବେ ପୁରା ପୁରି ଡିଜିଟାଲ ହେଇଯାଇଛି। ତ ମୁଁ ଚାହୁଁଛି କି ଯୁବବର୍ଗ ଟିକେ ସମାଜ ସାଙ୍ଗରେ ଯୋଡ଼ନ୍ତୁ ନଟ ଇନ୍ ଅ ଡିଜିଟାଲ। ଡିଜିଟାଲ ରେ କଣ ହଉଛି ଆମେ ଯୋଉଟା ଡିମେରିଟ ଆମେ କେବେ କହିବୁ ନାହିଁ କାହିଁକି ଡିଜିଟାଲ ରେ ମୋବାଇଲ ହଉ କି କମ୍ପ୍ୟୁଟର ହଉ କି ଲ୍ୟାପଟପ୍ ହଉ କି ଏନିଥିଙ୍ଗ ଯୋଉଟା ହଉ ତାହିଁରେ ଆମେ ଭଲ ହେଇ ନିଜର କି ଅନ୍ୟ ପାଇଁ ଦେଖାଇବୁ ଖରାପଟା ଏବେ ପର୍ଯ୍ୟନ୍ତ ମୁଁ ଦେଖି ନାହିଁ। ଓକେ ତ ଯୁବବର୍ଗକୁ ମୁଁ ଚାହୁଁଛି କି ଟିକେ ସମାଜ ସାଙ୍ଗରେ ଫିଜିକାଲ ଜଏଣ୍ଟ ହୁଅନ୍ତୁ। ଜଏଣ୍ଟ ହେଲେ ତାଙ୍କେ ଜାଣିବେ ସମାଜରେ କଣ ଇମ୍ପୋର୍ଟାଣ୍ଟ ଅଛି ଆଉ କୋଉଟା ନନ୍ ଇମ୍ପୋର୍ଟାଣ୍ଟ।
1: ନିଶ୍ଚିତ ଆଜ୍ଞା, ବହୁତ ସୁନ୍ଦର କଥା କହିଲେ। ତେବେ ମୁଁ ବର୍ତ୍ତମାନ ପଚାରିବାକୁ ଚାହିଁବି ଯେ ଆପଣଙ୍କର ସମୟର କିଛି ଅନୁଭବ ଅନୁଭୂତି କିଛି ଆମ ସହିତ ବାଣ୍ଟନ୍ତୁ, ଆମ ଶ୍ରୋତାବନ୍ଧୁ ମାନଙ୍କ ସହିତ ବାଣ୍ଟନ୍ତୁ, ଯାହାଦ୍ୱାରା ଆମେ କିଛି ଅଧିକା ଶିଖିପାରିବୁ ଯେ ସମୟ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାହାର ସଦୁପଯୋଗ କରିବା କେତେ ଗୁରୁତ୍ୱପୂର୍ଣ୍ଣ।
0: ଜରୁର ଜରୁର ହମ ଇସକେ ବିଷୟ ମେ ଜରୁର ଆପକୋ ଅପନା ପାସ୍ଟ ୟାନି କି ଭୂତକାଳ କୈସେ ବିତା ହୋ ଜରୁର ବତାନା ଚାହୁଁଗା। ଦେଖିଏ କଣ ହଉଛି ଆମେ ପିଲା ଟାଇମରେ ଯେତେବେଳେ ମୋର ବୟସ ଥିଲା 9 ବର୍ଷ 10 ବର୍ଷ ପୁରା ଟିନେଜର ଅପ୍ ଟୁ 19 ସେ ଟାଇମରେ ମୁଁ କଣ ଦେଖୁଥିଲି ଆମର ଜନ୍ମସ୍ଥାନ ଅଛି ଆହ୍ଲାବାଦ ପ୍ରୟାଗରାଜ ଆଜି ପ୍ରୟାଗରାଜ ତାକୁ କୁହାଯାଉଛି। ତ ଗଙ୍ଗା କିନାରେ ମୋର ଜନ୍ମସ୍ଥଳୀ ତ ମୁଁ ଦେଖୁଥିଲି କି ଗଙ୍ଗା ଘାଟରେ କେତେବେଳେ ମୁଁ ସକାଳ ସକାଳ ସନ୍ଧ୍ୟା ସନ୍ଧ୍ୟା ବୁଲିବାକୁ ଏମିତିକା ଯାଉଥିଲି ତ ଦେଖୁଥିଲି କି ଯେତେ ଗଙ୍ଗା ସ୍ନାନ କରିବାକୁ ଆସୁଥିଲେ ତାଙ୍କର ଗୋଟେ ଶ୍ରଦ୍ଧା ଥିଲା, ତାଙ୍କର ଗୋଟେ ଭକ୍ତି ଥିଲା। ବୁଢ଼ା ହଉ ବୁଢ଼ୀ ହଉ ପିଲା ହଉ ୟଙ୍ଗ ପର୍ସନ ହଉ ତାଙ୍କୁ ମୁଁ ଦେଖୁଥିଲି କି ଗଙ୍ଗା ପ୍ରତି ତାଙ୍କର କେତେ ସ୍ନେହ ମମତା ଆଉ ଶ୍ରଦ୍ଧା ଭାବ ଥିଲା। ଆଜିକାଲି ଗଙ୍ଗାର କି ଯୋଉଟା ଆମର ନଦୀ ନାଲା ତାଲାବ ଆଉ ଯୋଉଟା ବି ଆମର କେନାଲ ତାଇଁର ସେ ଶ୍ରଦ୍ଧା ନାହିଁ। ସେଠି କଣ ହଉଛି ଲୋକମାନେ ସେ ଟାଇମରେ ପ୍ରଣାମ କରିକିରି ତାଙ୍କୁ ନମସ୍କାର କରିକିରି ଗଙ୍ଗା ହଉ କି ସମୁଦ୍ର ହଉ କି ଯୋଉଟା ହଉ ସ୍ନାନ କରୁଥିଲେ। ଆଜିକାଲି କିଛି ନାହିଁ, ଆଜିକାଲି କଣ ହେଇଯାଇଛି ଆଗେନ୍ ମୁଁ କହିବି ଡିଜିଟାଲ ଇଣ୍ଡିଆ। ଡିଜିଟାଲ ଇଣ୍ଡିଆରେ ଯେମିତିକା କି ଆମକୁ ଦେଖାଯାଉଛି ମୋ ଟାଇମରେ ଗୋଟେ ଛବି ୟାନି ସିନେମା, ସିନେମାରେ ମୁଁ ଦେଖୁଥିଲି କି 25 ପଇସା 50 ପଇସା ଓ 75 ପଇସାରେ ଆମେ ସିନେମା ଦେଖୁଥିଲୁ। ଆମର ମା ବାପା ଆମକୁ ନେଉଥିଲେ ସେ ଟାଇମରେ ଥିଲା, ସେ ଯୁଗ ଥିଲା ଗୋଟେ। ଆଜି ସେ ଯୁଗ କଣ ହେଇଯାଇଛି 200 300 500 ଏଟା କଣ ହେଲା ଡିଜିଟାଲାଇଜେସନ ହେଇଗଲା। ଡିଜିଟାଲାଇଜେସନ ରେ ଏତେ ଡିଫରେନ୍ସ ବାହାରୁଛି ଦେଖିକିରି ଟିକେ ଦୁଃଖ ବି ଲାଗୁଛି। ଆହୁରି ସେ ଟାଇମରେ ଆମେ ଯାଉଥିଲୁ ଆମକୁ ମା ହଉ କି ବାବା ହଉ ତାକୁ ଡରି ଡରିକିରି ପଇସା ମାଗିବି ମା ମତେ ଆଜି ଟିକେ ଖର୍ଚ୍ଚ ତାଙ୍କେ କଣ କରିବେ ହାତରେ ଚିଲ୍ଲର ପଇସା ନାହିଁ କି ସେ ଟାଇମରେ ଥିଲା 5 ପଇସା 10 ପଇସା 25 ପଇସା 50 ପଇସା ଏମିତି ଚିଲ୍ଲର ହାତରେ ରଖିଦେବେ ଆଉ ଆମେ ଡରି ଡରି କିରି 10 ପଇସା କାଢିବି। 10 ପଇସା କାଢିଲେ ମା କି ପାପା ପଚାରିବେ କଣ ରେ 10 ପଇସାରେ ହେଇଯିବ କି ନେ ଆଉ ନେ ତାପରେ ଆହୁରି 25 ପଇସା କାଢିବି ସେଟା ବି ଡରିକିରି ଧରିକିରି ଆମେ ଦୌଡି ପଡ଼ିବୁ। ଆଜିକାଲି କଣ ହେଇଯାଇଛି ପିଲାମାନେ ଲୋକକୁ ପକେଟ ମନି କେବେ ଆଇଲା ମୋର ସମୟରେ ଆଜି 30 ବର୍ଷ ପୂର୍ବର କଥା ପକେଟ ମନି ଆମେ ଜାଣିନଥିଲୁ ବଟ୍ ଏବେ ଏଟା ଷ୍ଟାର୍ଟ ହେଇଛି। ଷ୍ଟାର୍ଟ କଣ ହେଲା ପକେଟ ମନି, ପକେଟ ମନିର ୟୁଜ କଣ ଯୁବା ବର୍ଗର ଯେତିକି ଖରାପ ବ୍ୟସନ ତାଙ୍କେ ଧରିଲେ। ଆଜିକାଲି ଯୁବା ବର୍ଗର ମେନ୍ ସଚେତନ ଦରକାର, ତାଙ୍କୁ ସଚେତ କରିବା ପାଇଁ ଆମର ଯେମିତିକା ଆମମାନେ ପୁରୁଣା ଲୋକ ତାଙ୍କେ ପୁରୁଣା ଲୋକର କଥା ଶୁଣୁନାହାନ୍ତି। ଆଜିକାଲି ୟଙ୍ଗଷ୍ଟର୍ସ ନିଜର ସମାଜରେ କଣ ଚାଲିଛି ବର୍ତ୍ତମାନ ତାଙ୍କୁ ଧରିକିରି ଚାଲୁଛନ୍ତି, ଭୂତକାଳର କଣ ହଉଥିଲା ତାଙ୍କର ପାଇଁ ତାଙ୍କର କିଛି ଇଚ୍ଛା ନାହିଁ। ଆଉ ଗୋଟେ ଜିନିଷ ମୁଁ କହିବି ଆମର ସମୟରେ ପାଠ ପଢିବା ପାଇଁ ଗୋଟେ ସବଜେକ୍ଟ ଯୋଉଟା ହଉ ହିନ୍ଦୀ ଗଣିତ ଅଂଗ୍ରେଜୀ ଲୋକାଲ ସବଜେକ୍ଟ ଯୋଉଟା ହଉ ଗୋଟେ ଗୋଟେ ବହି ହଉଥିଲା, ସେଟା ବି ଆମକୁ ବେଶୀ

ବଜନ ଲାଗୁଥିଲା। ଆଜିକାଲି କଣ ଗୋଟେ ସବଜେକ୍ଟ କୁ ତାକୁ ଚାପ୍ଟର ୱାଇଜ ବହି କରାଯାଉଛି, ଯେମିତିକା ଆମେ ଦେଖୁଛୁ ସାନ ସାନ ପିଲାମାନେ ତାଙ୍କର ବଜନ ଥିବ 30 କେଜି କି 20 କେଜି କି 25 କେଜି, ଆଉ ତାଙ୍କର ବ୍ୟାଗ୍ ର ବଜନ ଥିବ ଜଷ୍ଟ ଡବଲ। ପାଠର ଯୋଉଟା ଆମ ଉପରେ ବଜନ ଆଜିକାଲି ପିଲାମାନଙ୍କୁ ଦିଆଯାଉଛି, ସୋ ସେ ଟାଇମ୍ ର ପାଠ ଆଉ ଆଜିର ପାଠର ବହୁତ ହି ଡିଫରେନ୍ସ ହେଇଯାଇଛି, ବୁଝିପାରିଲେ? ତ ଏଟା ମୋର ଅନୁଭୂତିରେ, ଆମର ଅନୁଭବରେ ଏଟା କହିବା ମୁଁ ଚାହୁଁଛି କି ଆଜିକାଲି ଯୋଉ ଯୁବ ବର୍ଗ ଅଛି।

0: ଆଉ ଏକ୍ସପିରିଏନ୍ସ ନେବାର ଅଛି। ଆଉ ତାକୁ ଯେତିକି ମୁଁ ପୁରା କହୁ ନାହିଁ କି ତମେ ଫଲୋ କର, ବଟ ତାକୁ ଫଲୋ କରିକିରି ସମାଜ ଭିତରେ କେତେ ତମେ ସମାଜକୁ ଉନ୍ନତି ଦେଇପାରିବ ଆଉ ତମେ କେତେ ଉନ୍ନତି ହବ ତାର ଉପରେ ବିଶେଷ ଧ୍ୟାନ ଦେବାର। ଓକେ
1: ଠିକ କଥା କହିଲେ ଆଜ୍ଞା, ଯେ ଆଜିକାଲିର ଯୁବପିଢ଼ି ପଇସାର ମହତ୍ତ୍ୱ ଭୁଲି ଯାଇଛି, ମାନେ କେତେ କଷ୍ଟରେ ପଇସା କମାନ୍ତି ସେ ସବୁ ବିଷୟରେ ଟିକେ ଭୁଲି ଯାଇଛି, ଏବଂ ଅଧିକା ମ୍ୟାଟେରିଆଲିଷ୍ଟିକ ଦୁନିଆରେ ପଶିଯାଇଛି, ଯାହାଫଳରେ କି ବୋଧହୁଏ ସେ ଆଉ ବିଗତ ଦିନର ଅନୁଭୂତି ଅନୁଭବ ଏବଂ ବୟସ୍କ ଲୋକମାନଙ୍କର ଅନୁଭୂତି ଅନୁଭବକୁ ଏତେ ଧ୍ୟାନ ଦଉନି କିମ୍ବା ଏତେ ଗୁରୁତ୍ୱ ଦଉନି। ଠିକ କଥା। ତେବେ ଆପଣ ପାଠପଢା ବିଷୟରେ କହିଲେ, ତେବେ ଆପଣଙ୍କ ସମୟର ପାଠପଢା ଓ ଆଜିର ପାଠପଢା ମଧ୍ୟରେ ଆପଣଙ୍କୁ କ'ଣ ପାର୍ଥକ୍ୟ ଦେଖାଯାଉଛି? ଯେ ଆଗର ପାଠପଢା ଶୈଳୀ ଅଧିକା ଭଲ ଥିଲା, ଯାହା ଉନ୍ନତି ଦେଇପାରୁଥିଲା ପିଲାମାନଙ୍କୁ, ନା ଆଜିର ପାଠପଢା ଶୈଳୀ?
0: ଭଲ କ୍ୱେଶ୍ଚନ ଆପଣ ଯୋଉଟା ପ୍ରଶ୍ନ କଲେ, ଭଲ ପ୍ରଶ୍ନ କଲେ। ମୁଁ ଆର ପୂର୍ବରୁ ମୁଁ ତାର ବିଷୟରେ କହୁଥିଲି କି ଆମର ସମୟରେ ଆମର ଜମାନା କହିବୁ ମୁଁ କି ହମାରେ ଜମାନେ ମେ ଯୋ ପଢାଇ ହୋତି ଥି ଓ ଗୁରୁ ଔର ଶିଷ୍ୟ ଦୋନୋଁ କେ ବିଚ ମେ ଏକ ସାମଞ୍ଜସ୍ୟ ହୋତା ଥା, ୟାନି ଏକ ସମାନତା ହୋତି ଥି କି ଗୁରୁ କଭି ଭି ବୈଠ କେ ପଢାଏଗା ଔର ବଚ୍ଚେ ଖଡେ ହୋକେ ଶିଖା କରତେ ଥେ। ଆଜିକାଲିର ଟ୍ରେଣ୍ଡ କଣ ହୋଇଯାଉଛି କି ଗୁରୁ ଠିଆ ହେଉଛି ଆଉ ପିଲାମାନେ ବସିକିରି ପାଠ ପଢୁଛନ୍ତି। ନମ୍ବର ଏକ, ନୋ ଡାଉଟ ଆମର ଟାଇମରେ କଣ ହଉଥିଲା କି ଯେମିତିକା କି ଗୁରୁତ୍ୱାକର୍ଷଣର ଯୋ ନିୟମ ଅଛି କି ଆପଣ ଯୋଉଟା ଉପରୁ ଛାଡ଼ିବେ ସେ ତଳେ ଆସିକିରି ରହିବ, ସେମିତିକା ଜ୍ଞାନର ବି ଗୋଟେ ପରିଭାଷା ଅଛି କି ଯୋଉମାନେ ଉପରୁ ଛାଡ଼ିବେ ତଳେ ମାନେ ଯିଏ ଥିବେ ନାଇଁକି ତାକୁ ଭଲ ଭାବରେ ରିସିଭ କରିବେ। ବଟ ଆଜିକାଲି କଣ ହୋଇଛି ମୁଁ ଦେଖୁଛି ବଡ ବଡ ବିଶ୍ୱବିଦ୍ୟାଳୟ ବଡ ବଡ କଲେଜରେ କି ଟିଚର ମାନେ ତଳେ ଠିଆ ହେଇକିରି ପଢୁଛନ୍ତି ଆଉ ଷ୍ଟୁଡେଣ୍ଟ ମାନଙ୍କୁ ସିଢି ହିସାବରେ ଡାଉନ ଟୁ ଉପର ତାଙ୍କୁ ବସିକିରି ପାଠ ପଢା ଯାଉଛି। ତ କଣ ହଉଛି କି ଆମର ଟାଇମରେ ଯୋ ବହି ଯୋ ଟେଷ୍ଟ ଯୋଉଟା କରାଯାଉଥିଲା ଏତେ ସୁନ୍ଦର ଭାବରେ ଟିଚର ମାନେ ବୁଝାଉଥିଲେ ଆଉ ପିଲାମାନେ ଯେମିତିକା କି ତାକୁ ଆକ୍ସେପ୍ଟ କରୁଥିଲେ ରିସିଭ କରୁଥିଲେ, ଆଜିକାଲି ସେଟା ନାହିଁ। ଆଜିକାଲି କଣ ହେଇଯାଉଛି କି ପିଲାମାନେ ଅନ୍ୟ ଜାଗାରେ, ତୋ ପାଖରେ ମୋବାଇଲ ଅଛି ରେ, ମୋବାଇଲରେ ଆଜି କଣ ଛାଡ଼ିଲେ, କୋଉ ଫିଲ୍ମ ଲାଗିଛି, କୋଉଠି ଆଜି ଖାଇବା, କୋଉଟା କରିବା, ଟିଚର ସେଠି ପାଠ ପଢାଉଛି। ବଟ ପିଲାମାନେ ନୋ ଡାଉଟ ନଟ 100%, ବଟ 20% ପିଲାମାନେ ରିସିଭ କରୁଛନ୍ତି ଆଉ 80% ର ଧ୍ୟାନ ଅନ୍ୟ ଜାଗାରେ।
1: ତେବେ ଠିକ କଥା କହିଲେ ଆପଣ ଯେ ଆଜିକାଲି ପିଲାମାନେ ପାଠପଢାଠୁ ଅଧିକା ଅନ୍ୟ ସବୁ ଜିନିଷରେ ଅଧିକା ଧ୍ୟାନ ରହିଯାଉଛି। ସୋସିଆଲ ମିଡିଆ ମଧ୍ୟ ଏହାର ଗୋଟେ ମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯୋଉଟାକି ପିଲାମାନଙ୍କୁ ଟିକିଏ ନିଜର ରାସ୍ତାରୁ ଭଟକେଇ ଦେଉଛି। ତେବେ ଆପଣଙ୍କ ସମୟରେ ଏମିତି କ'ଣ ସବୁ ବାଧକ ଥିଲା ଯାହା ଆପଣମାନଙ୍କୁ କିଛି ମାନେ ଏମିତି ଭଟକେଇବାର କାମ କରୁଥିଲା, ସେ ସମୟର କିଛି ଅନୁଭୂତି ବିଷୟରେ କୁହନ୍ତୁ ଆଜ୍ଞା।
0: ଦେଖନ୍ତୁ ଆପଣ ଯୋଉଟା କହିଲେ ବାଧକ ହିସାବରେ, ତ ଆମର ଯୋଉ କି ମା ବାପା ଥିଲେ କି ସେ ଟାଇମରେ ବି ପ୍ୟାରେଣ୍ଟସ ମାନେ ଥିଲେ, ଫାର୍ଷ୍ଟ ପିଲାମାନଙ୍କୁ ଗୋଟେ ସ୍ଲୋଗନ ମୁଁ ଦେବି କି ଆମର ବାପା କୁ ବାପା କୁ ବାପା ବୁଝିଲେ ନା, ତାଙ୍କେ କହୁଥିଲେ କି ବଚ୍ଚେ କୁ ଖାନା ସୋନେ କି ଥାଲି ମେ ଦୋ, ବଚ୍ଚେ କୁ ଲଡ଼କା ହୋ ଲଡ଼କି ହୋ ଯୋ ବି ହୋ ଖାନା ଉନକୁ ସୋନେ କି ଥାଲି ମେ ଦୋ। ନୋ ଡାଉଟ ଆପଣ ପାଖରେ ସୋନେ କି ଥାଲି ବୋଲି ଗୋଲ୍ଡେନ ଥାଲି ନଥିବ, ବଟ ତାଙ୍କର କହିବା ଅନୁସାରେ କି ଉନକୁ ଅଚ୍ଛା ସେ ଅଚ୍ଛା ଖାନା ଖିଲାନେ କି ଚେଷ୍ଟା କରୋ, ବଟ ଆପଣ ଆଖେ ଫେର ଯାଇଛି ରଖ। ଆପଣ ବୁଝିପାରିଲେ କି ସୋନେ ଥାଲି ଦିଅ ବଟ ଆଖି ବାଘ ସମାନ ରଖ, ପିଲା କେବେ ରାସ୍ତାରେ ଭଟକିବ ନାହିଁ। ନମ୍ବର ୱାନ। ନମ୍ବର ଟୁ, ଆମର ମା ବାପା ମାନେ ପିଲାର ସ୍କୁଲରେ ଯାଇକିରି ରାସ୍ତାରେ ଯାଇକିରି ତାଙ୍କୁ ୱାଚ କରୁଥିଲେ, କୁସଙ୍ଗତିରେ ପଡିଲେ ତାକୁ ମାର ହଉ କି ଡାଣ୍ଟ ହଉ କି ବୁଝାବୁଝି ହଉ କରିକିରି ତାଙ୍କୁ ସଚେତ କରୁଥିଲେ। ସେଟା ପାଇଁ ସେ ଟାଇମର ଯେତିକି ଅପରାଧ ହଉଥିଲା ଆଜି ସେ ଅପରାଧ 100% ବଢିଯାଇଛି, ଡ୍ୟୁ ଟୁ କି ମା ବାପା ତାଙ୍କର ଡିଜିଟାଲ, ପିଲାମାନେ ତାଙ୍କେ ଡିଜିଟାଲ। ଆବେ ଏ ଡିଜିଟାଲ ର କଣ ହଉଛି କି ସିନେମାରେ, ଡ୍ରାମାରେ, ଟିଭିରେ ଯେତିକି ଭାଇଲେନ୍ସ ଏଟା ସବୁ ଦେଖିକିରି ମା ବାପା, ଆପଣ ଦେଖନ୍ତୁ କୋଉ ସିନେମା ରୁ ଯାଇକିରି କେତେ ସିନେମା ଅଛି ଯାହାକୁ କି ଏ ସାର୍ଟିଫିକେଟ ଦିଆଯାଉଛି, ସେ ଏ ସାର୍ଟିଫିକେଟରେ ଆପଣ ମା ବାପା ଭାଇ ଭଉଣୀ ତା ସାଙ୍ଗରେ ବସିକିରି ଦେଖିପାରିବେ? ନେଭର। ବଟ ଆମର ଟାଇମରେ କଣ ହଉଥିଲା କି ସେନେମା

0: હોલ્ડે ભી એ સર્ટિફિકેટ જૂઠા સિનેમા લાગી છી બેલો 18 નોટ એલાઉડ ખેદ દેવું તેલે ભોગાઈ દેવું તેલે જા તોર પાઈ નહીં બટ આજકાલી કોણ କିଛି ନାହିଁ ତ ଏଟା ଆମକୁ ବାଧକ କରୁଥିଲେ କଣ ପାଇଁ ସଚେତ କରିବା ପାଇଁ ଆମକୁ ମନୁଷ୍ୟ କରିବା ପାଇଁ ମୁଁ ଏଟା କହୁ ନାହିଁ କି ଆଜିକାଲି ବି ମନୁଷ୍ୟ ବାହାରୁ ନାହାନ୍ତି ବାହାରୁଛନ୍ତି ବଟ୍ ସେତିକି ଆମକୁ ଯେତିକି ବାଧକ କରିଲେ ଆଜି ଆମେ ସମାଜ ପାଇଁ ସଚେତ ଅଛୁ ଆଉ ତାଙ୍କୁ ପଢ଼ାଇବା ପାଇଁ ଟିକେ ଟିକେ ଯେମିତିକା ରେଡିଓ ମାଧ୍ୟମ ହଉ କି କାହା ସାଙ୍ଗରେ ଗୋଷ୍ଠୀରେ ବସିକିରି ଆମେ ସେ ଏକ୍ସପିରିଏନ୍ସ କୁ ସର୍ଭାଇଭ କରୁଛୁ ତାଙ୍କି ତାଙ୍କର ପିଲାମାନେ ଟିକେ ସଚେତ ହୁଅନ୍ତୁ।
1: ତେବେ ବହୁତ ସୁନ୍ଦର କଥା କହିଲେ ଯେ ଆପଣଙ୍କର ସମୟର ବାଧକ ଯାହା ରହିଥିଲା ସେଗୁଡ଼ିକ ଆପଣଙ୍କୁ ବନେଇବା ପାଇଁ ଥିଲା, ଠିକ କଥା। ତେବେ ମୋର ଆପଣଙ୍କୁ ଶେଷ ଅନୁରୋଧ ରହିବ ଯେ ଆମର ଯୁବପିଢ଼ି ଯେଉଁମାନେ ଆପଣଙ୍କୁ ବର୍ତ୍ତମାନ ଶୁଣୁଛନ୍ତି ଏବଂ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କ ପାଇଁ ଆପଣଙ୍କର କ'ଣ ଶେଷ ଉପଦେଶ ରହିବ ଯେ ସମୟର ସେମାନେ କିପରି ସଦୁପଯୋଗ କରିବେ ଏବଂ ତାହା କେତେ ଜରୁରୀ ସେ ବିଷୟରେ କିଛି କୁହନ୍ତୁ।
0: ଦେଖନ୍ତୁ ଆଜିକାଲିର ଯୁବା ପିଢ଼ି ପାଇଁ ମୁଁ କୋ ଜ୍ଞାନୀ ନାହିଁ, ସନ୍ତ ନାହିଁ, କି ଉପାସକ ନାହିଁ, କି ଉପଦେଶକ ନାହିଁ, ବଟ୍ ମୋର ଏକ୍ସପିରିଏନ୍ସ ହିସାବରେ ମୁଁ କହିବି କି ଆଜିକାଲି ଯୋଉ ଯୁବା ବର୍ଗ ଅଛନ୍ତି ତାଙ୍କର ମେନ୍ ସମାଜ, ପରିବାର, ତାଙ୍କର ଗୁରୁଜନ, ତାଙ୍କ ଉପରେ ବିଶେଷ ଧ୍ୟାନ ଦେବାର, ଆଉ ତାଙ୍କ ପାଖରେ ଯୋଉଟା କି ଅଭାବ ଅଛି ସେ ଅଭାବକୁ ତମେ ପୁରା ନ କରିପାରିଲେ ବି ଚେଷ୍ଟା କର କି ତାଙ୍କର ଅଭାବକୁ ପାଠ ପଢା ହଉ କି ଧନାର୍ଜନ ହଉ କି ସମାଜରେ କଣ ଗରିବ ବର୍ଗ ହଉ ତାଙ୍କର ଉପରେ ଟିକେ ଧ୍ୟାନ ଦେଇକିରି ତାଙ୍କର ସହଜ କରିବାର ଚେଷ୍ଟା କର। ଏଟା ହିଁ ମୁଁ ଯୁବା ବର୍ଗକୁ କହିବାକୁ ଚାହୁଁଛି। ସେକେଣ୍ଡ ଥିଙ୍ଗ କି ଡିଜିଟାଲ ମୋବାଇଲ ହଉ କି କମ୍ପ୍ୟୁଟର ହଉ କି ଟିଭି ହଉ କି ସିନେମା ହଉ ଏ ସବୁକୁ ଯୋଉଟା ଖରାପ ଜିନିଷ ଆମ ପାଖରେ ଆସୁଛି ଏ ସବୁ ଇନଷ୍ଟ୍ରୁମେଣ୍ଟରେ ତାକୁ ବର୍ଜନ କରିକିରି ତାଙ୍କର ଭଲ ଜିନିଷକୁ ଏକ୍ସେପ୍ଟ କରିକିରି ସମାଜକୁ ବିତରିତ କରନ୍ତୁ। ସେଟା ପାଇଁ ଯୁବା ବର୍ଗ ଟିକେ ଆହୁରି ଭଲରେ ହେବେ ଆଉ ତାଙ୍କର ଯୋଉ ଜେନେରେସନ ଆସିବ ନାହିଁ କି ତାଙ୍କ ଉପରେ ଟିକେ ବାଲାନ୍ସ ଆସିବ।
1: ବହୁତ ସୁନ୍ଦର କଥା କହିଲେ ଆଜ୍ଞା। ତେବେ ଆପଣଙ୍କର ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆପଣ ଆପଣଙ୍କର ଜୀବନର କିଛି ଅନୁଭୂତି ଏବଂ ଅନୁଭବରୁ ବହୁତ କିଛି କଥା କହିଲେ ଆମର ଯୁବବର୍ଗ ମାନଙ୍କ ପାଇଁ। ଆଶା କରୁଛି ଆପଣଙ୍କର କଥାବାର୍ତ୍ତାରୁ ସେମାନଙ୍କୁ ନିଶ୍ଚିତ ଭାବେ କିଛି ପ୍ରେରଣା ମିଳିବ ଏବଂ ଜୀବନକୁ ସୁଧାରିବା ପାଇଁ କିଛି ଚେଷ୍ଟା କରିବାକୁ ସେମାନେ ଆଗେଇବେ। ତେବେ ଆପଣ ଏତେ ସୁନ୍ଦର କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଆପଣ ଆପଣଙ୍କର ବହୁମୂଲ୍ୟ ସମୟରୁ ଆମ ପାଇଁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ବର୍ତ୍ତମାନ ଆପଣଙ୍କ ଠୁ ବିଦାୟ ନେଉଛୁ, ରହିଲୁ, ନମସ୍କାର।
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତା ସାଙ୍ଗରେ ଆକାଶବାଣୀକୁ ଧନ୍ୟବାଦ ଦେଉଛି କି ମୋର ଏତେ କି ବାର୍ତ୍ତାକୁ ଆପଣ ସାର୍କୁଲେଟ୍ କରିବେ। ବହୁତ ବହୁତ ଧନ୍ୟବାଦ।

0: ସାଥୀ ଶୁଣୁଥିଲେ ସାକ୍ଷାତକାର। ଆଶା କରୁଛୁ ସାକ୍ଷାତକାରଟି ନିଶ୍ଚୟ ଆପଣମାନଙ୍କୁ ଭଲ ଲାଗିଥିବ। ତେବେ ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢାଇ ଜାଣିବା କିଛି ଜାଣିବା କଥା, ଯେଉଁଥିରେ ପ୍ରଥମେ ଜାଣିବା ଲତା ମଙ୍ଗେସ୍କରଙ୍କ ବିଷୟରେ।
1: ଲତା ମଙ୍ଗେସ୍କର କେବଳ ଜଣେ ଗାୟିକା ନୁହନ୍ତି, ସେ ଭାରତୀୟ ସଙ୍ଗୀତ ଇତିହାସର ଏକ ଅମର ଅଧ୍ୟାୟ। ତାଙ୍କ ସ୍ୱରରେ ଥିଲା ମାଧୁର୍ଯ୍ୟ, କୋମଳତା, ବିରହ, ଆବେଗ ଓ ଅସୀମ ଭାବନା। ତେଣୁ ତାଙ୍କ ଗାଇଥିବା ଗୀତ କେବଳ କାନରେ ଶୁଣାଯାଏ ନାହିଁ, ହୃଦୟରେ ଅନୁଭବ କରାଯାଏ। 1929 ମସିହା ଆଜିର ଦିନରେ ଇନ୍ଦୋରରେ ଜନ୍ମ

0: ନେଇଥିବା ଲତା ମଙ୍ଗେସ୍କର ଅତି କମ୍ ବୟସରୁ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ। ଦୀର୍ଘ ସାତ ଦଶନ୍ଧିରୁ ଅଧିକା ସମୟ ଧରି ସେ ହିନ୍ଦୀ ସିନେମା ସଙ୍ଗୀତକୁ ନିଜ ସ୍ୱରରେ ସମୃଦ୍ଧ କରିଥିଲେ। ତାଙ୍କ ସ୍ୱର ଅନେକ ପିଢ଼ିର ନାୟିକାଙ୍କ ଚରିତ୍ରକୁ ଜୀବନ୍ତ କରିଥିଲା ଏବଂ ଅସଂଖ୍ୟ ପ୍ରେମ, ବିରହ, ଆଶା ଓ ବେଦନାର କାହାଣୀକୁ ସ୍ୱର ଦେଇଥିଲା। ତାଙ୍କ କଣ୍ଠର ବିଶେଷତା ଥିଲା ଏହାର ସ୍ୱଚ୍ଛତା ଓ ଭାବପ୍ରକାଶର ଗଭୀରତା, ଯେଉଁ କାରଣରୁ ତାଙ୍କ ଗୀତ ସମୟ ଓ ପିଢ଼ିର ସୀମା ଅତିକ୍ରମ କରିପାରିଛି। 2022 ମସିହାରେ ତାଙ୍କ ଦେହାବସାନ ହେଲେ ମଧ୍ୟ ତାଙ୍କ ସ୍ୱର ଆଜି ମଧ୍ୟ ବଞ୍ଚି ରହିଛି ଏବଂ ତାଙ୍କର ଭାରତୀୟ ସଙ୍ଗୀତ ପ୍ରତି ଅବଦାନ ଓ ତାଙ୍କ ସାଧନା ଓ ସଫଳତା ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ସମେତ ଅନେକଗୁଡ଼ିଏ ଅନ୍ୟ ସମ୍ମାନରେ ସମ୍ମାନିତ କରିଥିଲା।
1: ତେବେ ସାଥୀ, ବର୍ତ୍ତମାନ ଜାଣିବା ଶହୀଦ ଭଗତ ସିଂଙ୍କ ବିଷୟରେ। ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଭଗତ ସିଂ ଏକ ଉଜ୍ଜ୍ୱଳ ଏବଂ ଅମର ନାମ। ତାଙ୍କର ଜୀବନ ଥିଲା ଦେଶପ୍ରେମ, ସାହସ, ଚିନ୍ତା ଏବଂ ତ୍ୟାଗର ଅଦ୍ଭୁତ ସମନ୍ୱୟ। ଅତି କମ୍ ବୟସରେ ସେ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। 1907 ମସିହାରେ ପଞ୍ଜାବର ବଙ୍ଗା ଗ୍ରାମରେ ଜନ୍ମ ନେଇଥିବା ଭଗତ ସିଂ ଛୋଟବେଳଠାରୁ ଦେଶର ରାଜନୈତିକ ପରିସ୍ଥିତି ଏବଂ ବ୍ରିଟିଶ ଶାସନର ପ୍ରଭାବ ସମ୍ପର୍କରେ ସଚେତନ ହୋଇଥିଲେ। ଜାଲିଆନା ବାଲାବାଗ ହତ୍ୟାକାଣ୍ଡ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ବିଶେଷତା ଥିଲା ସାହସୀ ଯୁବକ ନଥିଲେ, ସେ ଜଣେ ଗଭୀର ଚିନ୍ତକ ଏବଂ ପାଠକ ମଧ୍ୟ ଥିଲେ। 1928 ମସିହାରେ ଲାଲା ଲଜପତ ରାୟଙ୍କ ମୃତ୍ୟୁ ପରେ ଭଗତ ସିଂ ଏବଂ ତାଙ୍କ ସହଯୋଗୀମାନେ ବ୍ରିଟିଶ ଅଧିକାରୀଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟ କରିଥିଲେ। 1929 ମସିହାରେ ସେ ଏବଂ ବଟୁକେଶ୍ୱର ଦତ୍ତ କେନ୍ଦ୍ରୀୟ ବିଧାନସଭାରେ ବୋମା ଫିଙ୍ଗିଥିଲେ। ଏହି ଘଟଣାର ଉଦ୍ଦେଶ୍ୟ ଥିଲା ନିଜର ରାଜନୈତିକ ବାର୍ତ୍ତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା। ପରେ ସେମାନେ ଗିରଫ ହେଲେ ଏବଂ ଶେଷରେ 23 ମାର୍ଚ୍ଚ 1931 ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଲାହୋର ଜେଲରେ ଫାଶୀ ଦିଆଯାଇଥିଲା। ସେହି ସମୟରେ ଭଗତ ସିଂ ମାତ୍ର 23 ବର୍ଷର ଥିଲେ। ତାଙ୍କ ତ୍ୟାଗ ସବୁବେଳ ପାଇଁ ଇତିହାସ ପୃଷ୍ଠାରେ ଅମର ହୋଇ ରହିଛି।
0: ତେବେ ସାଥୀ, ବର୍ତ୍ତମାନ ଶୁଣିବା ବିଶ୍ୱ ରେବିସ୍ ଡେ ବିଷୟରେ। ପ୍ରତିବର୍ଷ ସେପ୍ଟେମ୍ବର 28 ତାରିଖରେ ପାଳନ କରାଯାଏ ବିଶ୍ୱ ରେବିସ୍ ଦିବସ। ରେବିସ୍ ଏକ ଗୁରୁତର ଭାଇରସ୍ ଜନିତ ରୋଗ ଯାହା ସାଧାରଣତଃ ସଂକ୍ରମିତ ପ୍ରାଣୀର କାମୁଡ଼ା କିମ୍ବା ଲାଳ ମାଧ୍ୟମରେ ମଣିଷକୁ ସଂକ୍ରମିତ କରିପାରେ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଓ ପ୍ରତିରୋଧର ଗୁରୁତ୍ୱ ବୁଝାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ରେବିଜ୍ର ସବୁଠାରୁ ବଡ଼ ବିପଦ ହେଉଛି ଲକ୍ଷଣ ପ୍ରକାଶ ପାଇବା ପରେ ଏହା ପ୍ରାୟ ସବୁବେଳେ ମାରାତ୍ମକ ହୋଇଥାଏ, କିନ୍ତୁ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ହେଉଛି ସମୟୋଚିତ ପଦକ୍ଷେପ। କୁକୁର ହେଉଛି ମଣିଷ ମଧ୍ୟରେ ରେବିଜ୍ ସଂକ୍ରମଣର ପ୍ରମୁଖ ଉତ୍ସ, ତେଣୁ ପୋଷା ଓ ବୁଲା କୁକୁରମାନଙ୍କ ନିୟମିତ ଟିକାକରଣ, ଦାୟିତ୍ୱଶୀଳ ପୋଷା ପ୍ରାଣୀ ପାଳନ ଏବଂ ବୁଲା ପ୍ରାଣୀଙ୍କ ପ୍ରତି ମାନବିକ ଓ ବୈଜ୍ଞାନିକ ପରିଚାଳନା ରେବିଜ୍ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
1: ତେବେ ସାଥୀ, ଏଥିସହିତ ଆମେ ପହଞ୍ଚିଯାଇଛେ ଆମ କାର୍ଯ୍ୟକ୍ରମର ଶେଷ ପାହାଚରେ। ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ। ଆଗାମୀକାଲି ମଙ୍ଗଳବାର ଅର୍ଥାତ୍ ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟରେ ସୁସ୍ଥ ହୃଦୟ ପାଇଁ ନିୟମିତ ବ୍ୟାୟାମ ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ଖାଦ୍ୟ ଅପଚୟ ରଖିବାରେ ଯୁବପିଢ଼ିର ଭୂମିକା ଏବଂ କିଛି ଜାଣିବା କଥା।
0: ତେବେ ହଁ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ କିପରି ଲାଗିଛି ତା ସମ୍ପର୍କରେ ଆମ ନିକଟକୁ ମତାମତ ପଠାଇବାକୁ ମଧ୍ୟ ଯେପରି ନ ଭୁଲନ୍ତି। ତେବେ ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ SMS, ଭଏସ୍ SMS ଏବଂ ଇମେଲ ମଧ୍ୟ କରିପାରିବେ। ଆମ ନିକଟକୁ SMS ଏବଂ ଭଏସ୍ SMS କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 8252203280 ଏବଂ ଆମ ଇମେଲ ଆଇଡିଟି ହେଲା airjaipur@gmail.com। ତେବେ ସାଥୀ, ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ ଆମେ ଦୁହେଁ। ବିଦାୟ ନେଉଛୁ ଆଜିର କାର୍ଯ୍ୟକ୍ରମରୁ। ମୁଁ ଶ୍ରିୟା ପଟ୍ଟନାୟକ
0: ଆଉ ମୁଁ ସୁଶୀଲ କୁମାର ସାହୁ ରହିଲୁ ସାଥୀ।
2: ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଚୈତି ଜହ୍ନ ପ୍ରଯୋଜନା ମନୀଷ କୁମାର ଠାକୁର ଉପସ୍ଥାପନା କରିଛନ୍ତି ପଞ୍ଚାନନ ଦାସ ଏବଂ ସୁଜାତା ପଟ୍ଟନାୟକ।

0: ଆଲୁଆଟା
1: ଆଲେ ଆଲେ ହେଲେ ଆରି ଖାଲି ପରିବା ଏକା ଚାଷ କରଲାସ ନି କି ଧାନ ଚାଷ କି ମାଣ୍ଡିଆ ଚାଷ କାଇଟା କରଲାସ ନି ବାବୁ?
0: ମାଡିଆ ମାଡିଆ ତ ନି ହେବାର ମା, ଆମର ଇନେ ମାଡିଆ ଟିକେ ନି ହେବାର, ମାଡିଆ ନି କରବାର।
1: ଓହୋ, ହେଲେ ଖାଲି ଧାନ ଚାଷ କରଲାସ ନି କି ନାଇଁ?
0: ଧାନ ଚାଷରେ ବି ହଉଛି, ଧାନ ଚାଷ ବି ସେଟା ଏକର ହିସାବରେ ଦଉଛନ୍ ଯେ ସେଟା ତ ନିଜେ ନିଜେ ଖର୍ଚ୍ଚା କରିକି ନିଜେ ହେଟା କରୁଛୁ।
1: ଆଲେ ହେଲେ ତମର କେତେ ଏକରା ପରା ଜମି ଅଛି ବାବୁ? କେତେ ପରା ଅଛି ଚାଷ ଜମି?
0: ଚାଷ ଜମି ଅଛି ଆମର 12 ଏକର ଅଛି, ବେଲେ ସେଥିରୁ 8 ବି ଅଛି।
1: ଆଲେ ଆଲେ ଆଲେ ଆଲେ ହେଲେ ତମେ ଖାଲି ଗୋଟେ ଚାଷ କାମ ଆକା କି ଆର କାଇ କାମ କରଲାସ ନି ବାବୁ? ତମର
0: ଆରୁ କାମ ବି କରିଯାସ ଯେ।
1: ହଁ, ଆର କାଇ କାଇ କାମ କରଲାସ ନି ବାବୁ?
0: ଆର କାମ କେନ୍ଦୁ ପତର କାମ ବି କରିଯାସ।
1: ଆରେ ଘରେ ଆହୁରି କିଏ କରଲାଇନି କି ବାବୁ? ତମକେ ସାଇଜ କରଲାଇନି କି ବାପା କି ଭାଇ କି କିଏ ଆସ ତ ବୋଲେ କିଏ ସାଇଜ କରଲାଇନି କି? ଏକଲା ଲୋକ ଏକା କରଲାସ ନି?
0: ନାଇଁ, ଭାଇ ମାନେ ବି କରୁଛନ୍, ଆମର ଗାଁର ଭାଇ ଭାଇ ମାନେ ବି କରୁଛନ୍।
1: ଓହୋ, ମିଶିକିରି କରଲାସ ନି ବାବୁ?
0: ହଁ, ମିଶିକିରି।
1: ଆଲେ ଆଲେ ଆଲେ ଆଲେ ବାବୁ ତମେ କାଇ କାଇ ଚାଷ କଲେ ଅଧିକ ଲାଭ ହେଇଛି ବୋଲି ଭାବଲାସ ନି ବାବୁ?
0: ଅଧିକା ଲାଭ ବେଲେ ମାଖନ କରିବେ, ମାଖନ କଲେ ଟିକେ ଅଧିକା ଲାଭ ହଉଛେ।
1: ଆଲେ ଆଲେ
0: ତାପରେ ଟମାଟର କଲେ ଟିକେ ଅଧିକା ଲାଭ ହଉଛେ।
1: ଆଲେ ଆଲେ
0: ଟମାଟର ରେ ଅଧିକା ଲାଭ ହଉଛେ। ବାଇଗଣ ରେ ଟିକେ କମି ଯାଉଛେ,
1: ହଜାରେ
0: ଟିକେ କମି ଯାଉଛେ, ଆର ଟମାଟର ରେ ଟିକେ ଅଧିକା ଲାଭ ହଉଛେ।
1: ହେଲେ ଏଇଟା ସବୁ ଏଇ ବର୍ଷା ଦିନ ଘରକା ହେଲେ କେମିତି କଲାସ ନି ବାବୁ? ତମର ଚଳାଚଳ ସବୁ ବେଶୀ ବର୍ଷା
0: ବର୍ଷା ଦିନେ ବେଶୀ ନାଇଁ, ଇହାଦେ ପଲା ଇହାଦେ ପଲା ପକେଇ କରି କରା ହବା କି ନାଇଁ?
1: ହଇ ହଇ ହଇ
0: ବର୍ଷା ଦିନଟା ବେଶୀ ଚାଷ ନି ଉଠେ, ଇହାଦେ ଶୀତ ଦିନେ ଚାଷ ଉଠବା।
1: ହଇ ହଇ
0: ଇହାଦେ ଜଗା ହବା ବୋଲେ ବର୍ଷା ଛାଡି ଗଲେ ଜଗା ହେଲେ ଟମାଟର ଲାଭଟା ମିଳିବା।
1: ଆଲେ ବାବୁ
0: ଖରା ତ ଖରାରେ ତ ବି ରହବା କି ନାଇଁ? ଚୈତ ବୈଶାଖ ମାସ ତକ ରହବା।
1: ହଇ ହଇ ହଇ ହଇ
0: ପାନ ପୁନା ଦେଇ କରିକି ସେଟାକେ ରଖି ହେବା। ମାଖନ ମାଖନ ଜଗା ହେସି ଖରା ଦିନେ, ଜଗା ହେସି ମାଖନ ମାଖନ ଖରା ଦିନେ ଜଗା ହେସି। ତାପରେ ସେ ଝୁଲେର ଝୁଲେର ବୋଲୁଛ ଝୁନୁଗା ନି ଗାଁ?
1: ଆଲେ ବାବୁ ଆଲେ ଆଲେ
0: ସେଟା ବି ଜଗା ହେସି, ସେଟା ବି ଇହାଦେ ଗା ହଉଛେ, ଇହାଦେ ଟିକେ କମ ଦୂରୀ ହେବା, ଟିକେ ଶୀତ ଦିନେ ଟିକେ ଅଧିକା ହବ।
1: ଶୀତ ଦିନେ ଅଧିକା ହେସି, ବର୍ଷା ଦିନେ ହେଲେ ତ କଣ ଟିକେ ଅସୁବିଧା ଏକା ନେଇ କି?
0: ହଏ ହଏ
1: ବର୍ଷା ହେଲେ ତ
0: ପାନୀର ଲାଗି ଟିକେ ଜର୍କି ଜୁର୍କା ଯାଏ, ସେଥିର ଲାଗି ଟମାଟର ପୁରାଣୀ ପକାବାର ଚାଲ, ଯେତେ ପରା ହେଇଥିଲା ସେଟା ସରିଗଲାନ।
1: ଆଲେ ବାବୁ ଭଲ କଥା ଏକା, ଇ ଚାଷ ବାସ ଲାଗି ଏତକି କଥା କଣ ଆମକେ ଶୁଣେଇ ଦେଲାସ ବାବୁ? ଭାଇ ଭଉଣୀ ମିଶା ଶୁଣି ରହିବା, ଏତେ ଦୂର ନି ଫୋନ କରିଦେଲୁ ଆମେ ଜୟପୁର ରେଡିଓ ଷ୍ଟେସନ ଥାନୁ, ତମକେ ସବୁ ଆମେ ବୁତେକ ବୁତେକ ଧନ୍ୟବାଦ କୁ ଦେଲୁ ନି
2: ଶୁଣିଲୁ?
1: ଆମର ଭାଇ ଭଉଣୀ ମାନେ ସବୁ ବାଟେ ଶୁଣିଲାଇନି କି?
2: ଏତେ
1: ଦୂର ନୁ ଫୋନ କରଲାଇନି ସି ବାଟ ସିଟା କିନେ ସିତେର ଚାଷୀ ଭାଇ ଗୋଟେ କେ ବିଲାଇଲି ଆରି ପଚାରିଲି
2: ସେ ମାନେ ଏମିତି ବଡ ସୁନ୍ଦର ବୁଝାଇଲା
1: ଆରି
2: ସେ ମାଗନା ବୋଇଲେ ଆମର ବାଟେ ଖୁମଡା ବୋଲୁ
1: ସେ
2: ତାସ ଉପରେ ବେଶୀ ଖୋଇଲା
1: ବଡ
2: ସୁନ୍ଦର ଲାଗଲା ଖୁମଲା ହାଲି
1: ବାବୁ କେମିଶା ଖଣ୍ଡେ କାଦା କଲା ପରା କାଇଟା
2: ଶୁଣେ ଦେ ଆରି ଗୀତ ଅଛି ତୋର ପାଇଁ ସେ ବାବୁର ପାଇଁ ଆରେ ଆମ ରେଡିଓ ଶୁଣିବା ସର୍ତ୍ତେ ଭାଇ ବହିନୀ ପାଇଁ ଶୁଣବେ।

0: ಎಲ್ಲಿ ಏ ಸುಂದರ ಗೀತ ಒಂದು ಸುನ್ಲು ಎ ಆರಿ ಭಾಯಿ ಭಿ ಮನಗೆ ತೋ ಕಥಾ ಹೋಮ್ಬೆ ಆರಿ ಗೋಟ ಜಾನವಾ ಶಾಸ್ತ್ರ ಕಥಾ ಖುಇದಿ ಚೇರಾ ಖಾಇಟಾ ಬೋಲಿ ಎ ಬರ್ಷಾ ಮಾಸ ಎ ಗೋಡ ಗೋಡಿ ಮಿಶಾ ಮಾರಲಾನಿ
1: ಮಾರಲಾನಿ ಛತು ಬಾರಲಾನಿ
0: ಅಪರ ಬಲ್ ಪುಟಲಾನಿ ಅಪರ ಬಲ್ ಪುಟಲಾನಿ ಆಲೆ ಸೇಡರ ಪಾಯಿ ಮಿಶಾ ಪಾದಾಯಿ ಗಲಾ ಬೇಲೆ ಗಚ ತೋಲೆ ಚುಲಾ ಕುಂತಿ ರಿಲೆ ಮಿಶಾ ಗರಸೆ ତାର ପଛେ ଏ ଗାଡି ଚାଲା ମନର ପାଇଁ ମିଶା ଗୋଟେ ଶାସ୍ତ୍ର କଥା ଖୋଇଦେବି ଆଜିକାଲି ରଟ ମନ ଖରାପ ହେଲା ପାନି ମନ ଭର୍ତ୍ତି ହେଇଗଲା ସେମାନେ ମନ ନା ଜାଣତେ ବୋଲୁ ଗାଡି ମନ ଭୁଟି ଭୁଟି ମାନେ ଗୁଦ ଗୁଦାଇ ବୁଲା ପାନି ସେ ବୋଲି ଦେଖିଥିଲି ସୁତୁଇ ମାତ୍ର ଖାଲ ଭିତରେ ପାନି ଭର୍ତ୍ତି ସେ କାଲ ଭିତରେ ତୁଇ ଯଦି ଗାଡିକେ ଯୋଗାଡ଼ ଦେଇଛୁ ବୋଇଲେ ତୋର ଜାମା ଜମି ନ ରହିନି ଉଦିରି ଯାଇଛୁ ଏମିତି କେତେ ଲୋକ ଅଧିରି କରି ମଲାଇନି ସେଟାର ପାଇଁ ସେଟା ମିଶା ଭାଇ ଭାଇ ମାନେ ଜାଗର ହେଲେ
1: ଛାଡ଼ି
0: ଦେଶ

0: ଶୁଣିଲେ ଚୈତିଜନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଜୟପୁର। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ରାତି 8:00 ଶୁଣିବେ ଓଡ଼ିଆରେ ଆଲୋଚନା। ରାତି 8:15 ପଲ୍ଲୀ ଗୀତ ଶୁଣିବେ ଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଲା, ସୁଧା ମିଶ୍ର, ଧରଣୀଧର ମଲ୍ଲିକ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ ଶୁଣିବେ, ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ ଶିବ କୁମାର ଶର୍ମା, ରାଗ ମିଶ୍ର ଶିବରଞ୍ଜନୀ। ରାତି 9:30 ପ୍ରଚାର କରିବୁ ନାଟକ ନୋଷ୍ଟାଲଜିଆ, ରଚନା ନିର୍ମଳ ଅଗ୍ରୱାଲ, ବେତାର ରୂପାନ୍ତର ପ୍ରୀତି କଶ୍ୟପ, ଓଡ଼ିଆ ଅନୁବାଦ ତ୍ରିବିକ୍ରମ ରଥ, ପ୍ରଯୋଜନା ଅଶୋକ ମିଶ୍ର। ରାତି 10:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ସାଧନା ଦାସ, ବିକାରୀଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ରାମଚନ୍ଦ୍ର ବେହେରା। ସକାଳ 6:25 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ରାମଚରିତ ମାନସ। ଆଜିର ଅନୁଚିନ୍ତା ପ୍ରଚାର କରିବୁ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିବରାମ ଅମନାତ୍ୟ ଏବଂ ସାଥୀ। ସକାଳ 7:25 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଶୁଣିବେ ଡଙ୍ଗରପାଉଁସୀ ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ଆମ ଅଞ୍ଚଳର ଯୁବଶିଳ୍ପୀ ପ୍ରେମ କୁମାର ଭୂୟାଙ୍କ ସହ ସାକ୍ଷାତକାର। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସକାଳ 8:45 ପ୍ରଚାର କରିବୁ କିଛି ସୁଗମ ସଙ୍ଗୀତ। ଶିଳ୍ପୀ ଶକ୍ତି ମିଶ୍ର, ନିବେଦିତା, ସୁବାସ ଦାସ ଏବଂ ସଞ୍ଜୁ। ସକାଳ 9:00 ଗୀତିଧାରା କ୍ରମରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ପ୍ରଚାର କରିବୁ ସକାଳ 9:30। ଏଥିରେ ଶୁଣିବେ ଗୋପାଳ ଚନ୍ଦ୍ର ସାହୁଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶିଳ୍ପୀ ଅରିଜିତ ସିଂ ଏବଂ ପଲକ ମୁଚଲ, ଗୀତ ରଚନା ଇର୍ଷଦ କାମେ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି, ଚଳଚ୍ଚିତ୍ର ଆସିକି 2।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଏଥର ଶୁଣିବା ଦୋ ଲଫ୍ଜୋ କି କାହାନୀ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଅରମାନ ମଲ୍ଲିକ, ମନୋଜ ମୁନ୍ତାସିରଙ୍କ ଗୀତ, ସଙ୍ଗୀତ ଅମାଲ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 210ତମ ଭାଗ।

ଦେବାସୁର ଯୁଦ୍ଧରେ ଦେବତାମାନେ ଜିଣିବାରୁ ଅସୁରମାନେ ମୟଦତ୍ତଙ୍କ ପାଖରେ ଶରଣ ପଶିଲେ। ମୟର ମାୟା ଯୁଦ୍ଧରେ ଦେବତାମାନେ ମୁକାବିଲା କରି ନ ପାରି ଶିବଙ୍କଠାରେ ଶରଣ ପଶିଲେ। ଶିବ ସୂର୍ଯ୍ୟରଶ୍ମି ପ୍ରାୟ ସର ପ୍ରୟୋଗ କରିବାରୁ ଅଦୃଶ୍ୟ ପୁରଦୃଶ୍ୟ ହେଲା। ବହୁ ଅସୁର ମଲେ, କେତେକ ଜୀବନ ଧରି ପଳାଇଲେ। ମୟ ସୁଧାକୂପରେ ପ୍ରବେଶ କରନ୍ତେ ଜଳ ସହିତ ଅମୃତ ରସ ଅସୁରଙ୍କ ଦେହରେ ଲାଗିବାରୁ ବଜ୍ର ପ୍ରାୟ କଠିନ ଦେହ ଧରି ଅସୁରମାନେ ଯୁଦ୍ଧରେ ମାତିଲେ। ଶ୍ରୀକୃଷ୍ଣ ସୁରଭି ରୂପ ଏବଂ ବ୍ରହ୍ମା ବଚ୍ଛା ରୂପ ଧରି ସୁଧାରସକୂପରେ ମୁହଁ ଲଗାଇ ଜଳପାନ କଲେ। ଶେଷରେ ମଧ୍ୟାହ୍ନ ସମୟରେ ରୁଦ୍ର ଅସୁରବଳ ବିନାଶ କରି ତ୍ରିପୁର ଦହନ କଲେ।

0: ଶ୍ରୀମଦ୍ ଭାଗବତର 210ତମ ଭାଗ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ପ୍ରଥମେ ଯୁବଶକ୍ତି ପରେ ପରେ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

0: ଲୋକାଲ ଫର ଲୋକାଲ ପରି ଆହ୍ୱାନକୁ ଫଳପ୍ରଦ କରିବାରେ ସହାୟକ ହେବ।
1: ଏହି ଅବସରରେ ଆଜି ଆସନ୍ତୁ ଶୁଣିବା ଆଲୋଚନା, ଭୋକାଲ ଫର ଲୋକାଲକୁ ଆଗେଇ ନେବେ ବର୍ତ୍ତମାନର ଯୁବପିଢ଼ି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଅନନ୍ତ ନାରାୟଣ ମହାନ୍ତି।
2: ଭୋକାଲ ଫର ଲୋକାଲ, ଯାହାକି ଭାରତର ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ଏବଂ ଏହା 2017 ମସିହା ପରଠାରୁ ଏକ ବିପ୍ଲବ ଭାବରେ ଗ୍ରହଣ କରାଯାଇଛି। ଭାରତର ଜନସାଧାରଣଙ୍କର ଆର୍ଥିକ ବିକାଶ ଏବଂ କର୍ମତତ୍ପରତାକୁ ଅଭିବୃଦ୍ଧି କରିବାରେ ଏ ଭୋକାଲ ଫର ଲୋକାଲ ଅତ୍ୟନ୍ତ ଭାବେ ସହାୟତା ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏହାର ଏକ ପ୍ରଧାନ ଅଙ୍ଗ କହିଲେ ବି କିଛି ଭୁଲ ହବ ନାହିଁ। ମାନେ ଏହାଦ୍ୱାରା କଣ ହେଇପାରିଛି, ଏହାର ଅର୍ଥ ତ ବଡ ପରିବ୍ୟାପ୍ତ, ବହୁ ସ୍ତର ଆଉ ବହୁ କ୍ଷେତ୍ର ଭିତ୍ତିରେ ଏହି ଭୋକାଲ ଫର ଲୋକାଲ କାର୍ଯ୍ୟ କରୁଛି। ଗ୍ରାମୀଣ ଜନଜୀବନ ଠାରୁ ଆରମ୍ଭ କରିକି ଦିଲ୍ଲୀ ଏବଂ ଶିଳ୍ପ ନଗରୀର ଜନଜୀବନ ପାଇଁ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଛି ଏବଂ ଗ୍ରାମୀଣ ଜୀବନର ମଧ୍ୟ ଆର୍ଥିକ ବିକାଶ ପାଇଁ ଏ ଭୋକାଲ ଫର ଲୋକାଲ ଏକ ଔଷଧ ଭାବରେ କାର୍ଯ୍ୟ କରିଛି। ଭାରତ ଏକ ଗ୍ରାମବହୁଳ ଦେଶ, ତା ଭିତରେ ଆମେ ଓଡ଼ିଶାର କଥା ଯଦି ଚିନ୍ତା କରିବା, ଓଡ଼ିଶାର 95% ଗ୍ରାମୀଣ ଜୀବନ ଏବଂ ଏ ଗ୍ରାମୀଣ ଜୀବନରେ ଥିବା ଲୋକମାନଙ୍କର ଆର୍ଥିକ ଅଭିବୃଦ୍ଧି ଯଦି ଘଟିବ, ସେମାନଙ୍କର ଆର୍ଥିକ ମେରୁଦଣ୍ଡ ସଶକ୍ତ ହେଲେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଏବଂ ଦେଶର ଆର୍ଥିକ ମେରୁଦଣ୍ଡ ସଶକ୍ତ ହେବ, ଏହି କଥା ଭାରତର ପ୍ରଧାନମନ୍ତ୍ରୀ ଅନୁଭବ କରିଛନ୍ତି ଏବଂ ସେଇଥିପାଇଁ ସେ ଭୋକାଲ ଫର ଲୋକାଲ ବା ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏହି ସବୁର ଆହ୍ୱାନ ଦେଇଛନ୍ତି। ସେ ଆହ୍ୱାନ କାର୍ଯ୍ୟକାରୀ ହେଲା ପରଠାରୁ ଯେତେବେଳେ ଲୋକଙ୍କ ମନ ଭିତରେ ଗୋଟେ ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର ବ୍ୟବହାର କରିବା ପାଇଁ ଆନ୍ତରିକତାଟା ବୃଦ୍ଧି ପାଇଛି ଏବଂ ସେହି ଅନୁସାରେ ମଧ୍ୟ ସାଧାରଣ ଅଞ୍ଚଳର ଯୋଉ ଉତ୍ପାଦିତ ଦ୍ରବ୍ୟ, ସେ ଉତ୍ପାଦିତ ଦ୍ରବ୍ୟର ବଜାର ଚାହିଦା ବଢିଯାଇଛି। ସାଧାରଣ ଭାବେ ଜନସାଧାରଣଙ୍କର ଯୋଉ ବ୍ୟବହୃତ ସାମଗ୍ରୀ, ନିଜ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟ, ଭାରତରେ ଉତ୍ପାଦିତ ଦ୍ରବ୍ୟ ଉପରେ ଫୋକସ ହୋଇଛି। ଯେ ବିଗତ ଦିନରେ ଯୋଉଠିକି ବିଦେଶୀ ଆଲୋକ ସରଞ୍ଜାମ ଗୁଡିକର ଚାହିଦା ଥିଲା, ଆଜି ତାହା ନାହିଁ। ବଜାରର ବିଭିନ୍ନ ଉଠା ଦୋକାନୀ ମାନଙ୍କ କ୍ଷେତ୍ରରେ ହଉ ବା ସ୍ଥାୟୀ ଦୋକାନୀ ମାନେ ହୁଅନ୍ତୁ, ସେମାନେ ଆମ ଅଞ୍ଚଳର ପ୍ରସ୍ତୁତ ବହୁ ସାମଗ୍ରୀ ବିକ୍ରି କରୁଛନ୍ତି ଏବଂ କେବଳ ଯେ ଏଇ ଭୋକାଲ ଫର ଲୋକାଲ ଆହ୍ୱାନ ଦେଲା ପରେ ଚୁପ୍ ରହିଯାଇନାହାନ୍ତି, ସେଥିପାଇଁ ସାଧାରଣ ଜନତା କିଭଳି ଭାବେ ଆର୍ଥିକ ଲାଭ ପାଇପାରିବେ ଏବଂ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ କିପରି ଦିଆଯାଇ ପାରିବ, ସେଥିପାଇଁ ମଧ୍ୟ ଅନେକ ଯୋଜନା ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗ ମାଧ୍ୟମରେ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଯେମିତିକି ତା ଭିତରେ ଗୋଟେ ଉଦାହରଣ ହେଲା ବିଶ୍ୱକର୍ମା ଯୋଜନା। ଏ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କମାର, ବଢେଇ, ସୁନାରୀ ଏଇ ଯୋଉମାନେ କି ଜୀବନ ଜୀବିକାକୁ ଗ୍ରହଣ କରିଛନ୍ତି ସେମାନଙ୍କର କୌଳିକ ବୃତ୍ତି ଅନୁସାରେ, ସେମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଅଛି, ତାଲିମର ବ୍ୟବସ୍ଥା ଅଛି ଏବଂ ସେମାନେ ସେଇଥି ଯୋଗୁଁ ତାଙ୍କର ଉତ୍ପାଦନକୁ ଅଧିକ ପରିମାଣରେ ବୃଦ୍ଧି କରିପାରିବେ ଏବଂ ତାକୁ କେବଳ ଉତ୍ପାଦନ ହେଇଗଲା ପରେ ବଜାରରେ ଚାହିଦା ନଥିବ ତାହେଲେ ତାହା ସେମାନଙ୍କ ପାଇଁ କ୍ଷତି ହବ, ସେଥିପାଇଁ ବଜାର ବି ସୃଷ୍ଟି କରିଛନ୍ତି ଏବଂ ସେ ବଜାରରେ ତାର ଚାହିଦା ବୃଦ୍ଧି ପାଇଛି। କୁମ୍ଭକାର ମାନଙ୍କର କଥା ଯଦି ଚିନ୍ତା କରିବା, କୁମ୍ଭକାର ମାନଙ୍କର ଦ୍ୱାରା ପ୍ରସ୍ତୁତ ବିଗତ ଦିନରେ କେବଳ ଯୋଉ ପୁରୁଣା ଢାଞ୍ଚାରେ ପ୍ରସ୍ତୁତ ଥିଲା ବିଭିନ୍ନ ସରଞ୍ଜାମ, ଆଜି ତାହାକୁ ଆଧୁନିକ ଶୈଳୀରେ ସେହି ମୃତ୍ତିକା ଦ୍ୱାରା ବର୍ତ୍ତମାନ ସମୟ ଉପଯୋଗୀ, ଯୁଗ ଉପଯୋଗୀ କିଭଳି ଦ୍ରବ୍ୟ ପ୍ରସ୍ତୁତ ହେଇପାରିବ ସେଇଥିପାଇଁ ତାଲିମର ବ୍ୟବସ୍ଥା କରିଛନ୍ତି। ସେଇ ତାଲିମ ମାଧ୍ୟମରେ ଯୋଉଟାକି ଆମର କର୍ମକୌଶଳ ବିଭାଗ ରହିଛି, ସେ କର୍ମକୌଶଳ ବିଭାଗ ମାଧ୍ୟମରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରୁଛନ୍ତି ଆଧୁନିକ ଯୁବକ ଯୁବତୀ ମାନଙ୍କୁ ବର୍ତ୍ତମାନର ଚାହିଦା ଅନୁସାରେ କିପରି ସରଞ୍ଜାମ ପ୍ରସ୍ତୁତି ହେଇପାରିବ ସେଇଥିପାଇଁ ତାର ବ୍ୟବସ୍ଥା କରିଛନ୍ତି ଏବଂ ସେମାନେ ସେ ତାଲିମ ନେଲା ପରେ ଆତ୍ମନିର୍ଭର ବି ହେଇପାରିଛନ୍ତି। ଆଜି ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ କଥା ଯୋଉଟା କି ମାଣ୍ଡିଆ, ବିଗତ ଦିନରେ ମାଣ୍ଡିଆ ପ୍ରତି ଲୋକଙ୍କର ଯୋଉ ପ୍ରକାର କି ଗୋଟେ ମନୋଭାବ ଥିଲା, ଆଜି ସେ ମେକ୍ ଇନ୍ ଇଣ୍ଡିଆରେ ଗୋଟେ ପାର୍ଟ, ଆତ୍ମନିର୍ଭର ଭାରତର ଗୋଟେ ପାର୍ଟ, ଭୋକାଲ ଫର ଲୋକାଲ ଗୋଟେ ପାର୍ଟ ହେଇପାରିଛି। ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି, ମାଣ୍ଡିଆ ଚାଷୀମାନେ ଆଜି ବହୁ ପରିମାଣରେ ଉପକୃତ ହେଇଛନ୍ତି ଏବଂ ଚାଷୀମାନଙ୍କୁ ଋଣ ଦେବାର ବି ବ୍ୟବସ୍ଥା କରିଛନ୍ତି, ସେମାନଙ୍କ କ୍ଷେତ୍ରରେ କିପରି ଔଷଧ ଉପଯୁକ୍ତ ପରିମାଣରେ ମିଳିପାରିବ, କୃଷି ବିଭାଗ ତରଫରୁ କିଭଳି ଭାବେ ତାଙ୍କୁ ସହାୟତା ମିଳିପାରିବ ତାର ସ୍ୱତନ୍ତ୍ର ବ୍ୟବସ୍ଥା ବି କରିଛନ୍ତି ଏବଂ ଉତ୍ପାଦିତ ମାଣ୍ଡିଆକୁ କେବଳ ଯେ ଆଜି ସ୍ଥାନୀୟ କ୍ଷେତ୍ରରେ ନୁହଁ ଭାରତ ବାହାରେ ବି କିଭଳି ଭାବେ ତାର ବଜାର ସୃଷ୍ଟି ହେଇପାରିବ ସେଇଥିପାଇଁ ବି ବ୍ୟବସ୍ଥା କରିପାରିଛନ୍ତି ଭାରତର ସରକାର। ତେଣୁ ଏହାଦ୍ୱାରା ମାଣ୍ଡିଆ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ସଶକ୍ତ ହେଇପାରିଲା। ବିଗତ ଦିନରେ ଆମର ଗୋଟେ ଦୈନନ୍ଦିନ ଜୀବନରେ ଅଭ୍ୟାସ ହେଇଯାଇଥିଲା ବିଦେଶୀ ମାଟିରୁ ଉତ୍ପାଦିତ ଦ୍ରବ୍ୟ ପ୍ରତି ଗୋଟେ ମୋହ, ଏଣୁ ସେଥିରେ ଯୋଉ ଶୁଳ୍କ ଆମର ଯାଉଥିଲା, ଟ୍ୟାକ୍ସ ଯାଉଥିଲା, ତାହା ଅନ୍ୟ ଦେଶର ଆର୍ଥିକ ଅବସ୍ଥାକୁ ଅଭିବୃଦ୍ଧି କରୁଥିଲା, କିନ୍ତୁ ଆମ ଦେଶର ଆର୍ଥିକ ଅବସ୍ଥାର ଅଭିବୃଦ୍ଧିରେ ବିଶେଷ ସହାୟକ ହେଉନଥିଲା। ବିଦେଶୀମାନଙ୍କର ବଜାର ପ୍ରୋତ୍ସାହନ ଭାରତ ଭିତରେ

0: ପୋଷୁଥିଲା, କିନ୍ତୁ ଭାରତର ଯୋଉ ଉତ୍ପାଦନ ରହିଥିଲା ସେଇ ଉତ୍ପାଦନର ଶୁଳ୍କ କ୍ଷେତ୍ରରେ ତାହା ଭାରତର ଆର୍ଥିକ ଅଭିବୃଦ୍ଧିରେ ସହାୟତା ହେଇପାରିନଥିଲା। ଆଜି ଆୟୁର୍ବେଦିକର କଥା କୁହନ୍ତୁ ବା କୁମ୍ଭକାର ମାନଙ୍କର କଥା କୁହନ୍ତୁ, କମାର ମାନଙ୍କ କଥା କୁହନ୍ତୁ, ସୁନାରୀ ମାନଙ୍କର କଥା, ବଢେଇ ମାନଙ୍କର କଥା, ଏଇ ଯୋଉ ଲୋକାଲ ବ୍ୟବସ୍ଥା ରହିଛି ଭାରତର ଜନଜୀବନ ଏବଂ ଶାସ୍ତ୍ର ମତରେ ଯୋଉ ବୃତ୍ତିଗତ ଭାବେ ଜୀବନ ଜୀବିକା ନିର୍ଦ୍ଧାରିତ ହେଇଛି, କୌଳିକ ବୃତ୍ତିରେ ନିର୍ଦ୍ଧାରିତ ହେଇଛି, ତାହାର ଉତ୍ପାଦନ ବୃଦ୍ଧି କରିବା ସହିତ ସେଥିରେ ଯୋଉ କର ଆସୁଛି, ଯୋ ଟ୍ୟାକ୍ସ ଆସୁଛି, ସେ ଟ୍ୟାକ୍ସର ମଧ୍ୟ ଅଭିବୃଦ୍ଧି ଘଟିପାରିଲା ଏବଂ ଲୋକଙ୍କ ପାଖରେ କମ୍ ଦରରେ ପହଞ୍ଚି ପାରିଲା। ସେଠି ହେଲେ ଟିକସଟା ଅଧିକ ହଉଥିଲା ଏବଂ ତାହା ଭାରତର ବାହାର ଦେଶକୁ ଯାଉଥିଲା, ଅନ୍ୟ ମାଟି ପାଇଁ ଟିକସଟା କାର୍ଯ୍ୟକାରୀ କରୁଥିଲା। ଏଇଟା ହେବା ଦ୍ୱାରା ଭୋକାଲ ଫର ଲୋକାଲ ଟ୍ୟାକ୍ସ ଭାରତ ସରକାରଙ୍କୁ ମିଳିଲା ଏବଂ ସେ ଟ୍ୟାକ୍ସ ମଧ୍ୟ ଅତ୍ୟଧିକ ହେଲା ନାହିଁ, ଯାହାକି ଲୋକଙ୍କ ଉପରେ ଚାପ ଭାବରେ ପଡିଲା। ଏଣୁ ଲୋକ ଅତି କମ୍ ଦରରେ ପାଇଲେ ଏବଂ ସେମାନେ ବ୍ୟବହୃତ କରୁଥିବା ସାମଗ୍ରୀର ଫଳସ୍ୱରୂପ ଯୋଉ ଟିକସ ଭାରତ ସରକାରଙ୍କୁ ଆସିଲା ବା ରାଜ୍ୟ ସରକାରଙ୍କୁ ଆସିଲା ତାହା ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେଇପାରିଲା ଏବଂ ଏହାଦ୍ୱାରା ଆମ ଟିକସର ବି ଅଭିବୃଦ୍ଧି ଘଟିପାରିଛି।
1: ଯୁବ ଶକ୍ତି ହେଲା ରାଷ୍ଟ୍ର ଶକ୍ତି, ଯଦି ଦେଶର ବିକାଶ ଘଟିବ ତାହେଲେ ଯୁବକମାନଙ୍କ ଦ୍ୱାରା ଘଟିବ। ଆଜି ଭୋକାଲ ଫର ଲୋକାଲର କଥାରେ ଯଦି ଆମେ ଯୁବକମାନଙ୍କୁ ନେଇ ଆଉ ଟିକେ ଅଧିକ ରୁଦ୍ଧିମନ୍ତ କରିବା, ତେବେ ଗୋଟିଏ କଥା ଯେ ତାକୁ ଦେଶ ବ୍ୟାପୀରେ ଏବଂ ଦେଶର ସମ୍ପୂର୍ଣ୍ଣ ସଫଳତା ଦେବା ପାଇଁ ଯୁବପିଢ଼ିଙ୍କର ହିଁ ପ୍ରଚ୍ଛନ୍ନ ହାତ ରହିବ। ଆଜିକାଲି ଯୋଉ ଡିଜିଟାଲ ଇଣ୍ଡିଆ ଅଛି, ସେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଏବଂ ସବୁ ବର୍ଗର ଯୁବକମାନଙ୍କ ପାଖରେ ଗୋଟିଏ ଗୋଟିଏ ଆଣ୍ଡ୍ରଏଡ୍ କାହା ନା କାହା ପାଖରେ ରହିଛି ଏବଂ ସମସ୍ତେ ମୋବାଇଲରେ ବି ନିଜର ସମୟ ନିୟୋଜିତ କରୁଛନ୍ତି। ତେଣୁ ଯେତେବେଳେ କି ଏଇ ଭୋକାଲ ଫର ଲୋକାଲ କ୍ଷେତ୍ରରେ ସ୍ଥାନୀୟ ଯୁବକମାନେ ନିଜର ପ୍ରଡକ୍ଟଟିକୁ ବା ନିଜର ଉତ୍ପାଦନଟିକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ବା ଜାତୀୟ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ, ଆଉ ଆଜିକାଲି ଯୋଭଳି ଭାବେ ଡିଜିଟାଲ ମାର୍କେଟର ବି ସୁବିଧା ରହିଛି ତାହାକୁ ଯଦି ଉପଯୋଗ କରିବେ, ତେବେ ନିଶ୍ଚିତ ଭାବେ ଏ ଭୋକାଲ ଫର ଲୋକାଲ ଆହୁରି ସଫଳ ହେବ ଏବଂ ଯେକୌଣସି ଅଞ୍ଚଳର ସ୍ଥାନୀୟ ଉତ୍ପାଦନଟି ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ପହଞ୍ଚିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଏବଂ ଏହାଦ୍ୱାରା ଯୁବବର୍ଗର ଆର୍ଥିକ ଅବସ୍ଥା ବି ସ୍ୱଚ୍ଛଳ ହେବ ଏବଂ ଆମର ଯୋଉ GDP ରହିଛି ବି ସେ GDPର ବି ଅଭିବୃଦ୍ଧି ଘଟିବ। ଆଜି ସମୟରେ ସରକାର ବ୍ୟବସ୍ଥା ଭିତରେ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ଆର୍ଥିକ ଅନ୍ତରାୟ ନାହିଁ କହିଲେ ଚଳେ, କାରଣ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ଋଣ ଦେବା ଏବଂ ତାକୁ ପୁଣି ସବସିଡି ଦେବା ଏବଂ ଅତି ସହଜ କିସ୍ତିରେ କିଭଳି ଭାବେ ତାକୁ ସୁଝିବା ଏବଂ ଛାଡ଼ କରିବା, ଏ ସମସ୍ତ ସୁବିଧା ବି ସରକାର ଯୁବବର୍ଗମାନଙ୍କ ପାଇଁ ରଖିଛନ୍ତି। ଯେଭଳି ଭାବେ ତାର ଗୋଟିଏ ଉଦାହରଣ ହେଲା ମୁଦ୍ରା ଲୋନ୍, ଏଣୁ ଆଜିକାଲି ଯେକୌଣସି ଜାତୀୟ ବ୍ୟାଙ୍କରୁ ଆପଣ ମୁଦ୍ରା ଲୋନ୍ ଆଣିପାରିବେ ଏବଂ ତାର ଭୋକାଲ ଫର ଲୋକାଲ କ୍ଷେତ୍ରରେ ସେ ଯେକୌଣସି ସେ ହସ୍ତତନ୍ତ କ୍ଷେତ୍ରରେ ହଉ, ମାଟିପାତ୍ରର ପ୍ରଡକ୍ସନରେ ହଉ, କି ନିଜର ଅଞ୍ଚଳରେ ଉତ୍ପାଦନ ହଉଥିବା ମସଲା ମସଲିର ଉତ୍ପାଦନରେ ହଉ, ବୁଣାକାର ମାନଙ୍କର ବିଭିନ୍ନ ଦ୍ରବ୍ୟର କଥା କୁହନ୍ତୁ, ଏ ସବୁଥିରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ଅତି ସହଜରେ ବି ଋଣ ମିଳିପାରୁଛି। ଏଣୁ ଯୁବବର୍ଗ ସେଇ ଋଣକୁ ଆପଣାଇ ନିଜର ଆର୍ଥିକ ମେରୁଦଣ୍ଡକୁ ସ୍ୱାବଲମ୍ବନଶୀଳ ହେବା ପାଇଁ ସେ କେବଳ ସରକାରୀ ଚାକିରି ଉପରେ ନିର୍ଭର ନ କରି ଆତ୍ମନିର୍ଭର ହେବା ପାଇଁ ଭୋକାଲ ଫର ଲୋକାଲକୁ ଏକ ଉତ୍ତମ ମାଧ୍ୟମ ରୂପେ ଯଦି ସେମାନେ ବାଛି ନେବେ ତାହେଲେ ଆମ ଦେଶର ଅଭିବୃଦ୍ଧି, ଅଞ୍ଚଳର ଅଭିବୃଦ୍ଧି ଏବଂ ରାଜ୍ୟର ଅଭିବୃଦ୍ଧି ଘଟିବା ସହିତ ବଜାର କ୍ଷେତ୍ରରେ ଭାରତର ଗୋଟେ ସ୍ଥାନ ଭିନ୍ନ ଆଡ଼କୁ ଗତି କରିବ। ଯୋଉ ସ୍ୱପ୍ନ ରହିଛି ପ୍ରଧାନମନ୍ତ୍ରୀଙ୍କର ବିକଶିତ ଭାରତ, ସେ ବିକଶିତ ଭାରତର ସ୍ୱପ୍ନ ଯଦି ପୂରଣ କରିପାରିବେ ତାହେଲେ ଏଇ ଯୁବପିଢ଼ି ଆଧୁନିକ ଡିଜିଟାଲ ପ୍ଲାଟଫର୍ମକୁ ୟୁଜ୍ କରି ଏବଂ ବ୍ୟାଙ୍କ ମାଧ୍ୟମରେ ମିଳୁଥିବା ବିଭିନ୍ନ ଲୋନ୍କୁ ଆପଣାଇ କେବଳ ସଫଳ ଦେଇପାରିବେ ଏ ଭୋକାଲ ଫର ଲୋକାଲ ମାଧ୍ୟମରେ।
2: ଶୁଣୁଥିଲେ ଆଲୋଚନା, ଭୋକାଲ ଫର ଲୋକାଲକୁ ଆଗେଇ ନେବେ ବର୍ତ୍ତମାନର ଯୁବପିଢ଼ି, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅନନ୍ତ ନାରାୟଣ ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
3: ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଜଲ୍ଦି ଟିକେ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆରେ ତମେ କୁଆଡେ ବାହାରିଛ?
6: ଏଇ ଚେକଅପ ପାଇଁ।
5: କି ଚେକଅପ? ନାଇଁ ମ, ତମ ଭାଇ କହୁଥିଲେ ଆଗରୁ ଟିକେ ପୁଅ କି ଝିଅ ଜାଣିଦେଲେ।
7: ଝିଅ ପୁଅ ଯଦି ସମାନ ତେବେ ଲିଙ୍ଗ ଚୟନ କରିବା କାହିଁକି?
6: ଏଇ ଆମ ପଣ୍ଡାମ ଘରେ ଅଲଟ୍ରାସାଉଣ୍ଡ ଖୋଲିଛି ତ ଟିକିଏ।
7: ଶୁଣ, ଗର୍ଭସଞ୍ଚାର ପୂର୍ବରୁ ଏବଂ ଗର୍ଭଧାରଣ ପରେ ଲିଙ୍ଗ ନିରୂପଣ ପିସି ଏବଂ ପିଏନ୍ଡିଟି ଅଧିନିୟମ 1994 ଅନୁଯାୟୀ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ। ଆହୁରି ଗୋଟେ କଥା ମନେ ରଖିଥା, ସରକାରଙ୍କ ତରଫରୁ ସୂଚନାଦାତାଙ୍କୁ ପ୍ରୋତ୍ସାହନ ରାଶି ହିସାବରେ 25,000 ପ୍ରଦାନ କରାଯାଉଛି।
8: ଭାଇ ଭାଇ, ସରକାର ପଣ୍ଡାମଙ୍କ ଅଲଟ୍ରାସାଉଣ୍ଡ ମେସିନ ସିଜ୍ କରି ଘର ସିଲ୍ କରିଦେଲେ।
9: ଲିଙ୍ଗଗତ ଆଇନର ଉଲ୍ଲଂଘନ କରୁଥିବା କୌଣସି ପ୍ରକାର ବିଜ୍ଞାପନ, ପ୍ରକାଶନ, ପ୍ରଚାର, ଭିଡିଓ, ବ୍ଲଗ୍ ଓ ବାଛ ବିଚାର, ଉତ୍ପାଦର କ୍ରୟ ଏବଂ ବିକ୍ରୟ ଆପଣଙ୍କ ନଜରକୁ ଆସିଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ପ୍ରାଧିକୃତ ଅଧିକାରୀଙ୍କୁ ଜଣାନ୍ତୁ। ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ।
10: ଅଳ୍ପ ଟିକେ ଖଣ୍ଡିଆ ହେଇଯାଇଛି,
11: ତୁ ଚିନ୍ତା କରନା ବାବା।
10: ହଳଦୀ କି ଗାଈ ଘିଅ ଟିକେ ଗରମ କରି ଲଗେଇଦେଲେ ଭଲ ହେଇଯିବ।
12: ସେ ଭୁଲ ଜମା କର ନାହିଁ ବାପା।
13: ସେଦିନ ପରେ ଆଶା ଦିଦି ଏତେ ବୁଝେଇଥିଲେ, କୁକୁର କି କୌଣସି ଜନ୍ତୁ କାମୁଡ଼ିଲେ ତାକୁ ଆଦୌ ହାଲୁକାରେ ନବନି ବୋଲି। କ୍ଷତସ୍ଥାନ ଛୋଟ ହଉ କି ବଡ, ତାକୁ ଚଳନ୍ତା ପାଣିରେ 15 ଯାଏ ଯେକୌଣସି ସାବୁନରେ ଭଲ ଭାବରେ ଧୋଇବ। ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯାଇ ସଠିକ ସମୟରେ ଆଣ୍ଟି ରାବିଶ ଟୀକାର ସମ୍ପୂର୍ଣ୍ଣ ମାତ୍ରା ନେବ। ଟୀକା ନ ନେଲେ ରାବିଜ ରୋଗ ହେବାର ସମ୍ଭାବନା ଅଧିକ, ଆଉ ଥରେ ରାବିଜ ରୋଗ ହେଲେ ରୋଗୀର ଜୀବନ ବଞ୍ଚାଇବା ଅସମ୍ଭବ ହୋଇପଡ଼ିବ। ହଁ ଆଜ୍ଞା, ଆପଣମାନେ ବି ସତର୍କ ଆଉ ସଚେତନ ହୁଅନ୍ତୁ, ଯଥା ସମୟରେ ସମ୍ପୂର୍ଣ୍ଣ ମାତ୍ରାର ପ୍ରତିଷେଧକ ଟୀକା ନେଇ ମାରାତ୍ମକ ରାବିଜ ରୋଗରୁ ନିଜକୁ ରକ୍ଷା କରନ୍ତୁ। ଏହି ରାବିଜ ଟୀକା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ମିଳିବ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ। ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ବିଲ୍ ସମେତ ଚାରୋଟି ବିଲ୍ ପାରିତ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତା ପହିଲାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଏକକ ବନ୍ଧୁକ ଚାଳନାରେ ଭାରତର ଇଶା ସିଂଙ୍କୁ ରୌପ୍ୟ ପଦକ। ଏବଂ ହୀରାକୁଦ ଜଳଭଣ୍ଡାରର 30 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

0: ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି ଏଥିରେ ଆଇନଗତ ବ୍ୟବସ୍ଥା ଅପେକ୍ଷା ବୈଷୟିକ ପ୍ରସଙ୍ଗ ଅଧିକ ରହିଛି। ସୁପ୍ରିମ୍କୋର୍ଟ ଆବେଦନର ପ୍ରତିପକ୍ଷଙ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଏମ୍ଡିଆର୍ ଶୁଳ୍କ ଆସନ୍ତା ମାସ 15 ତାରିଖରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଧାନସଭାରେ ଆଜି 4 ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026, ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ 2026, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ 2026 ପାରିତ ହୋଇଛି। ସେହିଭଳି ଓଡ଼ିଶା ଜନବିଶ୍ୱାସ ବିଲ୍ 2026 ମଧ୍ୟ ପାରିତ ହୋଇଥିବା ଜଣାପଡ଼ିଛି। ଗୃହରେ ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରାଜ୍ୟରେ ବର୍ତ୍ତମାନ 16 ସରକାରୀ ମେଡିକାଲ କଲେଜ, 6 ବେସରକାରୀ ମେଡିକାଲ କଲେଜ ଏବଂ ଭୁବନେଶ୍ୱରସ୍ଥିତ ଏମ୍ସକୁ ମିଶାଇ ମୋଟ 3025 ଏମ୍ବିବିଏସ୍ ସିଟ୍ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାଲିଙ୍ଗ କହିଛନ୍ତି ବର୍ତ୍ତମାନ ବିଭିନ୍ନ ମେଡିକାଲ କଲେଜରେ 696 ଅଧ୍ୟାପକ ପଦବୀ ଖାଲି ରହିଛି। ନୟାଗଡ଼ ଜିଲ୍ଲା କଣ୍ଟିଲର ଐତିହ୍ୟ କାରିଗରୀ କୌଶଳ ଓ ପାରମ୍ପରିକ ଶିଳ୍ପକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ କାଷ୍ଠ କଂସା ପିତ୍ତଳ କ୍ଲଷ୍ଟର ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ପିପିପି ମୋଡ୍ରେ ପ୍ରତିଷ୍ଠା ହୋଇଥିବା ଏହି କ୍ଲଷ୍ଟର ପାଇଁ 4,53,00,000 ଅନୁଦାନ ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାରିଗରଙ୍କୁ ଆର୍ଥିକ ପ୍ରଶିକ୍ଷଣ, ଉନ୍ନତ ଉତ୍ପାଦନ ବ୍ୟବସ୍ଥା ଓ ବଜାର ସଂଯୋଗର ସୁଯୋଗ ମିଳିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମଠାରେ 84ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ଜନସାଧାରଣ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 1942 ଭାରତ ଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିବାଦ କରିବାରୁ 29 ସଂଗ୍ରାମୀ ଶହୀଦ ହୋଇଥିଲେ।
1: ଜନ୍ତୁ କାମୁଡ଼ିଲେ ତାକୁ ଆଦୌ ହାଲୁକାର ନବନି ବୋଲି କ୍ଷତସ୍ଥାନ ଛୋଟ ହଉ କି ବଡ଼ ତାକୁ ଚଳନ୍ତା ପାଣିରେ 15 ଯାଏ ଯେକୌଣସି ସାବୁନରେ ଭଲ ଭାବରେ ଧୋଇବ। ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯାଇ ସଠିକ୍ ସମୟରେ ଆଣ୍ଟି ରାବିସ୍ ଟୀକାର ସମ୍ପୂର୍ଣ୍ଣ ମାତ୍ରା ନେବ। ଟୀକା ନ ନେଲେ ରାବିସ୍ ରୋଗ ହେବାର ସମ୍ଭାବନା ଅଧିକ, ଆଉ ଥରେ ରାବିସ୍ ରୋଗ ହେଲେ ରୋଗୀର ଜୀବନ ବଞ୍ଚାଇବା ଅସମ୍ଭବ ହୋଇପଡ଼ିବ। ହଁ ଆଜ୍ଞା, ଆପଣମାନେ ବି ସତର୍କ ଆଉ ସଚେତନ ହୁଅନ୍ତୁ, ଯଥା ସମୟରେ ସମ୍ପୂର୍ଣ୍ଣ ମାତ୍ରାର ପ୍ରତିଷେଧକ ଟୀକା ନେଇ ମାରାତ୍ମକ ରାବିସ୍ ରୋଗରୁ ନିଜକୁ ରକ୍ଷା କରନ୍ତୁ। ଏହି ରାବିସ୍ ଟୀକା ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ମିଳିବ।
0: ଓଡ଼ିଶା ଛତିଶଗଡ଼ ମଧ୍ୟରେ ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଆସନ୍ତା 1 ଏନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯୋଗଦେବେ। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ବିବାଦର ସମାଧାନ ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
2: ପ୍ରଦାନ କରିଛନ୍ତି ଯାହାକୁ କି ଟ୍ରିବ୍ୟୁନାଲ ଆଜି ତାଙ୍କର ଅର୍ଡରରେ ଲିପିବଦ୍ଧ କଲେ। ଆଗାମୀ ଦିନରେ ମଧ୍ୟ ମାନ୍ୟବର ଗୃହମନ୍ତ୍ରୀଙ୍କ ସେଠାରେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେବ ଏବଂ ମହାନଦୀ ଜଳ ବିବାଦର ଯେଉଁ ଆମିକେବୁଲ ସେଟଲମେଣ୍ଟ କଥା ଆମେ ମୂଳରୁ କହି ଆସୁଥିଲୁ ତାହା ସମ୍ପୂର୍ଣ୍ଣ ହେବାକୁ ଯାଉଛି।
0: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର ଦ୍ୱାରା ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟଠାରେ ପୋଷଣ ଓ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ଭାଦ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଜୟନ୍ତ କୁମାର ପଣ୍ଡା ଯୋଗଦେଇ ଏକ ସୁସ୍ଥ ଶରୀର ଓ ନିଶାମୁକ୍ତ ସମାଜ ଦେଶର ଉନ୍ନତିର ମୂଳଦୁଆ ବୋଲି କହିଛନ୍ତି। ଶିଶୁ ଓ ମା'ମାନଙ୍କର ସନ୍ତୁଳିତ

ଆଜିର ପ୍ରସଙ୍ଗ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ଆବଶ୍ୟକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଆଧୁନିକ ଜୀବନଶୈଳୀ ତଥା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣରେ ସୃଷ୍ଟ ବର୍ଜ୍ୟ ପରିବେଶ ପ୍ରତି ଏକ ବଡ଼ ଆହ୍ୱାନ।

ପରବର୍ତ୍ତୀ ଗୀତଟି ଶୁଣିବା ଲେଖୁ ଲେଖୁ ଲେଖିଦେଲି ଚଳଚ୍ଚିତ୍ରରୁ, ଶିଳ୍ପୀ ବିନୋଦ ରାଠୋଡ ଏବଂ ନିବେଦିତା, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

କାର୍ଯ୍ୟକ୍ରମର ଶେଷର ଗୀତଟି ଶୁଣିବା ଆଖିରେ ଆଖିରେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ର ଆଜି 10 ବର୍ଷ ପୂର୍ତ୍ତି। ଦେଶ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ରବି ଅଭିଯାନ 2026 ସମ୍ପର୍କିତ କୃଷି ସମ୍ମିଳନୀକୁ ଉଦ୍ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ। ଭାରତ ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ସହମତି ପ୍ରକାଶ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ 8 ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା 45କୁ ବୃଦ୍ଧି।

ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ର ଆଜି 10 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। 2016 ସେପ୍ଟେମ୍ବର 28 ତାରିଖରେ ଭାରତୀୟ ସେନାବାହିନୀ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟସ୍ଥ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ ସଫଳତାର ସହ ଲକ୍ଷ୍ୟଭିତ୍ତିକ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସନ୍ତାସବାଦ ନିରୋଧ ନୀତି ପ୍ରତିଫଳିତ ହେଉଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ହୋଇଥିଲା। 2016 ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧରେ ଉରି ଆତଙ୍କବାଦ ଆକ୍ରମଣରେ 19 ଜଣ ଭାରତୀୟ ଯବାନ

0: ସରକାରଙ୍କ ସନ୍ତାସବାଦ ନିରୋଧ ନୀତି ପ୍ରତିଫଳିତ ହେଉଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ହୋଇଥିଲା। 2016 ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧରେ ଉରି ଆତଙ୍କବାଦ ଆକ୍ରମଣରେ 19 ଜଣ ଭାରତୀୟ ଯବାନଙ୍କର ନିହତ ହେବା ଘଟଣା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ପ୍ରତ୍ୟକ୍ଷ ତଥା ନିଷ୍ପତ୍ତିମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କର 2019 ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏବଂ 2025 କାର୍ଯ୍ୟକାରୀ କରାଯାଇଥିବା ଅପରେସନ୍ ସିନ୍ଦୁର ଭଳି ଅନେକଗୁଡ଼ିଏ ସାହସିକ କାର୍ଯ୍ୟାନୁଷ୍ଠାନ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଗତକାଲି ଆକାଶବାଣୀର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ 2016 ଏହି ସର୍ଜିକାଲ ଷ୍ଟ୍ରାଇକ୍କୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଯବାନମାନେ ଯେଭଳି ଅଦମ୍ୟ ସାହସ ପ୍ରଦର୍ଶନ କରି ନିୟନ୍ତ୍ରଣ ରେଖା ଅତିକ୍ରମ କରି ସନ୍ତାସବାଦ କାର୍ଯ୍ୟ ଓ ସନ୍ତାସବାଦୀଙ୍କୁ ନିପତ୍ କରିବାରେ ସଫଳ ହୋଇଥିଲେ ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ବର୍ତ୍ତମାନ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଭାରତର ଦୃଷ୍ଟିକୋଣ ପରିବର୍ତ୍ତନ ହେବା ସହିତ ଦେଶ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
1: 10 ବର୍ଷ ପହେଲେ 28-29 ସେପ୍ଟେମ୍ବର 2016 ଭାରତୀୟ ସେନା ନେ ପାକିସ୍ତାନ ମେ ଆତଙ୍କୀ ଠିକାନୋ ପର ସର୍ଜିକାଲ ଷ୍ଟ୍ରାଇକ୍ କି ଥି। ସର୍ଜିକାଲ ଷ୍ଟ୍ରାଇକ୍ ନେ ଡଙ୍କେ କି ଚୋଟ ପର ପୁରୀ ଦୁନିଆ କେ ସାମନେ ଭାରତ କି ଆତଙ୍କବାଦ ବିରୋଧୀ ନୀତି କା एक नया उदाहरण प्रस्तुत किया था। बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
0: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରବି ଅଭିଯାନ 2026 ଲାଗି ଜାତୀୟ ସ୍ତରୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପରେ ଶ୍ରୀ ଚୌହାନ ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ନିଜ ନିଜ ରାଜ୍ୟର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ମରୁଡ଼ି ଅଞ୍ଚଳ ଘୋଷଣା କରିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଏହି ରାଜ୍ୟଗୁଡ଼ିକୁ ଅନୁସନ୍ଧାନ ଦଳ ପଠାଇବେ। ଆସନ୍ତା ମାସ 3 ତାରିଖ ଦିନ କେନ୍ଦ୍ରୀୟ ଦଳ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରିବ। ଉଭୟ ରାଜ୍ୟର ଏହି ସ୍ଥିତିରେ କେନ୍ଦ୍ର ସରକାର ଦୃଢ଼ ଭାବେ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏତଦ୍ବ୍ୟତୀତ ଦେଶର କୋଣ ଅନୁକୋଣରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ କରାଇବା ଦିଗରେ ଶ୍ରୀ ଚୌହାନ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ତେବେ ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସନ୍ତୁଳିତ ସାର ବ୍ୟବହାର ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସୁପାରିଶ ଅନୁଯାୟୀ ବିଶେଷକରି ଏହାର ପୁଷ୍ଟିକର ତତ୍ତ୍ୱ ଅଭାବକୁ ମେଣ୍ଟାଇବା ଦିଗରେ ଆବଶ୍ୟକ ସାର ବ୍ୟବହାର କରିବା ଲାଗି ଦେଶବ୍ୟାପୀ ଖେତ ବଚାଓ ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି।
2: ଯୋ ପ୍ରୟାସ କିଏ ଭାରତ ସରକାର ନେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କେ ନେତୃତ୍ୱ ମେ ଖାଦ କି କୋଇ କମି ନହି ଆଇ ଖାଦ କି ବ୍ୟବସ୍ଥା କରନେ କେ ଲିଏ ସରକାର କେ ସଂକଳ୍ପିତ ହେ ଲେକିନ ହମ ୟେ ଜୋର ଜରୁର ଦେ ରହେ ହେ କେ ଜିତନା ଜରୁରୀ ହେ ଉତନେ ଖାଦ କା ଉପଯୋଗ ସନ୍ତୁଳିତ ଉପଯୋଗ ଉସକେ ଲିଏ ଖେତ ବଚାଓ ଅଭିଯାନ ହମ ଫିର ଚଲାଏଙ୍ଗେ ତାକି ସଏଲ ହେଲ୍ଥ କାର୍ଡ ମେ ଜୋ ସିଫାରିଶ କି ହେ ମାଟି ମେ ଜୋ ତତ୍ୱ କମ ହେ ଉସକେ ଆଧାର ପର କିତନା ଖାଦ ଚାହିଏ ଉତନା ଖାଦ ଡାଲା ଯାଏ ତୋ ମିଟ୍ଟି କା ସ୍ୱାସ୍ଥ୍ୟ ଠିକ ରହେଗା।
0: କେନ୍ଦ୍ର ସରକାର ଆଜି ନୂଆଦିଲ୍ଲୀରେ ପ୍ରାଣୀଧନ ବୀମା ଯୋଜନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାର ଶୁଭାରମ୍ଭ କରି ମତ୍ସ୍ୟ ପ୍ରାଣୀପାଳନ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ପ୍ରାଣୀଧନ ବୀମା ସେବା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଦକ୍ଷ ସୁଗମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ କରିବା ହେଉଛି ଏହି ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହିତ ଏହି ପୋର୍ଟାଲ ମାଧ୍ୟମରେ ପ୍ରାଣୀମାନଙ୍କର ଏକ ନିରନ୍ତର ଜୀବନଶୈଳୀକୁ ପ୍ରୋହାହନ ଦେବା ସଙ୍ଗେ ସଙ୍ଗେ ଏ କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କ ବିପଦ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯାଇପାରିବ। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଏହି ପୋର୍ଟାଲରେ 11 ଭାରତୀୟ ଆଞ୍ଚଳିକ ଭାଷା ଉପଲବ୍ଧ ହେବ। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ସ୍ଥାନୀୟ ମୁଦ୍ରା ଦ୍ୱାରା ବାଣିଜ୍ୟ କାରବାର ବାର୍ତ୍ତା ଆଦାନ ପ୍ରଦାନ ବ୍ୟବସ୍ଥା ଓ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ସମ୍ପର୍କିତ ବିବାଦକୁ ସମାଧାନ କରିବା ଦିଗରେ ସମୟୋଚିତ ପଦକ୍ଷେପ ନେବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଆଜି ମୁମ୍ବାଇଠାରେ ଅନୁଷ୍ଠିତ ପୁଞ୍ଜିନିବେଶ ସମ୍ପର୍କିତ ଦ୍ୱିପକ୍ଷୀୟ ଉଚ୍ଚସ୍ତରୀୟ ଯୁଗ୍ମ ଟାସ୍କଫୋର୍ସର ଚତୁର୍ଦ୍ଦଶ ବୈଠକରେ ଦୁଇ ଦେଶ ମଧ୍ୟରେ ଏହି ଅବସରରେ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି। ଏହି ବୈଠକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଆବୁଧାବି ପୁଞ୍ଜିନିବେଶ କର୍ତ୍ତୃପକ୍ଷଙ୍କ ପରିଚାଳନା ନିର୍ଦ୍ଦେଶକ ଶେଖ୍ ହମିଦ୍ ବିନ୍ ଜାୟେଦ୍ ଅଲ୍ ନାହିଆ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ଏବଂ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ନିବେଶକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି 2013 ଏହି ଟାସ୍କଫୋର୍ସ ଗଠନ କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି ଗତବର୍ଷ ଭାରତ ସଂଯୁକ୍ତ ଆରବ ଏମିରେଟ୍ସକୁ କରିଥିବା ସାମଗ୍ରୀ ଓ ସେବା ରପ୍ତାନୀ ପରିମାଣ 863

0: ଘେରିରେ ପ୍ରବେଶ କରି ସ୍ଥାନୀୟ ଲୋକଙ୍କ ଜୀବିକା ଉଜାଡ଼ି ଦେଉଛି। ଗତ ଲଘୁଚାପ ବେଳେ ସମୁଦ୍ରକୂଳ ଲଙ୍ଘି ଚାଷ ଜମିରେ ଧାନ ଫସଲ ଓ ଝାଉ ଜଙ୍ଗଲ ନଷ୍ଟ କରିଦେଇଛି। ଶିଆଳି ବେଳାଭୂମିର ସୁରକ୍ଷା ତଥା ସ୍ଥାନୀୟ ଗ୍ରାମବାସୀଙ୍କ ଜୀବିକାର ସୁରକ୍ଷା ନିମନ୍ତେ ସମୁଦ୍ର ଉପକୂଳରେ ସ୍ଥାୟୀ ପଥରବନ୍ଧ ପ୍ରତିଷ୍ଠା ନିମନ୍ତେ ଉପକୂଳ ଗ୍ରାମବାସୀ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ପଦ୍ମପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ପାତ୍ର କହିଛନ୍ତି,
1: 20,000-30,000 ଲୋକ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରେ। ଏମାନଙ୍କର ଜୀବିକା ହେଉଛି କେବଳ ମାଛ ଚାଷ, ଧାନ ଚାଷ ଏବଂ ପାନ। ଏହିସବୁ ଚାଷ ବର୍ତ୍ତମାନ ସମୁଦ୍ର ଜୁଆର ମାଡ଼ି ଆସି ହଜାର ହଜାର ଚାଷ ଜମିକୁ ମାଡ଼ି ଯାଉଅଛି। ତେଣୁ ମୁଁ ଏ ଅଞ୍ଚଳ ତରଫରୁ ପୂର୍ବତନ ସରପଞ୍ଚ ହିସାବରେ ବା ଏରସମା ବ୍ଲକ ଅଞ୍ଚଳବାସୀ ତରଫରୁ ଅନୁରୋଧ କରୁଛି ସରକାରଙ୍କୁ, ଏ ଅଞ୍ଚଳରେ ତୁରନ୍ତ ଏକ ଜୁଆର ନିୟନ୍ତ୍ରଣ ଉଚ୍ଚ ପଥରବନ୍ଧ କରାଯାଉ।
0: ଜିଲ୍ଲାର ମୋଟ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ 2026 ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ସମୟରେ ଜିଲ୍ଲାରେ ମୋଟ 9,64,301 ଜଣ ଭୋଟର ଥିଲେ। ସଂଶୋଧନ ପ୍ରକ୍ରିୟା ସମୟରେ 65,969 ଜଣଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି। ସେହିପରି ସ୍ଥାନ ପରିବର୍ତ୍ତନ ସଂଶୋଧନ ପରେ ନୂତନ ଭାବେ 8,226 ଜଣ ଭୋଟର ଯୋଡ଼ି ହୋଇଛନ୍ତି। ଏବେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା 9,06,868 ଜଣ ହୋଇଛି। ସେଥିମଧ୍ୟରୁ ପାରାଦୀପ ନିର୍ବାଚନ ମଣ୍ଡଳୀରେ 2,55,223, ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ 2,10,501 ଜଣ ଭୋଟରଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି। ସମୁଦାୟ ଭୋଟରଙ୍କ ମଧ୍ୟରେ 4,71,787 ଜଣ ପୁରୁଷ, 4,33,995 ଜଣ ମହିଳା ଏବଂ 86 ଜଣ ଅନ୍ୟ ଭୋଟର ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ନାମ ଓ ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଅନୁରୋଧ କରାଯାଇଛି। ଭୋଟର ତାଲିକାରେ କୌଣସି ତ୍ରୁଟି କିମ୍ବା ସଂଶୋଧନର ଆବଶ୍ୟକତା ଥିଲେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତଳିଆ ଅଞ୍ଚଳର ସବୁଠାରୁ ବଡ଼ ସମସ୍ୟା ହେଉଛି 29 ମୌଜାର ପାରମ୍ପରିକ ଜଳ ନିଷ୍କାସନ ପଥ। ହଳଦୀପାଣି ଓ ମହାନ୍ଦି ଜଳପଥ ଅବରୋଧ ଗଣ୍ଡିକିପୁର, ଫତେପୁର, ଗୋପିଆକୁଦ ଓ ଅନ୍ୟାନ୍ୟ ପଞ୍ଚାୟତର ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ପ୍ରତିବର୍ଷ ପର୍ଯ୍ୟାପ୍ତ ପରିମାଣରେ ଫସଲ ନଷ୍ଟ ହେଉଛି। ସେହିପରି ବାଲିକୁଦା, ତିର୍ତୋଲ, ବିରିଡ଼ି ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସମୟରେ ରାସ୍ତାଘାଟ ବୁଡ଼ିଯାଉଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି, ଖରିଫ ଫସଲ ଉଜୁଡ଼ି ଯାଉଛି। ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ୱକର୍ମା ପୂଜା ସମୟରେ ପାରାଦୀପକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ନେଇ ପାରାଦୀପ କଲେଜ ଏନ୍ସିସି ଆଲୁମିନିର ସଦସ୍ୟ, ଏନ୍ସିସି କ୍ୟାଡେଟ୍ ଓ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ପୌରପାଳିକା ଓ ରୋଟାରୀ କ୍ଲବ ଆହ୍ୱାନରେ କମଳା ସିନେମା ହଲ୍ ପକ୍ଷରୁ କଲେଜ ଛକ ପର୍ଯ୍ୟନ୍ତ ବିଶ୍ୱକର୍ମା ପୂଜାର ବିଭିନ୍ନ ତୋରଣ, ପୂଜା ପେଣ୍ଡାଲ ଓ ରାସ୍ତାକଡ଼ରେ ସଫେଇ କାର୍ଯ୍ୟ କରାଯାଇଥିଲା। ଜିଲ୍ଲାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ତଥା ଅଧିଷ୍ଠାତ୍ରୀ ଦେବୀ ମା' ସାରଳା ଠାକୁରାଣୀଙ୍କ ବିଭିନ୍ନ ହୁଣ୍ଡି ଓ ଦାନବାକ୍ସ ଖୋଲାଯାଇ 3 ଧରି ଗଣତି କରାଯାଇଥିଲା। ଏଥିରୁ ମୋଟ 22,91,140 ଟଙ୍କା ମିଳିଥିଲା। ଏଥିସହିତ 23,19,184 ଟଙ୍କାର ସୁନା ଓ ରୂପା ଅଳଙ୍କାର ମିଳିଛି। ଏହି ଗଣତି କାର୍ଯ୍ୟରେ ସ୍ଥାନୀୟ ତହସିଲଦାର, ମନ୍ଦିର ପୁଲିସ ଫାଣ୍ଡି ଅଧିକାରୀ, ମନ୍ଦିର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ମନ୍ଦିର ସେବାୟତଙ୍କ ପ୍ରତିନିଧି ସାମିଲ ହୋଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
3: ଶୁଣିଲେ ଜିଲ୍ଲା ହାଲଚାଲ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରମେଶ ସାହୁ ଏବଂ ସୁବ୍ରତ ବିଶ୍ୱାସ ରାୟ।

0: ବୈଠକର ପୁରା ବର୍ଷା ପାଣିରେ ଧୋଇ ହେଇଗଲା, ଦୁଇ ଦିନ ହେଲା ଏଇ ଖାଲି ଘଣ୍ଟା ଚକ ଡାକା ଲାଗିଛି, କାହିଁକି ଆଇବେ ନା ନାହିଁ? ଆସ ଆସ ଆସ, ତମେ ଟିକେ ସାହାଯ୍ୟ କର,
1: ଟିକେ ଛତା ବାଡ଼ି ଟିକେ କାଢିବି ଅଲଗା
0: ରଖ। ଦେଖ ବର୍ଷା ପାଣି ମଝିରେ ଯେମିତି ହେଲା, ବୈଠକର ପୁରା ବୁଡ଼ିଲା ଭଳିଆ ଚାରିଆଡେ ଦେଖୁଛ ନା କେମିତି ଘାସ ଲଟା
1: ବୁଟାଇ କାନ୍ଥ ବାଡ଼ରେ ସବୁ ଚିହ୍ନ ମାନେ। ମୁଇଁ ଛତା ଧରିକି ଆଇଛି ବୋଲି ବର୍ଷା ପାଇଁ ନାହିଁ, ମୁଇଁ ଖରା ପାଇଁ ଧରିକି ଆଇଛି।
0: ସେ ଗାଁ ମୁଣ୍ଡ ତ ଗୋଟେ ନଦୀ ଡଙ୍ଗା ଚଲେଇଲା ଭଳିଆ ହେଇଥିଲା, ସେମିତି କୃତ୍ରିମ ବନ୍ଧ ହେଇଯାଇଥିଲା। ସେଠି
1: କୃତ୍ରିମ ବନ୍ଧ ନାହିଁ ଭାଇ, ଏଥର ବର୍ଷା ନାହିଁ ବୋଲିକିରି ରାଟୁ କଲେ ଫାଷ୍ଟ ହେଲା କି ନାହିଁ, ଏ ପାଣିପାଗ ବିଭାଗର ସୂଚନା ବୋଲିକିରି କହିଦେଲେ। ତାର ପରେ ଦେଖୁ ଦେଖୁ ଏତେ ବର୍ଷା ହେଲା, ସମ୍ଭାଳି ପାରିଲେ ନାହିଁ
0: କୋନ ଆଉ ପ୍ରକାର ବର୍ଷା ପାଣି
1: ବୋଇଲେ କି ସହ 2019 ବେଳକୁ ପୁଣି ଗେଟ୍ ଖୋଲିଥିଲା
0: ବାପାରେ,
1: ଇନ୍ଦ୍ରାବତୀ ଆମର ଡ୍ୟାମ ଅଛି କଳାହାଣ୍ଡି ବାଟେ ପାଣି ଯାଉଛି, ଏବେ ତାର ପରେ ଖୋଲିଲା ମାତ୍ର ଇଏ 15 ଦିନ 20 ଦିନ ଆଗରୁ ପାଣି ନାହିଁ ପାଣି ନାହିଁ ବୋଲି ହୋରାଟ ହଉଥିଲେ, ତାପରେ କାଚି ଦେଲା ବର୍ଷା ସମାନ ହେଇଗଲା ତ ଡ୍ୟାମ ବାଟେ
0: ବେଶୀ ପାଣି ହେଲେ ଅସୁବିଧା କି ନାହିଁ? ଯୋଉ ପ୍ରକାର ବନ୍ୟା ବାତ୍ୟା ହେଲା ସବୁ ଆମ ମାନେ ହଇରାଣ ହେଇଗଲୁ,
1: ଆମ ମାନେ ହଇରାଣ, ଆଗକୁ ଆହୁରି ହଇରାଣ ହେବା,
0: ଚାଷୀ କୂଳ ପରିବାର ସବୁବେଳେ ଭାଙ୍ଗି ଯାଉଛି
1: ବାତ୍ୟା। ଏବେ ବୋଇଲେ ଯୋଉମାନଙ୍କର ସବୁ ଗୋଟଥର ଲାଗା ଫସଲ ହଉଛି, ଏବେ ବର୍ଷା ଦିନର ଫସଲ କରିଥିଲେ, ଧାନ ମାନେ ସବୁ ପୁଡା ଧରିଥିଲା, କେତେ ଧାନ ମାନେ ବାହାରି ଥିଲା, ଇଏ ସବୁ ପାଣି ଘରେ ରହିଗଲା,
0: ଆଣ୍ଠୁ ଲାଗା ପାଣି ହେଲେ କି ସବୁ କୁହ।
1: ତାପରେ ଆଉ ଗୋଟେ ବଡ କଥା କିଛି ଜାଣିଛ କି ନାହିଁ?
0: କି କଥା?
1: ଏବେ ଯେତେ ସବୁ ପନିପରିବା ଚାଷୀ ମାନେ କରିଥିଲେ ସବୁ ନଷ୍ଟ
0: ଧୋଇ ହେଇଗଲା ଭାଇ, ଆଉ ମୋର କଥା ମୁଇଁ ଜାଣିଛି ସେଟା, ଆଉ କି ଅସୁବିଧା ମାଡ ହେଲା? ଆଉ
1: ଏବେ ବାବୁ ମାନେ ବ୍ୟାଗ ଧରି ହଲି ହଲି ବଜାରକୁ ଯିବେ କି ନାହିଁ?
0: ଆଉ କି
1: ଟମାଟୋ କେତେ ବୋଲିବେ?
0: ହବ ତ ଆଉ 100-200 ହେଇଯିବ
1: ହେଲେ ଭାଇ କିସ କରିବା? ଏବେ ତ ସରକାର ସବୁ ଚିନ୍ତା କରୁଛନ୍ତି ବୋଲିକିରି କହୁଛନ୍ତି, ଏବେ ମୁଖ୍ୟମନ୍ତ୍ରୀ ମିଶା ଆସିଥିଲେ କି
0: ନାହିଁ? 2 ଦିନ ତଳେ ଆସିଥିଲେ,
1: ସବୁଆଡେ ବୁଲିକିରି ଗଲେ, ବନ୍ୟା କୋଉ କୋଉ ଜାଗାରେ କେମିତି ହେଇଛି ଆମେ କହିବା? କୋରାପୁଟ ଜିଲ୍ଲା ଆମର ପାହାଡିଆ ଅଞ୍ଚଳ, ବନ୍ୟା ଆସିଲେ ନାହିଁ ପାଣି ଆସିଲେ ବୋହିକି ପଳେଇବ, ହେଲେ ବୋହିକି ପଳେଇଲେ ଯିବ କୁଆଡେ?
0: ତଳ ଅଞ୍ଚଳ ଭାସି ଯାଉଛି ନା, ଡୁବ ହେଇଯାଉଛି,
1: ହେଲେ ସେମାନେ ପ୍ରାଣ ବିକଳରେ ରାତି ଅଧି ଆସିନା ପଳେଇ ଆଇଲେ, ହେଲେ ଗାଈ ଗୋରୁ ଛେଳି ମୁଣ୍ଡା ରହିଗଲା, ଗାଁ
0: ରହିଗଲା, ପ୍ରାଣୀଧନ ଭାସିଗଲେଣି,
1: ବଡ଼ ବିପତ୍ତି ଭାଇ। ତେଣୁ ଆଗକୁ ଆହୁରି ବିପଦ ଆଇବ ବୋଲୁଛନ୍ତି।
0: ଦେଖ କୋରାପୁଟ ଜିଲ୍ଲା କ୍ଷତିଗ୍ରସ୍ତ ହେଲା, ଆମର ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର ଜିଲ୍ଲା ମିଶା କ୍ଷତିଗ୍ରସ୍ତ ହେଲା, ଆଖପାଖ ଓଡ଼ିଶାର ସବୁ ପ୍ରାୟ ଜିଲ୍ଲା ମାନେ ବଡ଼ କ୍ଷତିଗ୍ରସ୍ତ ହେଲେ ଏ ବନ୍ୟା ବାତ୍ୟା ନେଇକି।
1: ଏବେ ଛତିଶଗଡ଼ ବାଟେ ମିଶା ସିନ୍ତିଆ ଗାଁ
0: ହେଲେ ମୁଖ୍ୟ କଥା କି ଯେ ବୋଲେ, ସବୁଠି ଆମ ଚାଷୀ କୂଳ ପରିବାର ହନ୍ତସନ୍ତ, ମାଡ ଆମକୁ ହଉଛି,
1: ମାଡ ତ ଆମକୁ ଆକା ହଉଛି, ସେଟା ପାଇଁ ଆମେ ସମୟ ଅନୁସାରେ ଚାଲିବାର ଅଛି, ସରକାରଙ୍କ ଯୋଉ ସୁବିଧା ମିଳୁଛି ତାକୁ ଉଠେଇବାର ଅଛି। ଏବେ ଆଜିକାଲି ଆମର ଯୋଉମାନେ ଛାୟା ଘର ମାନେ କରିଥିଲେ ତାଙ୍କ ମାନେ ଟିକେ ବଞ୍ଚିଗଲେ ବୋଲ, ବର୍ଷା ପାଣି ଏତେ ମାଡ ଖାଇ ନାହାନ୍ତି, ଯାହା ପନିପରିବା ଚାଷ ମାନେ କରିଛନ୍ତି ସେଥିରୁ ଭଲ 2 ପଇସା ପାଇବେ। ଏଇଟା ତ ଆମେ କଥାବାର୍ତ୍ତା ହେବା ଆକା, କାହିଁକି ସବୁଦିନିଆ କଥା ଆମର ଆଜିକାଲି ତ ଯାହା ହେଇଛି ସମସ୍ତଙ୍କ ତୁଣ୍ଡରୁ ଏ କଥା ଆକା ବାହାରୁଛି।
0: ହେଲେ ମୁଇଁ କହିବା କଥା କିସ ବୋଇଲେ, ଆମକୁ ପ୍ରାକୃତିକ ଦୁର୍ବିପାକ ହଉ କିମ୍ବା ଆମର କୌଣସି ପ୍ରକାର କ୍ଷତିଗ୍ରସ୍ତ ହେଲେ ମିଶା ଆମର ମନୋବଳ କେବେ ଉଣା ହଉ
1: ନାହିଁ,
0: ଚାଷୀ କୂଳ ପରା ଆମେ ଯେତେ ଯୋଉଟା ବାଧା ବିଘ୍ନ ହେଲେ ମିଶା ଆମେ ସଂସାରକୁ ଆହାର ଯୋଗେଇବା ଦାୟିତ୍ୱ ଆମର। ହେଲେ ଏବେ କହିବା କଥା କଣ ବୋଇଲେ, ଏବେ ଯୋଉ ଆମେ ଅଧିକ ମାତ୍ରାରେ ରାସାୟନିକ ସାର ବ୍ୟବହାର କରୁଛେ ତାକୁ ଟିକେ ଉଣା କରିକି ଯଦି ଆମେ ଜୈବିକ ପରିମାଣର ଆମର ପନିପରିବା ଚାଷ ହଉ କିମ୍ବା ଅନ୍ୟାନ୍ୟ ଚାଷରେ ଯଦି ବ୍ୟବହାର କରିବା ବୋଇଲେ ଆମର ମାଟିର ସୁରକ୍ଷା ରହିବ, ତାର ସହିତ ଫସଲ ମଧ୍ୟ ଦ୍ୱିଗୁଣିତ ହେବା ସହିତ ଫସଲର ସ୍ୱାଦ ମଧ୍ୟ ବଢିବ।
1: ଫସଲ ସ୍ୱାଦ ହେଲେ ଦେହ ମିଶା ସୁସ୍ଥ ରହିବ,
0: ସୁସ୍ଥ ରହିବ,
1: ଏଇ ଯୋଉ ରୋଗ ବାଗ ହଉଛି ସେଟା ହବ ନାହିଁ। ହେଲେ ଭାଇ ଏଟା ତମର ବୈଠକ ଘର କଥା, ଆମେ ତମର ଆମର କଥାବାର୍ତ୍ତା ହେଲେ ତ ଲାଭ ନାହିଁ,
0: ହବ ନାହିଁ।
1: ଆଜିର କାର୍ଯ୍ୟକ୍ରମ କଣ ଅଛି ତା ଆଡକୁ ଯିବାର ଅଛି,
0: ସେଟା ଆମେ ତାକୁ ଧରିକି ଚାଷୀ ଭାଇଙ୍କୁ ଦୁଇପଦ କଥାରେ ଜୈବିକ ପଦ୍ଧତିରେ ଆମେ କେମିତି ବିଭିନ୍ନ ପ୍ରକାର ଚାଷ କରିବା ତାକୁ ଧରି ଗୋଟେ ବଡ଼ ଆଲୋଚନା କରିବା ବୋଲି ହେଠି ଆଜ୍ଞା ଜଣଙ୍କୁ ନିମନ୍ତ୍ରଣ କରାଇଛି।
1: ହେଲେ ବିଳମ୍ବ କରିବା
0: ମୁଇଁ ପଚାରି ହେଲେ ସବୁ ଶୁଣିବା ହେଲେ ଶୁଣ ହେଲେ ଆଉ ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଚାଷୀ ଭାଇ ବୋଲନ୍ତୁ।
2: ମୁଁ ଡକ୍ଟର ପରଶୁରାମ ସିଂହଳ, ଉଚ୍ଚପତନ ଗବେଷଣା କେନ୍ଦ୍ର ପଟାଙ୍ଗୀର ଭାରପ୍ରାପ୍ତ ଅଧିକାରୀ ତଥା ଆମର ଆଞ୍ଚଳିକ ଧାନ ଗବେଷଣା।

0: କେନ୍ଦ୍ର ଜୟପୁର ଭାରପ୍ରାପ୍ତ ଅଧିକାରୀ।
1: ପନିପରିବା ଚାଷରେ ବିଶେଷ କରି ଆମେ ରାସାୟନିକ ଔଷଧ ବା ସାର କମ୍ ବ୍ୟବହାର କରିବା, ଏହା କାହିଁକି କରିବା ଆଜ୍ଞା, କାରଣ କ'ଣ?
0: ଆଜ୍ଞା, ଆମର ଯେଉଁ ପନିପରିବା ଫସଲ ହେଉଛି ଅତି ମାନେ ଗୁରୁତ୍ୱପୂର୍ଣ୍ଣ, ଯେଉଁଟାକି ଆମର ସେଥିରୁ ଆମେ ଭିଟାମିନ ବା ଆମର ଯେଉଁ ପ୍ରକାର ଶର୍କରା ଜାତୀୟ ମାନେ ଖାଦ୍ୟ ବା ପୁଷ୍ଟିସାର ଜାତୀୟ ଖାଦ୍ୟ ସେଥିରୁ ମିଳୁଛି। ତାପରେ ବି ସେଥିରୁ ମଧ୍ୟ ରକ୍ତ ତିଆରି ହେଉଛି, ଯେଉଁଟାକି ଆପଣଙ୍କର ଶାଗ ଫାଗ ଜାତୀୟ ରକ୍ତ ତିଆରି ହେଉଛି। ଆମେ ଯଦି ସେଇ ଫସଲରେ ଆମେ ଯଦି କ'ଣ କରିବା ନା କୀଟନାଶକ ଯେଉଁ ବିଭିନ୍ନ ପ୍ରକାର ପୋକ ଲାଗିବେ, କାହିଁକିନା ଆମ ତାକୁ ଠିକ୍ ଭାବରେ ଯତ୍ନ ନେଇନାହାନ୍ତି, ନ ନେବା ଯୋଗୁଁ ଯେଉଁ ପୋକ ଲାଗିବେ ସେଥିପାଇଁ ଆମେ ଯେଉଁ ରୋଗ ହେଉଛି ପୋକମରା ଔଷଧ ଯଦି ବିଚାର ନ କରିକି ଅବିଚାରିତ ଭାବରେ ରାସାୟନିକ ଔଷଧ ଯଦି ବ୍ୟବହାର କରିଦେବା ବା ବିଶେଷଜ୍ଞମାନଙ୍କର ପରାମର୍ଶ ନ ନେଇକି ବ୍ୟବହାର କରିବା, ତାହେଲେ କ'ଣ ହେବ ନା ସେଥିରେ ମାନେ ଆପଣଙ୍କର ପନିପରିବାରେ ବିଷ ହେବ, ଶେଷ ମାନେ ତାର ଯେଉଁ ରେସିଡ୍ୟୁ ଗୁଡ଼ାକ ରହିଯିବ, ଯାହାଫଳରେ କି ଆମ ରକ୍ତ ସହିତ ବିଷାକ୍ତ ଅଂଶ ଗୁଡ଼ିକ ରହିବ, ଯାହାଫଳରେ କି ଆମ ରକ୍ତ ସହିତ ମିଶିକି ମଧ୍ୟ ଆମକୁ କ୍ୟାନ୍ସର ଫ୍ୟାନ୍ସର ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରାଇବ, ସେଥିପାଇଁ
1: ସ୍ୱାସ୍ଥ୍ୟ ପକ୍ଷେ ବହୁତ
0: ହାନିକାରକ। ସେଥିପାଇଁ ଆମେ କ'ଣ କରିବା ନା ପନିପରିବା ଫସଲରେ ଆମେ ପ୍ରଥମେ ନିରାପଦ ମାନେ କୀଟନାଶକ ବ୍ୟବହାର କରିବା। ଫାର୍ଷ୍ଟ ଆମେ କ'ଣ କରିବା ନା ସମନ୍ୱିତ ରୋଗ ପୋକ ପରିଚାଳନା ନୀତିଟା ଗ୍ରହଣ କରିବା। ସମନ୍ୱିତ ରୋଗ ପୋକ ପରିଚାଳନା କ'ଣ ନା ମାନେ ଗୋଟେ ଜମି ପନିପରିବା ଫସଲରେ ଆମେ ବିଭିନ୍ନ ପ୍ରକାର ରୋଗ ପୋକ ପାଇଁ ଏକାଥରେ ପରିଚାଳନା ପଦ୍ଧତି ଗ୍ରହଣ କରିବା, ଯାହାଫଳରେ କି ଯେକୌଣସି ପ୍ରକାର ରୋଗ ପୋକ ହେବ ତାହାର ଆର୍ଥିକ ଦେୟାଳୀ ସୀମାରୁ ଉପରକୁ ଯିବ ନାହିଁ, ଯାହାଫଳରେ କି ରୋଗ ପୋକ ଆଉ ହେବ ନାହିଁ କି ନଷ୍ଟ କରିପାରିବ, ଆମ ନିୟନ୍ତ୍ରଣରେ ରହିବ, ଯାହାଫଳରେ କି ଚାଷୀ ଭାଇ ମାନେ ବେଶୀ ଲାଭ ପାଇବେ।
1: ଆକୁ ଯଦି ଆମେ ସହଜରେ ବୁଝେଇବା କେମିତି ହେବ,
0: ଆକୁ ସହଜରେ ବୁଝେଇବା ମାନେ ମନେ କରନ୍ତୁ ଆମେ ପନିପରିବା ଫସଲ କରିବାର ଅଛି,
1: ତିନି ଚାରି ରକମର ଆମେ ଚାଷ କରୁଛେ
0: ପ୍ରଥମେ ଖରାଟିଆ ଚାଷ କରିବାର ଅଛି। ଆପଣ ଯେକୌଣସି ଫସଲ କଲେ ମଧ୍ୟ ଖରାଟିଆ ଚାଷ କରିବାର ଅଛି, ଯାହାଫଳରେ କ'ଣ ହେବ ନା ପୂର୍ବରୁ ଯେଉଁ ଘାସ ରହିଛି ସେଟା ମରିଯିବ, ରୋଗ ପୋକ ମାନଙ୍କର ଯେଉଁ ଅଣ୍ଡା ଗୁଡ଼ିକ ମାନେ ନଷ୍ଟ ହେଇଯିବ। ଇଏ ହେଲା ଖରାଟିଆ ଫସଲ ଯୋଗୁଁ। ତାପରେ ମାନେ ବିହନ ଯେଉଁ ବ୍ୟବହାର କରିବା, ଆମେ ରୋଗ ପୋକ ସହଣୀ ଶକ୍ତି ବିହନଟା ବ୍ୟବହାର କରିବା, ଯେକୌଣସି ଫସଲ କରିବା, ବାଇଗଣ କରନ୍ତୁ କି ବିଲାତି କରନ୍ତୁ କି ଆପଣଙ୍କର ବିନ୍ସ କରନ୍ତୁ, ଯେକୌଣସି ଫସଲର କିମ୍ବା ଆଳୁ, ଆମର ରୋଗ ପୋକ ସହଣୀ ଶକ୍ତି ଥିବା କିସମଟା ବ୍ୟବହାର କରିବା ଉଚିତ। ରୋଗ ପୋକ ସହଣୀ ଶକ୍ତି କିସମ ଯଦି ବ୍ୟବହାର କରିଛନ୍ତି ଆପଣଙ୍କର ମାନେ ପ୍ରାୟ ଅର୍ଦ୍ଧାଧିକ ଆପଣଙ୍କର ରୋଗ ପୋକ ଦମନ କରିଦେଲେ ବୋଲି ଭାବନ୍ତୁ। ତାପରେ କ'ଣ କରିବେ ନା ଆପଣଙ୍କର ମାନେ କୋଡ଼ା ଖୋସା କରିବେ, ଠିକ୍ ସମୟରେ କୋଡ଼ା ଖୋସା କରିବେ, ଠିକ୍ ସମୟରେ ଲଗେଇବେ, ତାପରେ ଘାସ ବାଛିବେ। କୌଣସି ଜମିରେ ଆପଣଙ୍କର ଘାସ ରହିବା ଉଚିତ ନୁହେଁ, ଘାସ ରହିଲା ମାନେ ରୋଗ ପୋକ ଅଧିକ ଲାଗିବେ। ତାପରେ ବିହନ ବିଶୋଧନ କରିବା ଉଚିତ, ଏଇଟା ହେଉଛି ସବୁଠାରୁ ମୁଖ୍ୟ, ଆପଣଙ୍କ ବିହନ ଚୟନ ଆଉ ବିହନ ବିଶୋଧନ ଏଇ ଦୁଇଟା ଜିନିଷ ଯଦି କରିଦେଇଛନ୍ତି ଆପଣଙ୍କର ପାଖାପାଖି 70-80% ଭାଗ ଆପଣଙ୍କର ରୋଗ ପୋକ ଦମନ ହେଇଯାଇଛି ବୋଲି
1: କହି ରଖିବା। ଯେ ଆମର ଚାଷୀ ଭାଇ ଭଉଣୀମାନେ ଯେମାନେ ପନିପରିବା ଚାଷ କରିବା ପାଇଁ ଆଗକୁ ଯାଉଛନ୍ତି, ସେମାନେ ପ୍ରଥମରେ ନିଜର ମାଟିକୁ ଧରିକି କେଉଁ ପ୍ରକାର ବିହନ ଉନ୍ନତ ବିହନ ହବ ତାକୁ ଚୟନ କଲା ପରେ ତାପରେ ବିହନ ବିଶୋଧନ କରିବା ଯେମିତି ଭୁଲିବେ ନାହିଁ।
0: ଆଉ ଆଜିକାଲି ସବୁ କ'ଣ ହେଲା ନା ଶଙ୍କର ବିହନ ସବୁ ଆସିଲାଣି, ଶଙ୍କର ବିହନ ବ୍ୟବହାର କଲେ ମଧ୍ୟ ସେଥିରୁ ସେମାନେ ଅଧିକ ଅମଳ ପାଇପାରିବେ। ବର୍ତ୍ତମାନ ସବୁ ଜୈବିକ ଉପାୟରେ ସବୁ ଚାଷ କରିବା, ପନିପରିବା ଚାଷ ବା ଫଳ କି ଶସ୍ୟଜାତୀୟ ଫସଲ କରିବା ଉଚିତ। ଜୈବିକ ଫସଲ କ'ଣ ନା ଏଇ ଯେଉଁ ରୋଗ ପୋକ ହେଉଛି ସେଥିପାଇଁ ଟ୍ରାଇକୋଡର୍ମା ବୋଲି ଗୋଟେ ହେଉଛି ମାନେ ଜୀବାଣୁ ଔଷଧ ମିଳୁଛି,
1: ଟ୍ରାଇକୋଡର୍ମା
0: ଭିରିଡ଼େ ଆଉ ସିଡ଼ୋମୋନାସ୍ ଫ୍ଲୋରେସେନ୍ସ। ଟ୍ରାଇକୋଡର୍ମା ଭିରିଡ଼େ କ'ଣ କରୁଛି ନା ଫିମ୍ପି ଜାତୀୟ ଯେତେ ରୋଗ ସବୁ ଦମନ କରୁଛି, ଆଉ ସିଡ଼ୋମୋନାସ୍ ଫ୍ଲୋରେସେନ୍ସ ଯେତିକି ମାନେ କବକ ଜାତୀୟ ମାନେ ସରି ମାନେ ବ୍ୟାକ୍ଟେରିଆ ଜାତୀୟ ବୀଜାଣୁ ଜାତୀୟ ସବୁ ରୋଗକୁ ସେ ଦମନ କରୁଛି। ମାନେ ଯେମିତି ଆପଣଙ୍କର ବିଲାତି ବାଇଗଣରେ ଝାଉଁଳା ରୋଗ, ବାଇଗଣରେ ଝାଉଁଳା ରୋଗ କି ଆପଣଙ୍କର ପନିପରିବାରେ ଯେଉଁ ଝାଉଁଳା ରୋଗ ହେଉଛି ସେସବୁ ଗୁଡ଼ାକ ଏଇ ଦୁଇଟା ମାନେ ଜୀବାଣୁକୁ ତାକୁ ମାରିଦେବେ ସେ ରୋଗ ଗୁଡ଼ାକ। ତାପରେ ଆଉ ଗୋଟେ ହେଉଛି ବର୍ତ୍ତମାନ ଯେ ବଜାରରେ ମିଳୁଛି ଆପଣଙ୍କର ଟ୍ରାଇକୋଗାମା ଚିଲୋନିସ୍, ଆଉ ତାପରେ ଆପଣଙ୍କର BTK, ଆଉ ହେଉଛି ଆପଣଙ୍କର HNPV, ଏଇ ଯେଉଁ ମାନେ

0: ଔଷଧ ଗୁଡ଼ାକ ମିଳୁଛି, ଏଗୁଡ଼ାକ ହେଉଛି ଭୂତାଣୁ ଜାତୀୟ ବା ବୀଜାଣୁ ଜାତୀୟ ଯେଉଁ ଔଷଧ ଗୁଡ଼ାକ, ଏଇଗୁଡ଼ାକ ଆମେ ଯଦି ବ୍ୟବହାର କରିବା ତାହେଲେ ପନିପରିବା ଫସଲର ସବୁ ପ୍ରକାର ପୋକକୁ ଦମନ କରିପାରିବା, ଆଉ ଯାହାଫଳରେ କି ଆମର ଯେଉଁ ବିଷାବଶେଷ ରହୁଛି ବା ପେଷ୍ଟିସାଇଡ୍ ରେସିଡ୍ୟୁ ରହୁଛି, ରାସାୟନିକ ଔଷଧ ଯେଉଁ ବ୍ୟବହାର କରିବା ଦରକାର ନାହିଁ, ପଡ଼ିବ ନାହିଁ। ତାପରେ ଆଉ ଗୋଟେ ହେଉଛି, ଯଦି ଖତ ସହିତ ଆପଣଙ୍କ ଚାଷ କରିବା ପରେ ଖତ ସହିତ ନିମ ପିଡ଼ିଆ ବ୍ୟବହାର କରିଛନ୍ତି, ମାନେ ପ୍ରାୟ ଆପଣଙ୍କର ଏକରକୁ 10 କ୍ୱିଣ୍ଟାଲ ପାଖାପାଖି ଯଦି ନିମ ପିଡ଼ିଆ ବ୍ୟବହାର କରିଛନ୍ତି, ତାହେଲେ କୌଣସି ପ୍ରକାର ଆପଣଙ୍କର ସୂତ୍ରକୃମି ଜାତୀୟ ରୋଗ ହେବ ନାହିଁ, କିମ୍ବା ଆପଣଙ୍କର କୌଣସି ପ୍ରକାର ପୋକ ମଧ୍ୟ ଲାଗିବେ ନାହିଁ।
1: ଏଠି ଆଉ ଗୋଟେ କଥା ବି ବାହାରୁଛି ଆଜ୍ଞା, ଯେ ଆମେ ଯଦି ରାସାୟନିକ ସାର କିମ୍ବା ଔଷଧ ବଦଳରେ ଯଦି ଆମେ ଜୈବିକ ଖତ କିମ୍ବା ଆପଣ କହୁଥିଲେ ଯେଉଁ ଟ୍ରାଇକୋଡର୍ମା ଯଦି ଆମେ ବ୍ୟବହାର କରିବା, ତାହେଲେ ଉନ୍ନତ ଫସଲର ଯେଉଁ ଆମର ଅମଳର ମାନ ବି ଭଲ ରହିବ, ସ୍ୱାଦ ବି
0: ବଢିବ। ଆଉ ତାପରେ ଆଉ ଗୋଟେ କଥା ହେଉଛି, ଆମେ ଯଦି ଜନ୍ତା ଫସଲ ମଧ୍ୟ ଲଗେଇବା, ଜନ୍ତା ଫସଲ କ'ଣ ମାନେ ମନେ କରନ୍ତୁ ମାନେ ବାଇଗଣ କି ବିଲାତି ବାଇଗଣ ଲଗା ହେଇଛି, ମଝିରେ ଆପଣଙ୍କର ଝୁଡ଼ଙ୍ଗ ଲଗା ହେଲା, ଝୁଡ଼ଙ୍ଗରେ କ'ଣ ହେବ, ଜୋଆ ପୋକ ଲାଗିବେ, ଅନ୍ୟାନ୍ୟ ଫସଲରେ ଲାଗିବେ ନାହିଁ, ସେ ଜୋଆ ପୋକକୁ ଆମେ ଝୁଡ଼ଙ୍ଗକୁ ମଧ୍ୟ ଯେଉଁ ଦମନ କରିଦେଇପାରିବା, ଝୁଡ଼ଙ୍ଗରୁ ଜୋଆ ପୋକକୁ ଦମନ କରିପାରିବା। ଯେମିତି ଆପଣଙ୍କର ଜଡ଼ା ଫସଲଟା ଯେଉଁ ପନିପରିବା ଫସଲର ବାଡ଼ ଚାରିପଟେ ଯଦି ଲଗେଇବା, ତାହେଲେ ସେ କ'ଣ କରିବ ନା ଅନ୍ୟାନ୍ୟ ସବୁ ପ୍ରକାର ପୋକକୁ ସେ ଧରି ରଖିବ, ଭିତରକୁ ଆଉ ସେ ଛାଡ଼ିବ ନାହିଁ ଫସଲକୁ, ଏଇ ଟାଇପ୍ର ମଧ୍ୟ କରିପାରିବା। ତାପରେ ଆଜିକାଲି ଗୋଟେ ଅଛି ସଙ୍ଗ ଆକର୍ଷକ ଯନ୍ତା ଗୋଟେ ରହିଲାଣି, ସେଇଟା କ'ଣ ହେଇଛି ନା ଆପଣଙ୍କର ମାନେ ମାଇ ପୋକର ବାସ୍ନାଟା ସେଥିରୁ ବାହାରିବ, ଗୋଟେ ସଙ୍ଗ ଆକର୍ଷକ ଯନ୍ତାରେ ଆପଣଙ୍କର ପ୍ରାୟ ଏକରକୁ ମାନେ 8ଟା ପାଖାପାଖି ବସିବାକୁ ପଡ଼ିବ, ମାନେ 40 ମିଟର ଅନ୍ତରରେ ଗୋଟେ ବସିବାକୁ ପଡ଼ିବ ଯନ୍ତା ଯାକ। ସେ ଯନ୍ତାରେ 2 ପ୍ରକାର ଲିଓର ବଜାରରେ ମିଳୁଛି, ମାନେ ଔଷଧ ଯୋଉଟାକି କହୁଛେ, ଗୋଟେ ହେଉଛି ଆପଣଙ୍କର ସ୍ପୋଡୋଲିଓର, ଆଉ ଗୋଟେ ହେଉଛି ହେଲିଓଲିଓର। ମାନେ ହେଲିଓଲିଓର ମାନେ ଆପଣ ଯେଉଁ ବାଇଗଣରେ ମନେ କରନ୍ତୁ କାଣ୍ଡବିନ୍ଧା କି ଫଳବିନ୍ଧା ପୋକ ଲାଗୁଛି, କି ବିଲାତି ବାଇଗଣ ଫଳବିନ୍ଧା ପୋକ ଲାଗୁଛି, ସେଇଗୁଡ଼ା ଲାଗୁଛି, ସେଇଗୁଡ଼ା କ'ଣ ହେବ, ତାର ଯେଉଁ ପ୍ରଜାପତିଟା ନା ଅଣ୍ଡିରା ପ୍ରଜାପତିଟା ଦେଖିବ ଯେ ସେ ଜନ୍ତା ପାଖକୁ ଆସିବ, ମାଇ ପ୍ରଜାପତିର ବାସ୍ନା ଆସିକି ସେ ଜନ୍ତା ଭିତରେ ପଡ଼ିକି ଅଣ୍ଡିରା ପ୍ରଜାପତି ମରିଯିବ। ମରିଗଲା ପରେ କ'ଣ ହବ ନା ମାଇ ଆଉ ଅଣ୍ଡିରା ପ୍ରଜାପତି ମାନଙ୍କର ସଂଖ୍ୟା କମିଗଲା ପରେ ଆଉ ମାଇ ପ୍ରଜାପତି ବଂଶ ବିସ୍ତାର କରିପାରିବେ ନାହିଁ, ଅଣ୍ଡା ଦେଇପାରିବେ ନାହିଁ, ତେଣୁ ଆମେ
1: ସେମାନେ
0: ରକ୍ଷା କରିପାରିବା।
1: ଭଲ ଉପାୟ ଗୋଟେ କହିଲେ,
0: ଆମେ ପନିପରିବା ପ୍ରାୟ ସମସ୍ତେ ଖାଉଛେ, ମାନେ ପାଖାପାଖି ଆମକୁ ପ୍ରତ୍ୟେକ ପରିବାରକୁ ପ୍ରାୟ ପାଖାପାଖି 150 ରୁ 200 ଗ୍ରାମ ପାଖାପାଖି ପନିପରିବା ନିହାତି ଦରକାର ହେଉଛି, ଜଣକା ପିଛା। ତେଣୁ ସେଇ ଯେଉଁ ପନିପରିବାରେ ଯଦି ବିଷ ରହିଲା ତାହେଲେ ଆମେ ମଧ୍ୟ ରୋଗଗ୍ରସ୍ତ ହେବା, ସେଇଟା କେମିତି ବିଷ ନ ହେବ ତା ପାଇଁ ଆମେ ଚିନ୍ତା କରିବା ଦରକାର। ବର୍ତ୍ତମାନ ଜୈବିକ ଉପାୟରେ କେମିତି ଚାଷ କରିବା, ଏବଂ ମୁଁ ଦେଖୁଛି ଯେ ଆପଣଙ୍କର ଯଦି 1 ଟଙ୍କା ବ୍ୟବହାର କରିଛନ୍ତି ତାହେଲେ ମାନେ 5 ଟଙ୍କା ନିଶ୍ଚିତ ପନିପରିବାରୁ ପାଇବେ, ତେଣୁ ଜୈବିକ ଉପାୟରେ ଚାଷ କରିବା ଦରକାର।
2: ଏଇଠି ତମିଶା ସମାନ ଗୋଟେ କରିବା ପଚାରି ପକେଇଛ ଆଜ୍ଞାଙ୍କୁ, ଯେ ଆମର ଲୋକ ମିଶା ବୁଝିବାର ଅଛି ଏଇଟା, ସେଟା ପାଇଁ ସବୁବେଳେ ଆମେ କହିବା ଭାଇ ଅଧିକ ଆଉ କମ ସମୟ ଭିତରେ ଲାଭ ପାଇଯିବି ବୋଲେ ହବ ନାହିଁ। ଆଗେ ଯେମିତି ଚାଷ ହଉଥିଲା, ଆଗର ଲୋକବାକ ମାନଙ୍କର ଯେମିତି ଚାଲିଚଳନ ଥିଲା, ସେଇ ହିସାବରେ ଆମେ ଟିକେ ଶିଖିବାର ଅଛି। ଆମେ ଆଧୁନିକ ଯନ୍ତ୍ରପାତି ନେବା, ମାତ୍ର ଏ ରୋଗକୁ ଡାକିବା ନାହିଁ,
1: ଯେତେ ପରିମାଣ ସମ୍ଭବ ଆମେ ଜୈବିକ ଖତ ସାର ଦେଇକି ବ୍ୟବହାର କରିବା। ଯେମିତି କଥାବାର୍ତ୍ତା ହଉ, ଏବେ ସବୁଆଡେ ତ ପୂଜା ପାର୍ବଣ ଦିନ ମିଶା ଚାଲିଛି, ଆଗକୁ ମିଶା ପାର୍ବଣ ଋତୁ ଅଛି, ଆକୁ ଧରିକି ବଢିଆ ଦେଶିଆ ଗୀତ ଗୋଟେ ଶୁଣିବା, ଆମର ଅଞ୍ଚଳ
2: ଆମର ତ ପରମ୍ପରା କରିଦେଇଛି ଏଇଟା,
1: ଶୁଣିବା ହେଲା।

0: ସୁଖ ଦୁଃଖ ସଂସାର ଚାଲିଥିବ ବୋଲ ପର୍ବପର୍ବାଣୀ ହିଁ ଚାଲିଥିବ
1: ନାଇଁ ଏବେ ତମେ ସୁଖ ଦୁଃଖ କଥା କହିଲ ଏବେ ଯାହାର ଚାଷବାସ ଟିକେ ବର୍ଷା ପାଣିରୁ ବଞ୍ଚି ଯାଇଛି ସେମାନେ ଖୁସି, ଯାହାର ବର୍ଷା ପାଣିରେ ନଷ୍ଟ ହେଇଗଲା ସେମାନେ ଦୁଃଖୀ
0: ଦୁଃଖୀ ମନ ହବ
1: ସିନ୍ତିଆ ଗା ଗୋଟେ ଭାଇର କଥାବାର୍ତ୍ତା ହେଇଛି ଏଇ ଯୋଉ ଲଗାତାର ବର୍ଷା ହେଲା ଭାଇ ଯେତେ ଲୋକକୁ କାମ ଦେଇଥିଲେ ଆଉ ନିଜେ ଅମଳ କରି ବିକ୍ରି ବଟା କରୁଥିଲେ ଏବେ ସବୁ ଜାଗ ତାଙ୍କର ନଷ୍ଟ ହେଇଗଲା। ଏବେ କେମିତି କରିବି କେମିତି ଚଳିବି ସରକାରଙ୍କୁ ଗୁହାରି କରୁଛି ସେ ବାବୁ
0: ଟିକେ ଦୁଃଖ ରହିଯାଇଛି ଭାଇର। ଆଉ
1: 2 ଏକର ଟମାଟୋ ଚାଷ କରିଥିଲେ ସବୁ ନଷ୍ଟ ହେଇଗଲା। ସେ ଭାଇ ସହିତ ମୁଁ କଥାବାର୍ତ୍ତା ହେଇଛି ଟିକେ ଶୁଣିଦେଲେ ହେଲା।
0: ନାଇଁ ନାଇଁ ସବୁ ଶୁଣିବା ଶୁଣିବା ଜାଣିବା ଟିକେ।
1: ଆପଣ ନାଁଟା କଣ ଆଜ୍ଞା?
2: ଆମର ନାମ ବିକର୍ଣ୍ଣ ଦେ।
1: ଆଚ୍ଛା କଣ କାମ କରୁଛନ୍ତି ଆପଣ?
2: ଆମର ଚାଷୀ କାମ ଏକା।
1: ଆଚ୍ଛା କେତେ ବର୍ଷ ହେଲାଣି ଚାଷ କରୁଥିଲେ?
2: ଆମେ ଆଜ୍ଞା 6-7 ବର୍ଷ ହେଲାଣି ଚାଷ କରୁଛି।
1: କଣ କଣ ଚାଷ କରୁଛନ୍ତି?
2: ଏଠି ଏବେ କାକରୋଲ ତ ନଷ୍ଟ ହେଇଗଲା, କାକରୋଲ ତ ନାଇଁ ସରିଲା, ଏବେ ପଟଲ ଅଛି ଥିଲା, ବାଇଗଣ ଥିଲା, ବାଇଗଣ ପଟଲ ସବୁ ଟମାଟୋ ଥିଲା ସେଟା ମିଠା ଖରାପ ହେଇଗଲା।
1: ଆଚ୍ଛା କେତେ ଏକରରେ ସବୁ ଟମାଟୋ କରିଥିଲେ, କାଙ୍କଡ କରିଥିଲେ?
2: ଏଇଟା କାକରୋଲ ଥିଲା 2 ଏକର ଆଜ୍ଞା।
1: ହଁ

0: ପୋଟଳ ଚି ଗୋଟେ ଗରା ସେଟା ମାନେ ଖରାପ ହେଇଗଲା
1: ଆଉ
0: ଆର ତିରିଶ କେନ ଆଜ୍ଞା ବାଇଗନ ଅଛି ବାଇଗନ ଥିଲା
1: ଏସବୁ ଯୋଉ ଚାଷ କରିଥିଲେ ଏଥିରୁ ଆପଣ ପ୍ରତିଦିନ କେତେ ଉତ୍ପାଦନ କରୁଥିଲେ ଆଉ ଏବେ ବର୍ଷା ହେଲା ପରେ କଣ ରହୁଛି ସ୍ଥିତି?
0: ଆଜ୍ଞା ଆଗେ ସପ୍ତାହରେ ଏଟା ପେମେଣ୍ଟ ହବାର ଆଜ୍ଞା ସପ୍ତାହରେ ଦୁଇ ଦିନ ତିନି ଦିନ କାରବାରଟା ବୁଝିଲୁ କି ନାହିଁ?
1: ହଁ
0: ସାବାନ ତ ସବୁଦିନ ତ ହବ ନାହିଁ ସବଜି ଜିନିଷଟା ବୁଝିଲୁ ସପ୍ତାହରେ ଦୁଇ ଦିନ କାରବାରଟା ଆଜ୍ଞା।
1: ଆଚ୍ଛା ହେଲେ କେତେ ଦିନ ଆପଣ ଫଳ ପାଇଛନ୍ତି ସବୁ?
0: ଆଜ୍ଞା ଟମାଟର ତ ଗୋଟେ ସପ୍ତାହ ବିକି ପାରିଲି ନାହିଁ ସବୁ ଖରାପ ହେଇଗଲା ଆଜ୍ଞା।
1: ଆଚ୍ଛା ଏବେ ଯୋଉ ଲଗାଣ ବର୍ଷା ହେଲା କଣ କ୍ଷତି ହେଲା ଆପଣଙ୍କର?
0: ସବୁ ଟମାଟୋ ତ ସବୁ ଖରାପ ହେଇଗଲା ଆଜ୍ଞା ସବୁ ମାଟିରେ ଝରିଗଲା ଆଜ୍ଞା।
1: ଆଉ
0: ଆର ପୋଟଲ ମିଶା ସବୁ ଖରାପ ହେଇଗଲା ପୋଟଲ ମିଶା ଖରାପ ହେଇଗଲା ବାନ ଫାନ ସବୁ ଭାଙ୍ଗିଗଲା ଏଇ ଯେ କାଲି ଉଠାଇଲି ବୁଝିଲୁ ଆଜି ଉଠାଇଲି କାଲି ଉଠାଇଲି ଆଠଟା ଦଶଟା ଲେବର ସବୁଦିନ।
1: ଆଚ୍ଛା ହେଲେ ଏବେ ବର୍ତ୍ତମାନ ଏବେ ଫିଲ୍ଡରେ କଣ ଅଛି ଆପଣଙ୍କର?
0: ଏବେ ପୋଟଲ ପୋଟଲ ତ ନାହିଁ ଖାଲି ଗଛ ଟିକେ ଅଛି ଆର କାଇଁ ବୁଝିଲୁ କି ବାଇଗନ ମିଶା ଅଛି ସେ ସବୁ ନଷ୍ଟ ହେଇଗଲା ଢୁଲି ଗଲା ପବନ ହେଲା ପାଣି ମାରିଲା ସବୁ ଖରାପ ହେଇଗଲା।
1: ଆଚ୍ଛା ଆପଣ ଯେତେବେଳେ ଚାଷ କରୁଥିଲେ ଆଗରୁ ସବୁ ଭଲ ଚାଷ ହଉଥିଲା ଭଲ ଉତ୍ପାଦନ
0: ହଉଥିଲା? ଭଲ ଚାଷ ହେଇଥିଲା ମୋର ଏଠି ଏରିଆ ଲୋକ ମିଶା ଜାଣୁଛି ଆଜ୍ଞା ନମ୍ବର ୱାନ୍ ଚାଷ କରବାର ଆଜ୍ଞା।
1: ହଁ କେତେ ଲୋକ କାମ କରୁଥିଲେ ଆପଣଙ୍କ ସହିତ?
0: ଆମର ଲଗେ ଆଠ ଜଣ ଅଛି ବର୍ତ୍ତମାନ ଆଜ୍ଞା ଆଜି ମିଶା ଆଠ ଜଣ ଲେବର ଅଛି ସବୁବେଳେ ବାର ମାସ କାମ କରୁଛି।
1: ହେଲେ ସେମାନଙ୍କ ପରିବାର ମଧ୍ୟ ପୋଷୁଥିଲେ?
0: ହଁ ଆଜ୍ଞା।
1: ଆପଣ ଯାହା ସବୁ ଚାଷ କରୁଥିଲେ ସେସବୁ କୋଉଠି ବିକ୍ରି କରୁଥିଲେ?
0: ଏଇଟା ନବରଙ୍ଗପୁର ଯିବାର ଜୟପୁର ଯିବାର ନବରଙ୍ଗପୁର ଜୟପୁର।
1: ଆଚ୍ଛା ଏବେ ଯେତେବେଳେ ବର୍ଷା ଆସିଲା ବର୍ଷା କଣ ପାଣି ଜମି ରହିଗଲା ନା ପାଣି ଯିବା ପାଇଁ କିଛି ଆଉ ରାସ୍ତା କରିନଥିଲେ?
0: ନାଇଁ ଆଜ୍ଞା ପାଣି ଯିବାର ପାଇଁ ରାସ୍ତା ଅଛି ବୁଝିଲୁ କି ନାହିଁ ଏଟା ପାଣିରେ ଏକା ପବନରେ ଏକା ସବୁ ଝରାଇ ଦେଲା ପାଣି ସମାଲ ଯେ ପାରିଲା ନାହିଁ ଏତେ ପରିମାଣ ଚାରି ଦିନ ଚାରି ରାତ ପାଣି ମାରିଲା
1: ସବୁ ଖରାପ ହେଇଗଲା।
0: ସବୁ ଖରାପ ହେଇଗଲା।
1: କେତେ ଟଙ୍କା ସବୁ ଖର୍ଚ୍ଚ କରିଥିଲେ
0: ଆଜ୍ଞା? ଆମର ଟମାଟୋ ବାର 470,000 ଖର୍ଚ୍ଚ ହେଇଥିଲା ଆଜ୍ଞା
1: ଦୁଇ ଏକର।
0: ଦୁଇ ଏକର ଦଶ କୋଡ଼ିଏ ସେ ହବ ଦୁଇ ଏକର ଧରନ୍ତୁ ଆଜ୍ଞା।
1: ଆଚ୍ଛା କୋଉଠୁ ଆଣିଥିଲେ?
0: 470,000 ଟଙ୍କା ଖର୍ଚ୍ଚ ହେଇଥିଲା ଆଜ୍ଞା 70,000 ଟଙ୍କା ବିକି ପାରିଲିନି।
1: ଆଚ୍ଛା ସେତିକି ଯଦି ନଷ୍ଟ ନ ହେଇଥାନ୍ତା ବୋଲେ ଆପଣ କେତେ ମାସ ବିକିଥାନ୍ତେ କେତେ ଟଙ୍କା ପାଇଥାନ୍ତେ?
0: ଆଜ୍ଞା ସେଟା ଯଦି ମାର୍କେଟ ଭଲ
1: ରହିତା
0: 4,00,000 8,00,000 ଟଙ୍କା ହେଇଥା ଆଜ୍ଞା।
1: କେତେ ମାସରେ?
0: ତିନି ମାସରେ ଏଇଟା ଫସଲ ତିନି ମାସ ତିନି ମାସ ଅଧେ
1: ମାର୍କେଟ ଭଲ ଥିଲେ ସେତିକି ପାଇଥାନ୍ତେ ଆପଣ? ହେଲେ ଏବେ ବର୍ତ୍ତମାନ ମାର୍କେଟ ବି ଭଲ ଅଛି କିନ୍ତୁ ବର୍ଷା ଖରାପ କରିଦେଲା?
0: ବର୍ଷା ଖରାପ ହେଇଗଲା ଆଜ୍ଞା।
1: ଆଚ୍ଛା ବର୍ତ୍ତମାନ ଏବେ ସେ ଜାଗାରେ କିଛି ଆଉଥରେ ଚାରା ଲଗେଇଲେ ହବ କି?
0: ନାଇଁ ଆଜ୍ଞା ହବ ନାହିଁ ଆଜ୍ଞା। ଆପଣ ଆସନ୍ତୁ ଫିଲ୍ଡ ଦେଖନ୍ତୁ କହିବୁ ତାକୁ।
1: ହେଲେ ଆପଣ କଣ କରିବେ ଏବେ ସେ ଜାଗାରେ ଯାହା ଖରାପ ହେଇଗଲା?
0: ଆଚ୍ଛା ସରକାର ଯଦି ସାହାଯ୍ୟ କରିବ ବୋଲି ଭଲ କଥା।
1: ଏଗ୍ରିକଲଚର ବିଭାଗର କୋଉ ଅଧିକାରୀ ମାନେ ଗଲେଣି କି? କିନ୍ତୁ ଆପଣ ଚାଷ କରୁଛନ୍ତି ଅନ୍ୟମାନେ ବି ଆପଣଙ୍କ ସହିତ ମିଶିକିରି କାମ କରୁଛନ୍ତି ସେମାନେ ତାଙ୍କ ପରିବାର? ଆଚ୍ଛା ୟା ସହିତ ଏବେ ଯଦି ଖରାପ ହେଇଗଲା ସେ ଜାଗାରେ ଆପଣ କଣ ସରକାରଙ୍କ ଠାରୁ ଆପଣ ସହାୟତା ଚାହୁଁଛନ୍ତି? ହେଲେ ସରକାରଙ୍କର ଆପଣ ଚାଷ କରିବା ପୂର୍ବରୁ ସରକାରଙ୍କୁ ଅବଗତ କରିଥିଲେ କି?
0: ଆଜ୍ଞା କରିଥିଲି ଆମେ ସବସିଡି ପାଇଁ ଲେଖା ହେଇଥିଲି ଆଜ୍ଞା ଆମର କହିଥିଲା ଅଫିସ ଠୁ କହିଥିଲା ସବସିଡି ଟମାଟୋର ଯେ ପଲାଟା ଆଇବ ନାହିଁ ଆଜ୍ଞା ସେଟା ରାୟପୁର ଠୁ ଆଇବ ଆଜ୍ଞା।
1: ଆଚ୍ଛା
0: ବୁଝିଲୁ କି ସେ କାଗଜ ପତ୍ର ମିଶା ଅଛି ଆଜ୍ଞା ବିଲ୍ ଫିଲ୍ ସବୁ ଅଛି ଆଜ୍ଞା।
1: ହେଲେ ଏବେ ଟମାଟୋ ଫସଲ କଲା ପରେ କଣ କଣ ଫସଲ
0: ସେଟା ଅଫିସରେ ଜମା ମିଶା ଦେଲି ଆଜ୍ଞା।
1: ଆଚ୍ଛା ହେଲେ ଏବେ
0: ସବସିଡି ହବ ବୋଲି ଜମା ଦେବାର କହିଲେ ଜମା ମିଶା ଦେଲି ସେଟା ଆଜି ତିନି ମାସ ହେଇଗଲା ଆଜ୍ଞା ସବସିଡି ନାହିଁ କିଛି ନାହିଁ କିଛି ନାହିଁ ଆଜ୍ଞା।
1: ଆଚ୍ଛା ଏବେ ଆଉ କଣ କଣ ଫସଲ ଅଛି ଆପଣଙ୍କ ଜମିରେ?
0: ଏବେ ଯାହା ଥିଲା ସବୁ ଖରାପ ହେଇଗଲା ଆଜ୍ଞା
1: ଏବେ ଆଉ କିଛି ନାହିଁ?
0: ନାହିଁ
1: ଆଉ ଏବେ ଆଉ କୌଣସି ଚାଷ ବି କରିହବନି?
0: ନାହିଁ ଆଜ୍ଞା ବିହାରୀ ଦୋଷଟା ଗଲେ ଏକା ଏବେ ତ ଜମିରେ ନାଙ୍ଗଲ ମିଶା ଲଗାଇ ହବ ନାହିଁ।

0: ବଡ ପ୍ରମାଦ ହେଇଗଲା, ଦୁଃଖ କଷ୍ଟ ଏମିତି ଭାଇ ଜଣେ ତ ନାଇଁ, ଏମିତି କେତେ ଜଣ ଅଛନ୍ତି ବୋଲ
1: ହେଲେ କି ଯୋ ଏ ଭାଇ ସିନା ଟମାଟୋ ଚାଷ ବାଇଗଣ ଚାଷ ସବୁ କରିଥିଲେ, ବର୍ଷା ପାଣି ନଷ୍ଟ କରିଦେଲା, ତାର ପରେ କେବେ କରିବ ବୋଲି ଭାଇ କହୁଛନ୍ତି ଦଶହରା ପରେ ଆଉ ଥରେ କିଛି କରିବାର
0: ଅଛି।
1: ହେଲେ ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଭାଇମାନେ ମିଶା ସେମିତି ଅଣ୍ଟା ଭିଡ଼ିବାର ଅଛି,
0: ଅଣ୍ଟା ଭିଡ଼ିବାର ଅଛି, ଚାଷୀ କୂଳ ପରିବାର ରାଗ ବଢ଼ିବାର ଅଛି, ଚେଷ୍ଟା କରିବାର ଅଛି। ଆଉ
1: ଏଇଟା ତ ଆମର ଜଳବାୟୁ ପରିବର୍ତ୍ତନରେ ଏମିତି ଏକା ହଉଥିବ, ସେଟା ପାଇଁ ଆମେ ତାକୁ ସବୁବେଳେ ସଜବାଜ ହେଇକି ଲଢୁଥିବାର ଅଛି। ହେଲେ ଭାଇ କି ଯେ କରିବା, ଆମର ତ ବୈଠକ ଏଇଟା
0: ବେଳ ହେଇଯାଉଛି, ଯେ କାଲି ଟିକେ ବେଳା ବେଗି ଆସିକିରି ସବୁ ଯେତିକି ଅଛି ଅନାବନା ସବୁ ଯାଇ ଟିକେ ବାହାର କରିଦବା,
1: ପାଣି ମାଡ଼ ହେଇଯିବ,
0: ମାଡ଼ ହେଇଯାଉଛି ଯେତିକି, ଉଠିବା ହେଲେ ଯିବା
1: ଯିବା
0: ଯିବା ଯିବା।

0: ଶୁଣିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ ଓଡ଼ିଆରେ ଆଲୋଚନା ବିଷୟ ରହିଛି ରାଧାନାଥଙ୍କ କାବ୍ୟରେ ପ୍ରକୃତି ଆଲୋଚକ କୁମାରମଣି ସାହୁ
1: କାବ୍ୟ ମାନବ ଜୀବନର ବ୍ୟାଖ୍ୟା ଏବଂ ପ୍ରକୃତି ଜୀବନର ଆଲେଖ୍ୟ ତେଣୁ କାବ୍ୟରେ ପ୍ରାକୃତିକ ବିଷୟର ଉପସ୍ଥାପନା ହେବା ସ୍ୱାଭାବିକ ଭାବୁକର ଭାବନା ଯେତେବେଳେ କାବ୍ୟ କୌଶଳରେ ଅନୁବର୍ତ୍ତୀ ହୋଇ ଭାଷା ମାଧ୍ୟମରେ ଆତ୍ମପ୍ରକାଶ କରେ ସେତେବେଳେ ଉଚ୍ଚାଙ୍ଗ କାବ୍ୟର ସୃଷ୍ଟି ହୋଇଥାଏ ଯେଉଁ ପ୍ରକୃତି ଅହରହ ମାନବ ଜୀବନର ରକ୍ଷଣର ସହାୟକ ଯାହାର ପ୍ରଭାବ ମାନବ ଉପରେ ଅପ୍ରତିହତ ସେହି ପ୍ରକୃତିକୁ ଭାବୁକ ନିଜର ଚିନ୍ତା ରାଜ୍ୟରୁ ଦୂର କରିବା ଅସମ୍ଭବ ବରଂ କଳାର ସୃଷ୍ଟି ପାଇଁ କାବ୍ୟ କବିତାକୁ ରସାଳ କରିବା ପାଇଁ ମନୁଷ୍ୟ ପ୍ରକୃତିର ଆଶ୍ରୟ ଲୋଡ଼ିଥାଏ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟରେ ପ୍ରକୃତିର ବାହ୍ୟ ରୂପକୁ ଆଳଙ୍କାରିକ

ଦେଇ କବିମାନେ ଚିତ୍ରଣ କରି ଯାଇଛନ୍ତି, କିନ୍ତୁ ଆଧୁନିକ ଯୁଗରେ ପାଶ୍ଚାତ୍ୟ ସାହିତ୍ୟର ସମ୍ପର୍କରେ ଆସି କବି ପ୍ରକୃତିର ଜୀବନ୍ତ ରୂପକୁ ରୂପାୟନ କରିବାରେ ସକ୍ଷମ ହୋଇପାରିଛି। ୱାର୍ଡସ୍ୱର୍ଥ, ବାଇରନ୍, ସେଲି ଆଦି ପାଶ୍ଚାତ୍ୟ କବିଙ୍କର ପ୍ରଭାବ ରାଧାନାଥଙ୍କ ଉପରେ ବହୁ ପରିମାଣରେ ପ୍ରତିଭାତ ହୋଇଛି। ତେଣୁ ପ୍ରକୃତି କେବଳ ଜଡ଼ ନ ହୋଇ ଜୀବନ୍ତ ରୂପେ ମନୁଷ୍ୟର ସୁଖ ଦୁଃଖର ସାଥୀ ହୋଇଛି। କାବ୍ୟ ସୃଷ୍ଟିରେ କବିବର ରାଧାନାଥ ଗତାନୁଗତିକ ପରମ୍ପରାରେ ବ୍ୟତିକ୍ରମ ଘଟାଇ ବିଷୟବସ୍ତୁ ଆହରଣ, ଚରିତ୍ର ପରିକଳ୍ପନା, ବର୍ଣ୍ଣନା ଶୈଳୀରେ ବିଶେଷତ୍ୱ, ଅପରୂପ କଳ୍ପନା ବିଳାସ ସହିତ ରସ, ଛନ୍ଦ, ଅଳଙ୍କାର ପ୍ରୟୋଗ ଓ ପ୍ରକୃତି ରୂପାୟନରେ ଅଭିନବ ଦୃଷ୍ଟିଭଙ୍ଗୀ ରଖିଯାଇଛନ୍ତି। ତାଙ୍କ ସୌନ୍ଦର୍ଯ୍ୟଗାହୀ ଦୃଷ୍ଟିରେ ଚିଲିକା ଏକ ହ୍ରଦ ନୁହେଁ, ତାହା ଶୋକପାସରା ଅପ୍ସରା ଭୁବନ, ଚିର ହାସ୍ୟ ଲାସ୍ୟମୟୀ ଅନିଣ୍ଡ ସୁନ୍ଦରୀ ତରୁଣୀ। ସେଥିପାଇଁ ସେ ସଖୀ ରୂପରେ ତାକୁ ବାରମ୍ବାର ସ୍ମରଣ କରିଛନ୍ତି। ତାହାରି ଶାନ୍ତ ସ୍ନିଗ୍ଧ କୋଳରେ ନିଜ ଜୀବନର କ୍ଳାନ୍ତି, ଅବସାଦ, ଗ୍ଲାନି ସବୁ ଭୁଲିଯିବା ପାଇଁ ଅଭିଳାଷୀ ହୋଇଛନ୍ତି। ପ୍ରକୃତିରେ ଜୀବନ ସତ୍ତା ଭରିଦେବା ପାଇଁ ସେ ବଟଦ୍ରୁମର ଓହଳକୁ ତାର ଯୋଗ୍ୟ ପୁତ୍ର ରୂପେ, ସୂର୍ଯ୍ୟାସ୍ତକାଳୀନ ବାରୁଣୀକୁ ରାଣୀ ରୂପେ, ଭାଲେରୀ ଶିଖରରେ ଅସ୍ତାୟମାନ କିରଣକୁ କବି ଦେବବିକର୍ତ୍ତାଙ୍କ ସ୍ୱର୍ଣ୍ଣ ସିଂହାସନ ରୂପେ, ବୈତରଣୀ ତଟସ୍ଥ ବନଲକ୍ଷ୍ମୀଙ୍କର ମୁକୁର ଧରଣୀକୁ ମଧ୍ୟ ସଖୀ ରୂପେ କଳ୍ପନା କରିଛନ୍ତି। ଚିଲିକା ବିରାଟ ନ ହୋଇ ସୁବୃହତ ହୋଇଥିବାରୁ କବିଙ୍କର ହୃଦୟ ସ୍ତବ୍ଧ ନ ହୋଇ ଉନ୍ନତ ଓ ସୁବିସ୍ତୃତ ହୋଇ ଉଠିଛି। ତା କୂଳରେ ବସି ତାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ ଅବସାଦ ଅଥବା ଆତ୍ମବିସ୍ମୃତିରେ ମନ ହଜିଯାଇ ନାହିଁ, ବରଂ ତାର ରୂପ ଚିତ୍ତରେ ଉଲ୍ଲାସ ଆଣିଦେଇଛି। ତାର ନୀଳ ବକ୍ଷ ସର୍ବଦା ବିହଙ୍ଗ ସଙ୍ଗୀତରେ ମୁଖରିତ, ବିଭିନ୍ନ ରଙ୍ଗର ବିହଙ୍ଗମ ଚିଲିକାର ତରଙ୍ଗକୁ ରଙ୍ଗୀନ କରିଦେଇଛନ୍ତି। ଗାଙ୍ଗୋଇ ପକ୍ଷୀ ଶୂନ୍ୟରୁ ପକ୍ଷ ଛାଡ଼ି ସ୍ଥିରଲକ୍ଷ ହୋଇ ଚିଲା ମାରି ମତ୍ସ୍ୟ ଶିକାର କରିଥାଏ, ତାର ବକ୍ଷକୁ ତାରକିତ କରି ଅଗଣିତ ହଂସ ବିହାର କରୁଥାନ୍ତି। ବର୍ଷେ ବର୍ଷେ ବାହାର ଦେଶରୁ ଦଳ ଦଳ ହଂସ ଉଡ଼ିଆସି କଳକୋଳାହଳରେ ଚିଲିକା ବକ୍ଷକୁ ଉଛୁଳାଇ ଦିଅନ୍ତି। ଚିଲିକା କବିଙ୍କର ଗଭୀର ଦାର୍ଶନିକ ଚିନ୍ତାଧାରାର କାରଣ ହୋଇଛି। ଜୀବନର ଅଳିକତା ସମ୍ପର୍କରେ ସେ ସଚେତନ ହୋଇ ଉଠିଛନ୍ତି ଓ ନୈରାଶ୍ୟର ସଙ୍ଗୀତ ଗାଇଛନ୍ତି। ଚିଲିକା ପୁଣି କବି ପ୍ରାଣରେ ଦେଶପ୍ରେମର ଭାବ ଉଦ୍ରେକ କରିଛି। ରକ୍ତବାହୁର ଗର୍ବ ଅହଙ୍କାର ଓ ଦର୍ପକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିବା ପାଇଁ ପ୍ରକୃତି ରଣଚଣ୍ଡ ମୂର୍ତ୍ତି ଧାରଣ କରିଛି। ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ପରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କାଳରେ ଉତ୍କଳବାସୀଙ୍କ ଆନନ୍ଦରେ ପ୍ରକୃତି ସମତାଳରେ ଆନନ୍ଦିତା ହୋଇଛି। କେତେବେଳେ ମନୁଷ୍ୟର ସୁଖ ଦୁଃଖରେ ସମବେଦନା ଜଣାଇବା ପାଇଁ ପ୍ରକୃତି ହୋଇଉଠିଛି ତତ୍ପରା। ଚନ୍ଦ୍ରଭାଗାର ରୂପଲାବଣ୍ୟରେ ଅନ୍ଧ ହୋଇ ପ୍ରେମ ପାଗଳ ଦିବାକର ତାର ପଶ୍ଚାଧାବନ କରିଛନ୍ତି। ଭୀତତ୍ରସ୍ତ ନିଶ ଏହା ଚନ୍ଦ୍ରଭାଗା ବିକଳ ହୋଇ ବେଳାଭୂମିରେ ଧାଉଁଥିବା ସମୟରେ ହରିଣମାନେ ଦୁଃଖ ପ୍ରକାଶ ପୂର୍ବକ ତାଙ୍କୁ ଚାହିଁ ରହିଛନ୍ତି। ନୀଳ ସାଗର ସସ୍ନେହ ବାୟୁ ବିସ୍ତାରଣ କରି କନ୍ୟାକୁ ତାର କୋଳରେ ଆଶ୍ରୟ ଦେଇଛନ୍ତି। ପ୍ରଭାତୀ ତାରା ରବି କିରଣରେ ମିଶିଗଲା ପରି, ବିଜୁଳି ମେଘ କୋଳରେ ମିଶିଗଲା ପରି ଚନ୍ଦ୍ରଭାଗାର ଶରୀର ଅନନ୍ତ ସାଗର ବକ୍ଷରେ ବିଲୀନ ହୋଇଯାଇଛି। ସେହିପରି କେଦାର ଗୌରୀଙ୍କର ଅପୂର୍ବ ପ୍ରେମକୁ ବୁଝିଛନ୍ତି ବନଦେବତା। ସେମାନଙ୍କର ମୃତ୍ୟୁରେ ସମବେଦନା ଜଣାଇ ବନପୁଷ୍ପକୁ ଆଣି ତାଙ୍କ ଶରୀର ଉପରେ ଢାଳି ଦେଇଛନ୍ତି। ଉର୍ବଶୀ କାବ୍ୟରେ ବତ୍ସ୍ୟଦେଶ ଅଧୀଶ୍ୱର ଯୁବା ପୁରୁରବାଙ୍କ ପାଇଁ ପ୍ରକୃତି ସତେଜ ପରି ଖୋଲିଦେଇଛି ତାର ରୂପର ଭଣ୍ଡାର। ବରହୀର ନର୍ତ୍ତନ, ମଧୁପର ଗୁଞ୍ଜନ ଓ ଝିଙ୍କାରୀର ନିଶ୍ୱାନ ଭିତରେ ପ୍ରକୃତି ଜୀବନ୍ତ ହୋଇ ତାଙ୍କର ତୃପ୍ତିବିଧାନ କରିଛି। ମହାଯାତ୍ରାରେ ରାଜା ପୃଥ୍ୱୀରାଜଙ୍କ ସୈନ୍ୟ ସହ ଯବନ ସେନାମାନଙ୍କର ଯୁଦ୍ଧର ଅବ୍ୟବହିତ ପୂର୍ବରୁ ପ୍ରକୃତି ହୋଇଉଠିଛି କ୍ଷିପ୍ର, ଚଞ୍ଚଳ ଓ ଶଙ୍କାଶୀଳ। ସୈନ୍ୟମାନଙ୍କର ଗର୍ଜନ ତର୍ଜନ ସହିତ ସମତାଳରେ ଇନ୍ଦ୍ରର ବଜ୍ର, ପ୍ରଭଞ୍ଜନର ଗର୍ଜନ, ଜିମୁତର

0: ଘୋଷରେ ବିଶ୍ୱ ଆତଙ୍କିତ ହୋଇ ଉଠିଛି। ଜଳ ସ୍ଥଳ ଆକାଶ ସର୍ବତ୍ର ଯୁଦ୍ଧର ଘନଘଟାରେ ଜୀବନ୍ତ ରୂପ ନେଇ ସ୍ତବ୍ଧଚକିତ ଓ ଉଚ୍ଛନ ହୋଇ ଉଠିଛି। ରାଧାନାଥଙ୍କ ତୁଳସୀ ସ୍ତବକରେ ବର୍ଷାର ବର୍ଣ୍ଣନା ଭିତରେ ପ୍ରକୃତି ମାଧ୍ୟମରେ ଉପଦେଶାମୃତର ଧାରା ଢାଳି ଦେଇଛନ୍ତି। ପ୍ରଭୁ ରାମଚନ୍ଦ୍ର ଗୋଦାବରୀ ତୀରସ୍ଥ ନିର୍ଝର ଶୋଭିତ ପ୍ରସବଣ ଶୈଳ ଉପରେ ଲକ୍ଷ୍ମଣଙ୍କ ଆଗରେ ବର୍ଷା ଋତୁର ଅପୂର୍ବ ଦୃଶ୍ୟକୁ ବର୍ଣ୍ଣନା କରି ଉପଦେଶମାନ ପ୍ରଦାନ କରିଛନ୍ତି। ନବଘନର ଆବିର୍ଭାବରେ କେକେ ନୃତ୍ୟ କଲାପରି ଭକ୍ତ ଭବମାୟାକୁ ଉପେକ୍ଷା କରି ଭକ୍ତିରସରେ ଉନ୍ମତ ହୋଇ ନୃତ୍ୟ କରେ। ଘନ ଅକାତର ଚିତ୍ତରେ ନିରଦାନ କଲାପରି ଯେଉଁ ଦାତା ଯାଚକର ମନ ଜାଣି ଧନ ଦିଏ ସେ ଧନ୍ୟ। ନୀଳ ନିରଦ ମାଳାରେ ଚପଳାର କ୍ଷଣିକ ଲୀଳା ପରି ଖୋଳ ପ୍ରକୃତି ଅସ୍ଥିର। ନୀଳ ଶୈଳରେ ପରିଶୋଭିତ ଅଭ୍ରଖଣ୍ଡଯୁକ୍ତ ମେଘମାଳା ଅନନ୍ତ ଶଯ୍ୟାରେ ଶୟନରତ ବିଷ୍ଣୁଙ୍କ ଶରୀରରେ କ୍ଷୀରଦ ସମ୍ଭୂତ ଫେନଖଣ୍ଡ ପରି ଦେଖାଯାଏ। କବି ନିଜର ଉପମା ପ୍ରୟୋଗରେ ଚାତୁର୍ଯ୍ୟ ପ୍ରଦର୍ଶନ କରି ଏହିପରି ବିଭିନ୍ନ ଉପଦେଶ ମାଧ୍ୟମରେ ଜଳପ୍ରପାତ କୂଳଲଙ୍ଘନ କରିଯାଉଥିବା ସରିତ ଇନ୍ଦ୍ରଧନୁର ଶୋଭା ନଦୀ ତୀରସ୍ଥ ବିଟପିର ଅବସ୍ଥା ହରିତ ଦୁର୍ବାଦଳରେ ମଣ୍ଡିତ ଧରଣୀ ପ୍ରଭୃତିର ଚିତ୍ର ଅତୀବ ଉପଭୋଗ୍ୟ। ଶେଷରେ କବି ସତ୍ୟର ଉନ୍ମୋଚନ କରି କହିଛନ୍ତି, ବରଷା କାଳ ଅଟେ ଉଦ୍ଭିଦ ମିତ୍ର, ମାତ୍ର ପଙ୍କଜ ମଲା ନୁହେ ବିଚିତ୍ର। ଜଳ ଗହଳ ହେଲା ତା ପକ୍ଷେ ଜମ, ଅତି ସମ୍ପଦ ବାବୁ ମହାବିଷମ। କବି ରାଧାନାଥ ପଲି ପ୍ରକୃତିକୁ ମଧ୍ୟ ନିଖୁଣ ଭାବରେ ଜୀବନ୍ତ କରିଥିବା ଦେଖାଯାଏ। ଉର୍ବଶୀ କାବ୍ୟରେ କବି ବସନ୍ତ ଋତୁର ବର୍ଣ୍ଣନା ଭିତରେ ପଲିର ଖଳା ଗଣାରେ କଳେଇ ଗଦା, ବାସଙ୍ଗ ଡାଳରେ ଶୋଭା ପାଉଥିବା କ୍ଷୁଦ୍ର କ୍ଷୁଦ୍ର ପୁଷ୍ପ, ସିନ୍ଦୁର ମୁଣ୍ଡିର ସ୍ୱାଗତ ଗୀତି, ପ୍ରଭାତକାଳୀନ କୁହୁଡ଼ି, ଘଟର ଘୁମାର ହୁଳହୁଳ ଧ୍ୱନି, କୁରୁବକ ଓ ଗେଣ୍ଡୁ ଫୁଲରେ ପ୍ରଜାପତିର ମଧୁ ଚାଖିବାର ଦୃଶ୍ୟ, ଏହାରି ଭିତରେ ପୁରୀ ରହିଛି ପଲ୍ଲୀ ପ୍ରକୃତିର ଜୀବନ୍ତ ଆଲେଖ୍ୟ। ବିଭିନ୍ନ ଋତୁର ବର୍ଣ୍ଣନା ଭିତରେ ପ୍ରକୃତି ସଜୀବ ଚରିତ୍ର ରୂପରେ ଆବିର୍ଭୂତ ହୋଇଛି। ପାର୍ବତୀ କାବ୍ୟରେ ନୀଳାଚଳ ଧାମରେ ଦୋଳୋତ୍ସବ କାଳୀନ ବସନ୍ତର ଚିତ୍ର ଅତି ଉପଭୋଗ୍ୟ। ଏଠି ମଳୟ ପବନ ପାରାବାର ବକ୍ଷରୁ ଧୀରେ ଧୀରେ ଭାସି ଆସି ଶ୍ରୀକ୍ଷେତ୍ର ଲଳନାର କପାଳସ୍ଥ ଅଳକାବଳିକୁ ପ୍ରକମ୍ପିତ କରୁଛି। ରତିପତି କନ୍ଦର୍ପ ରତି ସହିତ ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ହଳଦୀ ବସନ୍ତ ଓ କୋକିଳ ଭାଟ ରୂପରେ ସେମାନଙ୍କର ସ୍ତୁତିଗାନ କରୁଛନ୍ତି। କେନ୍ଦୁଗଛର କଅଁଳିଆ ପତ୍ର ପ୍ରବାଳ ପତାକା ଧରି ଉଭା ହୋଇଛନ୍ତି। ରାଜାରାଣୀଙ୍କର ନିରାଜନ ପାଇଁ ଚମ୍ପକ ପାଦପର ହେମକଳିକା ପ୍ରଦୀପଶିଖା ହୋଇଛି। ଶଙ୍ଖ ଫୁଙ୍କିଛି ମଲ୍ଲିକା କୋରକ, ସ୍ୱର୍ଣ୍ଣ ଆଲୋଟ ଧରିଛି ହେମଗୌରୀ ସୂର୍ଯ୍ୟମୁଖୀ। ଧାତକୀ ରାଜନୈତିକ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଅଶୋକ ନିଆଳୀ ଚୁତ ଉତ୍ପଳ ହୋଇଛନ୍ତି ରାଜାଙ୍କର ଅସ୍ତ୍ରାଗାର। ରାଧାନାଥଙ୍କ ବନର ବର୍ଣ୍ଣନା କେଉଁଠାରେ ଗମ୍ଭୀର ଓ ଅନ୍ୟ କେଉଁଠି ଉତ୍କଳୀୟ ପୀତିଧାରାରେ ପ୍ରେମମୟୀ, କେଉଁଠି ଉପଦେଶମୟୀ ବାଣୀର ଉଚ୍ଛ୍ୱାସରେ ଉଚ୍ଛ୍ୱସିତା, ତ କେଉଁଠି ବାହ୍ୟ ପ୍ରକୃତିର ବାସ୍ତବ ବର୍ଣ୍ଣନାରେ ରୁଦ୍ଧିମତୀ। ବୈଚିତ୍ର୍ୟମୟୀ ଅରଣ୍ୟ ଭିତରେ ଥିବା ଗୈରିକ ମାର୍ଗକୁ କବି ବନଲକ୍ଷ୍ମୀଙ୍କର ସୀମନ୍ତ ସିନ୍ଦୁର ରେଖା ବୋଲି କହିଛନ୍ତି। ଦଣ୍ଡକାରାଣ୍ୟ ଚିତ୍ରକୂଟ ପଞ୍ଚବଟୀ ମହେନ୍ଦ୍ର ମେଘାସନ ଆଦି ପର୍ବତମାଳାର ଶାନ୍ତ କମନୀୟ ରୂପ କବି ଲେଖନୀରେ ଜୀବନ୍ତ ରୂପ ଧାରଣ କରିଛି। ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ କବିବର ରାଧାନାଥଙ୍କ ପ୍ରକୃତି ସ୍ୱକୀୟ ମହିମାରେ ମହନୀୟ ହୋଇପାରିଛି। ଓଡ଼ିଆ ସାହିତ୍ୟରେ ଏକ ନୂତନ ଯୁଗର ସ୍ରଷ୍ଟା ରୂପେ ଯୁଗ ଯୁଗ ଧରି ତାଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
1: ଶୁଣିଲେ ଓଡ଼ିଆରେ ଆଲୋଚନା, ବିଷୟ ଥିଲା ରାଧାନାଥଙ୍କ କାବ୍ୟରେ ପ୍ରକୃତି। ଆଲୋଚନା କରିଥିଲେ କୁମାରମଣି ସାହୁ। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। ପ୍ରଥମ ଗୀତରେ ଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଲା, ଗୀତିକାର ବିଷ୍ଣୁଚରଣ ସାହୁ।

ଶୁଣିଲେ କେତୋଟି ପଲ୍ଲୀ ଗୀତ। ଶେଷରେ ଶିଳ୍ପୀ ଥିଲେ ଗଗନ ବିହାରୀ ସ୍ୱାଇଁ। ଗୀତ ରଚନା କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ଶିଳ୍ପୀ ଶିବ କୁମାର ଶର୍ମା। ରାଗ ମିଶ୍ର ଶିବରଞ୍ଜନୀ।

0: Spotlight.
1: This is Akashvani. In the program Spotlight, now we bring a discussion on 10 years of surgical strikes, India's evolving counter-terrorism strategy. The participants are Shekhar Iyer, senior journalist, and Anubha Rohatogi, anchor.
2: India is marking the 10th anniversary of surgical strikes of terrorist hideouts in Pakistan. On September 28, 29, 2016, the Indian Army struck terror launch pads across the line of control in Pakistan-occupied Jammu and Kashmir as a direct and decisive response to the Uri terror.
3: ଏତଳଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ବିଧାନସଭା ସମୀକ୍ଷା। ଆଲେଖ୍ୟ ଦେବେନ୍ଦ୍ର ସ୍ୱାର ଉପସ୍ଥାପନାରେ ଅଛନ୍ତି ଲହରିକା ପଟ୍ଟନାୟକ।
4: କାଳୀନ ଅଧିବେଶନର ଆଜି ଥିଲା ଅନ୍ତିମ କାର୍ଯ୍ୟ ଦିବସ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ 9 ଦିନ ପାଇଁ ଧାର୍ଯ୍ୟ ହୋଇଥିବା ଏହି ଅଧିବେଶନ 4ଟି କାର୍ଯ୍ୟ ଦିବସ ପୂର୍ବରୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଆଜି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ମାତ୍ର 6 ମିନିଟ୍ ପାଇଁ ଚାଲିଥିବା ବେଳେ ଶୂନ୍ୟକାଳରେ ଶାସକ ଦଳର ବହୁ ସଦସ୍ୟ ନିଜ ନିଜର ମତ ରଖିଥିଲେ। ଅପରାହ୍ନ ଅଧିବେଶନରେ 4ଟି ବିଲ୍ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିସହିତ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ପ୍ରସ୍ତାବ ପାରିତ ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଅଧିବେଶନର ପଞ୍ଚମ ଦିନରେ ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିଜେଡି ଓ କଂଗ୍ରେସ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ଭିତରେ ବାଚସ୍କତି ସୁରମା ପାଢ଼ୀ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ, ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ବିକ୍ରୟ ରୋକିବା ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ଖାଦ୍ୟ ଉପଲବ୍ଧ କରାଯିବା ନିମନ୍ତେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ନିୟମିତ ଭାବେ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଯାଞ୍ଚ କରୁଛନ୍ତି। ନିୟମିତ ନମୁନା ସଂଗ୍ରହ ସହିତ ତାହାର ଯାଞ୍ଚ କରାଯାଉଛି। ପରୀକ୍ଷଣ ଫଳାଫଳ ଏବଂ ନିରୀକ୍ଷଣରେ ଅନିୟମିତତା ଚିହ୍ନଟ ଅନୁଯାୟୀ ଖାଦ୍ୟ ନିରାପତ୍ତା ଆଇନ ଧାରା ମାମଲା ରୁଜୁ କରାଯାଏ। ବିଗତ 2 ବର୍ଷ ମଧ୍ୟରେ ନିୟମ ଉଲ୍ଲଂଘନକାରୀ ବ୍ୟବସାୟୀଙ୍କଠାରୁ 95,91,000 ଟଙ୍କାର ଜରିମାନା ଆଦାୟ କରାଯାଇଛି। ବିଧାୟକ ଶ୍ରୀ ବିଶ୍ୱାଳଙ୍କ

ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରିପୋର୍ଟର୍ସଙ୍କ ଟେବୁଲ ଉପରେ ଚଢ଼ି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା। ତେବେ ବିଜେଡି ସଦସ୍ୟମାନେ ବିଭିନ୍ନ ଧ୍ୱନିମାନ ଦେବା ସହିତ ବାଚସ୍ୱତିଙ୍କ ପୋଡିୟମକୁ ବାଡ଼େଇଥିଲେ। ଏଭଳି ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ବର୍ଷର ପ୍ରବଳ ବର୍ଷା ଓ ବାତ୍ୟା ସଂକ୍ରାନ୍ତରେ ଗୃହରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ କହିଥିଲେ ଚଳିତ ମୌସୁମୀ ଋତୁରେ ବଙ୍ଗୋପସାଗରରେ 12 ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏଥିରୁ 4 ଅବପାତର ରୂପ ନେଇଥିଲା। ଏହି 4 ଅବପାତ ମଧ୍ୟରୁ 3 ଉତ୍ତର ଓଡ଼ିଶା ମୁହାଁ ହୋଇଥିବା ବେଳେ ଗୋଟିଏ ଦକ୍ଷିଣ ଓଡ଼ିଶାକୁ ଗତି କରିଥିଲା। ଲଘୁଚାପ ଓ ଅବପାତ ଯୋଗୁଁ 4 ରାଜ୍ୟରେ ପ୍ରାୟ 30% ଅଧିକ ବର୍ଷା ହୋଇଛି। ଏଥିଯୋଗୁଁ 26 ଜିଲ୍ଲା ପ୍ରଭାବିତ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ନିଜେ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ଜଳବନ୍ଦୀରେ ଥିବା ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଉତ୍ତର ଓଡ଼ିଶାରେ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରାଜସ୍ୱ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଶୂନ୍ୟକାଳରେ ଜଣଙ୍କ ପରେ ଜଣେ ବିଜେପି ବିଧାୟକ ନିଜର ମତ ରଖିଥିଲେ। ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ ବିରୋଧୀ ଦଳ ଲୋକଙ୍କୁ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ମିଥ୍ୟା ସୂଚନା ଦେଉଛି। ବିଜେପି ସଦସ୍ୟ ସନ୍ତୋଷ ଖଟୁଆ କହିଥିଲେ ଚଳିତ ବର୍ଷ ରାଜ୍ୟରେ ଜଳ ବହୁଳେ ସୃଷ୍ଟିନାଶ ଭଳି ଅବସ୍ଥା ଉପୁଜିଛି। ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 44% ଅଧିକ ବର୍ଷା ହୋଇଛି। ଶାସକ ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉପାସନା ମହାପାତ୍ର, ନରସିଂହ ମାଡ଼କାମୀ, ଆକାଶ ଦାସ ନାୟକ, ସନାତନ ବିଜୁଳି, ଭାସ୍କର ମଢ଼େଇ, ପ୍ରତାପ ଚନ୍ଦ୍ର ନାୟକ, ଜଲେନ ନାୟକ, ଅମର ନାୟକ, ବିଭୂତି ଭୂଷଣ ପ୍ରଧାନ, ଜୟ ଢୋଲକିଆ ଓ ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ଶାସକ ଦଳର ସଦସ୍ୟମାନେ ଶୂନ୍ୟକାଳରେ ମତ ରଖୁଥିବା ବେଳେ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ପ୍ରତିବାଦ କରୁଥିବା ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ସଦସ୍ୟମାନେ ରିପୋର୍ଟର୍ସଙ୍କ ଟେବୁଲ ଉପରେ ବସି ପ୍ରତିବାଦ କରିବା ସହିତ ବାଚସ୍ୱତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟମାନଙ୍କ ସହିତ ମାର୍ଶାଲମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ବାଚସ୍ୱତି ଶ୍ରୀମତୀ ପାଢ଼ୀ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ବିଜେଡି ସଦସ୍ୟମାନେ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ସମାନ ପ୍ରସଙ୍ଗରେ ଗୃହରେ ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ। ପ୍ରଥମେ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ବେଳେ ପରେ ପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ଏହାପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଗତ କରିଥିବା 4 ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଣିଥିବା ଜନବିଶ୍ୱାସ ବିଲ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଆଣିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ବିଲ୍, ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଣିଥିବା ଜିଏସ୍ଟି ସଂଶୋଧନ ବିଲ୍ ସମେତ ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜୀବିକା ଏବଂ ନିୟୋଜନ କର ନିର୍ସନ୍ ବିଲ୍ 2026 ଗୃହର ଅନୁମୋଦନ ଲାଭ କରିଥିଲା। ବିଲ୍ ପାରିତ ପରେ ରାଜ୍ୟର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବଟିକୁ ସଦସ୍ୟ ଉପାସନା ମହାପାତ୍ର ସମର୍ଥନ କରିଥିଲେ। ଏହି ସମୟରେ ବାଚସ୍ୱତି ଶ୍ରୀମତୀ ପାଢ଼ୀ ବିରୋଧୀ ଦଳ ସଦସ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କୁ କହିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଆଉ ଗୃହକୁ ଆସି ନଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ପ୍ରସ୍ତାବଟି ପାରିତ ହେବା ସହିତ ବାଚସ୍ୱତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହର ସୁପରିଚାଳନା ପାଇଁ ବାଚସ୍ୱତି, ଉପବାଚସ୍ୱତି, ବିରୋଧୀ ଦଳର ନେତା ଓ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ବିଧାନସଭାରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସଦସ୍ୟମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ଦେଇଥିଲେ। ରାଜ୍ୟରେ ଗୁଟ୍କା ତମାଖୁର ବିକ୍ରି ସଂକ୍ରାନ୍ତରେ ବିଜେପି ସଦସ୍ୟ ସରୋଜ କୁମାର ପାଢ଼ୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ବଜାରରେ ବିକ୍ରି ହେଉଥିବା ଗୁଟ୍କା ତମାଖୁ ଉପରେ ରୋକ ଲଗାଇବା ପାଇଁ ସରକାର ଚଳିତ ବର୍ଷ ଜାନୁଆରୀ 21 ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ପ୍ରକାର ଖାଦ୍ୟଦ୍ରବ୍ୟର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଉକ୍ତ ବିଜ୍ଞପ୍ତିର ଦୃଢ଼ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମର ଅନୁପାଳନ କରି ସରକାର ତମାଖୁ ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ପନିର୍ର ମାନ ପରୀକ୍ଷା ସଂକ୍ରାନ୍ତରେ ବିଜେଡି ସଦସ୍ୟ ଅନନ୍ତ ନାରାୟଣ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ରାଜ୍ୟରେ ବିକ୍ରି ହେଉଥିବା ପନିର୍ର ମାନ ଯାଞ୍ଚ ପାଇଁ ଏହାର ନମୁନା ଖାଦ୍ୟ ପରୀକ୍ଷାଗାରକୁ ପଠାଯାଉଛି। ବିଗତ ଦୁଇ ବର୍ଷରେ 124 ପନିର୍ ନମୁନା ପରୀକ୍ଷା କରାଯାଇଥିବା ବେଳେ 43 ପନିର୍ ନିମ୍ନମାନର ବୋଲି ଜଣାପଡ଼ିଥିଲା। ଏହି ସମୟରେ ପାହାଳରୁ ଗୋଟିଏ ମାତ୍ର ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାଗାରର ରିପୋର୍ଟକୁ ଆଧାର କରି ଅସୁରକ୍ଷିତ ଏବଂ ନିମ୍ନମାନର ପନିର୍ ବିକ୍ରେତାଙ୍କୁ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ବିହିତ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉଛି। ଅଦ୍ୟାବଧି ଓଡ଼ିଶାରେ ବିନା କ୍ଷୀରରୁ ପ୍ରସ୍ତୁତ ପନିର୍ ଉତ୍ପାଦନକାରୀଙ୍କୁ ଖାଦ୍ୟ ନିରାପତ୍ତା ଲାଇସେନ୍ସ ପ୍ରଦାନ କରାଯାଇ ନଥିବା ମନ୍ତ୍ରୀ ଦର୍ଶାଇଛନ୍ତି। ରାଜ୍ୟରେ ମେଡିକାଲ କଲେଜରେ ଥିବା ଡାକ୍ତରୀ ଆସନ ସଂକ୍ରାନ୍ତରେ ବିଜେଡି ସଦସ୍ୟ ମନୋହର ରନ୍ଧାରୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ରାଜ୍ୟରେ ବର୍ତ୍ତମାନ 16 ସରକାରୀ ମେଡିକାଲ କଲେଜ, 6 ବେସରକାରୀ ମେଡିକାଲ କଲେଜ ଏବଂ ଗୋଟିଏ ଏମ୍ସରେ ମୋଟ 3025 ଏମ୍ବିବିଏସ୍ ଆସନ ରହିଛି। ଆବଶ୍ୟକୀୟ ମୌଳିକ ଭିତ୍ତିଭୂମି ଏବଂ ମାନବ ସମ୍ଭଳର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ପର୍ଯ୍ୟାୟକ୍ରମେ ଏମ୍ବିବିଏସ୍ ଆସନ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଇଥାନ୍ତି। ରାଜ୍ୟ ମେଡିକାଲ କଲେଜଗୁଡ଼ିକରେ ବର୍ତ୍ତମାନ ମୋଟ 1697 ଜଣ ଅଧ୍ୟାପକ ପାଠ ପଢ଼ାଉଛନ୍ତି। ବର୍ତ୍ତମାନ ମୋଟ 696 ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ। ବିଜେପି ସଦସ୍ୟ ପଦ୍ମଲୋଚନ ପଣ୍ଡାଙ୍କ ଏ ସଂକ୍ରାନ୍ତୀୟ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଗତ 5 ମେଡିକାଲ କଲେଜଗୁଡ଼ିକରୁ ମୋଟ 3368 ଜଣ ଏମ୍ବିବିଏସ୍ ଡିଗ୍ରୀଧାରୀ ପାସ୍ କରିଛନ୍ତି ଏବଂ 5584 ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ଡିଗ୍ରୀଧାରୀ ଡାକ୍ତର ସରକାରୀ ଚାକିରି ନ ପାଇ ଅପେକ୍ଷାରେ ରହିଛନ୍ତି ତାହାର ତଥ୍ୟ ନାହିଁ। ରାଜ୍ୟରେ ଥିବା ମେଡିକାଲ କଲେଜ ଏବଂ ହେବାକୁ ଥିବା ମେଡିକାଲ କଲେଜରୁ ଉତ୍ତୀର୍ଣ୍ଣ ଏମ୍ବିବିଏସ୍ ଡିଗ୍ରୀଧାରୀ ଡାକ୍ତରଙ୍କୁ ଆବଶ୍ୟକ ମୁତାବକ ଓପିଏସ୍ସି ମାଧ୍ୟମରେ ନିଯୁକ୍ତି ଦିଆଯାଇଥାଏ। ରାଜ୍ୟରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ ରାଜ୍ୟରେ ବିଧାନ ପରିଷଦ ଗଠନର ପ୍ରସ୍ତାବ 2018 ମାସରେ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିବା ପରେ ବିଧାନସଭାରେ ସେହି ବର୍ଷ ଏକ ସଂକଳ୍ପ ପାରିତ ହୋଇଥିଲା। ପରେ ଏହାକୁ ସଂସଦର ଅନୁମୋଦନ ପାଇଁ ରାଜ୍ୟସଭା ଓ ଲୋକସଭା ସଚିବାଳୟ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଧି ଓ ନ୍ୟାୟ ବିଭାଗକୁ ପଠାଯାଇଛି। 2024 ଜୁନ୍ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 669 ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ଚଢ଼ଉରେ ଧରାପଡ଼ିଛନ୍ତି। ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀ ଏକ ଲିଖିତ ଉତ୍ତରରେ ଦର୍ଶାଇଥିଲେ ଧରାପଡ଼ିଥିବା ଏହି ଅଧିକାରୀଙ୍କ ମଧ୍ୟରୁ 128 ଜଣ ପ୍ରଥମ ଶ୍ରେଣୀ ପାହ୍ୟାର ହୋଇଥିବା ବେଳେ 109 ଜଣ ଦ୍ୱିତୀୟ ଶ୍ରେଣୀ, 366 ଜଣ ତୃତୀୟ ଶ୍ରେଣୀ, 12 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ 54 ଜଣ ଅନ୍ୟ ଲୋକସେବକ ରହିଛନ୍ତି। ଏମାନଙ୍କ ମଧ୍ୟରେ 36 ଜଣ ମହିଳା ରହିଛନ୍ତି। ଧରାପଡ଼ିଥିବା ସମସ୍ତ କର୍ମଚାରୀଙ୍କଠାରୁ ମୋଟ 306,47,00,000 ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। ଏହି ଦୁଇ ବର୍ଷରେ 1,129 ଜଣ ସରକାରୀ ଅଧିକାରୀ ତଥା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ଓ ସେମାନଙ୍କର ମକଦ୍ଦମା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ରହିଛି। ରାଜ୍ୟର ଥାନାଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ରାଜ୍ୟରେ ବିଭିନ୍ନ ଥାନାମାନଙ୍କରେ କ ବର୍ଗରେ 10 ପଦବୀ ଖାଲି ଥିବାବେଳେ ଖ ବର୍ଗରେ 849 ପଦବୀ ଏବଂ ଗ ବର୍ଗରେ 2,418 ପଦବୀ ଖାଲି ପଡ଼ିଛି। ଗତ ଦୁଇ ବର୍ଷ ମଧ୍ୟରେ ନୂତନ ଚୟନ, ପଦୋନ୍ନତି ଭିତ୍ତିରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇ ରାଜ୍ୟର ବିଭିନ୍ନ ଥାନାରେ ଅବସ୍ଥାପିତ କରାଯାଇଛି। 2025 ଓ 2026 ବର୍ତ୍ତମାନ ସୁଦ୍ଧା 483 ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହି ସମୟରେ 660 ଜଣ କନଷ୍ଟେବଳଙ୍କୁ ଏଏସ୍ଆଇ ପାହ୍ୟାରେ ନିଯୁକ୍ତି ଦିଆଯାଇଥିବା ବେଳେ ପୁନର୍ବାସ ସହାୟତା ଯୋଜନା ଅଧୀନରେ 155 ଜଣଙ୍କୁ କନଷ୍ଟେବଳ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ବାଂଲାଦେଶୀମାନଙ୍କ ଦେଶାନ୍ତର ସଂକ୍ରାନ୍ତରେ ବିଜେପି ସଦସ୍ୟ ମାନସ କୁମାର ଦତ୍ତ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ

0: ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା 90 ଜଣ ବିଦେଶୀଙ୍କୁ ଦେଶାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ 88 ଜଣ ବାଂଲାଦେଶୀ ନାଗରିକ ଓ 2 ଜଣ ନାଇଜେରିଆନ୍ ରହିଛନ୍ତି। ସନ୍ଦିଗ୍ଧ ଅବୈଧ ପ୍ରବାସୀଙ୍କୁ ଅଟକ ରଖିବା ପାଇଁ ମୋଟ 21ଟି ଅଟକ କେନ୍ଦ୍ର କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ 2267 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଯାଞ୍ଚ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ 2184 ଜଣ ଭାରତୀୟ ନାଗରିକ ବୋଲି ଚିହ୍ନଟ କରାଯାଇଛି। ଅବଶିଷ୍ଟ 83 ଜଣଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଛି। ମୋଟାମୋଟି ଭାବେ ଆଜିର କାର୍ଯ୍ୟଦିବସଟି ବେଶ୍ ସରଗରମ ଥିଲା। ଆଜି ବାଚସ୍ପତି ଗୃହକୁ ପ୍ରଥମେ ଶୂନ୍ୟକାଳ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ଓ ଶୂନ୍ୟକାଳରେ ଶାସକ ଦଳର ବହୁ ସଦସ୍ୟ କହିବାର ସୁଯୋଗ ପାଇଥିଲେ। ସେହିଭଳି ଅପରାହ୍ନ ଅଧିବେଶନରେ ମଧ୍ୟ ବିଲ୍ ଉପରେ ଶାସକ ଦଳର ସଦସ୍ୟମାନେ ଆଲୋଚନା କରିଥିଲେ। ଅନ୍ତିମ କାର୍ଯ୍ୟଦିବସରେ କଂଗ୍ରେସ ସଦସ୍ୟମାନେ ଗୃହକୁ ଘଣ୍ଟ ଆଣି ବଜାଇବା ଥିଲା ଅନ୍ୟତମ ଘଟଣା। ସେହିଭଳି 2 ବିରୋଧୀ ଦଳ ଆଜି କକ୍ଷତ୍ୟାଗ କରିବା ସହିତ ବିଲ୍ ଆଲୋଚନାରେ ଭାଗ ନେଇନଥିଲେ। ଗୃହରେ ଆଜି ବିରୋଧୀ ଓ ଶାସକ ଦଳର ବହୁ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ଅଧିକାଂଶ ସମୟ ହଟ୍ଟଗୋଳ, କକ୍ଷତ୍ୟାଗ ଓ ମୁଲତବୀରେ କଟିଥିଲା। ବିଧାନସଭା ସମୀକ୍ଷା ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର। ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।
1: ଶୁଣୁଥିଲେ ଆଜିର ବିଧାନସଭା ସମୀକ୍ଷା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଶୁଣିଲେ ବିଧାନସଭା ସମୀକ୍ଷା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ ନୋଷ୍ଟାଲଜିଆ, ମୂଳ ରଚନା ନିର୍ମଳା ଅଗ୍ରୱାଲ, ବେତା ରୂପାନ୍ତର ପ୍ରୀତି କଶ୍ୟପ, ଓଡ଼ିଆ ଅନୁବାଦ ତ୍ରିବିକ୍ରମ ରଥ, ପ୍ରଯୋଜନା ଅଶୋକ ମିଶ୍ରା।

0: ହରି ଭାଇ ବାବୁ, ଏମିତି ବର୍ଷାରେ ବିନା ରେନକୋଟ ବିନା ଛତାରେ କୁଆଡ଼େ ଯିବ? ଟ୍ୟାକ୍ସିରେ ବସ, ଚାଲ ନେଇଯିବି।
1: ନା ନା ସର୍ଦ୍ଦାର ଜୀ, ମୁଁ ଏଇ ପାଖକୁ ଯିବି।
0: ଲାଗୁଛି ଆଜି ଟିକେ ବୋଧେ ବେଶୀ ପିଇ ଦେଇଛ।
1: ନା ନା, ମୁଁ ମଦ ପିଏନି କି କେବେ ପିଇବିନି।
0: ଠିକ ଅଛି ଠିକ ଅଛି, ରାଗୁଛ କାହିଁକି? ଶାସ୍ତ୍ରୀ ଆକାଳ।

0: ଦେଇଛନ୍ତି, ନା ଛତା ନା ରେନକୋଟ। ଉଫ୍ ଗଡ୍, ହ୍ୱାଟ୍ ଇଜ୍ ମିନ୍? ଦେହଟା ସାରା ଖାଲି ପାଣି ଆଉ କାଦୁଅ।
1: ଗଲୁ, ତୁ କଫି ତିଆରି କରି ଅଫିସକୁ ନେଇଆ। ବି ଏ ଗୁଡ୍ ଗର୍ଲ।
2: ଦିଦି,
1: ଡକ୍ଟର ମନିଷ, ତମେ ଆଗ ବାଥରୁମକୁ ଯାଇ ଲୁଗାପଟା ବଦଳେଇ ନିଅ। ଏଇ ନିଅ କୁର୍ତ୍ତା, ପାଇଜାମା ଆଉ ତୌଲିଆ। ହଁ, ସିଡି ପାଖରେ ଜୋତା ଖୋଲି ରଖିଦେବ, ମୁଁ ଅଫିସରେ ୱେଟ୍ କରିଛି।
2: ଆଚ୍ଛା, ଠିକ୍ ଅଛି।
1: ବହୁତ ଥକା ଲାଗୁଛି, ରାତି ବି ଗୁଡ଼ାଏ ହେଇଗଲାଣି, କ'ଣ ହେଇଛି କେଜାଣି। ଏମିତି ସବୁ ନାଟକ ମୋ ଜୀବନରେ ସବୁବେଳେ କାହିଁକି ଚାଲିଥାଏ ଯେ କିଛି ବୁଝିପାରେନି। ଡକ୍ଟର ମନିଷ, କଫି ନିଅ।
2: ଥ୍ୟାଙ୍କ ୟୁ।
1: ହଁ, କଥାଟା କ'ଣ ଏଥର କୁହ।
2: ଶରଣ ଚାହେ ବିନା ଦିଦି,
1: ପ୍ଲିଜ ପ୍ଲିଜ ରିଲାକ୍ସ।
2: ଦିଦି, ମୋ ଜୀବନ ବର୍ବାଦ ହେଇଗଲା, ମୁଁ ସେ ନର୍କ ଭିତରେ ରହିପାରିବିନି ଦିଦି।
1: ଡକ୍ଟର, କ'ଣ କହୁଛ ତମେ? ଏତେ ଖୋଜାଖୋଜି କରି ନାଗର ସାହେବ ତମକୁ ଭାରତରୁ ଆଣିଛନ୍ତି, ତମେ ତାଙ୍କର ଜାମାତା।
2: ସେଇ ତ ମୋର ଦୁର୍ଭାଗ୍ୟ। ଆମର ସେ ଛୋଟିଆ ସହରଟିରେ ମୁଁ ଶାନ୍ତିରେ ଜୀବନ କଟାଉଥିଲି, ଆମେରିକା ଆସିବା ପାଇଁ ମୋର କୌଣସି ସଉକ ନଥିଲା। ହେଲେ ମୋ ମାର ଇଚ୍ଛା ଥିଲା ମୁଁ ବିଦେଶ ଯିବି, କାହିଁକି ନା ମୋ ମାଉସୀଙ୍କର ଦୁଇ ପୁଅ ଦୁବାଇରେ ଅଛନ୍ତି। ସବୁବେଳେ ସେଥିପାଇଁ ସେ ବାପାଙ୍କ ସାଙ୍ଗରେ ଲାଗିଥିଲା, କିନ୍ତୁ ବାପା ଭାରି ସାଦା ସିଧା, ବହୁତ ସରଳ ପ୍ରକୃତିର ଲୋକ। ସବୁବେଳେ ତାଙ୍କର ପୂଜାପାଠ ଚାଲିଥାଏ। ହେଲେ ମୋ ମାର ଜିଦ ଆଗରେ ତାଙ୍କର କୌଣସି କଥା ରହିଲାନି, ଶେଷରେ ମୋତେ ନାଗରଜୀଙ୍କ ହାତରେ ସମର୍ପି ଦିଆଗଲା। ଦିଦି, ନାଗରଜୀଙ୍କ ହାତରେ ସମର୍ପି ଦିଆଗଲା।
1: ତମେ ଏମିତି ଅଧୈର୍ଯ୍ୟ ହୁଅନି ଡକ୍ଟର, ସାହସର ସହିତ କାମ କର। ଶୁଣ, କଫି ଥଣ୍ଡା ହେଇଯାଉଛି, ପିଇ ନିଅ।

0: ବିପଦ ମୂର୍ଖ ବୋଲି ଭାବୁଛନ୍ତି। କାହିଁକି ନା ମୁଁ ମାଛ ମାଂସ ଖାଏ ନା, ମଦ ପିଏ ନା। ଅନିଲା, ଅନିଲା ଚେନ୍ ସ୍ମୋକର ବୋଲି ତ ତୁମେ ଜାଣ, ସେ ପାଣି ବଦଳିଲେ ବିୟର ପିଏ। ଆଉ ତାର ଭାଇ ବିଜୟ, ଏବେ ତାକୁ 15 ବର୍ଷ ହେଲେ, ସାରାଦିନ ଝିଅମାନଙ୍କ ସହିତ ବୁଲୁଛି, ନହେଲେ କେବୁଲରେ ଅଶ୍ଳୀଳ ଫିଲ୍ମ ସବୁ ଦେଖୁଛି।
1: ଡକ୍ଟର ମନୀଷ, ଗୁଡ଼ାଏ ରାତି ହେଇଗଲାଣି, ତମେ ଆଜି ଲିଭିଂ ରୁମ୍ରେ ଶୋଇଯା, ସକାଳୁ କଥା ହେବା।
0: ବୀଣା ଦିଦି, 2 ମାସ ହେଲା ମୁଁ ଲିଭିଂ ରୁମ୍ରେ ଶୋଉଛି।
1: ଓ ମାଇ ଗଡ୍, ତାହେଲେ ଅନିଳା
0: ଫ୍ରେଣ୍ଡସ୍ ମାନଙ୍କ ଗହଣରୁ ତାକୁ ଫୁରସତ ମିଳୁଛି କୋଉଠି? ପ୍ରତିଦିନ ପାର୍ଟି, ପ୍ରତିଦିନ ପିକନିକ, ଏଇଟା ତ ବାଘର ନୁହେଁ, ବରଂ ମୁଁ କହିବି ମୋ ସାଙ୍ଗରେ ଥଟା କରାଯାଉଛି।
1: ହେଲେ ଆଜି ଏମିତି କଣ ଘଟଣା ଘଟିଲା ଯେ ତମେ ଏତେ ରାତିରେ ଘର ଛାଡ଼ି ଏଠାକୁ ଚାଲି ଆସିଲ?
0: ଆଜି ତ ସମସ୍ତେ ମିଶି ମୋତେ ପାଗଳ କରିଦେଲେ। ବିଜୟ ଆଉ ଅନିଲା ପ୍ରତାରଣା କରି ଜୁସ୍ରେ ଜିନ୍ ମିଶାଇ ମୋତେ ପିଆଇଦେଲେ। ଅନିଲାର ବାନ୍ଧବୀ ମୋ ପ୍ଲେଟ୍ରେ ମାଂସ ରଖିଥିଲା, ଆଉ ବିଜୟ ତାର ଅଇଣ୍ଠା ହାତ ମୋ କୋର୍ଟରେ ପୋଛିଲା ବେଳକୁ ମୁଁ ରାଗରେ ତାକୁ ଚପଡ଼ାଟେ ମାରିଦେଲି, ଆଉ ତାପରେ ଅନିଲାର ମମି ଡାଡି ମୋତେ ବାଡ଼େଇବା ଆରମ୍ଭ କରିଦେଲେ। ମୁଁ ବି ରାଗରେ ସବୁ ଜିନିଷ ଭଙ୍ଗାରୁଜ କରିଦେଲି, ଆଉ ବର୍ଷାରେ ଭିଜି ଭିଜି ଦୌଡ଼ି ପଳାଇ ଆସିଲି। ଏ ଅନ୍ଧାର ଭିତରେ ତୁମେ ହିଁ ମୋତେ ଭରସା ଦେଇପାରିବ, ନହେଲେ ନହେଲେ ସମୁଦ୍ରରେ ଡେଇଁ ମୁଁ ଆତ୍ମହତ୍ୟା କରିଦେବି।
2: ନୋ ସୁଇସାଇଡ୍ ପ୍ଲିଜ୍, ବୁଢ଼ାବୁଢ଼ି କରିବନି।
1: ଡଲି ଡଲି, ଓ ମାଇ ବେବି। ଡକ୍ଟର ଧର ଏହାକୁ, ଏଇଠି ଏ ସୋଫା ଉପରେ ଶୋଇଦିଅ। ହଁ ଗଡ୍, ତମେ ମୋତେ ଭାରି ଅସୁବିଧାରେ ପକେଇଲ ଡକ୍ଟର। ଏ ଝିଅଟା ସୁଇସାଇଡ୍ କି ବୁଡ଼ିଯିବା କଥା ଶୁଣିଲେ ସଙ୍ଗେ ସଙ୍ଗେ ମୂର୍ଚ୍ଛା ହେଇଯାଏ, ଏ ଭାରି ଦୁର୍ବଳ।
0: ଆଇ ଏମ୍ ସରି, ତୁମର ହାତପାତ ଘସ, ମୁଁ ନାଡ଼ି ପରୀକ୍ଷା କରୁଛି।
1: ହଁ ମୁଁ କେତେ ଜଣଙ୍କ ସମସ୍ୟାର ସମାଧାନ କରିବି? ମୋ ନିଜ ଜୀବନରେ ତ ଭୟଙ୍କର ଝଡ଼ ଉଠିଛି। ଆମେ ଏଇ ବିଦେଶରେ ଏଇ ବିଶାଳ କୋଠାମାନଙ୍କ ଭିତରେ କେବଳ ଅଣନିଶ୍ୱାସୀ ହୋଇଯିବାରେ ଲାଗିଛୁ। ଆମେ ଏଠି ପ୍ରତ୍ୟେକ କଥା ସହ ଖାଲି ବୁଝାମଣା କରିବାରେ ଲାଗିଛୁ।
3: କଣ ହେଇଛି?
4: ଡଲି ପାଇଁ କଫି ଆଣିବି?
3: ମୁଁ ୟାଙ୍କୁ ଚିହ୍ନି ପାରିଲି ନାହିଁ।
1: ଇଏ ହେଲେ ଡକ୍ଟର ମନୀଷ ଭଟ୍ଟ।
5: ହ୍ୟାଲୋ, ନମସ୍କାର।
1: ଆଉ ଇଏ ହେଲେ ଭେଙ୍କଟ, ଇଏ ମଣି।
5: ଆଚ୍ଛା ଆଚ୍ଛା।
1: ଏମାନେ ସବୁ ପିଟ୍ସବର୍ଗ ଯାଇଥିଲେ ତିରୁପତି ମନ୍ଦିରକୁ। ଡକ୍ଟର, ଏମାନଙ୍କ ଛଡ଼ା ଅଧିକା ଗେଷ୍ଟ ରଖିବାକୁ ମୋର ଆଉ ଇଚ୍ଛା ନାହିଁ। ଡଲି ଡଲି ବେବି, କମ୍ ଅନ୍, ବି ଏ ବ୍ରେଭ୍ ଗର୍ଲ, ଦେ ମୁଁ ତୋ ପାଖରେ ଅଛି ମା। ନା ନା, ଉଠନି, ସେମିତି ଶୋଇରହ। ବାସ୍
0: ଡଲି ଡଲି, ଏବେ ଦେହ କେମିତି ଲାଗୁଛି?
1: ସେ ଠିକ୍ ହେଇଗଲା ଡକ୍ଟର, ତାକୁ ବର୍ତ୍ତମାନ ରେଷ୍ଟ ଦରକାର, ସି ଇଜ୍ ବ୍ରେଭ୍। ବୁଝିଲ ଡକ୍ଟର, ଜୀବନଠୁ ଦୂରେଇ ଯିବା ବଡ଼ କଥା ନୁହଁ, ଜୀବନ ସହିତ ଯୁଦ୍ଧ କରିବା ହେଉଛି ବଡ଼ କଥା। ଏଇ ଛାତ ତଳେ ଯେଉଁମାନେ ରହିଛନ୍ତି ସେମାନଙ୍କର ହଜାରେ ପ୍ରୋବ୍ଲେମ୍ ରହିଛି। ଏବେ ଆମେ ସବୁ ଆମେରିକାନ୍, କିନ୍ତୁ ଆମର ମୂଳ ସଂସ୍କୃତି, ଆମର ଭାରତୀୟ ଆଚାର ବିଚାରକୁ ଏ ଯାଏଁ ଭୁଲିନୁ। ତଥାପି ଏଇ ଦେଶ ସହିତ ଆମକୁ ଆଡଜଷ୍ଟ କରିବାକୁ ପଡ଼ୁଛି।
0: ଆଚ୍ଛା, ଡଲିର ପ୍ୟାରେଣ୍ଟସ୍ କେଉଁଠି ରହନ୍ତି?
3: ତା ମାର ଡେଥ୍ ହୋଇଯାଇଛି, ସେ ୟା ସାମ୍ନାରେ ସୁଇସାଇଡ୍ କଲେ।
0: ଓ ଗଡ୍
1: ମନୀଷ, ୟା ମା ଜଣେ ଡାକ୍ତରାଣୀ ଥିଲେ, ସେ ଜଣେ ନାମଜାଦା ଗାଇନିକ୍ ସ୍ପେଶାଲିଷ୍ଟକୁ ଆସିଷ୍ଟ କରୁଥିଲେ।
0: ଡାକ୍ତରାଣୀ ଥିଲେ? ଓ
3: ଡଲିର ବାପା ଅଛନ୍ତି, ସେକେଣ୍ଡ ମ୍ୟାରେଜ୍ କରି ବର୍ତ୍ତମାନ ଫ୍ଲୋରିଡାରେ ରହୁଛନ୍ତି। ସେ ୟା ମମିକୁ ବହୁତ ହଇରାଣ କରୁଥିଲେ, ମାରପିଟ ବି କରୁଥିଲେ, ଭୀଷଣ ସନ୍ଦେହ ବି କରୁଥିଲେ।
0: ଛି ଛି ଛି,
3: ଇଏ ଡଲି ଆମ ୟୁନିଭର୍ସିଟିରେ ପଢ଼ୁଥିଲା, ସେଠି ଆମର ପରିଚୟ ହେଲା। ସବୁବେଳେ ଭାରି ରୋଗିଣା, ଟ୍ରିଟମେଣ୍ଟ ପାଇଁ ମୁଁ ତାକୁ ସାଇକେଟ୍ରିଷ୍ଟ ପାଖକୁ ପଠେଇ ଦେଇଥିଲି, ସେଠୁ ବୀଣା ଦିଦିଙ୍କ ପାଖକୁ ନେଇ ଆସିଲି, ସେ ୟାକୁ ଷ୍ଟୋର୍‌ରେ ଜବ୍ ଦେଲେ।
1: ଯେତେବେଳେ ସେ ଆସିଥିଲେ

0: ଭାରି ପତଳା ଥିଲା। ଏ ଭେଙ୍କଟ ବି ସାଇକିଆଟ୍ରି ପଢୁଥିଲା। ଏଇଠି କେହି ବେମାର ହେଇ ଯଦି ନିଜର ଘର ଆଉ ପରିବାର କଥା ମନେ ପକାଇ ଡିପ୍ରେସ୍ ହେଇଯାଏ ତାହେଲେ ଆମେ ତାକୁ ସାଇକିଆଟ୍ରିଷ୍ଟଙ୍କ ପାଖକୁ ପଠେଇଦେଉ।
1: ୱି ଅଲ୍ ହାଭ୍ ଷ୍ଟ୍ରଗଲ୍ଡ ଆଣ୍ଡ ୱି ଶାଲ୍ ଫେସ୍ ପ୍ରୋବ୍ଲେମ୍ସ। ଏଇ ଗୋରା ଆମେରିକାନ୍ ସୋସାଇଟିରେ ଆଡ଼ଜଷ୍ଟ କରି ରହିବା ଏତେ ସହଜ ନୁହେଁ ଡାକ୍ତର ସାହେବ।
2: ଡଲି କଫି ନିଅ, ଗରମ ଗରମ ଯଦି ପିଇଦେବ ତାହେଲେ ଟିକେ ବେଟର ଫିଲ୍ କରିବ। ଆଚ୍ଛା ଏତେ ରାତିରେ କ'ଣ ଡିସ୍କସନ୍ ଚାଲିଛି? ଏସବୁ ତ ଡାକ୍ତର ସାହେବ ନିଜେ ଦେଖିଥିବେ, ତାଙ୍କ ପାଖକୁ ତ ବହୁତ ଭାରତୀୟ ରୋଗୀ ଆସନ୍ତି।
1: ଗୋରାମାନଙ୍କର ସନ୍ଦେହ ଆଖି ସବୁବେଳେ ପରା ଆମର ପିଛା କରୁଛି। ଆମେମାନେ ପାଠପଢ଼ାରେ ସେମାନଙ୍କଠୁ ଅଧିକ ନମ୍ବର ରଖୁଛୁ ତ?
0: ଆମ ପିଲାମାନେ ଅଧିକ ପରିଶ୍ରମ କରୁଛନ୍ତି, ହତାଶ ମନୋଭାବ ତାଙ୍କ ନାହିଁ। ଡ୍ରଗ୍ସ, ସ୍ମୋକିଂ, ଡ୍ରିଙ୍କିଂ ଏସବୁରେ ନିଜ ଜୀବନକୁ ବରବାଦ କରନ୍ତିନି, ଏଇଥିପାଇଁ ବି ଗୋରା ଗୁଡ଼ାକ ଆମ ଉପରେ ଜଳୁଛନ୍ତି।
3: ମୁଁ ଜାଣେ ଦିଦି,
2: ଆମ ଇଣ୍ଡିଆନ ୱାର୍କର ମାନେ ଦୁଇ ଦୁଇ ତିନି ତିନି ସିଫ୍ଟରେ କାମ କରନ୍ତି। ସେମାନେ ଗୋଟିଏ ଗୋଟିଏ ଡଲର ସଞ୍ଚୟ କରି ଗାଡ଼ି, ଘର, ଦୋକାନ ଆଦି କିଣୁଛନ୍ତି। ଏଇ ହ୍ୱାଇଟ୍ ଲୋକ ଗୁଡ଼ାକ ଆମର ଖୁସି ଦେଖି ସହିପାରନ୍ତିନି। ଏମାନେ ଆମକୁ ଇନସଲ୍ଟ କରୁଛନ୍ତି, ଆମ ସହିତ ଥଟ୍ଟା କରୁଛନ୍ତି।
0: ୱି ଅଲ୍ ହାଭ୍ ଟୁ ଆଡଜଷ୍ଟ। ଓକେ, ବହୁତ ରାତି ହେଇଗଲାଣି, ଲେଟ୍ସ ରେଷ୍ଟ ନାଓ। ମଣି, ଡକ୍ଟରଙ୍କ ପାଇଁ ସୋନୁର ରୁମ୍ଟା ଖୋଲିଦିଅ। ଭେଙ୍କଟ, ପ୍ଲିଜ୍ ହେଲ୍ପ ମି। ଭାରି ଥକା ଲାଗୁଛି, ଦେହଟା ବି ଭାରି ଦୁର୍ବଳ ଲାଗୁଛି। ବାହେଗୁରୁ, ଆଉ ପାରିବିନି, ମନଟା କେଉଁଥିରେ ବି ଲାଗୁନି। ସୋନୁଟା ବି ସ୍କୁଲ ଟ୍ରଙ୍କୁ ଚାଲିଗଲା, ଆଉ ପରମିନ୍ଦର ସେ ତ ମୋତେ ସ୍ୱପ୍ନର କୁହାଳି ଭିତରେ ଛଟପଟ କରୁଛି। ମୋର ଇଚ୍ଛା ସବୁକୁ ତାର ବଳିଷ୍ଠ ପଞ୍ଜା ଭିତରେ ବନ୍ଦୀ କରି ରଖିଛି, କିନ୍ତୁ ନିଜେ ସ୍ୱାଧୀନ ହୋଇଯାଇଛି। କା ପୁରୁଷ କେଉଁଠିକାର, ନିଜର ଘର, ନିଜର ଷ୍ଟୋର, ହସ ଖୁସିର ସଂସାର ଛାଡ଼ି ଅନ୍ୟ ଦ୍ୱାରରେ ଯାଇ ପଡ଼ିଛି। ହାରେ ଭାଗ୍ୟ, ମୋତେ ଆଣି ଏମିତି ଗୋଟିଏ ଯାନ୍ତ୍ରିକ ଦୁନିଆ ଭିତରେ କାହିଁକି ଛାଡ଼ିଦେଲେ? ନିଜ ଘର, ଗାଁ, ନିଜ ଦେଶ, ନିଜ ଭାଷା, ଖାଇବା ପିଇବା ସବୁ ଚାଲିଗଲା। ଜଣେ ନିର୍ଦ୍ଦୟୀ କିଛି ଦିନ ନିଜ ରୂପର ମୁହଁ ଦେଖାଇ ମୋତେ ଏ ପାଗଳ ଦେଶକୁ ଆଣି ଏକୁଟିଆ ଛାଡ଼ିଦେଲା। ଏମିତି ଜୀବନରେ କି ଲାଭ, ୟାକୁ କ'ଣ ଜୀବନ କହନ୍ତି? ଏଇ ଗେଷ୍ଟ ହାଉସ୍ଟା ଯଦି ନଥାନ୍ତା ତାହେଲେ ତ ମୁଁ ପାଗଳ ହେଇଯାଇଥାନ୍ତି। ଭଙ୍ଗା ମନ ନେଇ ବହୁ ଭାରତୀୟ ଭିନ୍ନ ଭିନ୍ନ ଜାଗାରୁ ଏଠାକୁ ଆସନ୍ତି, ଏ ସମସ୍ତେ ଆପଣାର ହେଇଗଲେଣି। ମୋ ପାଇଁ ତ କେତେ ଭାବନା ସେମାନଙ୍କର। ମାର ବି ଚିଠି ଆସିଥିଲା, ମୋତେ କେତେ ମନେ ପକଉଛି। ସେ କହୁଛି, ଝିଅ, ନିଜର ମାଆକୁ ତ ପୁରାପୁରି ଭୁଲିଗଲୁଣି। ଗତକାଲି ଆମେରିକାରୁ ଆସିଥିବା ଦଲଜିତ୍ର ପୁଅ ବୋହୂଙ୍କ ସହିତ କଥାବାର୍ତ୍ତା କରିଥିଲି, ବଲବିନ୍ଦ୍ର ଶଳା ବି ଆସିଛି, ସେମାନେ ଏଠାରେ ଜମି ନେଇ ଫ୍ୟାକ୍ଟ୍ରି ଖୋଲୁଛନ୍ତି। ଶୁଣୁଛି ଭାରତ ସରକାରଙ୍କ ଠାରୁ ବହୁତ ପ୍ରକାର ସାହାଯ୍ୟ ମିଳୁଛି। ମୋର ଇଚ୍ଛା ହେଉଛି ତୁ ବି ଏଠାକୁ ଚାଲିଆ। ଏବେ ବାହାର ଦେଶରେ ରହୁଥିବା ହିନ୍ଦୁସ୍ତାନୀମାନେ ବିଦେଶରୁ ଆସି ଏଠାରେ ଜମି କିଣିପାରିବେ, ବ୍ୟାଙ୍କରେ ନିଜର ଖାତା ଖୋଲିପାରିବେ, ଋଣ ବି ଡଲାରରେ ମିଳୁଛି। ନିଜ ଜନ୍ମଭୂମି, ନିଜ ମା, ଅତି ଆପଣାରରେ ମା, ଜାଣିନି କାହିଁକି ତୋ ବାପା ତତେ ଏତେ ଦୂରରେ ବାହା ଦେଇ ପଠେଇଦେଲେ। ତୋର ବି ଭାରି କଠୋର ହୃଦୟ, ଏତେ ବର୍ଷ ହେଇଗଲା ଥରଟିଏ ବି ଏଠାକୁ ଆସିପାରିଲୁନି। ପରମିନ୍ଦରକୁ ମୁଁ ଚିଠି ଲେଖିଛି, ଭଗବାନ କରନ୍ତୁ ତୋର ସୁମୃତି ହଉ। ତୋର ଚିନ୍ତା ମୋତେ ଖାଇଯାଉଛି ବିନା, ତୋର ମା। ଜାଣିନି କାହିଁକି ତୋତେ ଦେଖିବାକୁ ଏ ମନଟା ଭାରି

0: ମଣି ଜୁସ୍ ଜାର୍ଟା ଟିକେ ଧର ପ୍ଲିଜ୍। ହଁ ଜାମ୍ଟା ସେଇଠି ରଖିଦିଅ। ଡଲି ଟୋଷ୍ଟ ଗରମ ହେଲା କି ନାହିଁ ମୋ?
1: ହଁ ଗରମ ହେଇଗଲା।
0: ଆରେ ସୋନୁ ତୁ ହଠାତ୍ କେମିତି ଆସିଗଲୁ? ହ୍ୱାଟ୍ ଏ ପ୍ଲେଜେଣ୍ଟ ସରପ୍ରାଇଜ୍।
2: ଓହୋ ମାମା, ୱିକେଣ୍ଡ ରେ ମୋର ଜଣେ ସାଙ୍ଗ ଆସିଥିଲା, ତା ସାଙ୍ଗରେ ଆସିଗଲି। ଏଇ ଗଳିରେ ରହୁଛି ଜନ, ମତେ ଏମିତି ଅନେଇଛ କଣ ମାମା?
0: ତତେ ଦେଖୁଛି ଗୋରା ଦେଶରେ ରହି ତୁ ବି ଗୋରା ହେଇଗଲୁଣି, ବିଲକୁଲ ଆମେରିକାନ ଭଳି ଲାଗୁଛୁ।
2: ନୋ ମାମା, ସବୁ ଫ୍ରେଣ୍ଡସ୍ କହୁଛନ୍ତି ତୋ ଚେହେରା ତୋର ମାଙ୍କ ଭଳିଆ ଆଉ ଫିଜିକ୍ ବାପାଙ୍କ ଭଳିଆ, ଠିକ ନା ମାମା? ହ୍ୟାଲୋ ମଣି।
3: ହ୍ୟାଲୋ।
2: ହାଇ ଭେଙ୍କଟ। ହାଇ। ହାଉ ଆର ୟୁ?
3: ଫାଇନ।
2: ବୁଝିଲ ମାମା, କଥାବାର୍ତ୍ତାଟା କିଛି କିଛିଟା ଆମେରିକାନ ଭଳିଆ ହେଇଯାଇଥିବ, ହେଲେ ମୋର ଦରକାର ବିଲକୁଲ ଦେଶୀ ଖାନା। ଆରେ ହଁ ମାମା, ମୋର କେତେ ଜଣ ଆମେରିକାନ ଫ୍ରେଣ୍ଡସ୍ ଆମ ଏଠିକି ଇଣ୍ଡିଆନ ଡିଶ୍ ଖାଇବାକୁ ଆସୁଛନ୍ତି।
0: ଆଚ୍ଛା
2: କଣ ବନେଇବ ମାମା?
0: ଆଦେଶ କରନ୍ତୁ ମହାଶୟ।
2: ରାଜମା ଚାୱଲ, ମୂଳା କୋବିର ପରାଠା, ଶାଗ ଆଉ ହଁ ଗାଜର ହଲୱା ବି।
0: ଠିକ ଅଛି ସୋନୁ, ସବୁ ତିଆରି ହେଇଯିବ।
3: ଓକେ, ଏଞ୍ଜୟ ୟୋରସେଲ୍ଫ। See you in the evening.
2: See you.
3: Sonu, see you.
2: See you.
3: Enjoy Sonu.
2: Thank you.
3: Bye.
2: Bye.
0: Dolly, ସୋନୁ ପାଇଁ ଆଳୁ ପରଟା ଫ୍ରିଜରୁ ବାହାର କରି ଗରମ କରି ଆଣ। ହଁ ଜାର୍ରୁ ଲସି ବି ନେଇ ଆସିବୁ। ହଁ ଏଥର କହ, ତୋର ବେସବଲ ମ୍ୟାଚ୍ର କଣ ହେଲା, ଜିତିଲୁ ନା ହାରିଲୁ?
2: ତୁମ ପୁଅ ଯେଉଁ ଟିମ୍ର କ୍ୟାପ୍ଟେନ୍, ସେ ଟିମ୍ କଣ କେବେ ହାରିବ?
0: ସାବାସ, ଗଡ୍ ବ୍ଲେସ୍ ୟୁ ମାଇ ସନ୍।
2: ହେଲେ ମାମା, ମୁଁ ତୁମ ଉପରେ ବହୁତ ରାଗିଛି, ତୁମେ କାହିଁକି ମୋର ମ୍ୟାଚ୍ ଦେଖିବାକୁ ଆସିଲନି? ମୁଁ ତ ତୁମ ଡାଏରୀରେ ଡେଟ୍ ଟାଇମ୍ ସବୁ ନୋଟ୍ କରିଦେଇଥିଲି।
0: ଆଇ ଏମ୍ ସରି। କଥା କଣ କି, ଆଗ ଦିନ ଆମର ଲିଟିଲ ଇଣ୍ଡିଆ ଗ୍ରୁପରେ ଲଞ୍ଚ ଥିଲା, ସେ ସବୁର ଆରେଞ୍ଜମେଣ୍ଟ କରିବା ପାଇଁ ବହୁତ ସମୟ ଲାଗିଲା।
2: ଓକେ ଓକେ, କିନ୍ତୁ ନେକ୍ସଟ ଟାଇମ୍ ତୁମେ ମୋର ମ୍ୟାଚ୍ ମିସ୍ କରିବନି ଯେମିତି।
0: ବିଲକୁଲ ନାହିଁ।
2: ପ୍ରମିସ୍?
0: ପ୍ରମିସ୍?
2: ସତ କଥା କହିବି ମାମା, ମୁଁ ତୁମ ଉପରେ ମୋଟେ ଅଭିମାନ କରିନି।
0: ଆଇ ନୋ ମାଇ ସନ୍। ଆଚ୍ଛା ସୋନୁ, ମ୍ୟାଚ୍ ଦେଖିବାକୁ ତୋ ଡାଡି ଆସିଥିଲେ କି?
2: ହଁ ମାମା, ଡାଡି ଆସିଥିଲେ, ମତେ କଂଗ୍ରାଚୁଲେଟ୍ କଲେ, ମୋ ପୁରା ଟିମ୍କୁ ଆଇସ୍କ୍ରିମ୍ ଖୁଆଇଲେ, ବଡ଼ ମଜା ଲାଗିଲା। ଜାଣିଛ ମାମା, ଡାଡି ତୁମ ବିଷୟରେ ପଚାରୁଥିଲେ। ଆଚ୍ଛା ମାମା, ଡାଡି ଆମର ଆସି କାହିଁକି ରହୁନାହାନ୍ତି?
1: ସୋନୁ, ହିୟର୍ ଇଜ୍ ୟୋର୍ ଫେଭରେଟ୍ ପରାଠା, ଲସି ଆଣ୍ଡ୍ ଆଚାର। କମ୍ ଅନ୍ ସୋନୁ, କମ୍ ଅନ୍।

0: please stop here at the Little India store. It will be a pleasure surprise. ଦଶ ବର୍ଷ ପରେ ଆଜି ବୀଣା ସହିତ ସାକ୍ଷାତ ହେବ, ବିଶେଷ ବୀଣା ସିଂ।
1: ହେ ଆଜ୍ଞା, ଆସିଗଲା। ଏ ଷ୍ଟୋର ଭାରି ପପୁଲର। ଏଠାରେ ଚଟଣି, ଆଚାର, ମୁର୍ବା ମସଲା, ମିଠେଇ, ଇଣ୍ଡିଆର ସବୁ କିଛି ମିଳେ ଆଜ୍ଞା। ମୁଁ ସବୁ ପୁରା ଏଇଠୁ ନିଏ ଆଜ୍ଞା।
0: ମୁଁ ସବୁ ଜାଣିଛି ସର୍ଦ୍ଦାରଜୀ, ଏ ଦୋକାନଟା ମୋ ଫ୍ରେଣ୍ଡର। ଏ ନିଅ $4.50।
1: ରଖନ୍ତୁ ଆଜ୍ଞା, ଭାରତରୁ ଆସୁଛନ୍ତି, ଆପଣଙ୍କଠୁ କଣ ନେବି?
0: ନା ନା, ଏଇ ନିଅ $5। କିପ୍ ଦ ଚେଞ୍ଜ, ବାଏ ବାଏ। ଏକ୍ସକ୍ୟୁଜ୍ ମି, ଆପଣ ବୀଣା ସିଂ ନା? ଇଫ୍ ଆଇ ଏମ୍ ନଟ୍ ମିଷ୍ଟେକେନ୍। ଓହୋ ନର୍ଗିସ, ତୁମେ କେବେ ଆମେରିକା ଆସିଲ?
2: 3 ମାସ ହେଇଗଲା, ନ୍ୟୁୟର୍କରେ ଅଛି। ଆଉ ଖବର କ'ଣ?
3: ଭଲ ଅଛି। ଆସ ଭିତରକୁ ଯାଇ କଥାବାର୍ତ୍ତା ହେବା। ଆଉ ନର୍ଗିସ, ଆମେରିକା କେମିତି ଆସିଲ? ବୁଲିବାକୁ ଆସିଛ ନା ଆଗଭଳି କୌଣସି ଟ୍ରେନିଂରେ ଆସିଛ?
2: ନାଇଁ ମ, କୌଣସି ଟ୍ରେନିଂ ନାହିଁ। ହଁ, 10 ବର୍ଷ ପୂର୍ବେ ଯେଉଁ ଟ୍ରେନିଂ ନେଇଥିଲେ ତାର ଫାଇଦା ଏବେ ଏଇଠି।

0: ଉଠେଇବି, ଗୋଟେ ଫାର୍ମରେ ଜଏନ୍ କରିଛି।
1: ଓ ଦାଟ୍ସ ଗ୍ରେଟ। ହଁ ସେ ଯାହା ହଉ, ମତେ ଜଣେ ସାଙ୍ଗ ଏଠି ମିଳିଗଲେ।
0: ମୋର ହଜବେଣ୍ଡ ବି ଏଇଠି ଅଛନ୍ତି, ତାଙ୍କୁ ମଧ୍ୟ ଭଲ କାମଟିଏ ମିଳିଯାଇଛି। ଏଠିକୁ ଆସିଲିନି ଯେତେବେଳେ, କିଛି ଦିନ ଏଠି ମଜା କରିବା।
1: ତୁମେ ତ ଟିକେ ବି ବଦଳିନ ନର୍ଗିସ, ସେତେବେଳେ ଯେମିତି ଥିଲ ଏବେ ବି ଠିକ ସେମିତି ଅଛ।
0: ହେଲେ ତୁମର କଣ ହୋଇଛି ବିଣା? ୟୁ ୱାଣ୍ଟ ଟୁ ବିଲିଭ୍, ମୁଁ ତୁମକୁ ସହଜରେ ଚିହ୍ନି ପାରିଲିନି।
1: ସତେ?
0: ହଁ ପୁରା, 10 ବର୍ଷ ତ ଏମିତି ବେଶୀ ନୁହେଁ ଯେ ଜଣେ ସାଙ୍ଗକୁ ଚିହ୍ନିବାରେ ଅସୁବିଧା ହୋଇଯିବ, କିନ୍ତୁ ତୁମେ ବହୁତ ବଦଳି ଯାଇଛ। ତୁମ ଚେହେରାରେ ସେଇ ଚମକ ଅଛି ନା ମୁହଁରେ ହସ? ଦେହ ଖରାପ ଥିଲା ନା କଣ?
1: ନା ତ, ସେମିତି ବିଶେଷ କିଛି ହେଇନି।
0: ତାହେଲେ ତୁମେ ଏମିତି ଥକିଗଲା ଭଳି ଦିଶୁଛ କାହିଁକି? ସମଥିଙ୍ଗ ରଙ୍ଗ।
1: ଏଇ ଗ୍ରୋସରୀ ଷ୍ଟୋର୍ଟି ଖୋଲିଛି, ଏହା ଛଡ଼ା ଗୋଟିଏ ଛୋଟିଆ ଗେଷ୍ଟ ହାଉସ୍ ବି ଅଛି, ତାକୁ ବି ଦେଖିବାକୁ ପଡ଼ୁଛି। ଏହି ସବୁର ଦାୟିତ୍ୱ ଭିତରେ ଟିକିଏ ଥକି ପଡ଼ିଛି।
0: କିନ୍ତୁ ତମେ ଏତେ ବୋଝ ଉଠେଇବା ଦରକାର କ'ଣ? ତୁମ ସ୍ୱାମୀଙ୍କର ତ ଏତେ ବଢ଼ିଆ ବିଜନେସ୍ ଚାଲିଥିଲା, ଆଣ୍ଡ ହି ୱାଜ୍ ଭେରି ଏଣ୍ଟରପ୍ରାଇଜିଂ। ହ୍ୱାଟ୍ ହ୍ୟାପେଣ୍ଡ? ହ୍ୟାଭ୍ ୟୁ ଲସେସ୍?
1: ନଟ୍ ଦାଟ୍।
0: ତାହେଲେ?
1: ପରମିନ୍ଦର କାମ କରିବାର ଆଗ୍ରହ ଛାଡ଼ିଦେଲେ, ହି ଜଷ୍ଟ ଲଷ୍ଟ ହିଜ୍ ଇଣ୍ଟରେଷ୍ଟ।
0: ଏମିତି କାହିଁକି ହେଲା?
1: ବାସ୍ ଏମିତି।
0: ଷ୍ଟ୍ରେଞ୍ଜ। ତାପରେ?
1: ତାପରେ ଆଉ କ'ଣ, ଦିନଗୁଡ଼ାକ ଏମିତି କଟିଯାଉଛି। ଏଇ ଲିଟିଲ୍ ଇଣ୍ଡିଆ ଷ୍ଟୋର୍ ଆଉ ମୋ ଗେଷ୍ଟ ହାଉସ୍ ନଷ୍ଟାଲଜିଆ ଏଥିରେ ଲାଗିଯାଇଛି।
0: ଆଉ ପରମିନ୍ଦର କେଉଁଠି କିଛି ଜବ୍ କରୁଛନ୍ତି ନା କ'ଣ? ୱେଲ୍, ଆଇ ଆମ୍ ସରି। ତୁମେ ଯଦି କହିବାକୁ ଚାହୁଁନ ତାହେଲେ ମୁଁ ଜୋର୍ କରିବିନି, ମୁଁ ତ ଏମିତି ପଚାରିଦେଇଥିଲି। ୟୁ ଆର୍ ସଚ୍ ଏ ହ୍ୟାଣ୍ଡସମ୍ କପଲ୍, ମେଡ୍ ଫର୍ ଇଚ୍ ଅଦର୍।
1: ନର୍ଗିସ୍, ଏବେ ତୁମକୁ ଆଉ ଲୁଚେଇବି କ'ଣ? ତୁମେ ତ ଜାଣିଥିବ ମୁଁ କେମିତି ସରଳ ପ୍ରକୃତିର ଥିଲି, ଚଞ୍ଚଳ ହରିଣୀ ଭଳି ସାରା ମହଲାରେ ନାଚିକୁଦି ବୁଲୁଥିଲି। ବିବାହ ପରେ ପହଞ୍ଚିଗଲି ଏକ ନୂଆ ଦୁନିଆରେ। କାହିଁ ପଞ୍ଜାବର ସେ ଛୋଟିଆ ଗାଁ, ଆଉ କାହିଁ ଏ ଆମେରିକା। ପରମିନ୍ଦରଙ୍କ ମା ପୁରା ଘରର ଦାୟିତ୍ୱ ମୋତେ ଦେଇଦେଲେ, ଆଉ ପରମିନ୍ଦର ବି ଘରର କୌଣସି ବିଷୟରେ ଦଖଲ ଦେଲେନି।
0: ମୋର ମନେ ଅଛି, ୟୁ ଆର୍ ହଫି ସୋ ଡିଭୋଟେଡ୍।
1: ବାସ୍, ସୋନୁର ଜନ୍ମ ପୂର୍ବରୁ ମୋତେ ଆମ ଘର, ଗାଁ, ଭାଇ ଭଉଣୀ, ମା ବାପା ସମସ୍ତଙ୍କ କଥା ଭାରି ମନେ ପଡ଼ିଲା। ସେତେବେଳେ ପରମିନ୍ଦର ଅନେକ ସମୟରେ ଘରେ ନ ରହି କୁଆଡ଼େ ସେ ଗାଏବ ହୋଇଯାଉଥିଲେ କେଜାଣି, ତା ମୋତେ ଖୁବ୍ ବାଧୁଥିଲା। ମୁଁ ସେ ବିଷୟରେ ଯଦି କେତେବେଳେ କିଛି ପଚାରୁଥିଲି ସେ ମୋତେ ଖୁବ୍ ଗାଳି ଦେଉଥିଲେ। ଘରକୁ କିଛି ବି ଲେଖିପାରୁନଥିଲି। ମୋ ମା ତ ଜନ୍ମରୁ ଦୁଃଖିନୀ, ସେ ମୋତେ ସାତ ସମୁଦ୍ର ପାର କରି ଏତେ ଦୂର ପଠାଇବାକୁ ଚାହୁଁନଥିଲା। ହେଲେ ମୋର ଆଈ ସାଙ୍ଗେ ସାଙ୍ଗେ ଏ ପ୍ରସ୍ତାବରେ ରାଜି ହୋଇଗଲା, କାହିଁକି ନା ବଲବିନ୍ଦରକୁ ଯେମିତି ବି ହଉ ଆମେରିକାକୁ ପଠାଇବାର ଥିଲା।
0: ନ୍ୟୁଜର୍ସିରେ ସେ ପଢ଼ୁଥିଲା ନା?
1: ଏବେ ତ ବଲବିନ୍ଦର ନ୍ୟୁୟର୍କରେ ଅଛି।
0: ତାହେଲେ ପରମିନ୍ଦର କ'ଣ ବଲବିନ୍ଦର ସାଥିରେ ରହୁଛନ୍ତି?
1: ପାଗଳ ହେଲୁ, ସେ ତ ମେନ୍ ହଟନରେ ରହୁଛନ୍ତି, ଶୋଭାର ଫ୍ଲାଟ୍ରେ।
0: ଶୋଭା? ଏ ଶୋଭାଟା କିଏ?
1: ତା ସ୍ୱାମୀ ଜଣେ ବଡ଼ ଗାର୍ମେଣ୍ଟ ଇମ୍ପୋର୍ଟର। ବିଜନେସ୍ କାରବାରରେ ପରମିନ୍ଦରକୁ ହୁଏତ ତା ସହିତ ଦେଖା ହୋଇଥିବ।
0: ତାପରେ?
1: ତାପରେ ଆଉ କ'ଣ, ଧୀରେ ଧୀରେ ବ୍ୟବସାୟ ବିନା ବି ସେମାନଙ୍କ ସମ୍ପର୍କ ବଢ଼ିବାକୁ ଲାଗିଲା।
0: ତମେ ମନା କଲନି?
1: ସେତେବେଳେ କ'ଣ ଏକଥା ମୁଁ ଜାଣିଥିଲି, ଅନେକ ସମୟରେ ପରମିନ୍ଦର ନ୍ୟୁୟର୍କ, ଚିକାଗୋ, ଫ୍ଲୋରିଡ଼ା ଆଉ ଏମିତି ଅନେକ ଜାଗାରେ 8-10 ଦିନ ଧରି ରହୁଥିଲେ। ମୁଁ ଭାବୁଥିଲି ବୋଧେ ବ୍ୟବସାୟ କାମରେ ରହିବାକୁ ପଡ଼ୁଛି। ଅନେକ ପରେ ମୁଁ ଜାଣିଲି ସେ କେବଳ ନ୍ୟୁୟର୍କ ଯାଉଛନ୍ତି ଶୋଭା ସହିତ ଦେଖା କରିବା ପାଇଁ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ନର୍ଗିସ୍,
0: ତମେ ଏସବୁ କେମିତି ଜାଣିଲ?
1: ହଠାତ୍ ଦିନେ ଫୋନ୍ ଆସିଲା, ସେତେବେଳେ ପରମିନ୍ଦର ଘରେ ନଥିଲେ। ମୁଁ ଫୋନ୍ ଉଠେଇଲି।
2: ହ୍ୟାଲୋ, ଇଜ୍ ଇଟ୍ 4517848?
1: ୟେସ୍ ପ୍ଲିଜ୍।
2: କ୍ୟାନ୍ ଆଇ ଟକ୍ ଟୁ ପରମିନ୍ଦର?
1: ଆପଣ କିଏ କହୁଛନ୍ତି?
2: ନା ଜାଣି ଆପଣ କ'ଣ କରିବେ? ଆଚ୍ଛା, ଯଦି ଆପଣ ଚାହୁଁଛନ୍ତି ତାହେଲେ ଶୁଣନ୍ତୁ, ଆଇ ଆମ୍ ଶୋଭା, ମୁଁ ନ୍ୟୁୟର୍କରୁ କହୁଛି। ହି ନୋଜ୍ ମି।
1: ସେ ଘରେ ନାହାନ୍ତି, ମୁଁ ମିସେସ୍ ପରମିନ୍ଦର କହୁଛି।

0: କଥା ତ ପ୍ରଥମରୁ ଜଣାପଡ଼ିଗଲା। ଜଣେ ସ୍ତ୍ରୀ ହିଁ ତା ସ୍ୱାମୀର ଗାର୍ଲଫ୍ରେଣ୍ଡର ନାଁ ତଥା ଠିକଣା ଜାଣିବାକୁ ବ୍ୟସ୍ତ ହୋଇପଡ଼େ।
1: ଆଚ୍ଛା, ତାଙ୍କ ପାଇଁ କିଛି ଖବର ଅଛି କି?
0: ନୋ, ଜଷ୍ଟ ଟେଲ୍ ହିମ୍, ମୋତେ ସେ ଫୋନ୍ କରିବେ ନିଶ୍ଚୟ। ମୋ ନମ୍ବରଟା ତାଙ୍କ ପାଖରେ ଅଛି। ଇଟ୍ ଇଜ୍ ଅର୍ଜେଣ୍ଟ।
1: ଗଡ୍, କଣ ହେଉଛି ଏସବୁ? ଆରେ ପରମିନ୍ଦର, ତମେ? ହଁ ଶୁଣ, ଏଇନେ ଶୋଭା ବୋଲି କିଏ ଜଣେ ଫୋନ୍ କରିଥିଲେ ନ୍ୟୁୟର୍କରୁ। କୁଆଡ଼େ ଯାଉଛ ପମି?
2: କଣ କହୁଛ?
1: ଏ ଶୋଭା କିଏ?
2: ତା ସ୍ୱାମୀ ଜଣେ ଗାର୍ମେଣ୍ଟ ଇମ୍ପୋର୍ଟର, ବହୁତ ବଡ଼ ବିଜନେସ୍ ଅଛି।
1: ସେ ତ କହୁଥିଲା ତମର ଗର୍ଲଫ୍ରେଣ୍ଡ ବୋଲି।
2: ଡୋଣ୍ଟ ବି ଷ୍ଟୁପିଡ୍, କାମ ପାଇଁ ଲୋକଙ୍କ ସାଙ୍ଗରେ ଚିହ୍ନା ପରିଚୟ ହୁଏ।
1: ଏଇଟା ଚିହ୍ନା ଜଣା ନୁହେଁ, ଅନେକ ଦିନ ହେଲା ଦେଖୁଛି ଘର ଦ୍ୱାର ସ୍ତ୍ରୀ ପୁଅ କାହା ପ୍ରତି ତୁମର ଖିଆଲ ନାହିଁ। ବିଜନେସ୍ ବି ବନ୍ଦ ହେବା ଉପରେ, ଷ୍ଟୋର୍ରେ ତ ତାଲା ଝୁଲୁଛି, ହେଲେ ସେଥିପ୍ରତି ତୁମର ଚିନ୍ତା ନାହିଁ। ଦିନ ସାରା ଘର ଭିତରେ ଚୁପଚାପ ପଡ଼ି ରହୁଛ, ନହେଲେ ଦିନେ ଦିନ ଧରି କେଉଁଆଡ଼େ ଅନ୍ତର୍ଧ୍ୟାନ ହେଇଯାଉଛ। ଶୋଭା ପାଖକୁ ଯାଉଛ ନା? ଆଜି ସେ ମୋତେ ଫୋନ୍ରେ ଇନସଲ୍ଟ କରିଛି।
2: ତମର ଆଉ କିଛି କହିବାର ଅଛି
1: ପମି? ଅନେକ ଦିନ ହେଇଗଲା ତୁମେ ମୋ ସାଥିରେ ଭଲ ଭାବେ କଥା କହୁନ, କିଛି ପଚାରିଲେ ବିଗିଡ଼ି ଯାଉଛ। ମୋ ବିଷୟରେ ନ ହଉ ପଛେ, ତୁମର ସୋନୁ ବିଷୟରେ ଟିକେ ଚିନ୍ତା କର।
2: ଏମିତି ବେକାର କଥା ଗୁଡ଼ାକର ଜବାବ ମୋ ପାଖରେ ନାହିଁ
1: ପମି। ଇଫ୍ ୟୁ ସି ଦାଟ୍ ବିଚ୍, ଇଫ୍ ୟୁ ସି ଦାଟ୍ ବିଚ୍ ଏଗେନ୍, ଆଇ ୱିଲ୍ କିଲ୍ ୟୁ।
2: ବିଣା ବିଣା, ମୁଁ ତମକୁ କହୁଛି ପାଗଳିଙ୍କ ପରି ହୁଅନି, ମୋ ମନ ଭଲ ନାହିଁ। ଓଃ, କ'ଣ ଏଗୁଡ଼ା ହଉଛି ମୁଁ କିଛି ବୁଝିପାରୁନି।

0: ସେଇ ଡାହାଣୀ ଶୋଭା ମୋର ସୁନାଭଳି ସ୍ୱାମୀକୁ ଭୁଲେଇ ନେଇଗଲା।
1: ଧୈର୍ଯ୍ୟ ଧର, ଭଗବାନଙ୍କ ଉପରେ ଭରସା ରଖ।
0: କିଛି ଦିନ ଧରି ତ ଲାଜରେ ସେ ଘରେ ବସି ରହିଲେ, ମନକୁ ଭୁଲେଇବା ପାଇଁ ପୁଅ ସାଥିରେ ଖେଳନ୍ତି ଆଉ ମଦ ବି ପିଅନ୍ତି। କିନ୍ତୁ କିଛି ଦିନ ପରେ ଆଗଭଳି ଘରୁ ଅନ୍ତର୍ଦ୍ଧାନ ହେବାକୁ ଲାଗିଲେ। ସୋନୁକୁ ଦେଖିବାକୁ ମଝିରେ ମଝିରେ ଆସନ୍ତି, ପୁଣି ଚାଲିଯାଆନ୍ତି। ଏମିତି ଅନେକ ବର୍ଷ ବିତିଗଲାଣି। ଏବେ ସୋନୁର ପରମିନ୍ଦରଙ୍କ ସହିତ ତା ସ୍କୁଲରେ ଦେଖା ହୁଏ, ନହେଲେ ତାର ବର୍ଥଡେ ଦିନ କେଉଁଠି ବାହାରେ। ଶୁଣିଛି ମେନହଟନରେ ଶୋଭା ଖୁବ୍ ସୁନ୍ଦର ଲକ୍ଜୁରୀ ଫ୍ଲାଟ୍ଟିଏ କରିଛି, ସେଇଠି ସେ ପରମିନ୍ଦରଙ୍କୁ ରଖିଛି। ଲୁଗାପଟା, ଖାଇବା, ଗାଡ଼ି, ମଦ ସବୁ ଜିନିଷର ବ୍ୟବସ୍ଥା ସେ କରିଛି। ଆଉ କଫି ପିଇବ ନର୍ଗିସ୍?
1: ନୋ ଥ୍ୟାଙ୍କ୍ସ। ପିଣା, ତୁମର ପୁଅ କେଉଁଠି ଅଛି? ଦେଖାଯାଉନି ଯେ।
0: ସୋନୁକୁ ମୁଁ ସ୍କୁଲ ଡନ୍କୁ ପଠାଇ ଦେଇଛି, ଛୁଟିରେ ମୋ ପାଖକୁ ଡାକି ନେଇ ଆସେ। ମୁଁ ଚାହେଁନି ନର୍ଗିସ୍ ମୋର ପରିସ୍ଥିତିର ପ୍ରଭାବ ତା ଷ୍ଟଡିଜ୍ରେ ବାଧା ସୃଷ୍ଟି କରୁ।
1: ହେଲେ ଏକଲା ରହିବା ଦ୍ୱାରା ତୁମର ଦୁଃଖ ଆହୁରି ଅଧିକ ବଢ଼ିଯିବ।
0: ମୁଁ ଏକଲା କେଉଁଠି ଅଛି? ଏଇ ଛୋଟ ଗେଷ୍ଟ ହାଉସ୍ରେ 8-10 ଜଣ ଲୋକ ରହୁଛୁ, ସେ ସମସ୍ତେ ତ ନିଜ ପରିବାରର ସଦସ୍ୟ ଭଳି ଲାଗନ୍ତି।
1: ଗଡ୍ ହେଲ୍ପ ୟୁ, ଆଲ୍ଲା ତୁମକୁ ସାହାଯ୍ୟ କରନ୍ତୁ।
0: ମାସର ପ୍ରଥମ ଶନିବାର ଦିନ ଭାରତୀୟ କମ୍ୟୁନିଟିର କିଛି ଲୋକ ଆସି ଏଠି ଜମା ହୁଅନ୍ତି। କିଏ ଭଜନ, କିଏ ଶବଦ, କିଏ କବାଲି, ଏମିତି ଯାହା ମନକୁ ଯାହା ପାଇଲା ଏଠି ବସି ଗାଆନ୍ତି। ସମସ୍ତେ ଗୋଟିଏ ଗୋଟିଏ ଡିସ୍ ଆଣିଥାନ୍ତି, ଏଠି ବସି ଦେଶୀ ଖାନା ଖାଆନ୍ତି, ଆଉ ସମସ୍ତେ ନିଜ ନିଜର ଦୁଃଖ ସୁଖ ବାଣ୍ଟନ୍ତି। ଆଉ ସେଦିନ ମୋର ଏଇ ଗେଷ୍ଟ ହାଉସ୍ ନଷ୍ଟାଲଜିଆ ଗୋଟିଏ ଆଶ୍ରମ ପରି ଲାଗେ। ଏହି ଆକାଶ ଛୁଆଁ କୋଠାଗୁଡ଼ିକର ଭୟଙ୍କର ଛାଇ ତଳେ ନିର୍ଦ୍ଦିଷ୍ଟ କେତେଜଣ ଭାରତୀୟ ଏଠିକି ଆସି ଶାନ୍ତି ଖୋଜନ୍ତି।
1: ବୀଣା, ତୁମର ସାହସ ଦେଖି ମୋ ମନରେ ଈର୍ଷା ହେଉଛି। ଘରଠାରୁ ହଜାର ହଜାର ମାଇଲ ଦୂରରେ ବିଦେଶ ସାଗରରେ ତୁମେ ଏକଲା ଯେଭଳି ବାଧାବିଘ୍ନର ସମ୍ମୁଖୀନ ହୋଇଛ, ଏଇଟା କମ୍ କଥା ନୁହେଁ।
0: ନା ନର୍ଗିସ୍, ମନ ଭିତରଟା ଭାରି ଦୁର୍ବଳ, ଧୀରେ ଧୀରେ ଭାଙ୍ଗି ଯାଉଛି, ଭାରି ବ୍ୟସ୍ତ ଲାଗୁଛି। ଯଦି ସାହସ ଥାନ୍ତା ତାହେଲେ ପରମିନ୍ଦରକୁ ତାଠାରୁ ଛଡ଼େଇ ଆଣିପାରନ୍ତିନି, ତାଙ୍କୁ ମୁଁ କ'ଣ ଘରୁ ଯିବାକୁ ଦିଅନ୍ତି? ସୋନୁ ପ୍ରତି ତାଙ୍କର ଭାରି ସ୍ନେହ ଅଛି, ତାର କୌଣସି ମ୍ୟାଚ୍ ସେ ମିସ୍ କରନ୍ତିନି, ସ୍କୁଲରେ କୌଣସି ଇଭେଣ୍ଟ ହେଲେ ନିଶ୍ଚୟ ପହଞ୍ଚି ଯାଆନ୍ତି।
1: ତମ ସାଙ୍ଗେ ଦେଖା ହୁଏ?
0: ହଁ, ସୋନୁର ବର୍ଥଡେରେ କେଉଁଠି ବାହାରେ ଦେଖା ହୁଏ। ସୋନୁଟା ବି କିଛି କହେନି, ସେ ଖାଲି ଆମ ଦୁହିଁଙ୍କୁ ଏକାଠି

0: ଦେଖିବାକୁ ଚାହେଁ। ତାର ବାପା ମା ଅଲଗା ରୁହନ୍ତି ବୋଲି ସେ ବଦମାସ କେବେ ହେଲେ ତାର ସାଙ୍ଗସାଥିମାନଙ୍କୁ କହେନି।
1: ବିଚାରା ଛୁଆଟା କେତେ ଇନସିକ୍ୟୁର ହୋଇଯାଉଛି, ସେ ତ ବହୁତ ବଡ଼ ହୋଇଯାଇଥିବ।
0: ଆରେ ଏକଦମ ଗୋରା, ଠିକ୍ ଆମେରିକାନ ଭଳି। ବୋଧହୁଏ ତା ବାପାଠୁ ବି ବେଶୀ ଟେଙ୍ଗା ହେବ, ଚେହେରା ମୋ ସହିତ ମିଶିଯାଉଛି, ଏମିତି ବଢ଼ିଆ ପଞ୍ଜାବୀ କହୁଛି ଯେ। ଆଉ ତାର ନା ଦେଶୀ ଖାନା ଖାଇବାକୁ ଭାରି ପସନ୍ଦ। ଭେକେସନରେ ଘରକୁ ଆସିଲେ ସବୁଦିନ ତାର ପରଟା ଆଉ ଲସି ଦରକାର। ବାପାଙ୍କ ଭଳି ନିଷ୍କପଟ ହସ ହସି ଚୁମ୍ବକ ଭଳି ସମସ୍ତଙ୍କୁ ଟାଣି ନେଉଛି।
1: ଆଚ୍ଛା ଭଉଣୀ, ଏବେ ଚାଲିଲେ ବାଜି ମତେ ଅପେକ୍ଷା କରିଥିବେ, କାଲି ଆମେ ନ୍ୟୁୟର୍କ ଯାଉଛୁ। ଆମ ଘରଟା ମେନହଟନଠୁ ବେଶୀ ଦୂର ନୁହଁ, ଯଦି ତମେ ଚାହଁ।
0: ହଁ ନର୍ଗିସ, ମୁଁ ଅନେକ ଦିନରୁ ଭାବୁଥିଲି କାହାକୁ ପଠେଇ ପରମିନ୍ଦରଙ୍କ ଅବସ୍ଥା କ'ଣ ହେଇଛି ସେ ବିଷୟରେ ବୁଝିବି। ବିଶେଷ କରି ବଲବିନ୍ଦରଙ୍କ ଫୋନ୍ ପାଇବା ପରଠୁ ମୁଁ ଭାରି ବ୍ୟସ୍ତ ହୋଇ ପଡ଼ିଛି। ସେ କହୁଥିଲେ ପମିଙ୍କର ଦେହ ଭଲ ରହୁନି, ଥରେ ଦୁଇଥର ଭୀଷଣ ଜ୍ୱର ହେବାରୁ ସେ ବଲବିନ୍ଦରଙ୍କ ଘରକୁ ଚାଲିଯାଇଥିଲେ। ଶୁଣୁଛି ଶୋଭା ସାଥିରେ ବହୁବାର ଝଗଡ଼ା ହେଇଛି।
1: ଓଃ ମାଇ ଗଡ୍, ମୁଁ ଯଦି ତାକୁ ଦେଖନ୍ତି ତାର ଚୁଟି ଧରି ଘୋଷାଡ଼ି ଆଣନ୍ତି। ହୋମ୍ ବ୍ରେକର,
0: ମୁଁ ତ ଏମିତି ଦୁଃଖରେ ଦିନ କାଟିଦେବି। ହେଲେ ସୋନୁ, ସୋନୁ ପାଇଁ ତା ବାପାଙ୍କ ବିଶେଷ ଆବଶ୍ୟକତା ରହିଛି। ପରମିନ୍ଦର ମଷ୍ଟ ଲିଭ୍। ଶୋଭା ତାଙ୍କୁ ତିଳ ତିଳ କରି ମାରୁଛି।
1: କମନ୍ ବିନା, ଡୋଣ୍ଟ ବି ସିଲି, ମୋତେ ଆଡ୍ରେସ୍ ଦିଅ ଆଣ୍ଡ ଲିଭ୍ ଇଟ୍ ଟୁ ମି, ତୁମକୁ ସବୁ ଖବର ଜଣାଇବି। ଦେଖିବ ତୁମ ମିଆଁକୁ ତୁମ ନିକଟକୁ ଆଣି ତୁମ ହାତରେ ସମର୍ପି ଦେବି।
2: ତିରୁପତି ବନ୍ଦନା ସ୍ୱର ଏଠାରେ କେମିତି?
0: ତିରୁପତିରୁ ଏମାନେ ଆସୁଛନ୍ତି ତ, ମୁଁ କହୁଥିଲି ନା ପିଟ୍ସବର୍ଗ ଯାଇଛନ୍ତି ବୋଲି, ଆମେରିକାର ତିରୁପତି। ଆଉ ଇଏ ହେଉଛନ୍ତି ଡକ୍ଟର ମନୀଷ।
3: ହ୍ୟାଲୋ।
4: ହ୍ୟାଲୋ,
2: ନମସ୍କାର।
0: ଆମର ନୂଆ ଗେଷ୍ଟ, ମାନେ ନଷ୍ଟାଲଜିଆ ପରିବାରର ନୂଆ ସଦସ୍ୟ।
5: ବୀଣା ଦେବୀ, ଏ ନିଅନ୍ତୁ ତିରୁପତି ପ୍ରସାଦ ଲଡ୍ଡୁ ଆଉ କ୍ୟାଲେଣ୍ଡର।
2: ଲଡ୍ଡୁ ଏଇଠି ପୁଣି ଆମେରିକାରେ?
3: ଆଜ୍ଞା, ସବୁକିଛି ତିରୁମଲା ଦେବସ୍ଥାନ ଭଳି ହୋଇଛି, ଆପଣ ସେଠାକୁ ନିଶ୍ଚୟ ଯାଆନ୍ତୁ। ସବୁଜିମା ଘେରା ପାହାଡ଼ ଶିଖରରେ ଶଙ୍ଖମଲମଲ ପଥରରେ ତିଆରି ଧଳା ମନ୍ଦିର ଦୂରରୁ ଝଲସି ଉଠୁଛି।
6: ପୁରୋହିତ, ମ୍ୟାନେଜର ସମସ୍ତେ ଦକ୍ଷିଣ ଭାରତରୁ ଆସିଥିଲେ।
7: ମନ୍ଦିର ତିଆରି କରିବା କାରିଗର ବି ଭାରତରୁ ଆସିଥିଲେ।
5: ଆରେ ଆମେ ଆମର ଆପଣା ଭାରତକୁ ଏଇଠି ଏଇ ଆମେରିକାରେ ପ୍ରାୟ ତିଆରି କରିଦେଇଛୁ। ସେଇଠି ଆଜ୍ଞା 35 ବର୍ଷ ବିତିଗଲା, ବହୁତ କମେଇଲି, ବହୁତ ସଞ୍ଚୟ କଲି, ପୁଅ ଦିଟା ଅଷ୍ଟ୍ରେଲିଆରେ ସେଟଲ୍ କରିଯାଇଛନ୍ତି। ଇଏ ମିସେସ୍ ନାନାବତୀ କହୁଛନ୍ତି ଘର ଦ୍ୱାର ସବୁ ବିକ୍ରି କରିଦେଇ ଆମେ ଏଠୁ ଭାରତକୁ ଚାଲିଯିବା।
3: ଦିନ ସାରା କାମ କରି କରି ମୁଁ ଥକି ପଡ଼ୁଛି, ଏଇଠି ତ ଚାକର ଚାକରାଣୀ ଆଦୌ ମିଳୁନାହାନ୍ତି, ଘର ଯାକର ସବୁ କାମ, ସେଥିରେ ଫେରେ ବଜାର ପାଇଁ ଧାଁ ଦୌଡ଼, ଗୋଟେ ଚିଠି ପକେଇବାକୁ ହଉ କିମ୍ବା କ୍ଷୀର ଆଣିବାକୁ ହଉ, ଗାଡ଼ିରେ ତ କାଢ଼ିବାକୁ ପଡ଼ୁଛି।
7: ୱିଣ୍ଟରରେ ତ ବହୁତ କଷ୍ଟ ହେଉଛି, ବରଫ ଆଦି ପଡ଼ିବା ଦିନ ଗୁଡ଼ିକରେ ମୋ ମା ତ ବେମାରିଆ ହେଇ ପଡ଼ୁଛନ୍ତି।
5: ହଁ ବୁଝିଲେ ଶଙ୍କର, ୟାଙ୍କର ଆଣ୍ଠୁଗୁଣ୍ଠି ପୁରା ଫୁଲି ଯାଉଛି, ଏଥିପାଇଁ ଆମେ ଭାରତକୁ କିଛି ଦିନ ଚାଲି ଯାଇଥିଲୁ, ପୁନାରେ ଘରଟେ ବି ନେଇଛୁ ଆମେ।
2: ତାହେଲେ ପୁଣି ଫେରି ଆସିଲେ କାହିଁକି?
5: ଆମର ଅତି କଦର୍ଯ୍ୟ ଏକ୍ସପିରିଏନ୍ସ ହେଇଗଲା, ଲୋକେ ଚିଲ କୁଆ ଭଳି ଆମ ଉପରକୁ ସେଠି ପୁରା ଝାମ୍ପି ପଡ଼ିଲେ, ବନ୍ଧୁ ବାନ୍ଧବ ଫ୍ରେଣ୍ଡ ସମସ୍ତଙ୍କ ପାଇଁ ମୋର ବହୁତ ଡିମାଣ୍ଡ, କାହିଁକିନା ମୁଁ ଆମେରିକାରୁ ଭାରତକୁ ଯାଇଥିଲି।
3: କୋଠା କିଣିବାରେ, କାଗଜ ଟ୍ରାନ୍ସଫର କରିବାରେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ବହୁତ ଅସୁବିଧା ଭୋଗିବାକୁ ପଡ଼ିଲା,
5: ପ୍ରତ୍ୟେକ କାମରେ ପ୍ରାୟ ଆଜ୍ଞା ସେଠି ଡିଲେ ଆଉ ଅବହେଳା, ସେଠି ସେଇଥିପାଇଁ ମନ ଲାଗିଲାନି। ଆମର ପୁଅକୁ ବି ଏଠି ଫେର ଗୋଟେ କାମ ମିଳିଗଲା, ବୋହୁଟା ଡାକ୍ତର ହେଇଛି, ସିଏ ବି ଡାକିଛି ଆମେ ତା ପାଖକୁ ଟେକ୍ସାସ ଚାଲିଯିବୁ, ସେଠି ଜଳବାୟୁ ବୋଧେ ୟାଙ୍କ ପାଇଁ ଟିକେ ଠିକ ରହିବ, ନାତି ନାତୁଣୀଙ୍କ ସହିତ ସେଠି ଖେଳିବୁ ମଜା କରିବୁ। ଆଉ
6: ଆମର ମା ବାପା ମଧ୍ୟ 25 ବର୍ଷ ପରେ ମାଡ୍ରାସ ଚାଲିଗଲେ, ମୁଁ ଆଉ ରମଣୀ ଆମେ ଦୁହେଁ ଆମେରିକାରେ ଜନ୍ମ ହୋଇଛୁ, ଭାରତରେ ତ ଆମ ମନ ଲାଗୁନି, ଏଠି ସବୁ ସୁବିଧା ଅଛି, ଗାଡ଼ି ଟେଲିଫୋନ।
7: ହେଲେ ବର୍ତ୍ତମାନ ତ NRI ମାନେ ଯେଉଁମାନେ ପ୍ରବାସୀ ଭାରତୀୟ ଅଟନ୍ତି ସେମାନଙ୍କୁ କେତେକ ଫେସିଲିଟିଜ୍ ମିଳୁଛି, ଏଇଥିପାଇଁ ତ ବାପା ଫେରିଗଲେ, ତା ଛଡ଼ା ମମି ହାତରେ ମଧ୍ୟ ଏବେ ଅଧିକ କାମ ହୋଇପାରୁନି।
6: ତାଙ୍କର ଦେହ ବି ସବୁ

0: ଖରାପ ହେଉଛି। ସେଠି ତ ସେ ଗୋଟେ ଆୟା ରଖିଛନ୍ତି, ମାଳି ଅଛି, ଚୌକିଦାର ଅଛି,
1: ସେସବୁ ଆରାମ ଏଇଠି କୋଉଠୁ ମିଳିବ? ଏଇଠି ତ ସବୁ କାମ ନିଜେ କରିବାକୁ ପଡ଼ିବ, ଆଉ ଏଇଥିପାଇଁ ଲୋକ ଅତି ଦୟନୀୟ ଭାବରେ ଥକି ପଡ଼େ, ବିଲକୁଲ ଭାଙ୍ଗି ପଡ଼େ।
2: ଆଚ୍ଛା ବିଶେଷ ବୀଣା, ଏବେ ଟିକେ ପଞ୍ଜାବୀ ଗୀତ ଶୁଣି ତାଳି ବଜେଇବାର ମୌକା ଦିଅନ୍ତୁ।
3: ਕੁੜਤੀ ਪਿੱਛ ਕੇ ਇੱਕ ਨੂੰ ਲੱਗ ਗਈ ਬੋਲੋ ਬੋਲੋ।

0: ଅନେକ ସମୟରେ ମୁଁ ମନ କହୁଛି ସବୁକିଛି ବିକି ବାକି ଦେଇ ଭାରତକୁ ଚାଲିଯିବି। ମୋ ଦେଶର ମାଟି ତାରି ଆଡ଼କୁ ମୋତେ ଟାଣି ନେଉଛି।
1: ହ୍ୟାଲୋ, ୟେସ୍ ସ୍ପିକିଂ, ହ୍ୱାଟ? ଓ ନୋ, ହେ ଭଗବାନ, କେବେ, କେଉଁଠି, କାହିଁକି? ମୁଁ ଯେତେବେଳେ କହୁଥିଲି ମୋ କଥା ମାନୁନଥିଲା, ଏବେ ଭୋଗୁଛି। ଷ୍ଟୁପିଡ୍ ଓ ମ୍ୟାନ୍।
0: କ'ଣ ହେଲା? ଏଭ୍ରିଥିଙ୍ଗ ଓକେ?
1: ନୋ, ଅନିଲା ହସ୍ପିଟାଲରେ ଅଛି, ମିସ୍କ୍ୟାରେଜ୍ ହେଇଗଲା, ଖସି ପଡ଼ିଲା, ଗୋଡ଼ରେ ବି ମାଡ଼ ବାଜିଛି।
0: ତୁମେ ସେଠାକୁ ଚଞ୍ଚଳ ଯିବାକୁ ପଡ଼ିବ, ତା ପାଇଁ ତୁମର ଆବଶ୍ୟକତା ରହିଛି ମନୀଷ।
1: ସେଠି ମୋ କଥା କ'ଣ କେହି ଶୁଣିବେ?
0: ତମେ ଚେଷ୍ଟା କର, ଅନିଲା ତମର ସ୍ତ୍ରୀ, ସମ୍ପର୍କଟାକୁ ତ ଭାଙ୍ଗିଦେବା ଅତି ସହଜ, କିନ୍ତୁ ତାକୁ ସବୁଦିନ ପାଇଁ ବଜାୟ ରଖିବା ହେଉଛି ବଡ଼ କଥା। ଟିକିଏ ଅଣ୍ଡରଷ୍ଟାଣ୍ଡିଂରେ ସବୁକିଛି ସୁଧୁରି ଯାଇପାରିବ। ଟେକ୍ ହର ଆୱେ।
1: ଭଗବାନ କରନ୍ତୁ ସେ ଠିକ ହେଇଯିବ।
0: ମେ ଗଡ୍ ବ୍ଲେସ୍ ୟୁ। ଡଲି, ଷ୍ଟୋର୍ କ୍ଲୋଜ୍ କରିବା ସମୟ ହେଇଗଲା, ୱାଇଣ୍ଡ ଅପ୍, ଚଞ୍ଚଳ କର।
2: ବାସ୍, ଆଉ ତିନି ଜଣ କଷ୍ଟମର ଅଛନ୍ତି, ତାଙ୍କ ସାମାନ ଦେଇଦିଏ, ତାପରେ କେସ୍ କ୍ଲୋଜ୍ କରିବି। ଆପଣ ଆଲମିରାରେ ଫ୍ରିଜ୍ରେ ତାଲା ଲଗାଇ ଦିଅନ୍ତୁ। ମନୁ ଭାଇ ଯେଉଁ ସମୋସା ପ୍ୟାକେଟ୍ ଦିଆଯାଇଥିଲେ ସେଇଟା ଫ୍ରିଜ୍ରେ ରଖିଦିଅନ୍ତୁ।
0: ଆଜିର ପୋଷ୍ଟ ଦେଖିଛୁ?
2: ଦେଖିଥିଲି, 10-12 କୁପନ୍ ଅଛି, ସେଲର୍ ନୋଟିସ୍ ଅଛି, ରୁଟିନ୍ ଡାକରେ ଆପଣଙ୍କର ଗୋଟେ ପର୍ସନାଲ୍ ଲେଟର୍ ଅଛି, ରେଜିଷ୍ଟର ପାଖରେ ଥୋଇଦେଇଛି।
0: ଓହୋ, ନର୍ଗିସ୍ ଚିଠି ଦେଇଛି, ଠିକ୍ ଅଛି, ରାସ୍ତାରେ ପଠାଇ ନେବି।

ହ୍ୟାଲୋ ବୀଣା, ଖୁଦା କରନ୍ତୁ ତୁମେ କୁଶଳରେ ଥାଅ। ବୀଣା, ତୁମର ମିଆଁଙ୍କ ସହିତ ମିଶିବା ପାଇଁ ମୁଁ ଭାରି ଚିନ୍ତିତ ଥିଲି। ନ୍ୟୁୟର୍କରେ ସେଟଲ୍ ହେବା ସଙ୍ଗେ ସଙ୍ଗେ ମୁଁ ପରଦିନ ମେନହଟନ୍ ଗଲି। ଫ୍ଲାଟ୍ର ବିଲ୍ଡିଂ ଭିତରେ ପଶୁ ପଶୁ ମୁଁ ଅବାକ୍ ହୋଇଗଲି। କ'ଣ ସେ ବଡ଼ ବଡ଼ ସଣ୍ଡେଲିୟର, କଲିନ୍ ଫ୍ଲାୱାର, ପର୍ଦି ପିନ୍ଧା ଦରୱାନ! ସଙ୍କୋଚରେ ମୁଁ ପାଦ କାଢ଼ିଲି। ଗୋଟେ ସୁନ୍ଦର ଗୋରା ଲୋକକୁ ଦେଖି ଫ୍ଲାଟ୍ର ନମ୍ବର ପଚାରିଲି। ସେ କହିଲା ସେଇଠି ସୋଫାର, ତାଙ୍କ ସହିତ ଦେଖା କରିବା କଥା କହିଲି। ସେ କହିଲା ସେଇଠି ସୋଫାର, ମୁଁ ତାଙ୍କ ସହିତ ଦେଖା କରିବା କଥା କହିଲି। ସେ କହିଲା ଜଲ୍ଦି ଚାଲନ୍ତୁ, ସେଠାରେ ବଡ଼ ହଙ୍ଗାମା ହୋଇଯାଇଛି, ଫାୟାର ବ୍ରିଗେଡ୍ ଆସୁଛି। ମୋର ବୁଦ୍ଧି ହଜିଗଲା, ଘାବରେଇ ଯାଇ ତା ସହିତ ଧାଇଁଲି। ଲିଫ୍ଟରେ ଉଠି ଆଠତାଲା ଉପରେ ପହଞ୍ଚି ଦେଖିଲି ପୁରା ଫ୍ଲାଟ୍ଟା ଧୂଆଁରେ ଭରିଯାଇଛି, କେତେ ଲୋକ ସେଠି ଠିଆ ହୋଇଥାନ୍ତି। ସାରା ମହଲା ଶୋଭାରାଣୀଙ୍କ ରଡ଼ିରେ ଦୁଲୁକୁ ଥାଏ।

0: ହେଇଗଲା ତ ଏ ଆମେରିକାନ ମାନେ ମୋ ମୁହଁ ଉପରେ ଛେପ ପକଉଛନ୍ତି। ତମ ଭଳି ଜଣେ ମୂର୍ଖକୁ ମଣିଷ କରିବା ପାଇଁ ମୁଁ କେତେ ଚେଷ୍ଟା ଯେ ନ କରିଛି, ହେଲେ ହେଲେ କିଛି ଲାଭ ହେଲା? ତମେ ସେ ଘଣା ବଳଦ କେବଳ ମଦ ପିଇ ଗଡିବା ଛଡା ଆଉ କିଛି ଚୋର ହୋଇ ପାଇକ ପଣିଆ, ଦେଖ ତମର ହାତ କେମିତି ଥରୁଛି। ୟୁଜଲେସ୍ ଆଲକୋହଲିକ ମଦୁଆ କେଉଁଠି କା?
1: ବେଶୀ ପାଟି କରନା, ତୁ ତୁ ମତେ ମଦ ପିଇବା ଶିଖେଇଲୁ, ମୋ ଜୀବନକୁ ତୁ ତେଳ ତେଳ କରି ଧ୍ୱଂସ କଲୁ, ଏବେ ମତେ କହୁଛୁ ୟୁଜଲେସ୍ ମଦୁଆ। ମୋର ଘର ଦ୍ୱାରା ମୋର ବିଜନେସ୍ ସବୁ ଶେଷ ହେଇଗଲା, ମୁଁ ଜାଣିପାରୁନି ତୁ ମୋର ଶିରା ପ୍ରଶିରାରେ କି ବିଷ ଭର୍ତ୍ତିଛୁ। ତୁ ତୁ ଗୋଟେ ବିଷକନ୍ୟା, ଆଉ କେତେ ଲୋକଙ୍କୁ ଏମିତି ଦଂଶନ କରିବୁ?
0: ନା, ଦିସ୍ ଇଜ୍ ଦି ଲିମିଟ୍। ମୁଁ ମୂର୍ଖ ବୋଲି ତମ ପିଛାରେ ଏତେ ଟଙ୍କା ସାରୁଥିଲି, ତମେ ସାଠ, ତମେ ପ୍ରତାରକ।
1: ମୁଁ ତତେ ଘୃଣା କରେ। ହାଇ ହାଇ ହାଇ ୟୁ ହାଇ ହାଇ ୟୁ ତୁ ତୁ ତୁ ମତେ ତୋର ବୁଢ଼ିଆଣୀ ଜାଲ ଭିତରେ ଫସେଇ ଦେଲୁ, ମୋର ବିଜନେସରେ ତୁ ବାଧା ସୃଷ୍ଟି କଲୁ, ମତେ ବ୍ଲାକମେଲ କରି ତୁ ସର୍ବସ୍ୱାନ୍ତ କରିଦେଲୁ।
0: ଆଜି ତ କେବଳ ଗ୍ରିଲ ପାଖରେ ଥିବା ତେଲ କଥା ଭୁଲିଗଲ, ସେଇଟା ଜଳି ପୋଡି ପାଉଁଶ ହେଇଗଲା, ଫ୍ଲାଟ ସାରା ଧୂଆଁରେ ଭରିଗଲା, ତମେ ତ ମଦ ନିଶାରେ ଅଚେତ ହୋଇପଡିଛ, ଫାୟାର ଆଲାର୍ମ ବାଜୁଥିଲା, ଏଇ ଲୋକମାନେ ମାଷ୍ଟର କିରେ କବାଟ ଖୋଲି ମତେ ଡାକିଲେ, କାଲି ଏଇ ଫ୍ଲାଟକୁ ତମେ ଜାଳି ପୋଡି ପାଉଁଶ କରିଦେବ। ଆଉଟ ଆଉଟ
2: ଆଇ ସେ ଡୋଣ୍ଟ ଟଚ୍ ମି ଲେଡି ଡୋଣ୍ଟ ଟଚ୍।
3: ରୁହ ରୁହ, ସେ ପଡିଯିବେ। ଆରେ ସର୍ଦ୍ଦାରଜୀ, ଆପଣଙ୍କୁ ତ ଚୋର ହୋଇଛି। ଓଃ ମାଇ ଗଡ୍, ଆପଣମାନେ ଏଠାରୁ ଯାଆନ୍ତୁ ପ୍ଲିଜ୍, ଦେୟାର ଇଜ୍ ନୋ ପ୍ରୋବ୍ଲେମ୍ ନାଓ, ଏଭ୍ରିଥିଙ୍ଗ ଇଜ୍ ଓକେ, ଆଇ ୱିଲ୍ ହ୍ୟାଣ୍ଡେଲ ଇଟ୍, ପ୍ଲିଜ୍ ଲିଭ୍ ୟର୍ ସେଲର୍, ଇଟ୍ ୱାଜ୍ ଜଷ୍ଟ ଏ ସ୍ମଲ୍ ଆକ୍ସିଡେଣ୍ଟ।
0: ମୁଁ ପଚାରୁଛି ତମେ କିଏ?
3: ମୁଁ ତାଙ୍କର ଶାଳୀ, ବୁଝିଲ? ଆଣ୍ଡ ନାଓ ବ୍ରିଙ୍ଗ ୟୋର୍ ଟୋନ୍ ଡାଉନ୍,
0: ୟୁ ଜଷ୍ଟ ଗେଟ୍ ଲଷ୍ଟ, ଚାଲିଯାଅ ଏଠୁ। ଏହାଙ୍କର କେହି ଶାଳୀ ଅଛି ନା ସ୍ତ୍ରୀ ଅଛି? ଗୋ ମାଇଣ୍ଡ ୟୋର୍ ଓନ୍ ବିଜନେସ୍, ଇଟ୍ ଇଜ୍ ବିଟୱିନ୍ ହିମ୍ ଆଣ୍ଡ ମି।
3: ହାତ ପଛକୁ ରଖ, ମୋ ସ୍ୱାମୀ ଜଣେ ଲାୟର, ସିଧା ଜେଲକୁ ପଠେଇଦେବି। ପରମିନ୍ଦର, ନିଜର ଜିନିଷପତ୍ର ବନ୍ଧାବନ୍ଧି କର, ଆଉ ଏଠୁ ଚାଲ। ପାଗଳଙ୍କ ଭଳି ହୁଅନି, ଚାଲ ତୁମକୁ ବଲବିନ୍ଦରଙ୍କ ଘରେ ଛାଡ଼ିଦେବି, ଉଠ।
1: କିନ୍ତୁ
3: ମୁଁ ସବୁ କହିବି, ପ୍ରଥମେ ଚାଲ ଏଠୁ।
4: ସେ ବର୍ତ୍ତମାନ ଭଲ ଅଛନ୍ତି, ଜ୍ୱର କମିଯାଇଛି, ତୁମ କଜିନ୍ ବଲବିନ୍ଦରଙ୍କ ଘରେ ଅଛନ୍ତି। ବିଚାରା ଜୀବନ ଯୁଦ୍ଧରେ ହାରିଯାଇ ଥକା ହୋଇପଡ଼ିଛନ୍ତି। ସୋନୁର ସ୍କୁଲରେ ଯେତେବେଳେ ତୁମର ତାଙ୍କ ସହିତ ଭେଟ ହେବ, ସେତେବେଳେ କଥା ସମ୍ଭାଳି ନେବ। ଇତି ତୁମର ବାନ୍ଧବୀ ନର୍ଗିସ୍।
5: କ'ଣ ହେଲା ଆଣ୍ଟି, ଆର୍ ୟୁ ଓକେ?
6: ଯା, ଗାଡ଼ି ଗ୍ୟାରେଜରେ ରଖିଦେଇଆ।

0: ବାହିଗୁରୁ, ମୋର ମହତ ରଖିବ, ମନରେ ଧୈର୍ଯ୍ୟ ଦିଅ ପ୍ରଭୁ। ଓ ଥ୍ୟାଙ୍କ ଗଡ୍, ହି ଇଜ୍ ଦେୟାର ଆଣ୍ଡ ଇଜ୍ ହାପି। ସୋନୁ ବଦମାସ ବାପାର ଭଳି ଡେଙ୍ଗା ହୋଇଗଲାଣି, କେମିତି ପୋଟାଳି ଧରିଛି ଦେଖ, ସତେ ଯେମିତି ଦୁଇ ବନ୍ଧୁ ମିଶୁଛନ୍ତି।
1: ଓ ମାମା, ୟୁ ଆର୍ ଲେଟ୍, ତୁମେ ସବୁବେଳେ ଲେଟ୍ରେ ଆସୁଛ, ମୁଁ ତୁମ ସହିତ କଥା ହେବିନି।
0: ଆଇ ଆମ୍ ସରି।
1: ଆଇ ହାଭ୍ ଗଟ୍ ଦି ହାଏଷ୍ଟ ଗ୍ରେସ୍, ମ୍ୟୁଜିକ୍ ଆଉ ସ୍ପୋର୍ଟସ୍ ପାଇଁ ତ ମୋତେ ସ୍କଲାରସିପ୍ ମିଳିବ। ଆରେ ହଁ, ତୁମକୁ ପ୍ରିନ୍ସିପାଲ୍ ଡାକୁଥିଲେ।

0: ବେସବଲ କେଁ ପହଞ୍ଚି ନା ମତେ ଯିବାକୁ ଦେବ ତ ମମି
1: ସିଓର ନିଶ୍ଚୟ ଯିବୁ ଆଇ ଏମ୍ ସୋ ପ୍ରାଉଡ୍ ଅଫ୍ ୟୁ ମାଇ ସନ୍
0: ଓ ମାମା ୟୁ ଆର୍ ଗ୍ରେଟ୍ ୟୁ ଆର୍ ଗ୍ରେଟ୍ ମାମା ୟୁ ଆର୍ ଗ୍ରେଟ୍
1: ଆରେ ଆରେ ଆରେ ପଡ଼ିଯିବି ଯେ ୟୁ ବିଟ୍
0: ଆରେ ମାମା ୟୁ ଆର୍ ଏଜ୍ ଲାଇକ୍ ଏ ଗର୍ଲ ତୁମର ତ ଓଜନ ହିଁ ନାହିଁ ଆମ ସାଥିମାନେ କହୁଛନ୍ତି କି ତୁମ ମା ଭାରି ସ୍ମାର୍ଟ
1: ହଉ ହଉ ଥାଉ ଲେଟ୍ ସେଲିବ୍ରେଟ ଚାଲ ଏଇଠୁ ସବୁ କାମ ସାରି ଟିକେ କୁଆଡ଼େ ବୁଲି ଆସିବା
0: ୟେସ୍ ୟେସ୍ ଲେଟ୍ ଅସ୍ ସେଲିବ୍ରେଟ ଚାଲ ଯିବା ଚିଲ୍ ବିୟର୍ ପିଇବା
1: ସୋନୁ
0: ରିଲାକ୍ସ ଦିଓର ମମି।

0: ଦେଖ ତୋ ବାପାଙ୍କର କଣ ଅବସ୍ଥା ହେଲା।
1: ବାପା
2: ଶୁଣୁ, ମୁଁ 100 ଦଣ୍ଡ ବୈଠକ କରୁଥିଲି, ପ୍ରତିଦିନ ସକାଳେ 5 ମାଇଲ ବାଟ ଦୌଡ଼ୁଥିଲି, ଆଉ ଏବେ ମୁଁ ଷ୍ଟେସନ ପର୍ଯ୍ୟନ୍ତ ବି ଚାଲିଯାଇପାରୁନି। ସିଡ଼ିରେ ଗୋଟାଏ ପାଉଛ ଚଢ଼ିଲା ବେଳକୁ ମୁଁ ପ୍ରାଣଟା ପୁରା ପଳାଉଛେ। ତୁ ତ ବାପା ସ୍ପୋର୍ଟସମ୍ୟାନ, ତୋର ସ୍ୱାସ୍ଥ୍ୟ ପ୍ରତି ତୁ ନିଜେ ଯତ୍ନ ନେବା ଦରକାର। ଏ ଜୀବନରେ ମୁଁ ଯାହା କରିପାରିଲିନି, ତତେ ତାହା କରି ଦେଖାଇବାକୁ ହବ ପୁଅ। ୱାହି ଗୁରୁ ତତେ ରକ୍ଷା କରନ୍ତୁ। ମୁଁ ମୋ ଜୀବନକୁ ନିଜେ ନଷ୍ଟ କରିଦେଲି ପୁଅ।
1: ବାପା ତୁମେ ଘରକୁ କାହିଁ ଯାଉନ? ଆଜି ଆମ ସାଥିରେ ଘରକୁ ଚାଲ ବାପା।
2: ଆଉ ଥରେ ଯିବି ପୁଅ, ଆଉ ଥରେ ଯିବି। ବଲବନ୍ତର ଘର ପାଖରେ ବର୍ତ୍ତମାନ ମୁଁ ବଲବନ୍ତର ଏଜେନ୍ସିରେ ହିଁ କାମ କରୁଛି।
1: କୁଇନ୍ସରେ ସେଇ ଏରିଆ ତ ସେତେ ଭଲ ନୁହଁ। ତୁମେ ବି ବଡ଼ ଅଦ୍ଭୁତ ଲୋକ ଡ୍ୟାଡି, ତୁମର ଏତେ ବଢ଼ିଆ ଘର ଅଛି, ଷ୍ଟୋର ଅଛି, ଏସବୁ ଥାଉ ଥାଉ ଅନ୍ୟ କାହା ପାଖରେ କାମ କରିବାର କି ଦରକାର ନା କଣ କହୁଛ ମାମା?
2: ପୁଅ ଗୁଡ଼ା ଏତେ ନାଲା ଅସ୍ଥିରତା ଭିତରେ ନିଜକୁ ଖୁବ୍ ଲଜ୍ଜିତ ଆଉ ଅପମାନିତ ବୋଧ କରୁଥିଲେ। ଏ ଜୀବନ ପ୍ରତି ବି ବିତୃଷ୍ଣା ଆସିଯାଇଥିଲା। ମୁଁ ଆତ୍ମହତ୍ୟା କରିବାକୁ ଭାବିଲା ବେଳକୁ ତୋର ଏଇ ସୁନ୍ଦର ମୁହଁଟା ସବୁବେଳେ ମୋ ଆଖି ଆଗରେ ଝଲସି ଉଠେ। ଆଇ ଲଭ୍ ୟୁ ମାଇ ସନ୍,
1: ଆଇ ଲଭ୍ ୟୁ ଟୁ ବାପା, ଆଇ ବୋଥ୍ ଅଫ୍ ୟୁ ଡେଡ୍,
3: ଆଇ ଲଭ୍ ୟୁ ଭେରି ମଚ୍ ମାଇ ସନ୍, ଆଇ ଲଭ୍ ୟୁ ଭେରି ମଚ୍। Oh, my son. My darling. Bye-bye.
1: Bye, Dad.
0: Chalo, poo. Ehtu bahar ko jiba.
2: Bina. Bina. Please. Chuaata. Yaku tam motte gaal dhouni, Bina. Jahasu bhiye kohuchi. Mu kohibar uddeshyala.
0: ଏଇଠି ଏଇ ସ୍କୁଲ ଗେଟ୍ ସାମ୍ନାରେ କ'ଣ ସବୁକିଛି ସମାଧାନ କରିବ? ଚାଲ ଘରକୁ ଚାଲ।
2: ତମେ ତମେ ମୋତେ କ୍ଷମା କରିଦେଇପାରିବ?
0: ଏ ନିଅ ଗାଡ଼ି ଚାବି, ଗାଡ଼ି ବାହାର କର। ବହୁତ ହେଇଗଲା, ଚୁପଚାପ ଯାଇ ନିଜ ପୁଅ, ଘର, ଷ୍ଟୋର ସବୁ ସମ୍ଭାଳ। ମୋତେ ଖୁବ୍ କଷ୍ଟ ଦେଲଣି, ମୁଁ ଆଉ ପାରିବିନି।
1: ମାମା ଘରକୁ ଗଲା ପରେ ସବୁ ଦୁଃଖ ସୁଖ ହେବ, ମୋର ଭେକେସନ ଯେମିତି ବଢ଼ିଆ କଟେ, ବୁଝିଲ? ଚାଲ ଘରେ ବସି ଗୋଟେ ସୁନ୍ଦର ଟ୍ରିପ୍ର ପ୍ଲାନ୍ କରିବା।
0: ହେ ପାଗଳଟା ଦିନକୁ ଦିନ ଅତି ଛୋଟ ଛୁଆ ହେଇଯାଉଛି।
2: ସେ ଛୁଆ ନୁହେଁ ତ ଆଉ କ'ଣ?

ଶୁଣିଲେ ନାଟକ ନୋଷ୍ଟାଲଜିଆ। ମୂଳ ରଚନା କରିଥିଲେ ନିର୍ମଳା ଅଗ୍ରୱାଲ। ବେତାର ରୂପାନ୍ତର ପ୍ରୀତି କଶ୍ୟପ। ଓଡ଼ିଆ ଅନୁବାଦ କରିଥିଲେ ତ୍ରିବିକ୍ରମ ରଥ। ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣିବା କ୍ରାନ୍ତି ଚଳଚ୍ଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ନିତିନ ମୁକେଶ, ଗୀତ ସନ୍ତୋଷ ଆନନ୍ଦ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପରବର୍ତ୍ତୀ ଗୀତଟି ଶୁଣିବା ତିସ୍ରି ମଞ୍ଜିଲ ଚଳଚ୍ଚିତ୍ରରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ରଫି। ମଜରୁଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଆର୍ଟି ବର୍ମାନ।

ଅମର ଅକବର ଆନ୍ଥୋନି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ମହମ୍ମଦ ରଫି ଏବଂ ସାଥୀ ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ମୁକଦ୍ଦର କା ସିକନ୍ଦର ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ କିଶୋର କୁମାର, ଅଞ୍ଜାନଙ୍କ ଗୀତ ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ। ଚଳଚ୍ଚିତ୍ର ମୁକଦ୍ଦର କେ ସିକନ୍ଦର।

ଏଥର ଶୁଣିବା ଗାଇଡ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ଶୈଳେନ୍ଦ୍ର। ସଙ୍ଗୀତ ଏସ୍ ଟି ବର୍ମନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଜୁଏଲ ଥିପ୍ ଚଳଚ୍ଚିତ୍ରରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ମଜରୁଙ୍କ ଗୀତ, ସଙ୍ଗୀତ ଏସ୍ ଟି ବର୍ମନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: athletics, India secured a double podium finish in the men's javelin throw, with Yashveer Singh clinching silver and Rohit Yadav bagging the bronze medal. Commonwealth Games bronze medalist Yashveer Singh delivered a personal best of 85.72 meters to secure the silver. India's Rohit Yadav completed the podium with an effort of 84.35 meters. Sri Shankar Murli clinched the silver medal in the men's long jump, recording a best effort of 8.07 meters, defending his silver at the previous games. Athlete Gulveer Singh won his second silver medal at the ongoing games, finishing runner-up in the men's 1,500-meter event. In shooting, Isha Singh won the silver medal in the women's 25-meter pistol individual event. Paril Chaudhary won her second bronze medal at the games, clocking 15 minutes 14.61 seconds in the women's 5,000-meter event. Athlete Vidya Ramraj bagged bronze in the women's 400-meter hurdles, setting a new national record in the process. India also secured a bronze medal in Kurash, with Pinky Badhara finishing third in the women's under 78-kilogram category. In women's boxing, Olympic medalist Lavlina Borgohain and Priya Ghangas have assured India of two more medals. India currently 12th in the Asian Games medal standings. And that is the end of this news bulletin.
1: ଶୁଣିଲେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 11:10 ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ସୁନନ୍ଦ ପଟ୍ଟନାୟକ ଲକ୍ଷ୍ମୀନାରାୟଣ ବେହେରା ସାଧନା ଦାସ ଭିକାରୀ ଚରଣ ବଳ ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ରାମଚନ୍ଦ୍ର ବେହେରା ସକାଳ 6:25 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ରାମଚରିତ ମାନସ ଆଜିର ଅନୁଚିନ୍ତା ପ୍ରଚାର କରିବୁ ସକାଳ 6:35 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45 ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିବରାମ ଅମନାତ୍ୟ ଏବଂ ସାଥୀ ସକାଳ 7:25 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ମହ୍ଲାର ଏଥିରେ ଗାଁ କାହାଣୀରେ ଶୁଣିବେ ଡଙ୍ଗରପାଉଁସୀ ଗାଁ ସମ୍ପର୍କରେ ବିଶେଷ ପ୍ରସଙ୍ଗରେ ଶୁଣିବେ ଆମ ଅଞ୍ଚଳର ଯୁବଶିଳ୍ପୀ ପ୍ରେମ କୁମାର ଭୂୟାଙ୍କ ସହ ସାକ୍ଷାତକାର ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର ସକାଳ 8:45 ପ୍ରଚାର କରିବୁ କିଛି ସୁଗମ ସଙ୍ଗୀତ ସକାଳ 9:00 ଗୀତିଧାରା କ୍ରମରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ପ୍ରଚାର କରିବୁ ସକାଳ 9:30 ଏଥିରେ ଶୁଣିବେ ଗୋପାଳ ଚନ୍ଦ୍ର ସାହୁଙ୍କ ସହ ସାକ୍ଷାତକାର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30 ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00 କନ୍ଦ ଭାଷାର କାର୍ଯ୍ୟକ୍ରମ ପୁନେଲିଞ୍ଜୁ ପ୍ରଚାର କରିବୁ ଦିନ 12:30 ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50 ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:12 କାର୍ଯ୍ୟକ୍ରମ ପୁନେଲିଞ୍ଜୁ ପ୍ରଚାର କରିବୁ ଦିନ 12:30 ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50 ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:12 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ।